ଆକାଶବାଣୀ ଭବାନୀପାଟଣା, ଆଜି ରବିବାର 1948 ଶତାବ୍ଦ ଜ୍ୟେଷ୍ଠ ଚାରି ଦିନ 2026 ମସିହା ମଇ ମାସର 24 ତାରିଖ। ଆମର ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଟ୍ଜ ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ ସକାଳ 5:58 ମିନିଟ୍ 30 ସେକେଣ୍ଡ।

ଏଥର ଆରତୀ ଗୋସ୍ୱାମୀଙ୍କ କଣ୍ଠରେ ନିଶାକର ସାହୁଙ୍କ ରଚନା।

ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆଜି ପାଇଁ ଏତିକି। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣ କେନ୍ଦ୍ରରୁ। ଏଥର କାର୍ଯ୍ୟକ୍ରମ ଚେତନ ଚିନ୍ତନ ଉପସ୍ଥାପନା କରିଛନ୍ତି ଭାଗୀରଥୀ ମିଶ୍ର।

ଆମେ ବିଭିନ୍ନ ସମୟରେ ନାନା ଅସୁବିଧା ନାନା ସମସ୍ୟାର ସାମ୍ନା କରିଥାଉ। ସେଥିରୁ ମୁକୁଳିବାର ବାଟ ନ ପାଇଲେ ଆମେ ବ୍ୟତିବ୍ୟସ୍ତ ହେଉ, ମାନସିକ ସ୍ଥିରତା ହରାଇଥାଉ। କିନ୍ତୁ ଯେକୌଣସି ସମସ୍ୟାର ସମାଧାନ କରିବାକୁ ହେଲେ ପ୍ରଥମେ ମାନସିକ ସ୍ଥିରତା ଦରକାର। ଫଳରେ ସମସ୍ୟାର ବିଭିନ୍ନ ଦିଗ ସମ୍ପର୍କରେ ଚିନ୍ତା କରାଯାଇପାରିବ, ଆଉ ତହିଁରୁ ଫିଟିବ ସମାଧାନର ବାଟ। ଏ ବିଷୟରେ କଥାଟିଏ। ଗୋଟିଏ ରାଜ୍ୟରେ ମନ୍ତ୍ରୀ ପଦ ଖାଲି ପଡ଼ିଥାଏ। ରାଜାଙ୍କର ସମାନ ଯୋଗ୍ୟତା ବିଶିଷ୍ଟ ଚାରିଜଣ ବ୍ୟକ୍ତି ଦରବାରରେ ଥାଆନ୍ତି। କାହାକୁ ମନ୍ତ୍ରୀ କରାଯିବ ସେ ବିଷୟରେ ଅନେକ କଳ୍ପନା ଜଳ୍ପନା ଚାଲିଥାଏ। ଭାବିଚିନ୍ତି ରାଜା ଠିକ୍ କଲେ ଯେ ସେ ଚାରିଜଣଙ୍କୁ ଗୋଟିଏ ପରୀକ୍ଷା ଦେବା ଲାଗି କହିବେ। ଯେଉଁ ବ୍ୟକ୍ତି ସେଥିରେ ଉନ୍ନୀତ ହେବେ ସେ ପାଇବେ ମନ୍ତ୍ରୀ ପଦ। ଯୋଜନା ଅନୁଯାୟୀ ରାଜା ଚାରିଜଣଙ୍କୁ ଡକେଇ ପଠେଇଲେ। ସେମାନେ ଆସି ହାଜର ହେବା ପରେ ରାଜା କହିଲେ, ମୋ ପାଖରେ ଗୋଟିଏ ତାଲା ଅଛି। ସେଇ ତାଲାଟି ଗାଣିତିକ ସୂତ୍ର ଅନୁଯାୟୀ ନିର୍ମିତ। କାଲି ସକାଳେ ଆପଣମାନଙ୍କୁ ସେଇ ତାଲାଟି ଖୋଲିବା ପାଇଁ ସୁଯୋଗ ଦିଆଯିବ। ଯିଏ ସେଇ ତାଲାଟିକୁ ସବୁଠାରୁ କମ୍ ସମୟ ମଧ୍ୟରେ ଖୋଲିଦେବ ସେ ହେବ ଏ ରାଜ୍ୟର ମନ୍ତ୍ରୀ। ଛୋଟିଆ କଥା ନୁହଁ, ଏତେ ବଡ଼ ରାଜ୍ୟର ମନ୍ତ୍ରୀ ପଦ। ତେଣୁ ଚାରିଜଣ ଯାକ ପଦର ଲାଳସାରେ ବ୍ୟସ୍ତ ହୋଇ ପଡ଼ିଲେ। ରାତିରେ ନ ଶୋଇ ତିନିଜଣ ଲାଗି ପଡ଼ିଲେ ପ୍ରାଚୀନ ଗ୍ରନ୍ଥ ସବୁ ଘାଣ୍ଟିବାରେ। ଗାଣିତିକ ପଦ୍ଧତି ଓ ତାର ସୂତ୍ର ଉପରେ ଚାଲିଲା ଗବେଷଣା ସାରା ରାତି। ହେଲେ ମାତ୍ର ଜଣେ ବ୍ୟକ୍ତି କ'ଣ ଟିକେ ତାଳପତ୍ର ପୋଥି କେତେ ଖଣ୍ଡ ଓଲଟେଇ ଶାନ୍ତିରେ ଶୋଇପଡ଼ିଲେ। ତା ପରଦିନ ସକାଳୁ ରାଜାଙ୍କ ଦରବାରରେ ପ୍ରବଳ ଭିଡ଼। ଉତ୍କଣ୍ଠା ଓ ଆଗ୍ରହର ସହିତ ସମସ୍ତେ ଅପେକ୍ଷା କରିଥାନ୍ତି ପରୀକ୍ଷା ମୁହୂର୍ତ୍ତକୁ। ଗୋଟିଏ ମସ୍ତ ବଡ଼ ତାଲା ଅଣାଯାଇ ରଖାଗଲା ଦରବାରର ମଧ୍ୟଭାଗରେ। ଏତେ ବଡ଼ ତାଲା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ଚାରିଜଣ ଯାକ ପରୀକ୍ଷାର୍ଥୀ ପୂର୍ବଦିନ ରାତିରେ ଦେଖିଥିବା ଚିଠା ସବୁ ଉପରେ ତରବରିଆ ଭାବେ ଆଖି ବୁଲାଉଥାନ୍ତି। ରାଜା ନିର୍ଦ୍ଦେଶ ଦେଲେ ଜଣକ ପରେ ଜଣେ ଆସି ତାଲା ଫିଟେଇବାକୁ। ପ୍ରଥମ ଜଣକ ଆସି ଚେଷ୍ଟା କଲେ, ପାରିଲେ ନାହିଁ। ତାପରେ ଆସିଲେ ଦ୍ୱିତୀୟ ଜଣକ। ଚିଠାକୁ ଓଲଟାଇ ଓଲଟାଇ ଗୋଟିଏ ପରେ ଗୋଟିଏ ଚାବି ଉଠାଇ ବାରମ୍ବାର ଚେଷ୍ଟା କରି ନପାରି ହାଲିଆ ହୋଇ ଫେରିଗଲେ ସେ। ତୃତୀୟ ବ୍ୟକ୍ତିଙ୍କ ଦଶା ମଧ୍ୟ ଅନ୍ୟ ଦୁଇଜଣଙ୍କ ପରି ହେଲା। ତିନିଜଣ ଫେରିଗଲା ପରେ ବାକି ରହିଲେ ଅଳ୍ପ କିଛି ପଢ଼ାପଢ଼ି କରି ରାତିରେ ସ୍ୱାଭାବିକ ଭାବେ ବିଶ୍ରାମ ନେଇଥିବା ବ୍ୟକ୍ତି ଜଣକ। ସେ ଆଦୌ ବ୍ୟଗ୍ର ବା ଉତ୍ତେଜିତ ଜଣାପଡ଼ୁନଥିଲେ। ଧୀରେ ଧୀରେ ଆସି ସେ ଠିଆ ହେଲେ ତାଲା ନିକଟରେ। ଭଲ ଭାବରେ ପରୀକ୍ଷା କରି ଦେଖିଲେ ତାଲାଟିକୁ। ଯାହା ଦେଖିଲେ ସେଥିରେ ସେ ନିଜ ଆଖିକୁ ହଠାତ୍ ବିଶ୍ୱାସ କରିପାରିଲେ ନାହିଁ। ଭାବିଲେ, ସ୍ୱପ୍ନ ଦେଖୁନାହାନ୍ତି ତ? ତାଙ୍କ ପୂର୍ବରୁ ଆସିଥିବା ତିନିଜଣ ଯାକ ବିଭିନ୍ନ ଚାବି ବ୍ୟବହାର କରି ତାଲାଟିକୁ ଖୋଲିବାର ପ୍ରଚେଷ୍ଟା କରିବାର ଦେଖିଥିଲେ। କିନ୍ତୁ ତାଲାଟି ଯେ ଖୋଲା, ଚାବି ପଡ଼ିନାହିଁ, ଏକଥା କେମିତି ଜଣେ ସହଜରେ ଗ୍ରହଣ କରିନେବ? କିଛି ମୁହୂର୍ତ୍ତ ରହିଯାଇ ସେ ତାଲାର ଉପରିଭାଗକୁ ଧୀରେ ଖୋଲିଦେଲେ। ଚାରିଆଡ଼ୁ ଭାସି ଆସିଲା କରତାଳିର ଶବ୍ଦ। ରାଜା ତାଙ୍କୁ ଭେଟିଦେଲେ ମନ୍ତ୍ରୀ ପଦବୀ। ପ୍ରମାଣିତ ହେଲା ଯେ ତାଙ୍କ ପୂର୍ବରୁ ଆସିଥିବା ତିନିଜଣ ବିଜ୍ଞ ବ୍ୟକ୍ତି ପଦବୀ ପାଇବା ଲାଳସାରେ ଏତେ ଉଦ୍ବିଗ୍ନ ଥିଲେ ଯେ ସେମାନେ ତାଲା ଯେ ଆଦୌ ବନ୍ଦ ହୋଇନାହିଁ ଏହି ସାମାନ୍ୟ କଥାଟିକୁ ଚିନ୍ତା କରିପାରିଲେ ନାହିଁ। ସମସ୍ୟାର ସମାଧାନ କରିବା ପୂର୍ବରୁ ସମସ୍ୟାଟି କ'ଣ ତାହା ବୁଝିବା ନିହାତି ଆବଶ୍ୟକ। ବୁଝିବା ପାଇଁ ମାନସିକ ସ୍ଥିରତା ଜରୁରୀ। ମାନସିକ ସ୍ଥିରତା ଆସିଲେ ଆପେ ଆପେ ସମସ୍ୟା ସମାଧାନ

ଚେତନ ଚିନ୍ତନ ଏତିକିରେ ଶେଷ ହେଲା। ଉପସ୍ଥାପନ କରିଥିଲେ ଭାଗୀରଥୀ ମିଶ୍ର। ଆକାଶବାଣୀ ଭବାନୀ ପାଟଣା ବର୍ତ୍ତମାନ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ସଙ୍ଗୀତ ପରିଚାଳନା ରାଖିଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। କଣ୍ଠଶିଳ୍ପୀମାନେ ହେଲେ ସୁବାସ ଦାସ, ରାଖିଲ ଚନ୍ଦ୍ର ମହାନ୍ତି, ସାଗରିକା ମହାନ୍ତି, ପଦ୍ମାବତୀ ଦ୍ୱିବେଦୀ, ମଧୁଲିତା ମହାନ୍ତି, ସୁହାସ ମହାନ୍ତି ଏବଂ ବାଦଲ କୁମାର ଆଚାର୍ଯ୍ୟ।

ଦିନେ ଦେବର୍ଷି ନାରଦ ଦ୍ୱାରକାକୁ ଆସିଥାନ୍ତି। ତାଙ୍କଠାରୁ ବସୁଦେବ ଭାଗବତ ଧର୍ମର ପରମାର୍ଥପ୍ରଦ ଉପଦେଶ ଶୁଣିବାକୁ ଆଗ୍ରହ ପ୍ରକାଶ କରନ୍ତି। ନାରଦ ଦିଗମ୍ବର ନବଯୋଗୀନ୍ଦ୍ର ଓ ବିଦେହ ରାଜା ନିମିଙ୍କ ପୁରାତନ ଇତିହାସ ବର୍ଣ୍ଣନା କରିଛନ୍ତି। ନିମି ଭାଗବତ ଧର୍ମର ସ୍ୱରୂପ ଜାଣିବାକୁ ଚାହିଁଛନ୍ତି।

ଏତେବେଳେ ଯେ ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ, ସଙ୍ଗୀତ ପରିଚାଳନା ରାଖିଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ 6:45 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଆଞ୍ଚଳିକ ଖବର ପରେ ପରେ ସଂସ୍କୃତିରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।

କେନ୍ଦ୍ରଶାସିତ ଅଞ୍ଚଳ ତରଫରୁ କରାଯାଉଥିବା ପ୍ରସ୍ତୁତିମୂଳକ କାମକାଜ ସ୍ଥିତିର ସମୀକ୍ଷା କରାଯାଇଛି। ଆଇବା ଜୁଲାଇ ଏକ ତାରିଖନୁ ଭିଭିଜି ରାମଜି ଆଇନ କାର୍ଯ୍ୟାନ୍ୱୟନ ଲାଗି ଦରକାରୀ ଆର୍ଥିକ ଆବଣ୍ଟନ ସୁନିଶ୍ଚିତ କରବାରକେ ଗ୍ରାମୀଣ ବିକାଶ ବିଭାଗର ସଚିବ ସମକୁ ପରାମର୍ଶ ଦେଇଛନ୍। ରାଜ୍ୟ ସରକାର 18 ଜଣ ଭାରତୀୟ ପୁଲିସ୍ ସେବା ଆଉ ଓଡ଼ିଶା ପୁଲିସ୍ ସେବା ଅଧିକାରୀ ସ୍ତର୍ଥି ଅଦଲବଦଲ କରିଛନ୍। ରାଜ୍ୟପାଳଙ୍କର ଏଡିସି ଭାବେ କାର୍ଯ୍ୟରତ ଥିବା ଆଇପିଏସ୍ କୁଲଦୀପ ମୀନାଙ୍କୁ ବୌଦ୍ଧ ଏସ୍ପି, ଏସ୍ଟିଏଫ୍ ଭୁବନେଶ୍ୱର ଏସ୍ପି ରବୀନ୍ଦ୍ରନାଥ ଶତପଥୀଙ୍କୁ ବରଗଡ଼ ଏସ୍ପି, ଭୁବନେଶ୍ୱର ସ୍ୱେଶାଲ୍ ବ୍ରାଞ୍ଚ ଏସ୍ପି କିଶୋର ଚନ୍ଦ୍ର ମୁଣ୍ଡଙ୍କୁ ଦେବଗଡ଼ ଏସ୍ପି ଭାବେ ନୂଆ ନିଯୁକ୍ତି ମିଳିଛି। ଇଲେକ୍ଟ୍ରୋନିକ୍ସ ଆଉ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଗଲାକାଲି ବିଏସ୍ଏନ୍ଏଲ୍ର ଗୋଟିଏ ଉଚ୍ଚସ୍ତରୀୟ ବୈଠକଟି ଅଧ୍ୟକ୍ଷତା କରିକରି ଭାରତ ନେଟ୍ ପରିଯୋଜନା 3 ନମ୍ଘର କ୍ଷେପ୍ର ଅଗ୍ରଗତି ଆଉ ଆୟବା କାର୍ଯ୍ୟପନ୍ଥା ବାବଦେ ସମୀକ୍ଷା କରିଛନ୍। ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ୍ ଇଣ୍ଡିଆ ପ୍ରକଳ୍ପ ଆଉ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱଥି ଗ୍ରାମୀଣ ଓଡ଼ିଶାକେ ଡିଜିଟାଲ୍ ସଶକ୍ତ କରବାର୍ ଲାଗି ସରକାର ପ୍ରତିବଦ୍ଧ ବୋଲି ମନ୍ତ୍ରୀ କହିଛନ୍। ହାଇସ୍ପିଡ୍ ଇଣ୍ଟରନେଟ୍ ଜରିଏ ଶିକ୍ଷା, ସ୍ୱାସ୍ଥ୍ୟ, ଇ ଗଭର୍ଣ୍ଣାନ୍ସ ଆଉ ଡିଜିଟାଲ୍ ଅର୍ଥନୀତିକେ ତଳସ୍ତରନୁ ମଜବୁତ କରାଯିବା। ଏହି ପ୍ରକଳ୍ପ ଲାଗି କେନ୍ଦ୍ର ସରକାର ଓଡ଼ିଶାନ ପାଖାପାଖି 4,000 କୋଟି ଟଙ୍କା ଖର୍ଚ୍ଚ କରିବେ ଆଉ ଆଇବା 3 ବର୍ଷରେ ଇଟା ଶେଷ କରାଯିବା ବୋଲି ବୈଠକଟି ମନ୍ତ୍ରୀ ଡକ୍ଟର ମହାଲିଂ ସୂଚନା ଦେଇଛନ୍।

ଓଡ଼ିଶା ହାଇକୋର୍ଟର ଖରା ଛୁଟି ଆଇବା କାଲିଠାନୁ ମୂଲ ହୋଇକରି ଜୁନ୍ 21 ତାରିଖ ତକ ରହିବା। ଇ ସମୟ ଭିତରେ 8 ଦିନ ଅବକାଶକାଳୀନ ଅଦାଲତ ବସ୍ବା। ଜୁନ୍ 22 ତାରିଖ ନୁ ଅଦାଲତ ନିଜର କାର୍ଯ୍ୟସୂଚୀ ହିସାବରେ କାମ କରିବା। ଅବକାଶକାଳୀନ ଅଦାଲତ ସକାଳ 11 ବଜେ ନୁ ଉପରବେଳା 3 ବଜେ ତକ ଚାଲ୍ବା ବୋଲି ହାଇକୋର୍ଟ ରେଜିଷ୍ଟ୍ରି ତରଫ ସୂଚନା ଦିଆଯାଇଛି। ରାଜ୍ୟର ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କେ 2026-27 ଶିକ୍ଷାବର୍ଷ ଲାଗି ଅତିଥି ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ମୂଲ କରବାରକେ ଉଚ୍ଚଶିକ୍ଷା ବିଭାଗ ତରଫ ନିର୍ଦ୍ଦେଶ ଦିଆଯାଇଛି। ଆଇବା ଜୁଲାଇ 1 ତାରିଖ ନୁ ଅତିଥି ଅଧ୍ୟାପକମାନଙ୍କୁ ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କେ ନିୟୋଜିତ କରିବାର ଲାଗି ଲକ୍ଷ୍ୟ ଧାରିଜ କରାଯାଇଛି। ବିଏଡ୍ ଏମ୍ଏଡ୍ ପାଠ୍ୟକ୍ରମ ଲାଗି ଅଧ୍ୟାପକମାନଙ୍କ ନୂଆ ପ୍ୟାନେଲ ଗଠନ କରାଯିବ। ଆଇବା 30 ତାରିଖ ଇ ବାବଦେ ବିଜ୍ଞାପନ ବାହାରିବା। ଆଇବା ମାସ 9 ତାରିଖ ଏଥିଲାଗି ଅନ୍ଲାଇନ୍ ପ୍ରକ୍ରିୟା ଭିଲ୍ ମୂଲ ହେବା। 23 ତାରିଖ ତକ ମେଧା ତାଲିକା ବାହାରବାର ସହିତ 25 ତାରିଖ ତକ ବଛା ହୋଇଥିବା ପ୍ରାର୍ଥୀମାନଙ୍କୁ ନିଯୁକ୍ତିପତ୍ର ଦିଆଯିବ ବୋଲି ବିଭାଗ ତରଫ କୁହାଯାଇଛି। ଦ୍ୱିବର୍ଷରେ ବିଏଡ୍ ପାଠ୍ୟକ୍ରମ ଲାଗି ଆଇବା 31 ତାରିଖ ଦିନ ପ୍ରବେଶିକା ପରୀକ୍ଷା ହେବା। ଜୁନ୍ 3 ତାରିଖ ବିଏଚ୍ ହିନ୍ଦି ଆଉ ଏମ୍ଏଡ୍ ପାଠ୍ୟକ୍ରମ ଲାଗି ପ୍ରବେଶିକା ପରୀକ୍ଷା ହେବା। ଏଥିଲାଗି ରାଜ୍ୟ ଚୟନ ବୋର୍ଡ ଏସ୍ଏସ୍ବି ତରଫ ବିଜ୍ଞପ୍ତି ବାହାରିଛି। 31 ତାରିଖ ସକାଳ 10

0: ମେଧା ତାଲିକା ବାହାରବାର ସହିତ 25 ତାରିଖ ତକ ବଛା ହୋଇଥିବା ପ୍ରାର୍ଥୀମାନଙ୍କୁ ନିଯୁକ୍ତିପତ୍ର ଦିଆଯିବା ବୋଲି ବିଭାଗ ତରଫରୁ କୁହାଯାଇଛି। 2 ବର୍ଷରେ ବିଏଡ୍ ପାଠ୍ୟକ୍ରମ ଲାଗି ଆଇବା 31 ତାରିଖ ଦିନ ପ୍ରବେଶିକା ପରୀକ୍ଷା ହେବା। ଜୁନ୍ 3 ତାରିଖ ବିଏଚ୍ ହିନ୍ଦୀ ଆଉ ଏମ୍ଏଡ୍ ପାଠ୍ୟକ୍ରମ ଲାଗି ପ୍ରବେଶିକା ପରୀକ୍ଷା ହେବା। ଏଥିଲାଗି ରାଜ୍ୟ ଚୟନ ବୋର୍ଡ ଏସ୍ଏସ୍ବି ତରଫରୁ ବିଜ୍ଞପ୍ତି ବାହାରିଛି। 31 ତାରିଖ ସକାଳ 10 ରୁ 12 ବଜେ ତକ ବିଏଡ୍ ପରୀକ୍ଷା ହେବାର୍କେ ଥିବାର ବେଳେ ଜୁନ୍ 3 ତାରିଖ 10 ବଜେ ରୁ 12 ବଜେ ତକ ବିଏଚ୍ଡି ହିନ୍ଦୀ ପରୀକ୍ଷା ହେବା। ଉପରବେଳା 3 ରୁ 5 ବଜେ ତକ ଏମ୍ଏଡ୍ ପରୀକ୍ଷା ହେବା। ଆଇବା 27 ତାରିଖ ଦିନ 1 ବଜେ ରୁ ଛାତ୍ରଛାତ୍ରୀମାନେ ଏସ୍ଏସ୍ବିର ୱେବ୍ସାଇଟ୍ରୁ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ ବୋଲି ବୋର୍ଡ ତରଫରୁ କୁହାଯାଇଛି। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି କାମକେ ଆସ୍ଥାନ ସ୍ଥଗିତ ରଖାଯାଇଛି। ରାଜ୍ୟ ଜବର ଖରା ଭକ୍ତମାନଙ୍କର ଭିଡ଼ ଆଉ ମହାପୁରୁମାନଙ୍କର ନୀତିକାନ୍ତିକେ ନଜରଥି ରଖିକରି ନିଷ୍ପତ୍ତି ନିଆଯାଇଛି। ଗଣତି ବନ୍ଦ ହେବାରୁ ଆସ୍ଥାନ ଭକ୍ତମାନେ ଭିତର କାଠ ପାଖ ମହାପୁରୁମାନଙ୍କର ଦର୍ଶନ କରିପାରିବେ। ଛତିଶା ନିଯୋଗ ଆଉ ପରିଚାଳନା କମିଟିର ବୈଠକ ଉତ୍ତରୁ ଜୁନ୍ ମାସେ ସ୍ନାନ ପୂର୍ଣ୍ଣିମା ଆଘନୁ ଆଇବା ଗଣତି ତାରିଖ ବାବଦେ ନିଷ୍ପତ୍ତି ନିଆଯିବା। ଗଲାକାଲି ପାଖାପାଖି 3 ଘଣ୍ଟା 58 ମିନିଟ୍ ଧରିକି ରତ୍ନଭଣ୍ଡାର ଗଣତି କାମ ଚାଲିଥିଲା। ମାନସିକ ରୋଗୀମାନଙ୍କୁ ସ୍ନେହ କରୁଣା ଦୟା ଦେଖାବାର ସହିତ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିବାର ଉଦ୍ଦେଶ୍ୟ ଫି ବଛର ମେ 24 ତାରିଖ ବିଶ୍ୱ ସିଜୋଫ୍ରେନିଆ ଦିବସ ଭାବେ ପାଳନ କରାଯାଉଛି। ସିଜୋଫ୍ରେନିଆ ହେଉଛି ଗୋଟିଏ ମାନସିକ ସମସ୍ୟା। ଏଇଟା ମନୁଷ୍ୟର ଭାବନା ଆବେଗ ବ୍ୟବହାର ଆଉ କାର୍ଯ୍ୟଦକ୍ଷତାକେ ବିଶେଷ ଭାବେ ପ୍ରଭାବିତ କରିଥିସି। ମସ୍ତିଷ୍କ ଖାସ କରି ଡୋପେମିନ୍ ରାସାୟନିକ ତତ୍ତ୍ୱର ମାତ୍ରା ବଢ଼ିଲେ ବେମାର ହୋଇଥିସି। ପାଣିପାଗ ଓଡ଼ିଶା ଆଉ ତାର ପାଖର ଇଲାକାନ ଘୂର୍ଣ୍ଣିବଲୟ ସକ୍ରିୟ ରହିଛି। ଇତାର ପ୍ରଭାବଟି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରନ ଆଇବା ହପ୍ତେ ଭିତରେ ଲଘୁଚାପ କ୍ଷେତ୍ର ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ତରଫରୁ ଆକଳନ କରାଯାଇଛି। ଏହି ସମୟ ଭିତରେ ରାଜ୍ୟର ବଡ଼ଭାଗି ଜାଗାନ ଧୂକାଗଡ଼ି ସହିତ କମ୍ରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସେଡ଼େ ରାଜ୍ୟ ଆଇବା ଗୁରୁବାର ତକ ଜବର ଗରମ ଆଉ ଗୁଲଗୁଲି ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଆଇବା 24 ଘଣ୍ଟା ଭିତରେ ତାତିକି ନେଇକରି ସମ୍ବଲପୁର ବଲାଙ୍ଗୀର ଝାରସୁଗୁଡ଼ାକେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏଛିନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଥି ଜୁହାର।
1: ମନ୍ କି ବାତ୍ ହେ ଜନ ଜନ କି ସଭି କି କୁଛ ଅପନି ସି ସଂଘର୍ଷୋ କେ କୁଛ କିସ୍ସେ କାହାନୀ କୁଛ ସଫଲତାଓଁ କି ଅନକହୀ ବିରାସତ କି ଉମ୍ମୀଦେ ନୟେ ଭାରତ କି। महीने के आखिरी रविवार का रहता है इंतजार मलयाचल के आंचल से विंध्याचल के आंगन तक, ब्रह्मपुत्र के घाट से हिमालय के विस्तार तक होती है मन की बात प्रधानमंत्री के साथ। तो सुनिए इस महीने 31 मई सुबह 11 बजे मन की बात आकाशवाणी दूरदर्शन के सभी चैनलों और प्रसार भारती के OTT प्लेटफॉर्म वेव्स पर। इसके अलावा आकाशवाणी और दूरदर्शन के YouTube चैनल और प्रसार भारती के ऐप न्यूज ऑन एयर और OTT प्लेटफॉर्म वेव्स पर सजीव प्रसारण लाइव स्ट्रीमिंग के माध्यम से भी। तो याद रखें रविवार 31 मई सुबह 11 बजे मन की बात।

ସ୍ତୁତି ଚିନ୍ତାମଣି ଶୁଣିବେ 8:30 ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ 9:00 ରହିଛି ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଆକାଶବାଣୀ ଭବାନୀପାଟଣା ପୂର୍ବାହ୍ନ 10:10 ପ୍ରଚାର କରିବୁ ସ୍ଥାନୀୟ ଖବର ଏବଂ ସୁମଧୁର ଗୀତର କାର୍ଯ୍ୟକ୍ରମ ଖୋଲା ଝରକା ଦିନ 12:30 ଶୁଣିବେ କେତୋଟି ସୁଗମ ସଙ୍ଗୀତ ଶିଳ୍ପୀ ଭାରତୀ ରଥ ଟି ନିବେଦିତା ଫାଲ୍ଗୁନୀ ପାତ୍ର ପୁନମ ମହାନ୍ତି ବେଣୁଧର ସୁବୁଦ୍ଧି ଏବଂ ଜିତେନ୍ଦ୍ରନାଥ ପଟ୍ଟନାୟକ ଚାଷର କଥା ଦିନ 1:10 ଓଡ଼ିଆ ଆଲବମ୍ରୁ କିଛି ଗୀତ ଶୁଣିବେ ଦିନ 1:20 ହିନ୍ଦୀ କଥାଚିତ୍ରର ଗୀତ ରହିଛି ଦିନ 2:45 ଅପରାହ୍ନ 5:00 ଶୁଣିବେ ବିଶେଷ କାର୍ଯ୍ୟକ୍ରମ ଉଦୟ ଭାରତ ଯୁବବାଣୀ ଅପରାହ୍ନ 5:30 ସନ୍ଧ୍ୟା 6:30 ଆଦିବାସୀ ଗୀତ କ୍ରମରେ ଶୁଣିବେ ଓରାମ ଗୀତ ପରିବେଷଣ କରିବେ ବଳିରାମ ଓରାମ ଓ ସାଥୀ ଜିଲ୍ଲା ହାଲଚାଲରେ ଶୁଣିବେ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ 7:25 ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ 7:30 କାର୍ଯ୍ୟକ୍ରମ ଚାଷବାସ ଏ ସପ୍ତାହର ଚିଠି ପାଇଛୁ କାର୍ଯ୍ୟକ୍ରମ ଶୁଣିବେ 8:00 15 ଶୁଣିବେ ହିନ୍ଦୀ ଭକ୍ତି ଗୀତ 8:30 ସ୍ପୋର୍ଟସ୍ ସ୍କାନ୍ 9:15 ସ୍ପଟ୍ଲାଇଟ୍ 9:30 ଶୁଣିବେ ଅଖିଳ ଭାରତୀୟ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ ଓ 10:00 ଅଛି ରବିବାସରୀୟ ସଙ୍ଗୀତ ସଭା କାର୍ଯ୍ୟକ୍ରମ ଏହି ସମସ୍ତ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ଏଥିଲା ଆମର ଆଜିର କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ ଭବାନୀପାଟଣା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସକାଳର ଆଞ୍ଚଳିକ ସମ୍ବାଦ ଆମର ସ୍ୱାସ୍ଥ୍ୟ ଏବଂ ଓଡ଼ିଆରେ ସମ୍ବାଦ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। କେନ୍ଦ୍ର ସରକାର ଭିବିଜି ରାମଜୀ ଆଇନ 2025 ଅଧୀନସ୍ଥ ଚିଠା ନିୟମାବଳୀ ଜାରି କରିଛନ୍ତି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଏହି ନିୟମାବଳୀ ନେଇ ମତାମତ ଆହ୍ୱାନ କରାଯାଇଛି। ଦେଶର ନାଗରିକ ସଂଗଠନ କିମ୍ବା ପ୍ରତିଷ୍ଠାନ ଏହି ନିୟମାବଳୀ ଉପରେ ନିଜର ପରାମର୍ଶ ଆସନ୍ତା ମାସ 21 ସୁଦ୍ଧା ଦାଖଲ କରିବାକୁ କୁହାଯାଇଛି। ଏହି ନୂତନ ବିକଶିତ ଭାରତ ଜି ରାମ ଜି ଆଇନ ପୂର୍ବ ପ୍ରଚଳିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ ବଦଳରେ କାର୍ଯ୍ୟକାରୀ ହେବ। ପ୍ରତ୍ୟେକ ଆର୍ଥିକ ବର୍ଷରେ ନିଶ୍ଚିତ କର୍ମନିଯୁକ୍ତି ବାବଦରେ ଏହି ଆଇନ ଅଧୀନରେ ରୋଜଗାର ଅବଧିକୁ 100 to 125 ଦିନକୁ ବୃଦ୍ଧି କରାଯାଇଛି। ଗତ 11 ଏହି ଆଇନ ପ୍ରଚଳନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆସନ୍ତା ଜୁଲାଇ 1 ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଏହାକୁ କାର୍ଯ୍ୟକାରୀ କରାଯିବାକୁ ସ୍ଥିର ହୋଇଛି। କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଭାରତ ଔଦ୍ୟୋଗିକ ବିକାଶ ଭବ୍ୟ ଯୋଜନା କାର୍ଯ୍ୟକାରିତା ନେଇ ମାର୍ଗଦର୍ଶିକା ଜାରି କରାଯାଇଛି। କେନ୍ଦ୍ର ସରକାର 2026-27 to 2031-32 ଆର୍ଥିକ ବର୍ଷ ମଧ୍ୟରେ ଯୋଜନାରେ 100 ଶିଳ୍ପ ପାର୍କ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ 33,660 ଟଙ୍କା ଖର୍ଚ୍ଚ ହେବ। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ତୃତୀୟ ପର୍ଯ୍ୟାୟ ଭାରତ ନେଟ୍ ପରିଯୋଜନାର ପ୍ରଗତି ଏବଂ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଡିଜିଟାଲ ଇଣ୍ଡିଆ ସଂକଳ୍ପକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ମହାଲିଙ୍ଗ କହିଛନ୍ତି। ଗ୍ରାମୀଣ ଓଡ଼ିଶାକୁ ଡିଜିଟାଲ ଭାବେ ସଶକ୍ତ କରିବା ଦିଗରେ ଭାରତ ନେଟ୍ ପ୍ରକଳ୍ପ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ହାଇସ୍ପିଡ୍ ଇଣ୍ଟରନେଟ୍ ସେବା ମାଧ୍ୟମରେ ଶିକ୍ଷା, ସ୍ୱାସ୍ଥ୍ୟ, ଇ ଗଭର୍ଣ୍ଣାନ୍ସ ଏବଂ ଡିଜିଟାଲ ଅର୍ଥନୀତିକୁ ଗ୍ରାମସ୍ତରରେ ପହଞ୍ଚାଯାଇପାରିବ। ଏଥିନିମନ୍ତେ କେନ୍ଦ୍ର ସରକାର ରାଜ୍ୟକୁ 4,000 ଟଙ୍କା ପ୍ରଦାନ କରିବେ। ଆଗାମୀ 3 ଏହି ବ୍ୟବସ୍ଥା ସମ୍ପୂର୍ଣ୍ଣ ହେବ ବୋଲି ବୈଠକରୁ ଜଣାପଡ଼ିଛି। ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ର୍ୟାଗିଙ୍ଗ ରୋକିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ପତ୍ର ଲେଖିଛନ୍ତି। ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ର୍ୟାଗିଙ୍ଗ ନେଇ ସଚେତନତା ସୃଷ୍ଟି ସହ ସୁରକ୍ଷିତ କ୍ୟାମ୍ପସ୍ ଗଠନ କରିବାକୁ ପଦକ୍ଷେପ ନେବା ଲାଗି ପତ୍ରରେ ଉଲ୍ଲେଖ ରହିଛି। ଏଥିସହ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ତତ୍କାଳ ଆଣ୍ଟି ର୍ୟାଗିଙ୍ଗ କମିଟି, ଆଣ୍ଟି ର୍ୟାଗିଙ୍ଗ ସ୍କ୍ୱାଡ୍ ଓ ସ୍ୱତନ୍ତ୍ର ତଦାରଖ ସେଲ୍ ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସରକାର ବରିଷ୍ଠ ପୁଲିସ ଅଧିକାରୀ ଆଇପିଏସ୍ ସ୍ତରରେ ଅଦଳବଦଳ କରିଛନ୍ତି। ଏହା ଅନୁସାରେ ନବରଙ୍ଗପୁରର ଏସ୍ପି ଥିବା ମଡ଼କର ସନ୍ଦୀପ ସମ୍ପତଙ୍କୁ ସିଆଇଡି ଶିବିର ଡିଆଇଜି ଭାବେ ଅବସ୍ଥାପିତ କରାଯାଇଛି। ସେହିଭଳି ବିଭିନ୍ନ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକଙ୍କ ବଦଳି ହୋଇଛି। ରାଜ୍ୟ ସରକାରଙ୍କ 6 ଡାକ୍ତରୀ ଦଳ ନବରଙ୍ଗପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ତଦାରଖ କରିଛନ୍ତି। ଏହି ଦଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିଭିନ୍ନ କାର୍ଯ୍ୟକ୍ରମମାନ ସମୀକ୍ଷା କରିଥିଲେ। ଏହି ସମୟରେ ଡାକ୍ତରୀ ଦଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କ୍ରିଟିକାଲ କେୟାର ୟୁନିଟ୍ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ପରାମର୍ଶ ଦେଇଥିଲେ। ବିଏଡ୍, ବିଏଚ୍ଏଡ୍ ହିନ୍ଦୀ ଏବଂ ଏମ୍ଏଡ୍ ପ୍ରବେଶିକା ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଆସନ୍ତା 31 2-ବର୍ଷିଆ ବିଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ଜୁନ୍ 3 ବିଏଚ୍ଏଡ୍ ହିନ୍ଦୀ ଏବଂ ଏମ୍ଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବା ନେଇ ରାଜ୍ୟ କର୍ମଚାରୀ ଚୟନ ପ୍ରବଣ ଆୟୋଗ ପକ୍ଷରୁ ସୂଚନା ମିଳିଛି। ବଲାଙ୍ଗୀର ନବମ ଲୋକକଳା ଉତ୍ସବ ଦ୍ୱିତୀୟ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ସମୃଦ୍ଧ ଲୋକକଳା, ସଂସ୍କୃତି, ବାଦ୍ୟ ଓ ନୃତ୍ୟ ଲୋକମାନଙ୍କ ମଧ୍ୟରେ ନୂତନ ଉର୍ଜା ପ୍ରଦାନ କରେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଯୋଗଦେଇ ଜିଲ୍ଲାର ମହାନ କଳା ସଂସ୍କୃତିର ପ୍ରଶଂସା କରିଥିଲେ। ମାନସିକ ରୋଗୀଙ୍କ ନିମନ୍ତେ ସାମାଜିକ ସ୍ନେହ କରୁଣା ଜାଗ୍ରତ କରିବା ସହିତ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ସ୍କିଜୋଫ୍ରେନିଆ ସଚେତନତା ଦିବସ ପାଳନ କରାଯାଇଛି। ପ୍ରତିବର୍ଷ ମେ 24 ଏହି ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ସ୍କିଜୋଫ୍ରେନିଆ ଦିବସର ବାର୍ତ୍ତା ହେଉଛି ଆଖ୍ୟାକୁ ପୁନର୍ବିଚାର କରନ୍ତୁ, ନିଜ କାହାଣୀକୁ ଫେରିପାରନ୍ତୁ। ସ୍କିଜୋଫ୍ରେନିଆ ହେଉଛି ଏକ ମାନସିକ ସମସ୍ୟା। ଏହା ମଣିଷର ଭାବନା, ଆବେଗ, ବ୍ୟବହାର ଏବଂ କାର୍ଯ୍ୟଦକ୍ଷତାକୁ ବିଶେଷ ଭାବେ ପ୍ରଭାବିତ କରିଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ପାଣିପାଗ, ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 5 ପର୍ଯ୍ୟନ୍ତ ତାପମାତ୍ରାରେ ପରିବର୍ତ୍ତନ ହେବ ନାହିଁ। ଗତକାଲି 19 ସ୍ଥାନର ତାପମାତ୍ରା 40 ଉପରେ ରହିଥିଲା। ଝାରସୁଗୁଡ଼ାଠାରେ

0: ତାପମାତ୍ରା 45.2 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ଆସନ୍ତା 24 ଘଣ୍ଟା ମଧ୍ୟରେ ଗରମ ଓ ଗୁଳୁଗୁଳି ବୃଦ୍ଧି ପାଇବା ନେଇ 13ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆଜିଥିରେ ଶୁଣନ୍ତୁ ବାରମ୍ବାର ଗର୍ଭପାତର କାରଣ ଓ ଚିକିତ୍ସା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ହେମଲତା ସ୍ୱାଇଁ।
2: ପୂର୍ଣ୍ଣ ଭାବରେ ବୃଦ୍ଧିପ୍ରାପ୍ତ ଓ ବିକଶିତ ହୋଇ ସୁସ୍ଥ ସବଳ ଶିଶୁଟିଏ ଜନ୍ମ ନେବା ପୂର୍ବରୁ ତାକୁ ପ୍ରାୟ 40 ସପ୍ତାହ ବା 9-10 ମାସ ଧରି ମାତୃଗର୍ଭରେ ରହି ମା ଠାରୁ ସାର ସଂଗ୍ରହ କରି ବଢ଼ିବାକୁ ପଡ଼ିଥାଏ। କିନ୍ତୁ ଗର୍ଭାବସ୍ଥାର 28 ସପ୍ତାହ ବା 7 ମାସ ପୂର୍ଣ୍ଣ ହେବା ପୂର୍ବରୁ ଯଦି ଭ୍ରୂଣଟି ଜନ୍ମ ହୋଇପଡ଼େ ତେବେ ବଞ୍ଚିପାରେ ନାହିଁ ଓ ଏହାକୁ ଅସଫଳ ଗର୍ଭ ବା ଗର୍ଭପାତ କୁହାଯାଏ। ବିଭିନ୍ନ କାରଣରୁ ଗର୍ଭପାତ ହୋଇଯାଇପାରେ। ସାଧାରଣରେ କୌଣସି କାରଣ ନଥାଇ ମଧ୍ୟ ଆପେ ଆପେ ନଷ୍ଟ ହୋଇଯାଏ। ଏହା ପ୍ରାୟ ପ୍ରଥମ 3 ମାସ ପୂରିବା ପୂର୍ବରୁ ହୋଇଥାଏ। ଏହିପରି ବିନା କାରଣରୁ ଆପେ ଆପେ ଥରେ ବା କଦବା 2 ଥର ଗର୍ଭ ନଷ୍ଟ ହୋଇଗଲେ ତାର କୁପ୍ରଭାବ ମାଆର ସ୍ୱାସ୍ଥ୍ୟ ଉପରେ ପଡ଼ି ନପାରେ। କିନ୍ତୁ ଯଦି ନିର୍ଦ୍ଦିଷ୍ଟ କାରଣ ଯୋଗୁଁ ବାରମ୍ବାର ଗର୍ଭପାତ ହୋଇଯାଏ ତେବେ ନିଶ୍ଚିତ ଭାବରେ ତାହା ମାତୃ ସ୍ୱାସ୍ଥ୍ୟହାନିର କାରଣ ହୋଇଥାଏ। ବିଶେଷ କରି 3 ମାସ ବା 12 ସପ୍ତାହ ଗର୍ଭ ପରେ ଗର୍ଭ ନଷ୍ଟ ହେଲେ ତାହା ସ୍ୱାସ୍ଥ୍ୟ ପ୍ରତି ଅଧିକ କ୍ଷତିକାରକ ହୋଇଥାଏ। ଆଉ ଗୋଟିଏ ବଡ଼ କଥା ହେଲା, ଆପଣା ଛାଏ ଛାଏ ଗର୍ଭପାତ ହେବା ଅପେକ୍ଷା ଇଚ୍ଛାକୃତ ଭାବେ ଗର୍ଭପାତ କରାଇବା ମାଆର ସ୍ୱାସ୍ଥ୍ୟ ପାଇଁ ବିଶେଷ କ୍ଷତିକାରକ ହୋଇଥାଏ। ତେବେ ଆପେ ଆପେ ହେଉ ବା ଇଚ୍ଛାକୃତ ଭାବେ ହେଉ, ଥରକୁ ଥର କରି ବାରମ୍ବାର ଅର୍ଥାତ 2 ଥରରୁ ଅଧିକ ଥର ଗର୍ଭପାତ ହେଲେ ବହୁତ କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ। ସେଗୁଡ଼ିକ ହେଲା ଅତ୍ୟଧିକ ରକ୍ତସ୍ରାବ। ଗର୍ଭପାତ ସମୟରେ ଅତିରିକ୍ତ ରକ୍ତସ୍ରାବ ହେବା ବା ଗର୍ଭପାତ ପରେ ବହୁତ ଦିନ ଧରି ରକ୍ତସ୍ରାବ ବନ୍ଦ ନହେବା, ଏପରି ହେଲେ ରୋଗୀକୁ ବାରମ୍ବାର ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ ଦରକାର ହୋଇଥାଏ, ନହେଲେ ରକ୍ତହୀନତା ଜନିତ ଜଟିଳତା ଦେଖାଯାଏ, ଯେପରିକି ଅତ୍ୟଧିକ ଦୁର୍ବଳ ଲାଗିବା, ଧଇଁସଇଁ ହୋଇପଡ଼ିବା, ଗୋଡ଼ ମୁହଁ ଫୁଲିଯିବା, ଛାତି ଧଡ଼ଧଡ଼ ହେବା ବା ହୃଦୟ ବନ୍ଦ ହୋଇଯାଇ ମୃତ୍ୟୁ ହେବା। ବେଳେବେଳେ ଗର୍ଭପାତ କଲାବେଳେ ଗର୍ଭାଶୟ ଫୁଟି ଯାଇଥାଏ ଓ ଅତ୍ୟଧିକ ରକ୍ତସ୍ରାବ ହୋଇ ବହୁତ ଗୁଡ଼ିଏ ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ ଦରକାର ହୁଏ ଓ ଅପରେସନ୍ କରି ଗର୍ଭାଶୟର ଫୁଟିଥିବା ବା ଚିରି ଯାଇଥିବା ଅଂଶକୁ ସିଲାଇ କରାଯାଏ। ସମୟ ସମୟରେ ଇଚ୍ଛାକୃତ ଗର୍ଭପାତ ସମୟରେ ଗର୍ଭାଶୟ ଫୁଟିଯିବା ସଙ୍ଗେ ସଙ୍ଗେ ଅନ୍ତନାଳୀ ପରିସ୍ରା ଯନ୍ତ୍ର ମଧ୍ୟ ଫୁଟି ଯାଇଥାଏ ଓ ଅହରହ ପରିସ୍ରା ବୋହୁଥାଏ ବା ଝାଡ଼ା ବାହାରୁଥାଏ। ଏପରି ଜଟିଳତା ହେଲେ ବାରମ୍ବାର ନିଶା ଦେଇ ଅପରେସନ୍ କରିବାକୁ ପଡ଼ିଥାଏ ଓ ରୋଗୀର ଜୀବନ ପ୍ରତି ବିପଦ ଥାଏ। ଆଉ ଗୋଟିଏ ଅସୁବିଧା ହେଉଛି ସେପ୍ସିସ୍, ଯେଉଁଟାକୁ ଆମେ ସେପ୍ଟିକ୍ ହୋଇଯାଏ ବୋଲି କହୁ। ଗର୍ଭପାତ ପରେ ପରେ ସଂକ୍ରମଣ ହେତୁ ଗର୍ଭାଶୟରେ ଓ ପେଟ ଭିତରେ ପୂଜ ହୋଇଯାଏ ଓ ବହୁତ ଜ୍ୱର ହୁଏ, ରୋଗୀ ରକ୍ତହୀନ ହୋଇଯାଏ। ରୋଗୀକୁ ଭଲ କରିବା ପାଇଁ ବହୁ ଦାମିକା ଔଷଧ, ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ ଓ ବେଳେବେଳେ ବଡ଼ ଧରଣର ପେଟ ଅପରେସନ୍ ଦରକାର ହୁଏ। ଏପରି ସ୍ଥଳେ ରୋଗୀକୁ ବଞ୍ଚାଇବା କଷ୍ଟସାଧ୍ୟ ହୋଇପଡ଼େ। ବାରମ୍ବାର ଗର୍ଭପାତ ହେଲେ ମାସିକ ଋତୁସ୍ରାବରେ ଅନିୟମିତତା ଦେଖାଯିବାର ସମ୍ଭାବନା ବେଶୀ ଥାଏ। ବେଳେବେଳେ ବେଶୀ ପରିମାଣରେ ରକ୍ତସ୍ରାବ ହୁଏ ବା ଶୀଘ୍ର ଶୀଘ୍ର ମାସିକ ଋତୁସ୍ରାବ ହୋଇଥାଏ ବା ଋତୁ ବନ୍ଦ ହୋଇଯାଏ। ସାଧାରଣତଃ ଇଚ୍ଛାକୃତ ଭାବେ ବାରମ୍ବାର ଗର୍ଭପାତ କରାଇଲେ ଜରାୟୁ ମୁଖଗହ୍ୱର ବନ୍ଦ ହୋଇଯାଏ ଓ ମାସିକ ଋତୁସ୍ରାବ ବାହାରକୁ ଆସିପାରେ ନାହିଁ। ଏହାଦ୍ୱାରା ତଳିପେଟରେ ଯନ୍ତ୍ରଣା ହୁଏ, ଝାଡ଼ା ପରିସ୍ରା କରିବାର କଷ୍ଟ ହୁଏ ଓ ମାସିକ ଋତୁସ୍ରାବ ବନ୍ଦ ରହିଥାଏ। ବେଳେବେଳେ ବାରମ୍ବାର ଗର୍ଭ ନଷ୍ଟ କଲେ ବନ୍ଧାତ୍ୟର ଶିକାର ମଧ୍ୟ ଜଣେ ନାରୀ ହୋଇପାରେ। ଏହା ପ୍ରାୟ ଗର୍ଭପାତ ପରର ସଂକ୍ରମଣ ଜନିତ କାରଣରୁ ହୋଇଥାଏ। ଯଦି କୌଣସି ନିର୍ଦ୍ଦିଷ୍ଟ କାରଣ ପାଇଁ ବାରମ୍ବାର ଗର୍ଭପାତ ହୋଇଯାଉଥାଏ, ଯେପରିକି ଉଚ୍ଚ ରକ୍ତଚାପ, ମଧୁମେହ ରୋଗ, ଥାଇରଏଡ଼୍ ଗ୍ରନ୍ଥି ରୋଗ, ସଂକ୍ରମଣ ଜନିତ ରୋଗ, ଜରାୟୁ ମୁଖଗହ୍ୱର ଢିଲା ରହିବା।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ବାରମ୍ବାର ଗର୍ଭପାତର କାରଣ ଓ ଚିକିତ୍ସା। ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ହେମଲତା ସ୍ୱାଇଁ। ଆକାଶବାଣୀ କଟକ ସମୟ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
0: ଆକାଶବାଣୀ

ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଆଜି ହେବ ଦ୍ୱିପାକ୍ଷିକ ଆଲୋଚନା। ଭିବି ଜିରାମଜୀ ଆଇନ ଅଧୀନରେ ଚିଠା ନିୟମାବଳୀ ଜାରି କଲେ ସରକାର। ଆସନ୍ତା ମାସ 21 ତାରିଖ ସୁଦ୍ଧା ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ। ଆମେରିକା ଓ ଇରାନ ମଧ୍ୟରେ ଦୀର୍ଘକାଳୀନ ଶାନ୍ତି ଚୁକ୍ତି ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 7 wicket ପରାସ୍ତ କଲା ପଞ୍ଜାବ କିଙ୍ଗ୍ସ। ଆଜି ଖେଳାଯିବ 2 ମ୍ୟାଚ୍। ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍ଠାରେ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ। ଆଞ୍ଚଳିକ ତଥା ବୈଷୟିକ ଶାନ୍ତି ଓ ସୁରକ୍ଷା ପ୍ରସଙ୍ଗରେ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହେବାର ଆଶା କରାଯାଉଛି। କ୍ୱାଡ୍ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଅଂଶଗ୍ରହଣ କରିବା ପାଇଁ ଶ୍ରୀ ରୁବିଓ ଗତକାଲିଠାରୁ ଭାରତକୁ 4-ଦିନିଆ ଗସ୍ତରେ ଆସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ଗତକାଲି ସାକ୍ଷାତ କରି ପ୍ରତିରକ୍ଷା, ରଣନୈତିକ ପ୍ରଯୁକ୍ତିବିଦ୍ୟା, ବାଣିଜ୍ୟ ଓ ନିବେଶ, ଶକ୍ତି ସୁରକ୍ଷା, ଯୋଗାଯୋଗ, ଶିକ୍ଷା ଏବଂ ଲୋକସମ୍ପର୍କ ଆଦି ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗର ନିରନ୍ତର ବିକାଶ ନେଇ ଆଲୋଚନା କରିଛନ୍ତି। ବିଶ୍ୱ କଲ୍ୟାଣ ପାଇଁ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ ଜାରି ରଖିବେ ବୋଲି ଶ୍ରୀ ମୋଦି କହିଛନ୍ତି। ଶାନ୍ତି ପ୍ରତିଷ୍ଠା ଦିଗରେ ଭାରତର ନିରନ୍ତର ସମର୍ଥନକୁ ପ୍ରଧାନମନ୍ତ୍ରୀ ପୁନଃ ପ୍ରକାଶ କରିଛନ୍ତି। ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସଙ୍କଟର ସମାଧାନ ଉପରେ ଶ୍ରୀ ମୋଦି ଗୁରୁତ୍ୱ ପ୍ରଦାନ କରିଛନ୍ତି। ପଶ୍ଚିମ ଏସିଆ ପରିସ୍ଥିତି ସମେତ ବିଭିନ୍ନ ଆଞ୍ଚଳିକ ଏବଂ ବୈଷୟିକ ପ୍ରସଙ୍ଗ ନେଇ ଆମେରିକାର ଦୃଷ୍ଟିକୋଣ ଉପରେ ଶ୍ରୀ ରୁବିଓ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଅବଗତ କରାଇଛନ୍ତି। ଆସନ୍ତା ମଙ୍ଗଳବାର 26 ଦିନ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏଥିରେ ଡକ୍ଟର ଜୟଶଙ୍କରଙ୍କ ସହିତ ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ଅଂଶଗ୍ରହଣ କରିବେ। ଭିବି ଜିରାମଜୀ ଆଇନ 2025 ଅଧୀନସ୍ଥ ଚିଠା ନିୟମାବଳୀ ସରକାର ଜାରି କରିଛନ୍ତି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଏହି ନିୟମାବଳୀ ନେଇ ମତାମତ ଆହ୍ୱାନ କରାଯାଇଛି। ଦେଶର ନାଗରିକ, ସଂଗଠନ କିମ୍ବା ପ୍ରତିଷ୍ଠାନ ଏହି ନିୟମାବଳୀ ଉପରେ ନିଜର ପରାମର୍ଶ ଆସନ୍ତା ମାସ 21 ତାରିଖ ସୁଦ୍ଧା ଦାଖଲ କରିବାକୁ କୁହାଯାଇଛି। ଏହି ନୂତନ ବିକଶିତ ଭାରତ ଜିରାମଜୀ ଆଇନ ପୂର୍ବ ପ୍ରଚଳିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ ବଦଳରେ କାର୍ଯ୍ୟକାରୀ ହେବ। ପ୍ରତ୍ୟେକ ଆର୍ଥିକ ବର୍ଷରେ ନିଶ୍ଚିତ କର୍ମନିଯୁକ୍ତି ବାବଦରେ ଏହି ଆଇନ ଅଧୀନରେ ରୋଜଗାର ଅବଧିକୁ 100-125 ଦିନକୁ ବୃଦ୍ଧି କରାଯାଇଛି। ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଆଇନର ଧାରା 33 ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାକୁ ଆଧାର କରି ଏହି ଚିଠା ନିୟମାବଳୀ ପ୍ରସ୍ତୁତ ହୋଇଛି। ନୂତନ ଆଇନରେ ସମୟାନୁବର୍ତ୍ତିତା, ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ଉପରେ ଗୁରୁତ୍ୱ ଦିଆଯାଇଛି। ଗତ 11 ତାରିଖରେ ଏହି ଆଇନ ପ୍ରଚଳନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆସନ୍ତା ଜୁଲାଇ 1 ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଏହାକୁ କାର୍ଯ୍ୟକାରୀ କରାଯିବାକୁ ସ୍ଥିର ହୋଇଛି। ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ସହ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ଡାକ୍ତରଙ୍କ ତାଲିମ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି। ନୂଆଦିଲ୍ଲୀରେ ଗତକାଲି ଜାତୀୟ ଚିକିତ୍ସା ବିଜ୍ଞାନ ବୋର୍ଡର 23ତମ ସମାବର୍ତ୍ତନ ସମାରୋହରେ ଯୋଗଦେଇ ଶ୍ରୀ ନଡ୍ଡା ଭିତ୍ତିଭୂମି ଏବଂ ଅନ୍ୟାନ୍ୟ କ୍ଷେତ୍ର ହାର୍ଡୱେୟାର ହୋଇଥିବା ବେଳେ ଡାକ୍ତରମାନେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ସଫ୍ଟୱେୟାର ବୋଲି ବର୍ଣ୍ଣନା କରିଛନ୍ତି। ଶ୍ରୀ ନଡ୍ଡା କହିଛନ୍ତି ଦେଶର ଯୁବ ଡାକ୍ତରଙ୍କ ନବସୃଜନ ଏବଂ ଅଙ୍ଗୀକାରବଦ୍ଧତା ସ୍ୱାସ୍ଥ୍ୟସେବା ଆହ୍ୱାନକୁ ମୁକାବିଲା କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଚିକିତ୍ସା ବିଜ୍ଞାନରେ ଜାତୀୟ ପରୀକ୍ଷା ବୋର୍ଡର ଗୁରୁତ୍ୱ ଉପରେ ଆଲୋକପାତ କରି ଶ୍ରୀ ନଡ୍ଡା କହିଛନ୍ତି ରୋଗୀ ସେବାକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ 11 ନୂତନ ପାଠ୍ୟକ୍ରମ ଆରମ୍ଭ କରାଯାଇଛି। ସମାରୋହରେ 26,396 ଜଣ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଜାତୀୟ ଚିକିତ୍ସା ବିଜ୍ଞାନ ବୋର୍ଡ ପକ୍ଷରୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ସାର୍ଟିଫିକେଟ୍ ଏବଂ ଫେଲୋସିପ୍ ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ପଦ୍ମ ପୁରସ୍କାର ପ୍ରଦାନ କରିବେ। ଚଳିତ ବର୍ଷ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବର୍ଗରେ 131 ଜଣଙ୍କୁ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଆକାଶବାଣୀରେ ଲୋକଙ୍କ ପଦ୍ମ ଧାରାବାହିକରେ ଆଜି ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଥିବା ବ୍ୟକ୍ତିବିଶେଷଙ୍କ ଜୀବନୀ ଉପରେ ଏକ କାର୍ଯ୍ୟକ୍ରମ ପ୍ରସାରଣ କରାଯିବ। ଏହି କାର୍ଯ୍ୟକ୍ରମ ଆଜି ସକାଳ 9:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରଣ କରାଜିବ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଉପଲବ୍ଧ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ଓ ଇରାନ ମଧ୍ୟରେ ଦୀର୍ଘକାଳୀନ ଶାନ୍ତି ଚୁକ୍ତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ହର୍ମୁଜ୍ ପ୍ରଣାଳୀ ଉନ୍ମୁକ୍ତ କରିବା ସହ ଚୁକ୍ତିର ଅଧିକାଂଶ ବ୍ୟବସ୍ଥା ଆଲୋଚନାର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ସେ ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଟ୍ରମ୍ପ କହିଛନ୍ତି ଇସ୍ରାଏଲ୍ ଏବଂ ମଧ୍ୟପ୍ରାଚ୍ୟର ଅନ୍ୟାନ୍ୟ ସହଯୋଗୀ ଦେଶଗୁଡ଼ିକ ସହ ଆଲୋଚନା ପରେ ଏହି ସମ୍ଭାବ୍ୟ ଚୁକ୍ତିକୁ ଚୂଡ଼ାନ୍ତ ରୂପ

ଲେଖ ପ୍ରଦାନ କରାଯିବ। ଖୁବ୍ ଶୀଘ୍ର ଏହି ଚୁକ୍ତି ନେଇ ଆନୁଷ୍ଠାନିକ ଘୋଷଣା କରାଯିବ ବୋଲି ଶ୍ରୀ ଟ୍ରମ୍ପ କହିଛନ୍ତି। ତେବେ ଘୋଷଣାର ନିର୍ଦ୍ଧାରିତ ସମୟସୀମା ନେଇ କୌଣସି ସ୍ପଷ୍ଟ ସୂଚନା ପ୍ରଦାନ କରିନାହାନ୍ତି। ଚୁକ୍ତି ପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ପ ଇସ୍ରାଏଲ ସମେତ ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ, କତାର, ପାକିସ୍ତାନ, ତୁର୍କୀ, ଇଜିପ୍ଟ, ଜୋର୍ଡାନ ଏବଂ ବାହାରିନ୍ ସହ ଆଲୋଚନା କରିଥିବା ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଇରାନ୍ର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଇସ୍ମାଇଲ୍ ବାକାଇ ସେଠାକାର ସରକାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଗତ ସପ୍ତାହକ ମଧ୍ୟରେ ଆମେରିକା ଏବଂ ଇରାନ୍ର ଆଭିମୁଖ୍ୟରେ ସକାରାତ୍ମକ ପରିବର୍ତ୍ତନ ଆସିଛି। ତେବେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ଏବେ ମଧ୍ୟ ଆଲୋଚନା ଜାରି ରହିଛି। ଗତମାସ 8 ତାରିଖରେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଲାଗୁ ହେବା ପରଠାରୁ ୱାଶିଂଟନ୍ ଏବଂ ତେହେରାନ ମଧ୍ୟରେ ଦୀର୍ଘକାଳୀନ ଶାନ୍ତି ଚୁକ୍ତି ପ୍ରତିଷ୍ଠା ପାଇଁ ଆଲୋଚନା ଜାରି ରହିଛି। ଇରାନ ବନ୍ଦରଗୁଡ଼ିକ ଉପରେ ଆମେରିକା ପକ୍ଷରୁ ପ୍ରତିବନ୍ଧକ ଲଗାଯାଇଥିବା ବେଳେ ଇରାନ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ ରଖିଛି। ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୁଷ ଗୋଏଲ ଆସନ୍ତାକାଲିଠାରୁ ତିନିଦିନିଆ କାନାଡ଼ା ଗସ୍ତରେ ଯାଉଛନ୍ତି। ତାଙ୍କ ସହ ଏକ ଉଚ୍ଚସ୍ତରୀୟ ଭାରତୀୟ ବ୍ୟବସାୟିକ ପ୍ରତିନିଧି ମଣ୍ଡଳୀ ମଧ୍ୟ ଗସ୍ତରେ ଯିବେ। ଦ୍ୱିପାକ୍ଷିକ ବାଣିଜ୍ୟିକ ସମ୍ପର୍କକୁ ଅଧିକ ମଜବୁତ କରିବା ନେଇ ଉଭୟ ଦେଶ ମଧ୍ୟରେ ବ୍ୟାପକ ଆଲୋଚନା ହେବ। ବାଣିଜ୍ୟ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଶ୍ରୀ ଗୋଏଲ କାନାଡ଼ାର ଓଟାୱା ଏବଂ ଟରଣ୍ଟୋଠାରେ ଦ୍ୱିପାକ୍ଷିକ ବୈଠକରେ ଅଂଶଗ୍ରହଣ କରିବେ। ଭାରତ କାନାଡ଼ା ବ୍ୟାପକ ଅର୍ଥନୈତିକ ଅଂଶୀଦାର ଚୁକ୍ତି ସିଇପିଏ ଆଲୋଚନାକୁ ଗତିଶୀଳ କରିବା ପାଇଁ ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଗତ ମାର୍ଚ୍ଚ ମାସରେ କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ନେଙ୍କ ଭାରତ ଗସ୍ତ ଅବସରରେ ଏହି ଦ୍ୱିପାକ୍ଷିକ ଚୁକ୍ତିର ରୂପରେଖ ସ୍ୱାକ୍ଷରିତ ହୋଇଥିଲା। ମାର୍ଚ୍ଚ ମାସରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ଆଭାସୀ ମାଧ୍ୟମରେ ହୋଇଥିବା ବେଳେ ଗତ 8 ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି। ଚଳିତ ବର୍ଷ ଶେଷ ସୁଦ୍ଧା ଏକ ସୁବ୍ୟବସ୍ଥିତ ଏବଂ ଦ୍ୱିପାକ୍ଷିକ ଲାଭଦାୟକ ଏହି ଚୁକ୍ତିକୁ ଚୂଡ଼ାନ୍ତ ରୂପରେଖ ଦେବା ପାଇଁ ଦୁଇ ଦେଶ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ମହାରାଷ୍ଟ୍ର ନାସିକ୍ସ୍ଥିତ ଟିସିଏସ୍ କାର୍ଯ୍ୟାଳୟରେ କଥିତ ଯୌନ ନିର୍ଯାତନା ଏବଂ ବାଧ୍ୟତାମୂଳକ ଧର୍ମାନ୍ତରୀକରଣ ଉଦ୍ୟମ ମାମଲାରେ ପୁଲିସ୍ ପକ୍ଷରୁ 1500 ପୃଷ୍ଠାର ଚାର୍ଜସିଟ୍ ଦାଖଲ କରାଯାଇଛି। ମାମଲାର ଯାଞ୍ଚ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏସ୍ଆଇଟି ମୁଖ୍ୟ ସନ୍ଦୀପ ମିଥକେ ଦେଇଥିବା ସୂଚନା ଅନୁଯାୟୀ ଚାରିଜଣ ପ୍ରମୁଖ କଥିତ ଅଭିଯୁକ୍ତଙ୍କ ବିରୋଧରେ ଏହି ଚାର୍ଜସିଟ୍ ଦାଖଲ କରାଯାଇଛି। ସେମାନେ ହେଲେ ମତିନ ପଟେଲ, ନିଦା ଖାଁ, ଦାନିଶ ଶେଖ ଏବଂ ତୌସିଖ ଅତାର। ଏହି ମାମଲା ସହିତ ଜଡ଼ିତ ପାଖାପାଖି ଅନ୍ୟ 8 ଜଣଙ୍କ ବିରୋଧରେ ଆସନ୍ତା 4 ଦିନ ମଧ୍ୟରେ ଅତିରିକ୍ତ ଚାର୍ଜସିଟ୍ ଦାଖଲ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। କାର୍ଯ୍ୟାଳୟରେ ଘଟିଥିବା ଏହି ସମ୍ବେଦନଶୀଳ ମାମଲାରେ ଗତ ମାର୍ଚ୍ଚ ମାସ 25 ତାରିଖରେ ଦେଓଲାଲି କ୍ୟାମ୍ପ ପୁଲିସ୍ ଷ୍ଟେସନରେ ମାମଲା ରୁଜୁ ହୋଇଥିଲା। ନିଦା ଖାଁଙ୍କ ବିରୋଧରେ 2 ମାମଲା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ 6ରୁ 9 ଲେଖାଏଁ ମାମଲା ପଞ୍ଜିକୃତ ହୋଇଥିବା ପୁଲିସ୍ ସୂଚନା ଦେଇଛି। ଏସ୍ଆଇଟି ପକ୍ଷରୁ ଘଟଣାର ଅଧିକ ତଦନ୍ତ ଜାରି ରହିଛି। ଆଇପିଏଲ୍ କ୍ରିକେଟରେ ଗତକାଲିର ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ବିଜୟୀ ହୋଇଛି। ଲକ୍ଷ୍ନୌର ଏକନା କ୍ରିକେଟ ଷ୍ଟାଡିୟମରେ ଗତ ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍ରେ ଟସ୍ ଜିତି ପଞ୍ଜାବ କିଙ୍ଗ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଲକ୍ଷ୍ନୌ ସୁପର ଜାଣ୍ଟସ୍ ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ୍ ବିନିମୟରେ 196 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଜୋସ୍ ଇଂଲିଶ ସର୍ବାଧିକ 72 ରନ୍ ସଂଗ୍ରହ କରିଥିଲେ। 197 ରନ୍ର ବିଜୟ ଲକ୍ଷ୍ୟକୁ ପଞ୍ଜାବ କିଙ୍ଗ୍ସ 18 ଓଭରରେ 3ଟି ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ଦଳ ପକ୍ଷରୁ ଅଧିନାୟକ ଶ୍ରେୟସ୍ ଆୟର ସର୍ବାଧିକ ଅପରାଜିତ 101 ରନ୍ ସଂଗ୍ରହ କରିଥିଲେ। ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଆଜି 2ଟି ମ୍ୟାଚ୍ ଖେଳାଯିବ। ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମଠାରେ ଅପରାହ୍ନ 3:30 ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ୍ ହେବ। ଦ୍ୱିତୀୟ ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡନ୍ସଠାରେ ସନ୍ଧ୍ୟା 7:30 କୋଲକାତା ନାଇଟ୍ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅନୁଷ୍ଠିତ ହେବ। ଦିଲ୍ଲୀ, ହରିୟାଣା, ଚଣ୍ଡିଗଡ଼, ପୂର୍ବ ମଧ୍ୟପ୍ରଦେଶ, ପୂର୍ବ ଉତ୍ତରପ୍ରଦେଶ ଏବଂ ବିଦର୍ଭରେ ଆଜି ପ୍ରବଳ ଗରମ ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଓଡ଼ିଶା ସମେତ ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ପଞ୍ଜାବ, ରାଜସ୍ଥାନ, ତେଲେଙ୍ଗାନା, ପଶ୍ଚିମ ମଧ୍ୟପ୍ରଦେଶ ଏବଂ ପଶ୍ଚିମ ଉତ୍ତରପ୍ରଦେଶରେ ମଧ୍ୟ ଗରମ ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଅନ୍ୟପକ୍ଷରେ ଆସାମ, ମେଘାଳୟ, ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ ଏବଂ ସିକ୍କିମର କେତେକ ଅଞ୍ଚଳରେ ଆଜି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଆଜି ହେବ ଦ୍ୱିପାକ୍ଷିକ ଆଲୋଚନା। ଭିଭିଜି ରାମଜୀ ଆଇନ ଅଧୀନରେ ଚିଠା ନିୟମାବଳୀ ଜାରି କଲେ ସରକାର। ଆସନ୍ତା ମାସ 21 ତାରିଖ ସୁଦ୍ଧା ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ। ଆମେରିକା ଓ ଇରାନ ମଧ୍ୟରେ ଦୀର୍ଘକାଳୀନ ଶାନ୍ତି ଚୁକ୍ତି ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଣ୍ଟସ୍କୁ 7 ୱିକେଟ୍ରେ ପରାସ୍ତ କଲା ପଞ୍ଜାବ କିଙ୍ଗ୍ସ। ଆଜି ଖେଳାଯିବ 2ଟି ମ୍ୟାଚ୍। ସମ୍ବାଦ ଶେଷ ହେଲା।

ଶୁଭ ସକାଳ ପିଲାମାନେ, ଆରମ୍ଭ କରିବା ତୁମମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ସ୍ୱର୍ଗ ଫୁଲ। ମୁଁ ଆଜିର ଉପସ୍ଥାପନାରେ ଅଛି ତୁମମାନଙ୍କର ମନୀଷା ଆପା। ନମସ୍କାର।

0: ଉଫ୍, କିଏ ଗରମ ପିଲାମାନେ! ପିଲାମାନେ, ସକାଳର ସୂର୍ଯ୍ୟ ଯେତେବେଳେ ଉଦୟ ହୁଏ, ଉଦୟ ହେବା ମାତ୍ରେ ଆଶା ବଦଳେ ଆମମାନଙ୍କର ଆଶଙ୍କା ବଢ଼ିଯାଏ, ଆଜି କେତେ ଗରମ ହେବ ଯେ। ଏହା ଏବେ ସବୁ ମଣିଷ ମନର ପ୍ରଥମ ପ୍ରଶ୍ନ। ଜାଣିଛ ପିଲାମାନେ, ବିଶ୍ୱର ପ୍ରମୁଖ ଉତ୍ତପ୍ତ ସହର ତାଲିକାରେ ସ୍ଥାନ ପାଇଲାଣି ଆମର ଓଡ଼ିଶା ସହର। ନିକଟରେ ଓମାନର ଯୁବା ସହର ତାପମାତ୍ରାରେ ବିଶ୍ୱର ପ୍ରଥମ ସ୍ଥାନ ଅଧିକାର କରିଥିଲା ବେଳେ ବାରିପଦା ଦ୍ୱିତୀୟ, ବାଲେଶ୍ୱର ତୃତୀୟ ଏବଂ ଆମ ରାଜଧାନୀ ଭୁବନେଶ୍ୱର ଦଶମ ସ୍ଥାନରେ ରହିଥିଲା। ବିଭିନ୍ନ ଅଞ୍ଚଳରେ କାଁ ଭାଁ କାଳ ବୈଶାଖୀ ଆସି କେଇ ଘଣ୍ଟା ଆସି ଆଶ୍ୱସ୍ତ କରୁଛି ସିନା, ପରଦିନ ପୁଣି ଯୋଉ କଥାକୁ ସେଇ କଥା। ଆକାଶରୁ ଯେମିତି ନିଆଁ ବର୍ଷା ହେଉଛି, ଅସ୍ୱାଭାବିକ ଭାବେ ବଢ଼ୁଛି ତାପମାତ୍ରା, ଆଉ ଡହଳ ବିକଳ ହୋଇଯାଉଛି ଆମମାନଙ୍କର ଜୀବନଯାତ୍ରା। ନଦୀ ହଉ, ନାଳ ହଉ, ଜଳଧାର ସବୁ ଶୁଖିଗଲାଣି। ଯେମିତି ମୁଁ କହିଲି ପିଲାମାନେ, ବାରିପଦା ବିଶ୍ୱର ଦ୍ୱିତୀୟ ଉତ୍ତପ୍ତ ସହର ସ୍ଥାନ ପାଇଲାଣି। ଗରମ ଯେପରି ଚରମକୁ ଅତିକ୍ରମ କରିବାର ଦୌଡ଼ ଲଗାଇଛି, ଅନ୍ୟପକ୍ଷରେ ଜଳବାୟୁ ପରିବର୍ତ୍ତନ ଏକ ନୂତନ ବାସ୍ତବତା ପାଲଟି ଯାଇଥିବାରୁ ତାତି ଯନ୍ତ୍ରଣାରୁ ତ୍ରାହି ମିଳିବା ସହଜ ନୁହେଁ। ଏଥିନେଇ ସୃଷ୍ଟି ହୋଇଛି ନୂଆ ନୂଆ ପରିସ୍ଥିତି, ଏବଂ ଏହି ପରିସ୍ଥିତିର ଦୃଢ଼ ମୁକାବିଲା ସହିତ ସବୁଜ ବଳ ନିର୍ମାଣ ଆମମାନଙ୍କ ପାଇଁ ନିତାନ୍ତ ଜରୁରୀ। ପିଲାମାନେ, ଆମେ ତାପମାତ୍ରା ବୃଦ୍ଧି ଓ ତାର ନିରାକରଣ ବିଷୟରେ ଶୁଣିବା, ଜାଣିବା ମଧ୍ୟ, ତା ପୂର୍ବରୁ ଆସ ଏକ ଗୀତ ଶୁଣିବା। ତୁମକୁ ଗାଇକି ଶୁଣାଉଛନ୍ତି ସୁଚିସ୍ମିତା ବୁଦ୍ଧିଆ।
1: ମୋ ନାଁ ସୁଚିସ୍ମିତା ବୁଦ୍ଧିଆ, ମୁଁ ଡିପିଏସ୍ଏସ୍ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପଢ଼େ। ମୋତେ ଗୀତ ଗାଇବା ପାଇଁ ଭଲ ଲାଗେ। ଆସନ୍ତୁ ଗୋଟିଏ ଭଜନ ଶୁଣିବା। ଏତେ

0: ନିହାରିକା ପୁରୋହିତ, ଯିଏକି ହାଇଟେକ୍ ପବ୍ଲିକ୍ ସ୍କୁଲରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରନ୍ତି।
1: ଏହି ଧରାପୃଷ୍ଠରେ ପ୍ରକୃତି କେତେବେଳେ ଶାନ୍ତ କାନ୍ତ ରୂପରେ ବିମୋହିତ କରେ ତ କେତେବେଳେ କ୍ରୋଧ ଜର୍ଜରିତ ହୋଇଥାଏ। ବେଳେବେଳେ ପ୍ରକୃତିର ସଙ୍କଟ ସମସ୍ୟା ସୃଷ୍ଟି ନିକଟରେ ମନୁଷ୍ୟ ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଥାଏ। ପ୍ରତ୍ୟେକ ବ୍ୟକ୍ତିର ସ୍ମରଣରେ ଆସିବା ଉଚିତ ଯେ ପ୍ରକୃତି ମନୁଷ୍ୟର ଅଧୀନ ନୁହେଁ, ବରଂ ମନୁଷ୍ୟ ହିଁ ପ୍ରକୃତିର ଦାସ, ପ୍ରକୃତିର ଅଂଶ ବିଶେଷ। ଅତ୍ୟଧିକ ମାତ୍ରାରେ ଉତ୍ତାପ ବୃଦ୍ଧି ଦିନକୁ ଦିନ ଚିନ୍ତାର କାରଣ ବଢ଼ାଇଛି। ଏ ବର୍ଷ ମାର୍ଚ୍ଚ ମାସ ଆରମ୍ଭରୁ ଖରା ଅସହ୍ୟ ହୋଇଛି। ଅରଣ୍ୟ ସମ୍ପଦର ବିନାଶ, ଜୀବାଶ୍ମ ଜାଳେଣୀର ବ୍ୟବହାର ଏବଂ କଳକାରଖାନା କୋଠାବାଡ଼ି ନିର୍ମାଣ ଯୋଗୁଁ ବାୟୁମଣ୍ଡଳର ଉତ୍ତାପ ବୃଦ୍ଧି ପାଇବାରେ ଲାଗିଛି। ଏହି ହୁତହୁତ ପ୍ରଖର ଖରାରେ ଜନଜୀବନ ସନ୍ତାପିତ, ପଶୁପକ୍ଷୀ ଜଳଚର ପ୍ରାଣୀ ଏବଂ ମନୁଷ୍ୟ ସମସ୍ତେ ତ୍ରାହି ତ୍ରାହି ଡାକିଲେଣି। ବର୍ଷକୁ ବର୍ଷ ଉତ୍ତାପ ବୃଦ୍ଧି ପାଇବାରେ ଲାଗିଛି। ଗତ ବର୍ଷର ସୂଚନା ଅନୁସାରେ କେତେକ ସ୍ଥାନରେ ତାପମାତ୍ରା 50 ଡିଗ୍ରୀ ସେଲସିୟସ୍ ହେବା ଯୋଗୁଁ ନିଦାରୁଣା ପ୍ରାକୃତିକ ବିଭୀଷିକା ଲୋକଙ୍କ ମନରେ ଆତଙ୍କ ଖେଳାଇ ଦେଉଛି। ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଓଡ଼ିଶାର ତାପମାତ୍ରା 4-5 ଥର 40 ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିଥିଲା। 1980 ମସିହାରୁ 40 ଡିଗ୍ରୀରୁ ଅଧିକ ତାପମାତ୍ରା ରହିଥିବାର ଲକ୍ଷ୍ୟ କରାଯାଇଛି। କ୍ରମଶଃ ବୃଦ୍ଧି ପାଇ 1990 ମସିହା ବେଳକୁ 45 ଡିଗ୍ରୀ ସେଲସିୟସ୍ ଅତିକ୍ରମ କଲା। 1998ର ଗ୍ରୀଷ୍ମ ଋତୁରେ ତାପମାତ୍ରା 50 ଡିଗ୍ରୀ ଛୁଇଁଲା। ତାପମାତ୍ରା ଯଦି ବର୍ଷକୁ ବର୍ଷ ଏହିପରି ଭାବରେ ବଢ଼ିବାରେ ଧରାପୃଷ୍ଠରେ ଏହିପରି ଭାବରେ ବଢ଼ି ଚାଲେ, ଧରାପୃଷ୍ଠରେ ଜୀବଜଗତ ତିଷ୍ଠି ରହିବା ଅସମ୍ଭବ। ସୂର୍ଯ୍ୟଙ୍କ କୂପ ସତିକି ଭୟାନକ ପରିସ୍ଥିତି ସୃଷ୍ଟି କଲାଣି, ଏପରି ରୂପ ନେଲାଣି ଯାହାକି ଜାଳିଦେବ ସାରା ରାଜ୍ୟ। ଏହାଦ୍ୱାରା ଜଟିଳ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ବିଶେଷଜ୍ଞମାନେ ସତର୍କ କରାଉଛନ୍ତି। ଭାରତୀୟ ଉପମହାଦେଶରେ ଅଂଶୁଘାତ ଆଜି ତାର ପ୍ରାଧାନ୍ୟ ବିସ୍ତାର କରି ଚାଲିଛି। ଏହି ତାତିରେ ସାଧାରଣ ଲୋକଙ୍କ ଅବସ୍ଥା ଶୋଚନୀୟ ଓ ଆଉଟୁ ପାଉଟୁ। ପ୍ରବଳ ଗ୍ରୀଷ୍ମ ଲହରୀ ଓ ଲୁ ପ୍ରଭାବରେ ଲୋକେ ସନ୍ତାପିତ। ସାଂଘାତିକ ଅବସ୍ଥା ପଶୁପକ୍ଷୀଙ୍କର ଜଳ ଟିକିଏ ପାଇଁ ଦରାଣ୍ଡି ହେଉଛନ୍ତି। ଏଥିରୁ ରକ୍ଷା ପାଇବାକୁ ଆମକୁ ଗଭୀର ଭାବରେ ଚିନ୍ତା କରିବା ଦରକାର। ଯାନବାହନ ସଂଖ୍ୟାକୁ ନିୟନ୍ତ୍ରଣ କରିବା ଆବଶ୍ୟକ। କଳକାରଖାନା ବିଶେଷ ବୃଦ୍ଧି କରିବା ଉଚିତ ନୁହେଁ। ଅଙ୍ଗାରକାମ୍ଳ ପରିମାଣକୁ କମାଇବା ଦରକାର। ବୃକ୍ଷ ଛେଦନ ଉପରେ କଡ଼ା କଟକଣା ଜାରି ନକଲେ ଅବସ୍ଥା ଅସମ୍ଭାଳ ହେବ। ବହୁ ସଂଖ୍ୟାରେ ଚାରା ରୋପଣ କରିବା ନିମନ୍ତେ ଜନସଚେତନତା ସୃଷ୍ଟି ହେଉ। ପୃଥିବୀରେ ପରିବେଶୀୟ ସନ୍ତୁଳନ ପାଇଁ ଜଙ୍ଗଲର ଆବଶ୍ୟକତା ରହିଛି। ନିୟମିତ ବୃଷ୍ଟି ବୃକ୍ଷ ଯୋଗୁଁ ହୋଇଥାଏ। ଆଉ ମଧ୍ୟ ସହର ଓ ନଗରମାନଙ୍କରେ ଜଳାଶୟ ଓ ପୁଷ୍କରିଣୀମାନ ଖନନ କରି ସେଗୁଡ଼ିକର ଯତ୍ନ ନେବା ଆବଶ୍ୟକ। ଚାରାରୋପଣ ପ୍ରତ୍ୟେକ ବ୍ୟକ୍ତିର କର୍ତ୍ତବ୍ୟ ଓ ଏହା ସହିତ ବୃକ୍ଷଗୁଡ଼ିକର ଯତ୍ନ ନେବା ମଧ୍ୟ ଆମ୍ଭମାନଙ୍କ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ପ୍ରଚଣ୍ଡ ରୌଦ୍ରତାପରେ ଜଳାଭାବଜନିତ ସମସ୍ୟା ସୃଷ୍ଟି ହୁଏ। ଜଳ ବିନା କେତେକ ଜାତିର ଗଛଲତା ଶୁଖି ଝାଉଁଳି ପଡ଼ନ୍ତି। ଖରାଦିନେ ପାଣି ଦେଇ ବଗିଚାର ଯତ୍ନ ନେବା ଉଚିତ। ମଣିଷମାନେ ମଧ୍ୟ ଅତ୍ୟଧିକ ଖରା ଯୋଗୁଁ ହେଉଥିବା ଅଂଶୁଘାତରୁ ରକ୍ଷା ପାଇବା ପାଇଁ କିଛି ପଦକ୍ଷେପ ନେବା ଉଚିତ। ଅତ୍ୟଧିକ ଟାଣ ଖରାରେ କୌଣସି କାର୍ଯ୍ୟ କରିବା ଅନୁଚିତ। ଯଦି କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବା ଆବଶ୍ୟକ ମନେ ହୁଏ ତେବେ ବିଶେଷ ସତର୍କତା ଅବଲମ୍ବନ କରିବେ। ଅଂଶୁଘାତରେ କେହି ଆକ୍ରାନ୍ତ ହେଲେ ସମ୍ପୃକ୍ତ ବ୍ୟକ୍ତିକୁ ଛାୟାପ୍ରଦ ଶୀତଳ ଜାଗାକୁ ସ୍ଥାନାନ୍ତରିତ କରିବା ଭଲ। ଥଣ୍ଡା ପବନ ବ୍ୟବସ୍ଥା ଅତି ଉତ୍ତମ। ମସ୍ତକକୁ ଶୀତଳ ଜଳରେ ଧୌତ କରିବା ବିଧେୟ। ରୋଗୀକୁ ଯଥେଷ୍ଟ ପରିମାଣରେ ଥଣ୍ଡା ଜଳ ଓ ଲେମ୍ବୁ ସର୍ବତ ଦେବାକୁ ପଡ଼ିବ। ତୋରାଣି କାଞ୍ଜି ପାଣି ଘୋଳ ଦହି ଲବଣ ମିଶ୍ରଣ କରି ପାନ କରାଇବା ଉଚିତ। ରୋଗୀର ଅବସ୍ଥା ଗୁରୁତର ହେଲେ ଡାକ୍ତରଙ୍କ ପରାମର୍ଶ କ୍ରମେ ସାଲାଇନ୍ ଓ ଇଞ୍ଜେକ୍ସନ୍ ଦେବା ବାଞ୍ଛନୀୟ। ଶରୀର ଅତ୍ୟଧିକ ତାତି ଥିଲେ ଶୀତଳ ଜଳରେ ଲୁଗା ଭିଜାଇ ତା ଦେହକୁ ବହୁବାର ଧୋଇବା। ମୁଣ୍ଡରେ ବରଫ ରଖିଲେ କିଛି ଉପଶମ ମିଳେ। ସେ କ୍ଷେତ୍ରରେ ସତର୍କତା ଓ ଗୁରୁତ୍ୱପୂର୍ଣ୍ଣ ଅବଲମ୍ବନ ଉଚିତ। ଏହି ସମୟରେ ଛାତ୍ରଛାତ୍ରୀମାନେ ସାଙ୍ଗରେ ପାଣି ବୋତଲ ଆଣି ଶିକ୍ଷାନୁଷ୍ଠାନକୁ ଆସିବା ଦରକାର। ଆମ ନିକଟସ୍ଥ ବାୟୁମଣ୍ଡଳରୁ ଉତ୍ତାପ ହ୍ରାସ ନହେଲେ ତାପଘାତ ଆମକୁ ସନ୍ତାପିତ କରିବ। ତେଣୁ ପଦକ୍ଷେପ ନେବାକୁ ହେବ।

0: ଶୁଣିଲ ତ ପିଲାମାନେ, ସୁଜିସ୍ମିତା ଦିଦିଙ୍କ ଠାରୁ ଏକ ଗୀତ ଭଲ ଲାଗିଥିବ ନିଶ୍ଚୟ, ନୁହଁ କି?
1: ଆମେ କିଛି ସମୟ ପୂର୍ବରୁ ତାପମାତ୍ରାର ବୃଦ୍ଧି ବିଷୟରେ କଥା ହେଉଥିଲେ ନା? ଚାଲ ପିଲାମାନେ, ଆମେ ତାପମାତ୍ରା ବୃଦ୍ଧି ଓ ତାର ନିରାକରଣ ବିଷୟରେ ଶୁଣିବା। ତୁମକୁ କହିକି ଶୁଣାଉଛନ୍ତି ତୁମମାନଙ୍କର ବଡ଼ ଦିଦି।

0: କାଳକ୍ରମେ ବିକାଶ ନାମରେ ମନୁଷ୍ୟ ପ୍ରକୃତି ଉପରେ ଯଥେଷ୍ଟ ଅତ୍ୟାଚାର କରିଚାଲିଛି। ଫଳତଃ ପରିବେଶ ପ୍ରଦୂଷିତ ହୋଇ ମାନବ ସମାଜ ପାଇଁ ଭୟଙ୍କର ସମସ୍ୟା ସୃଷ୍ଟି କରିଛି, ଯାହାର କୁପରିଣତି ଭୋଗିବାକୁ ପଡ଼ୁଛି। ସମ୍ପ୍ରତି ଭାରତ ବିଶ୍ୱର ସର୍ବାଧିକ ଜନବହୁଳ ରାଷ୍ଟ୍ର। ବର୍ଦ୍ଧିଷ୍ଣୁ ଜନସଂଖ୍ୟା ସହିତ ଜଙ୍ଗଲ କ୍ଷୟ, ଶିଳ୍ପାୟନ, ଆଶାତୀତ ଯାନବାହନ ପ୍ରଚଳନ, ବର୍ଜ୍ୟବସ୍ତୁର ନିକ୍ଷେପ, ରାସାୟନିକ ଦ୍ରବ୍ୟର ବହୁଳ ବ୍ୟବହାର, ସଂଖ୍ୟାଧିକ ଗଭୀର ନଳକୂପ ଖନନ, କଂକ୍ରିଟ ରାସ୍ତା ସୃଷ୍ଟି ଓ ଆଣବିକ ବିସ୍ଫୋରଣ ଇତ୍ୟାଦି ପରିବେଶ ପ୍ରଦୂଷଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି। ଭୂପୃଷ୍ଠର ଜଳ ସମ୍ପଦ ଦ୍ରୁତ ଗତିରେ କମି ଆସୁଛି ବା କଳୁଷିତ ହେବାରେ ଲାଗିଛି। ସମସ୍ତେ ସବୁଜ ବିପ୍ଳବ ପ୍ରତି ଧ୍ୟାନ ଦେଇ ଘଞ୍ଚ ଅରଣ୍ୟ ସୃଷ୍ଟି କରିବା, ବନୀକରଣ ଦ୍ୱାରା ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ହ୍ରାସ ପାଇଁ ଅମ୍ଳଜାନ ବୃଦ୍ଧି ପାଇବ। ଅରଣ୍ୟ ଓ ଜଳ ସମ୍ପଦର ସୁରକ୍ଷା ନିମିତ୍ତ ସରକାର ଦୃଷ୍ଟି ଦେବା ଉଚିତ। ପ୍ରତ୍ୟେକ ବ୍ୟକ୍ତି ଜୀବନରେ ଅତ୍ୟନ୍ତ 2-3 ବୃକ୍ଷ ଲଗାଇବା ସହ ତାର ଯତ୍ନ ନେବା ଉଚିତ। ଏଥିପାଇଁ ଜନ ସଚେତନତା ସୃଷ୍ଟି ହେବା ଆବଶ୍ୟକ। ଧନ୍ୟବାଦ।
1: ଶୁଣିଲ ତ ପିଲାମାନେ, ତାପମାତ୍ରା ବୃଦ୍ଧି ଓ ତାର ନିରାକରଣ ବିଷୟରେ ତୁମକୁ କହିକି ଶୁଣାଉଥିଲେ ତୁମର ବଡ଼ ଦିଦି ନିହାରିକା ପୁରୋହିତ।

ପିଲାମାନେ ସାଧାରଣତଃ ଖେଳ କହିଲେ ଆମ ମନକୁ କ୍ରିକେଟ୍, ଏ ଯେମିତି ଆମର IPL ଚାଲିଛି, ଫୁଟବଲ୍ କିମ୍ବା ଦୌଡ଼କୁଦ ଭଳି ଶୃଙ୍ଖଳିତ ପ୍ରତିଯୋଗିତା ଆସି, କିନ୍ତୁ ଜାଣିଛ ପିଲାମାନେ ଏହି ଦୁନିଆରେ ଏମିତି କିଛି ପ୍ରତିଯୋଗିତା ଅଛି ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବା ସହ ହସ ମଧ୍ୟ ମାଡ଼ିବ। ବିଶ୍ୱର ବିଭିନ୍ନ କୋଣରେ ଲୋକ ନିଜର ପରମ୍ପରା ଏବଂ ମନୋରଞ୍ଜନ ପାଇଁ ଏଭଳି କିଛି ଅଜ ପ୍ରତିଯୋଗିତା ଆୟୋଜନ କରିଥାନ୍ତି। ଏହା କୌଣସି ପାଗଳମୀ ଠାରୁ ମଧ୍ୟ କମ୍ ନୁହଁ। ତେବେ ଚାଲ ପିଲାମାନେ ଜାଣିବା ଏଭଳି କିଛି ପ୍ରତିଯୋଗିତା ବିଷୟରେ।

ଜାଣିଛ ତମେ କେବେ ଅସରପା ଦୌଡ଼? ଶୁଣିକି ହସ ଲାଗୁଛି ନା? ଅଷ୍ଟ୍ରେଲିଆରେ ବିଶେଷ କରି ଅଷ୍ଟ୍ରେଲିଆ ଡେ ଅବସରରେ ଆୟୋଜିତ ହୋଇଥାଏ କକ୍ରୋଚ୍ ରେସିଂ ବା ଅସରପା ଦୌଡ଼, ଏକ ଅତ୍ୟନ୍ତ ଅଜବ କିନ୍ତୁ ମଜାଦାର ପରମ୍ପରା। ଏହି ପ୍ରତିଯୋଗିତାରେ ବହୁ ସଂଖ୍ୟକ ଅସରପାକୁ ଏକ ବୃତ୍ତାକାର ପଡ଼ିଆର ମଝି ଭାଗରେ ଛାଡ଼ି ଦିଆଯାଇଥାଏ। ଯେଉଁ ଅସରପାଟି ସବୁଠାରୁ ଆଗ ଦୌଡ଼ି ବୃତ୍ତର ପରିଧି ବା ବାହାର ସୀମାକୁ ସ୍ପର୍ଶ କରେ ତାକୁ ବିଜେତା ଘୋଷଣା କରାଯାଏ। ଏହି ଖେଳଟି 1882 ମସିହାରୁ ବ୍ରିସବେନ୍ ଷ୍ଟୋରି ବ୍ରିଜ୍ ହୋଟେଲରୁ ଆରମ୍ଭ ହୋଇଥିଲା ଏବଂ ଏବେ ଏହା ଏକ ବଡ଼ ଧରଣର ସାମାଜିକ ଉତ୍ସବର ରୂପ ମଧ୍ୟ ନେଇପାରିଛି। ଏଥିରୁ ଯେଉଁ ଅର୍ଥ ମିଳେ ତାକୁ ଅନେକ ସମୟରେ ଜନହିତକର କାର୍ଯ୍ୟରେ ବ୍ୟବହାର କରାଯାଏ। ତୁମାନେ ଓଟର ଦୌଡ଼ ଜାଣିଛ, କିନ୍ତୁ ଓଟ ପକ୍ଷୀର ଦୌଡ଼ ଜାଣିଛ? ଆଫ୍ରିକା ଏବଂ ଆମେରିକାର କେତେକ ଅଞ୍ଚଳରେ ପ୍ରଚଳିତ ଅଷ୍ଟ୍ରିଚ୍ କୁସିଂ ବା ଓଟ ପକ୍ଷୀ ଦୌଡ଼ ଏକ ଅତ୍ୟନ୍ତ ରୋମାଞ୍ଚକର ଓ ଅପ୍ରତ୍ୟାଶିତ ଖେଳ। ଏହି ପ୍ରତିଯୋଗିତାରେ ପିଲାମାନେ ଜକି

ମାନେ ବିଶାଳକାୟ ଓଟ ପକ୍ଷୀଙ୍କ ପିଠିରେ ବସି ଦୌଡ଼ିଥାନ୍ତି। ଓଟ ପକ୍ଷୀମାନେ ଘଣ୍ଟା ପ୍ରତି ପ୍ରାୟ 70 କିଲୋମିଟର ବେଗରେ ଦୌଡ଼ିବାକୁ ସକ୍ଷମ ହୋଇଥିବାରୁ ଏହି ଦୌଡ଼ ଖୁବ୍ ଜୋରଦାର ହୋଇଥାଏ। କିନ୍ତୁ ପିଲାମାନେ, ଏହି ପକ୍ଷୀମାନେ ସ୍ୱଭାବରେ ଅନିଶ୍ଚିତ ହୋଇଥିବାର ସେମାନଙ୍କୁ ନିୟନ୍ତ୍ରଣ କରିବା ଏକ ପ୍ରକାର ବଡ଼ ଚ୍ୟାଲେଞ୍ଜ ହୋଇଥାଏ। ଅନେକ ସମୟରେ ପକ୍ଷୀମାନେ ଦୌଡ଼ିବା ଅଧାରୁ ଅଟକି ଯାଆନ୍ତି କିମ୍ବା ଓଲଟା ଦିଗରେ ଦୌଡ଼ିବାକୁ ଲାଗନ୍ତି, ଯାହା ଦର୍ଶକଙ୍କୁ ଖୁବ୍ ହସାଇଥାଏ। ଏହି ଖେଳ ପାଇଁ ପକ୍ଷୀଙ୍କ ପିଠିରେ ସ୍ୱତନ୍ତ୍ର ସିଟ୍ ଲଗାଯାଇଥାଏ ଏବଂ ଏହା ଦେଖିବାକୁ ପ୍ରାୟତଃ ଘୋଡ଼ା ଦୌଡ଼ ଭଳି ଲାଗିଲେ ମଧ୍ୟ ଏହା ଅଧିକ ବିପଦଜନକ ଏବଂ ମନୋରଞ୍ଜକ ହୋଇଥାଏ। ପିଲାମାନେ, ଆଜି ଆମେ କେତେ କଥା ହେଲେ ଯେ, ତାହେଲେ ସମୟ ସରିଆସିଲାଣି। କାର୍ଯ୍ୟକ୍ରମଟିକୁ ଏଇଠି ଶେଷ କରୁଛୁ। ନିଜ ମତାମତ ଦେଇ ଏହି ନମ୍ବରରେ ଯୋଗାଯୋଗ କରିବ। ଆମ ନମ୍ବରଟି ହେଲା 8895994143। ଆଉ ଥରେ କହିଦେଉଛି, ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143। ଏଥର ବିଦାୟ ନେବି, ରହୁଛି। ଆଜିର ଉପସ୍ଥାପନାରେ ତୁମମାନଙ୍କର

ବା ଅଧାରୁ ଅଟକି ଯାଆନ୍ତି କିମ୍ବା ଓଲଟା ଦିଗରେ ଦୌଡ଼ିବାକୁ ଲାଗନ୍ତି, ଯାହା ଦର୍ଶକଙ୍କୁ ଖୁବ୍ ହସାଇଥାଏ। ଏହି ଖେଳ ପାଇଁ ପକ୍ଷୀଙ୍କ ପିଠିରେ ସ୍ୱତନ୍ତ୍ର ସିଟ୍ ଲଗାଯାଇଥାଏ ଏବଂ ଏହା ଦେଖିବାକୁ ପ୍ରାୟତଃ ଘୋଡ଼ା ଦୌଡ଼ ଭଳି ଲାଗିଲେ ମଧ୍ୟ ଏହା ଅଧିକ ବିପଦଜନକ ଏବଂ ମନୋରଞ୍ଜକ ହୋଇଥାଏ। ପିଲାମାନେ, ଆଜି ଆମେ କେତେ କଥା ହେଲେ ଯେ, ତାହେଲେ ସମୟ ସରିଆସିଲାଣି। କାର୍ଯ୍ୟକ୍ରମଟିକୁ ଏଇଠି ଶେଷ କରୁଛୁ। ନିଜ ମତାମତ ଦେଇ ଏହି ନମ୍ବରରେ ଯୋଗାଯୋଗ କରିବ। ଆମ ନମ୍ବରଟି ହେଲା 8895994143। ଆଉ ଥରେ କହିଦେଉଛି, ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143। ଏଥର ବିଦାୟ ନେବି, ରହୁଛି। ଆଜିର ଉପସ୍ଥାପନାରେ ତୁମମାନଙ୍କର ମନୀଷା ଆପା, ନମସ୍କାର।

ସରଗପୁଲ କାର୍ଯ୍ୟକ୍ରମ ଆଜି ପାଇଁ ଏତିକି। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଟ୍ଜ ଯୋଗେ ଓ ଶୁଣିପାରିବେ ମଧ୍ୟ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ମାଧ୍ୟମରେ। ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତରୁ ସୁରକ୍ଷା ପାଆନ୍ତୁ। ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ହାଲୁକା ଫିକା ଢିଲା ସୂତାଲୁଗା ବ୍ୟବହାର କରନ୍ତୁ। ଘରେ ପରଦା ଟାଣନ୍ତୁ। ରାତିରେ ଝରକା ଖୋଲା ରଖନ୍ତୁ। ଯେତେ ସମ୍ଭବ ଥଣ୍ଡା ପାଣିରେ ଗାଧାନ୍ତୁ। ଶୋଷ ନଥିଲେ ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ। ଓଆର୍ଏସ୍ ପାଉଡର୍ କିମ୍ବା ଘରେ ଉପଲବ୍ଧ ପାନୀୟ ଯେପରିକି ଲସି, ଘୋଳ ଦହି, ତୋରାଣି, ଲେମ୍ବୁ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ। ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ଚା, କଫି, ମାଦକ ଦ୍ରବ୍ୟ ଏବଂ କାର୍ବନଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ ନାହିଁ। ଯଦି ବାହାରକୁ ଯିବାକୁ ପଡ଼େ, ସାଥିରେ କଳା ଚଷମା, ଜୋତା, ଚପଲ ଓ ଧଳା ଛତା କିମ୍ବା ଟୋପି ବ୍ୟବହାର କରନ୍ତୁ। ସଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ। ଭୀଷଣ ଖରାରେ ବିଶେଷ କରି ଦିନ 12 ଠାରୁ ଅପରାହ୍ନ 3 ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବାହାରେ କାମ କରୁଥିଲେ ଛତା କିମ୍ବା ଟୋପି ବ୍ୟବହାର କରିବା ସହିତ ଓଦା ଗାମୁଛାରେ ମୁଣ୍ଡ ଆଉ ବେକକୁ ଘୋଡ଼ାଇ ରଖନ୍ତୁ। ବନ୍ଦ ଗାଡ଼ି ଭିତରେ ଛୋଟ ପିଲାଙ୍କୁ ଛାଡ଼ି ଆସନ୍ତୁ ନାହିଁ। ଗୃହପାଳିତ ପଶୁ ପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଏବଂ ପାଣି ପିଇବାକୁ ଦିଅନ୍ତୁ। ଶାରୀରିକ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ନିର୍ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

ଆପଣ ଦୁଃଖକୁ ଆତ୍ମାର ବିଳାସ ପାଇଁ ବାଛି ନେବାର ଜଣେ ମହିମ୍ନ ପୁରୁଷ। ଭୀମ ଭୋଇ ଯେଉଁ ଗୀତ ସବୁ ଗାଇଛନ୍ତି ସେଥିରେ ଅମରାବତୀର ଜୟଗାନ ନାହିଁ, ପ୍ରତିମାର ପୂଜା ନାହିଁ, ମୂର୍ତ୍ତିମାନ ଦେବତାର ବନ୍ଦନା ନାହିଁ, ଅଛି ଆତ୍ମବିଦାରଣର ପ୍ରତିରିଶ୍ୱର। ଭୀମଙ୍କ କବି ଆତ୍ମା ଥିଲା କେତେ ଅଧିକ ଜୀବନନିଷ୍ଠ, କେତେ ଅଧିକ ମାନବକେନ୍ଦ୍ରିକ। ମଣିଷର ସୁଖ ଦୁଃଖ ସବୁକୁ ସେ ଗୁଟି ଗୁଟି କରି ଗାଇଛନ୍ତି, ଦୁଃଖର କାରଣ ଖୋଜିଛନ୍ତି, ପ୍ରାଣୀଙ୍କ ଆରତ ଦୂର କରିବା ପାଇଁ ପ୍ରାର୍ଥନା କରିଛନ୍ତି। ଭୀମଙ୍କ ସ୍ତୁତି ଚିନ୍ତାମଣି ତାଙ୍କ ବିକ୍ଷତ ଜୀବନର ଗୀତିମାଳା। ତୁଚ୍ଛ ପ୍ରତିମା ପୂଜା, ଜାତି ନାମରେ ଘୃଣା, ଯାବତୀୟ ବିଭେଦ, ଅଶିକ୍ଷିତ ଅଶିଷ୍ଟମାନଙ୍କର ଅହଙ୍କାର, ପୂଜା ପାର୍ବଣ ନାମରେ କୁସଂସ୍କାର ଭୀମଙ୍କୁ ନିରନ୍ତର ବ୍ୟଥିତ ହିଁ କରିଥିଲା। ଭୀମ ଥିଲେ ଉଚ୍ଚମାନର ସଂସ୍କାରକ, ଭୀମ ଥିଲେ ଶ୍ରଦ୍ଧାଳ ପୁରୁଷ। ସତେ ଯେପରି ସେ ସ୍ୱର୍ଗଚ୍ୟୁତ ଗନ୍ଧର୍ବଟିଏ ଯିଏ ମର୍ତ୍ତ୍ୟକୁ ଆସିଛନ୍ତି କେବଳ ମଣିଷ ପାଖରେ ଶ୍ରଦ୍ଧା ପହଞ୍ଚାଇ ଦେବା ପାଇଁ, ଶ୍ରଦ୍ଧା ବାଣ୍ଟିବା ପାଇଁ। ନିରନ୍ତର ହୃଦୟର ସେଇ ବ୍ୟାକୁଳତା ନେଇ ଭୀମ ଯେପରି ପରିବ୍ରାଜକ ଭାବରେ ଏ କୋଣରୁ ସେ କୋଣ ପର୍ଯ୍ୟନ୍ତ ବିଚରଣ କରୁଥିଲେ। ଭୀମ ଥିଲେ ଏ ପ୍ରଦେଶର ଜଣେ ଚାରଣ କବି, ଜଣେ ଅନନ୍ୟ ଗୀତିକାର, ଯାହାଙ୍କର ଗୀତ ଭିତରେ ଥିଲା ଆତ୍ମାର ଉତ୍ସଶ୍ରଦ୍ଧ ଉଚ୍ଚାରଣ, ସେଥିରେ ନିଷ୍ଠା ଥିଲା, ଐକାନ୍ତିକ ଥିଲା, ମଣିଷର ଦୁଃଖ ଦୂର ହେଉ, କେବଳ ମଣିଷ ନୁହେଁ ଏ ବ୍ରହ୍ମାଣ୍ଡର ପିମ୍ପୁଡ଼ି ଛୁଆଟେ ଯେ ଜୀବନ ଗ୍ରହଣ କରିଛି ତାର ଦୁଃଖ ମଧ୍ୟ ଦୂର ହେଉ, ଇଏ ଥିଲା ତାଙ୍କର ପ୍ରାର୍ଥନା।

ଭୀମ ଭୋଇ ବରଂ ଗୋଟେ ମୁକ୍ତ ସତ୍ୟନିଷ୍ଠ ଜୀବନର ସ୍ୱପ୍ନ ଦେଖିଥିଲେ, ସମସ୍ତଙ୍କ ଚିତ୍ତ ଶୁଦ୍ଧି ହେଉ ବୋଲି ଅଭିଳାଷ ପୋଷଣ କରିଥିଲେ। ମଣିଷ ଜୀବନର ବୁନିଆଦି ହେଉଛି ଶ୍ରଦ୍ଧାରେ ବଞ୍ଚିବା। ଏ ପବିତ୍ର ବସୁଧା ମଣ୍ଡଳରେ ସମ୍ମାନଜନକ ଭାବେ ଜୀବନ ବଞ୍ଚିବା ଭୀମଙ୍କ ବାଣୀରେ ମୁକ୍ତିର ଆକାଂକ୍ଷା ପ୍ରବଳ ଥିଲା। ସ୍ତୁତି ଚିନ୍ତାମଣିର ବୋଲି ସବୁ ସେଇ ମୁକ୍ତି କାମନାର ଏକ ଏକ ଝଲକ। ଭୀମ ବହୁ ସାଂସାରିକ ଇଚ୍ଛାର ତର୍ଜମା କରିଛନ୍ତି, ସନ୍ନ୍ୟାସର ସ୍ୱରୂପ ବିଶ୍ଳେଷଣ କରିଛନ୍ତି, ଜଗତର କଲ୍ୟାଣ ଇଚ୍ଛା କରିଛନ୍ତି, ପୀଡ଼ିତ ମଣିଷମାନଙ୍କୁ ଆତ୍ମାର ସମର୍ଥନ ଯୋଗାଇ ଦେଇଛନ୍ତି। କବି ପ୍ରାକ୍ତନ ତଥା ସମସାମୟିକ ଅନ୍ୟମାନଙ୍କ ପରି ନିରର୍ଥକ ଅଳଙ୍କାର ପରିଯୋଜନାରେ କେବଳ ନିଜକୁ ନିୟୋଜିତ କରିନାହାନ୍ତି, ସେ ଅଳଙ୍କାରର ମଣ୍ଡଳ ଭିତରୁ ନିଜକୁ ମୁକ୍ତ କରି ଆଣିଛନ୍ତି। ଛବିଳ ବ୍ରହ୍ମାଣ୍ଡକୁ ମୁଗ୍ଧଚକିତ ହୋଇ ଦେଖିଛନ୍ତି, ଅନନ୍ତ ଶୂନ୍ୟର ମହିମା କୀର୍ତ୍ତନ କରିଛନ୍ତି। ଭୀମ ଅହଙ୍କାରକୁ ତୁଚ୍ଛ ଜ୍ଞାନ କରିଛନ୍ତି। ଅହଙ୍କାର କେତେ ଘୃଣା ବଢ଼ାଇଛି, ମଣିଷକୁ ଅନୁଦିନ କେତେ ପୀଡ଼ା ଦେଇଛି, ଭୀମ ତାର ନିଷ୍ପକ୍ଷ କଳନା କରିଛନ୍ତି। ଭୀମ ଭୋଇ ପୁଣି ଗୁରୁ ଶିଷ୍ୟ ସମ୍ପର୍କର ଏକ ଶୁଦ୍ଧ ପ୍ରେମମୟ ଅଧ୍ୟାୟକୁ ଆମ ଆଗରେ ଖୋଲି ଦେଇଛନ୍ତି। ଶିଷ୍ୟର ପ୍ରାଣ ଯେତେ ଅଧିକ ଶ୍ରଦ୍ଧାଶୀଳ ହେବ, ବିଦ୍ୟା ପ୍ରତି ତା ପ୍ରାଣର ଅନୁରାଗ ବଢ଼ିବ, ଶ୍ରଦ୍ଧା ଓ ସଂକଳ୍ପ ବଢ଼ିବ, ଗ୍ରହଣଶୀଳତା ବଢ଼ିବ। ଭୀମଙ୍କ ଉପଲବ୍ଧିର ଏ ଗୋଟିଏ ବିଶିଷ୍ଟ ଦିଗ। ସତରେ ସମଗ୍ର ଭାରତବର୍ଷର ବୈଦିକ ଆଶ୍ରମ ଜୀବନ ଠାରୁ ଏଯାବତ୍ ଗୁରୁ ଶିଷ୍ୟ ପରମ୍ପରା ହେଉଛି ଏକ ଅନନ୍ୟ ପରମ୍ପରା, ଏକ ପବିତ୍ର ପରମ୍ପରା। ପ୍ରାଣରେ ଶୁଚିତା ସେ ପ୍ରକୃତ ଉପାର୍ଜନ କରେ। ଶିଷ୍ୟ ନିଜକୁ ସମର୍ପି ଦିଏ, ନିଜର ସଂଶୟ ଦୂର କରେ। ଏହି ସ୍ମହାନ ପରମ୍ପରାର ଭୀମ ଜଣେ ପ୍ରମୁଖ ବ୍ୟକ୍ତିତ୍ୱ, ଜଣେ ଅଗ୍ରଣୀ ପରମ ପୁରୁଷ, ଯିଏ କହିଥିଲେ ବିଶ୍ୱାସରେ ଆପଣାକୁ ସତ୍ଗୁରୁଙ୍କ ନିକଟରେ ସତ୍ଶିଷ୍ୟ ଭାବରେ ସମର୍ପି ଦେବାଠାରୁ ଆଉ ବଡ଼ ପାରଦର୍ଶିତା କିଛି ନାହିଁ।

ଭୀମ ଜଗତର ହିତ ପାଇଁ ଗୀତ ବାନ୍ଧିଛନ୍ତି। ଭୀମ ଲେଖିଛନ୍ତି, ଜଗତର ହିତେ ବାନ୍ଧି ଲଇଁ ଗୀତେ ମମନକୁ କରି ସତ। କବିଚିତ୍ତର ତୃତୀୟ ପ୍ରସ୍ଥ ହେଉଛି ଉନ୍ନତ ଜନମଙ୍ଗଳକର ଭାବନା, ସେନ୍ସ ଅଫ୍ ସୋସିଆଲ ଗୁଡ୍। ଗୁରୁ ଶିଷ୍ୟର ଉତ୍ତମ ଯୋଡ଼ି ସଂସାର ହିତ ସାଧନ କରେ ବୋଲି ଭୀମ ଉପଲବ୍ଧି କରିଥିଲେ। ଗୁରୁ ଶିଷ୍ୟ ସହିତ ସର୍ବୋତ୍ତମ ଭାବେ ବିଶ୍ୱାସନୀୟ ସମ୍ପର୍କ ପ୍ରତିଷ୍ଠା କରିଥାଏ। ଗୁରୁଙ୍କୁ ଆଶ୍ରା କଲେ ମଣିଷ ସଂଶୟଯୁକ୍ତ ହୋଇଯାଏ, ତା ଅନ୍ତରର ଶୁଚିତା ବଢ଼େ, ମନର ସଂକଳ୍ପ ବଢ଼େ। ଭୀମ ଉତ୍ତମ ଗୁରୁବାଦ ସପକ୍ଷରେ ନିଜର ସମର୍ଥନ ଦେଇଛନ୍ତି। ଭୀମ ଥିଲେ ଜଣେ ପରାର୍ଥ ପଥିକ କବି, ସଂସ୍କାରକ ଆଉ ଉତ୍ତମ ପରିବ୍ରାଜକ। ମନୁଷ୍ୟ ଅନ୍ତର ପ୍ରେମରେ ଭରିଯାଉ ବୋଲି ସେ ଆଶା ପୋଷଣ କରିଛନ୍ତି। ମଣିଷ ପ୍ରତି ମଣିଷର ଅପ୍ରେମ ଅଶ୍ରଦ୍ଧା ଭୀମଙ୍କୁ ସର୍ବଦା ବ୍ୟଥିତ କରିଛି। କପୋଳ କଳ୍ପିତ ପ୍ରତିମାର ନୁହେଁ, ଦୁଃଖ ପୀଡ଼ିତ ନିରୀହ ମଣିଷର ସନ୍ନିକଟ ହେବା ପାଇଁ ଭୀମ ଇଚ୍ଛା ପ୍ରକାଶ କରିଛନ୍ତି। ଭୀମ ଥିଲେ ସଂସ୍କାରକ ଓ ସଂଗ୍ରାମୀ। ଭୀମ ଥିଲେ ଋଷି ସମ ତେଜସ୍ୱୀ ପୁରୁଷ, ଅନେକ ସେ ପାଇଁ ତାଙ୍କ ପ୍ରତି ଆକୃଷ୍ଟ ହୋଇଥିଲେ। ଭୀମ ଅଧର୍ମ ଓ ଅର୍ଥହୀନ ଔପଚାରିକତାକୁ ଅପସନ୍ଦ କରିଛନ୍ତି। ଭୀମ ପ୍ରଚଣ୍ଡ କ୍ରୋଧରେ

ଚନ୍ଦି ଶ୍ରୀ ପୁରୁଷୋତ୍ତମ କପିଳାସ ଧାମ ତହୁଁ ଉଠିଲାଣି ଧର୍ମ ତୀର୍ଥମାନେ ସବୁ ଭ୍ରଷ୍ଟ ହୋଇଲେଣି ତହିଁରେ ନାହିଁ ନା ବ୍ରହ୍ମ ମେଢ ମଣ୍ଡପ ଦେ ଉଳ ଦେବାଳୟ ଜଗତ ଅଟାଳି ମାନ ଜହିଁରେ ଦେଖିଲେ।

ଭୀମ ମହିମା ଗୋସାଇଙ୍କ ନିକଟରେ ସମ୍ପୂର୍ଣ୍ଣ ଆଶ୍ରିତ। ତାଙ୍କ ଏହି ସମର୍ପିତ ପ୍ରାଣର ବିନୟ ଓ ତର୍ଜନିତ ନିରୀହତା ତାଙ୍କ ରଚନାର ଭାବ ଭାଷାରେ ଫୁଟି ଉଠିଛି। ସେ ଜଗତ ଭିତରକୁ ନିଜକୁ ସତେ ଯେପରି ଫିଙ୍ଗି ଦେଇଛନ୍ତି, ଏ ଜଗତର ସୁନ୍ଦର ରୂପ ରସ ଝରଣା ବହୁଛି ସବୁଆଡ଼େ, ଅମୃତମୟ ଶୋଭାବନ୍ତ ଦିଗ୍ବଳୟ ଏଠି ଉପରେ ସନୁମାନ ପର୍ବତ ଶ୍ରେଣୀ ଶୋଭାବନ୍ତ ଦିଗ୍ବଳ ଏବଂ ଉପରେ ସୁନ୍ଦର ନୀଳ ନିବିଡ଼ ଆକାଶ ବିଶ୍ୱାସନୀୟ ପୃଥିବୀ, ତା ମଧ୍ୟଭାଗରେ ହେଉଛି ମଣିଷ ଜୀବନ। ଶ୍ରଦ୍ଧାରେ ବିଶ୍ୱାସନୀୟତାରେ ପୃଥିବୀକୁ ଗ୍ରହଣ କରିବାର ଯେଉଁ ଅନୁପମ ଗ୍ରହଣଶୀଳତା ହେଉଛି ମନୁଷ୍ୟର ସର୍ବୋତ୍ତମ ସଂସ୍କାର। ଭୀମଙ୍କ କବି ହୃଦୟରେ ସେ ସେତକ ହିଁ ପ୍ରଥମତଃ ଉପଲବ୍ଧି କରିଥିଲେ। ଶିକ୍ଷା ଦୀକ୍ଷା ତର୍କ ଯୁକ୍ତି ଉର୍ଦ୍ଧ୍ୱରେ ମନୁଷ୍ୟ ଈଶ୍ୱରଙ୍କ ବ୍ରହ୍ମାଣ୍ଡକୁ ଯଦି ଆନନ୍ଦରେ ପରମ ଆନନ୍ଦରେ ଗ୍ରହଣ କରେ ଉଲ୍ଲସିତ ହୁଏ, ତାଠାରୁ ସର୍ବୋତ୍ତମ ପ୍ରାର୍ଥନା ବୋଧେ ଆଉ କିଛି ନାହିଁ। ଭୀମ ସେଦିନ ପରିବ୍ରାଜକ ଭାବରେ ବୃନ୍ଦଚ୍ୟୁତ ଫଳ ଆହାର କରୁଥିଲେ, ଝରଣାର ଜଳ ପାନ କରି ତୃଷା ନିବାରଣ କରୁଥିଲେ। ବଣଭୂମିରେ ଭୀମ ମହାକବିଙ୍କ ଭଳି ଉର୍ଦ୍ଧ୍ୱରେ ତ ଗାଇଥିଲେ, ଇ ପୃଥିବୀ ସୁନ୍ଦର, ଇ ଜୀବନ ସୁନ୍ଦର, ସମସ୍ତ ଜୀବନ ବିବେକବାନ ହଉ, ମନୁଷ୍ୟ ବିବେକବାନ ହଉ, ଶ୍ରଦ୍ଧାରେ ବଞ୍ଚୁ, ପ୍ରତ୍ୟେକ ମନୁଷ୍ୟର ଚିତ୍ତ ଶୁଦ୍ଧି ହଉ, ତାହେଲେ ସେ ପ୍ରାର୍ଥନା କରିବା ପାଇଁ ଯୋଗ୍ୟ ହବ, ସେ ଈଶ୍ୱରଙ୍କ ସମୀପବର୍ତ୍ତୀ ହେଇପାରିବ। ଜଣେ ହୃଦୟକୁ ଶୁଦ୍ଧ ନ କଲେ, ପବିତ୍ର ନ କଲେ, ତାର ହୃଦୟ ମନ୍ଦିର ଭଳି ମନେ ନହେଲେ ପ୍ରକୃତରେ ଜଣେ ଈଶ୍ୱରଙ୍କ ସନ୍ନିକଟ ହୋଇପାରିବ ନାହିଁ।

ଅସମାନ ତ୍ରୁଟିଯୁକ୍ତ ସମାଜ ବିରୁଦ୍ଧରେ ତାଙ୍କର ସନ୍ତୋଷ କ୍ରୋଧକୁ ସେ ପ୍ରକାଶ କରିଛନ୍ତି। ଓଡ଼ିଶାର ଦୀର୍ଘ ସାରସ୍ୱତ ତଥା ଧାର୍ମିକ ପରମ୍ପରାରେ ଏପରି ଅଭିମାନ ପ୍ରାକ୍ରୋଧ ବହୁ ଦୃଷ୍ଟିରୁ ଅଭିନବ। ଭୀମ ପୁଣି ଜଣେ ଅଙ୍ଗୀକାରବଦ୍ଧ ପ୍ରଚାରକ, ତାଙ୍କ ଭାଷା ତେଣୁ ପ୍ରାକ୍ତନ ଆଳଙ୍କାରିକ କାବ୍ୟର ଭାଷାଠାରୁ ସମ୍ପୂର୍ଣ୍ଣ ବଦଳି ଯାଇଛି। ଗୋଟିଏ ଉଦାର ମାନବତାବାଦୀ ସ୍ୱର ଯୋଗୁଁ ତାଙ୍କ ପଦାବଳୀର ଭାଷା ଓ ରଚନା ଶୈଳୀ ଏତେ ଅଲଗା ହୋଇଛି। କବିଙ୍କ ମାନବ ସମ୍ପର୍କ ଅତ୍ୟନ୍ତ ନିଦା ଓ ନିବିଡ଼। ଭୀମ ଗାଇଛନ୍ତି,

ଶୁଣୁଥିଲେ ସନ୍ଥକବି ଭୀମ ଭୋଇଙ୍କ କୃତି ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ସ୍ତୁତି ଚିନ୍ତାମଣି। ଆଜି ଶୁଣୁଥିଲେ ଏହାର ନବମ ଅଧ୍ୟାୟ। ପ୍ରଯୋଜନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ସହଯୋଗିତା ସନ୍ତୋଷ ବିଂ, ବର୍ଣ୍ଣନା ଡକ୍ଟର ଆଦିକନ୍ଦ ସାହୁ। ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତରୁ ସୁରକ୍ଷା ପାଆନ୍ତୁ, ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ, ହାଲୁକା ଫିକା ଢିଲା ସୂତାଲୁଗା ବ୍ୟବହାର କରନ୍ତୁ, ଘରେ ପରଦା ଟାଣନ୍ତୁ, ରାତିରେ ଝରକା ଖୋଲା ରଖନ୍ତୁ, ଯେତେ ସମ୍ଭବ ଥଣ୍ଡା ପାଣିରେ ଗାଧାନ୍ତୁ, ଶୋଷ ନଥିଲେ ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ। ORS ପାଉଡର କିମ୍ବା ଘରେ ଉପଲବ୍ଧ ପାନୀୟ ଯେପରିକି ଲସି, ଘୋଳ ଦହି, ତୋରାଣି, ଲେମ୍ବୁ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ, ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ଚା, କଫି, ମାଦକ ଦ୍ରବ୍ୟ ଓ କାର୍ବନଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ ନାହିଁ। ଯଦି ବାହାରକୁ ଯିବାକୁ ପଡ଼େ, ସାଥିରେ କଳା ଚଷମା, ଜୋତା, ଚପଲ ଓ ଧଳା ଛତା କିମ୍ବା ଟୋପି ବ୍ୟବହାର କରନ୍ତୁ। ସାଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ। ଭୀଷଣ ଖରାରେ ବିଶେଷ କରି ଦିନ 12ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବାହାରେ କାମ କରୁଥିଲେ ଛତା କିମ୍ବା ଟୋପି ବ୍ୟବହାର କରିବା ସହିତ ଓଦା ଗାମୁଛାରେ ମୁଣ୍ଡ ଆଉ ବେକକୁ ଘୋଡ଼ାଇ ରଖନ୍ତୁ। ବନ୍ଦ ଗାଡ଼ି ଭିତରେ ଛୋଟ ପିଲାଙ୍କୁ ଛାଡ଼ି ଆସନ୍ତୁ ନାହିଁ। ଗୃହପାଳିତ ପଶୁ ପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଏବଂ ପାଣି ପିଇବାକୁ ଦିଅନ୍ତୁ। ଶାରୀରିକ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ 9ଟା। ଆରମ୍ଭ କରୁଛୁ ଆମର ଫୋନ୍ ଇନ୍ କାର୍ଯ୍ୟକ୍ରମ। ହ୍ୟାଲୋ ଆକାଶବାଣୀ ଭବାନୀପାଟଣା।

0: ହାଏ ଗୁଡ୍ ମର୍ଣ୍ଣିଂ ଟୁ ଅଲ୍ ମାଇ ଫ୍ରେଣ୍ଡସ୍। ବନ୍ଧୁ, ଏବେ ଚାଲିଛି ଗ୍ରୀଷ୍ମ ଦିନ। ଏଇ କେତେ ଦିନ ହେଲା ଖରାର ପ୍ରକୋପ ଖୁବ୍ ବଢ଼ିଯାଇଛି। ପବନର ଝାଞ୍ଜିମାଡ଼ ଆଉ ଲୁରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। କେତେବେଳେ କେମିତି ଅସରାଏ ବର୍ଷା ହୋଇଗଲେ ମନ ଶାନ୍ତି ହୋଇଯାଉଛି। ଏବେ ଅପେକ୍ଷା କେବଳ ମୌସୁମୀର। ଏହି ଖରାଦିନେ ଆପଣ ସମସ୍ତଙ୍କୁ ଅନୁରୋଧ, ନିଜ ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ, ଅଂଶୁଘାତରୁ ନିଜକୁ ରକ୍ଷା କରିବା ପାଇଁ ସଚେତନ ହୁଅନ୍ତୁ। ଏହି କଥା ସହ ଆସନ୍ତୁ ଆରମ୍ଭ କରିବା ଆପଣ ସମସ୍ତଙ୍କର ପ୍ରିୟ କାର୍ଯ୍ୟକ୍ରମ ହେଲୋ ଆକାଶବାଣୀ ଭବାନୀପାଟଣା। ଆଜି ଏହି କାର୍ଯ୍ୟକ୍ରମ ସହ ମୁଁ ଅଛି ଆପଣମାନଙ୍କର ସାଥୀ ନିହାରିକା। ନମସ୍କାର। ତାହେଲେ ଆସନ୍ତୁ ଦେଖିନେବା ଆମର କୋଉ ବନ୍ଧୁ ଡାଏଲ୍ କଲେଣି। ରିଙ୍ଗ ରିଙ୍ଗ ରିଙ୍ଗ। ହ୍ୟାଲୋ,
1: ଗୁଡ୍ ମର୍ଣ୍ଣିଂ ମ୍ୟାଡାମ୍, ନମସ୍କାର। ଜୟ ଜଗନ୍ନାଥ।
0: ଗୁଡ୍ ମର୍ଣ୍ଣିଂ ଜୟ ଜଗନ୍ନାଥ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ମୁଁ ଚିତ୍ରସେନ ସବର କହୁଛି, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜଗନ୍ନାଥପୁରରୁ।
0: ଚିତ୍ରସେନ ଭାଇ, ପ୍ରଥମେ ତ ଆମ କାର୍ଯ୍ୟକ୍ରମରେ ସ୍ୱାଗତ ଜଣାଉଛୁ, ଆଉ କେମିତି?

0: ଅଛନ୍ତି?
1: ଧନ୍ୟବାଦ ମ୍ୟାଡମ, ମୁଁ ତ ବହୁତ ଭଲରେ ଅଛି, ଖୁସିରେ ଅଛି, ଆପଣ କେମିତି ଅଛନ୍ତି?
0: ମୁଁ ବି ଭଲରେ ଅଛି, ସମସ୍ତେ ଭଲରେ ଅଛନ୍ତି। ଆଉ କହିଦିଅନ୍ତୁ, କୋଉ ଗୀତ ଶୁଣିବା ପାଇଁ ଫୋନ କରିଛନ୍ତି?
1: ଆଜି ଶୁଣେଇଦେବେ ନାନୀ, ଦିଲ୍ଲୀ।

0: क्या आई लव यू आई लव यू
1: ଦେଖନ୍ତୁ ବହୁତ ଖରା ହଉଛି ଭବାନୀପାଟଣା ଆସିଲେ ବି ଜଲ୍ଦି ଆସିକି କାମ ସାରିକି ଶୀଘ୍ର ଘରକୁ ଫେରି ଯିବେ ଯେମିତି
0: ହଁ ନାନୀ ବହୁତ ଗରମ ନାନୀ କାଲି ତ ସନ୍ଧ୍ୟା ଛଅଟା ପର୍ଯ୍ୟନ୍ତ ନାନୀ ଏତେ ଗରମ ହଁ ଡେଲି ନାନୀ ଡେଲି ତେଲ ଦୁଇଟା ନଉଛି ମଇଦା ଗୋଟେ ସେମିତି ନଉଛି ଆଜ୍ଞା
1: ଠିକ ଅଛି ଆପଣ ବି ମାର୍କେଟିଂ କରିବା ପାଇଁ ବାହାରିଲେଣି ଜଲ୍ଦି ଜଲ୍ଦି ଆସନ୍ତୁ କାମ ସାରିକି ଫେରି ଯାଆନ୍ତୁ ତାହେଲେ ଶୁଣିବା ପସନ୍ଦ ଲାଗେ ତ
0: ହଁ ନାନୀ
1: ଧନ୍ୟବାଦ ରହୁଛି ନମସ୍କାର।

ଦେଶ ଓ ଦେଶର କଥା, ମନର କଥା, ପ୍ରତ୍ୟେକ ମାସର ଶେଷ ରବିବାର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶବାସୀଙ୍କୁ ଉଦ୍ବୋଧନ। ମନ୍ କି ବାତ୍ ମାସର ଶେଷ ରବିବାର ଦିନ 11ଟାରେ ଶୁଣନ୍ତୁ ମନ୍ କି ବାତ୍। ପରେ ପରେ ଶୁଣିବେ ଏହାର ଓଡ଼ିଆ ଭାଷାନ୍ତର, ଏବଂ ସେହିଦିନ ରାତି 8ଟାରେ ଶୁଣନ୍ତୁ ଓଡ଼ିଆ ଭାଷାନ୍ତରର ପୁନଃ ପ୍ରସାରଣ। ମନ୍ କି ବାତ୍।

0: ହ୍ୟାଲୋ
1: ମ୍ୟାଡାମ ନମସ୍କାର।
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ମ୍ୟାଡାମ ନମସ୍କାର, ମୁଁ ସବିତା କହୁଥିଲି ଜଗତସିଂହପୁର।
0: ସବିତା, ବହୁତ ଦିନ ପରେ ମୁଁ ଆପଣଙ୍କ ସହିତ କଥା ହଉଛି।
1: ଆଜ୍ଞା ଆଜ୍ଞା, ମୁଁ ବି ବହୁତ ଦିନ ପରେ ଲଗଉଛି ଆପଣଙ୍କ ସ୍ଟେସନକୁ।
0: କେମିତି ଅଛନ୍ତି?
1: ହଁ ଭଲ ଅଛି, କିନ୍ତୁ ଗରମ ଯେ ପ୍ରବଳ।
0: ସେଇଟା କୁହନ୍ତିନି, ଆପଣ ଜଗତସିଂହପୁର ଥାନ୍ତୁ, ଆମେ କଳାହାଣ୍ଡି, ଗରମ ସବୁଠି ସମାନ।
1: ଆଜ୍ଞା,
0: ଓଡିଶା କଣ, ଇଣ୍ଡିଆରେ ବି ଯୁଆଡେ ଯିବା ସେଇ ଗରମ ହିଁ ଫେସ୍ କରିବା ବୋଧେ ଏବେ।
1: ଆଜ୍ଞା ଆଜ୍ଞା, ଜଳୁଛି ଆପଣ ବିଶ୍ୱାସ କରିପାରିବେନି, କୋଉଠି ବି ଭଲ ଲାଗୁନି।
0: ସେଇଟା ତ ମୁଁ ଶ୍ରୋତାମାନଙ୍କ ସହିତ କଥା ହଉଥିଲି, ସେମାନେ ବି କହୁଛନ୍ତି ମ୍ୟାଡମ ନା ଘରେ ଭଲ ଲାଗୁଛି ନା ବାହାରେ, କୁଆଡେ ବି ଶାନ୍ତି ନାହିଁ କହୁଛନ୍ତି।
1: ଆଜ୍ଞା ଆଜ୍ଞା,
0: ଆଚ୍ଛା କହିଦିଅନ୍ତୁ କୋଉ ଗୀତ ଶୁଣିବା ପାଇଁ ଫୋନ କରିଛନ୍ତି?
1: ହଁ ମୁଁ ଗୀତଟା ଶୁଣିବି, ଭିଗି ପାଲକେର ଜନମ ଜନମ କା ସାଥ
0: ହେ। ଗାଇକି ଶୁଣିବି କି?
1: ମତେ କଣ ଗାଇ ଆସେ, ଜନମ ଜନମ।
0: ଠିକ ଅଛି ସବିତା, ଶୁଣନ୍ତୁ, ଆଚ୍ଛା ଫୋନ କରୁନଥିଲେ, ବ୍ୟସ୍ତ ଥିଲେ କି?
1: ନା ବ୍ୟସ୍ତ ନଥିଲି ମ୍ୟାଡମ, ଆଗୁ ତ ଆପଣଙ୍କର ହଉ ନଥିଲା କେତେ ଦିନ ହେଲାଣି, ମୋ ନାରିମଲରେ ଏବେ ଦେଖିଲି ଶୁଣିଲି ଯେମିତି, ଏବେ ନାରିମଲକୁ ବେଳେ ବେଳେ କରିଦଉଛି ଗୀତ କହି ଦେଇଦିଅନ୍ତି ମ୍ୟାଡମ, ଆଉ ମୁଁ ବ୍ୟସ୍ତ ନଥିଲି, ମୁଁ କହିଲି ହଉନି ତ ହଉନି। ଆପଣଙ୍କ ଏରିଆ ଯୋଉ ଦୀକ୍ଷା ଭଉଣୀ ଅଛନ୍ତି, ସିଏ ଦିନେ ମତେ ଫୋନ କରି କହିଲେ ବାପା ତମେ କାହିଁକି ଫୋନ କରୁନ, ମୁଁ କହିଲି ଏମିତି ଏମିତି ଅସୁବିଧା, ଆଉ କିଛି ଅସୁବିଧା ନାହିଁ, ମୁଁ କହିଲି ଅସୁବିଧା ନା ନାଇଁ, ଲଗାନ୍ତୁ ଯିଏ ଥିବେ ସେ ଧରିକିରି କଥା। ମୁଁ କହିଲି ଆଗରୁ କଣ ବନ୍ଦ ହେଇଯାଇଥିଲା, ଆଉ ସେଥିପାଇଁ ମୁଁ ଟିକେ ରହିଯାଇଥିଲି।
0: ନାଇଁ ଦେଖନ୍ତୁ ସବିତା, ବନ୍ଦ ହୁଏନି, କେତେବେଳେ କଣ ହୁଏ କି ସେ ଟେକ୍ନିକାଲ

0: ଗୋଟେ ଗୋଟେ ଥର ବନ୍ଦ ହେଇଯାଏ,
1: ଆଜ୍ଞା ଆଜ୍ଞା,
0: ନହେଲେ
1: କହିଲେ
0: ହଁ
1: ମୁଁ ଆଉ ଲଗଉ ନଥିଲି, ଲଗେଇଲି ଆଉ।
0: ଆଉ ଘରେ ସମସ୍ତେ କେମିତି ଅଛନ୍ତି?
1: ଘରେ ଏମିତି ସମସ୍ତେ ହାଉ ହାଉ ହଉଛନ୍ତି ଗରମ ଯୋଗୁଁ ଆଉ,
0: ମାନେ ସମସ୍ତଙ୍କୁ ସେଇ ବର୍ଷା ଅପେକ୍ଷା।
1: ଆଜ୍ଞା, ବର୍ଷା ହେଇଥିଲା 3-4 ଦିନ ତଳେ, ହେଇଥିଲା ରାତି 10-11 ବେଳେ ପ୍ରବଳ ବର୍ଷା ହେଇଥିଲା, କିନ୍ତୁ ବର୍ଷା କିଛି ହଉନି, ସବୁଦିନ ବେଳେ ଟିକେ ଟିକେ ହୁଅନ୍ତା।
0: ସେଇଟା ସେଇ ରଜ ପରେ ହିଁ ସେଇ ମୌସୁମୀ ଆସିଲେ ହିଁ ଟିକେ ଟିକେ ବର୍ଷା ହେବ।
1: ଆଜ୍ଞା ଆଜ୍ଞା,
0: ଏବେ ଅପେକ୍ଷା କଲେ ବି ସେଇ 3-4 ଦିନ ଏଇଠି ବି ହେଇଥିଲା, କିନ୍ତୁ ଯୋଉ ଗରମକୁ ସେଇ ଗରମ,
1: ସେଇ ଗରମ। ଆଉ ଏଇ ମାସଟା ତ ସେମିତି ହୁଏ, ମେ ମାସଟା ଓଡ଼ିଆରେ ଜ୍ୟେଷ୍ଠ ମାସଟା।
0: ହଁ, ମେ ତ ଆମର କଷ୍ଟ ବୋଲିକି ଆମେ ଛୁଆରୁ ଏକା ଶୁଣିଛୁ, ମେ ମାସଟା କଷ୍ଟ।
1: ଆଜ୍ଞା,
0: ସେତେବେଳେ ବି କମ ଗରମରେ ବି କଷ୍ଟ ହଉଥିଲା, ଏବେ ବି ତ ଆହୁରି ବଢିଯାଇଛି ସବୁ।
1: ଆଜ୍ଞା ଆଜ୍ଞା,
0: ତାହେଲେ ଶୁଣିବା ପସନ୍ଦର ଗୀତ।
1: ଆଜ୍ଞା, ରଖୁଛି, ନମସ୍କାର।
0: ଫୋନ କରିଥିବାରୁ ଧନ୍ୟବାଦ, ରହୁଛି, ନମସ୍କାର।

0: ଏପରି ସମୟ ହୋଇଯାଇଛି ଏକ ବିଜ୍ଞାପନ ବିରତିର, ଫେରିବି ଅଳ୍ପ ସମୟ ମଧ୍ୟରେ।
1: ଅଦମ୍ୟ ଶକ୍ତି ଏବଂ ଶୌର୍ଯ୍ୟ କି ପହଚାନ ହେ ଭାରତୀୟ ସେନା, ଜଲ

0: ହ୍ୟାଲୋ
1: ହ୍ୟାଲୋ ମ୍ୟାଡାମ ନମସ୍କାର
0: ନମସ୍କାର କିଏ କହୁଛନ୍ତି କୋଉଠୁ କହୁଛନ୍ତି
1: କଳାହାଣ୍ଡି ମୁଡିଂ ପାକେଲପଡ଼ାରୁ କ୍ଷମା ସାଗର ସାହୁ କହୁଛେ
0: କ୍ଷମା ଭାଇ ପ୍ରଥମେ ଆମ କାର୍ଯ୍ୟକ୍ରମରେ ସ୍ୱାଗତ ଜଣାଉଛୁ କେମିତି ଅଛନ୍ତି
1: ପୁରା ଭଗବାନଙ୍କର ଦୟାରୁ ମୁଁ ଭଲ ଅଛେ ଆଜ୍ଞା
0: ସବୁଦିନ ଏମିତି ଭଲରେ ଥାନ୍ତୁ ମା ମଣିକିଶୋର ପାଖରେ ଆମେ ଏତିକି ପ୍ରାର୍ଥନା କରୁଛୁ
1: ହଁ ଭଗବାନଙ୍କର ଆଶୀର୍ବାଦ ଅଛେ ତ ବୋଲି ଆମେ ଭଲ ଅଛୁ ଆଜ୍ଞା ଖରା ଦିନ ହିସାବରେ ଅଂଶୁଘାତ କେ ଟିକେ ସତର୍କ ହେଇକିରି ରହିବାକୁ ପଡୁଛେ ବଜାର ବାଟ ଗଲେ ଗଲା ମୁଇଁ 10 ଭିତରେ ପଳେଇ ଆସୁଛେ ଆଉ
0: ନିହାତି ଭାବରେ କାହିଁକି ନା ଆପଣ ବଜାରକୁ ଯାଉଛନ୍ତି ନା ସାମାନ ଧରିକି ଜଲ୍ଦି ଯାଇକି ଜଲ୍ଦି ପଳେଇ ଆସନ୍ତୁ
1: ହଁ 10 ଭିତରେ ପଳେଇ ଆସୁଛେ ଆଉ
0: ଆଚ୍ଛା କହିଦିଅନ୍ତୁ କୋଉ ଗୀତ ଶୁଣିବା ପାଇଁ ଫୋନ କରିଛନ୍ତି
1: ଦେଇଦେବେ ନାଗଫାସ କଥା ଚିତ୍ର
0: ଠିକ ଅଛି ଆମେ ଏଇ ଚଳଚ୍ଚିତ୍ରର ଗୀତ ଶୁଣେଇବୁ ଆଉ କହିଦିଅନ୍ତୁ ଏଇ ଆପଣଙ୍କ ଏଇ ବଜାର ଯିବା ଭିତରେ କଳା ପ୍ରତି କେତେ ଧ୍ୟାନ ଦେଇପାରୁଛନ୍ତି
1: ଆଜ୍ଞା କଳା ପ୍ରତି ତ ମୋର ଧ୍ୟାନ ରହୁଛେ ବୋଲି ମୁଁ ଭଗବାନ

0: ଭାବୁଛନ୍ତି କୋଉଠି କହୁଛନ୍ତି
1: କଳାହାଣ୍ଡି ମୁଢି ପାକେଲପଡାରୁ କ୍ଷମା ସାଗର ସାହୁ କହୁଛେ
0: କ୍ଷମ ଭାଇ ପ୍ରଥମେ ଆମ କାର୍ଯ୍ୟକ୍ରମରେ ସ୍ଵାଗତ ଜଣାଉଛୁ କେମିତି ଅଛନ୍ତି
1: ପୁରା ଭଗବାନଙ୍କର ଦୟାରୁ ମୁଁ ଭଲ ଅଛେ ଆଜ୍ଞା
0: ସବୁଦିନ ଏମିତି ଭଲରେ ଥାନ୍ତୁ ମା ମାଣିକେଶ୍ୱର ପାଖରେ ଆମେ ଏତିକି ପ୍ରାର୍ଥନା କରୁଛୁ
1: ହଁ ଭଗବାନଙ୍କର ଆଶୀର୍ବାଦ ଅଛେ ତ ବୋଲି ଆମେ ଭଲ ଅଛୁ ଆଜ୍ଞା ଖରା ଦିନର ହିସାବରେ ଅଂଶୁଘାତ କେ ଟିକେ ସତର୍କ ହେଇକିରି ରହିବାକୁ ପଡୁଛେ ବଜାର ବାଟ ଗଲେ ଗଲା ମୁଇଁ ଦଶଟା ଭିତରେ ପଳେଇ ଆସୁଛେ ଆଉ
0: ନିହାତି ଭାବରେ କାହିଁକି ନା ଆପଣ ବଜାରକୁ ଯାଉଛନ୍ତି ନା ସାମାନ ଧରିକି ଜଲ୍ଦି ଯାଇକି ଜଲ୍ଦି ପଳେଇ ଆସନ୍ତୁ
1: ହଁ ଦଶଟା ଭିତରେ ପଳେଇ ଆସୁଛେ ଆଉ
0: ଆଚ୍ଛା କହିଦିଅନ୍ତୁ କୋଉ ଗୀତ ଶୁଣିବା ପାଇଁ ଫୋନ କରିଛନ୍ତି
1: ଦେଇଦେବେ ନାଗଫାସ କଥା ଚିତ୍ର
0: ଠିକ ଅଛି ଆମେ ଏଇ ଚଳଚ୍ଚିତ୍ରର ଗୀତ ଶୁଣେଇବୁ ଆଉ କହିଦିଅନ୍ତୁ ଏଇ ଆପଣଙ୍କ ଏଇ ବଜାର ଯିବା ଭିତରେ କଳା ପ୍ରତି କେତେ ଧ୍ୟାନ ଦେଇପାରୁଛନ୍ତି
1: ଆଜ୍ଞା କଳା ପ୍ରତି ତ ମୋର ଧ୍ୟାନ ରହୁଛେ ବୋଲେ ମୁଇଁ ଭଗବାନଙ୍କର ଆଶୀର୍ବାଦ ତାପରେ ଆମର ଆକାଶବାଣୀର ଆଶୀର୍ବାଦ ଅଛେ ବୋଲେ ମୁଇଁ ଏ ବୟସରେ ଗଲା ମୋର ଷାଠିଏ ବର୍ଷ ହେଇଗଲା ମାନେ ଅନେକ ପ୍ରକାର ଭିଡିଓ ଅନେକ ପ୍ରକାର ଗୀତ ନାଚ ସବୁବେଳେ ମୋର ମନ ଖୁସିରେ ଏକା ରଖିଛେ ଯେତେବେଳେ ସମୟ ପାଉଛେ ମୁଇଁ ଗୀତଟେ ଲେଖୁଛେ ଯେତେବେଳେ ସମୟ ପାଉଛେ କବିତାଟେ ଲେଖୁଛେ ଆମର ସରକାରଙ୍କ ତରଫରୁ ମାନେ ପ୍ରୋଗ୍ରାମ କରି ବୁଲୁଛୁ ବି ଆମେ ପାଞ୍ଚ ସାତଟା ଅଛୁ ଏ ହିସାବରେ କଳାକେ ମୁଇଁ ନିଜର କରି ଭାବି ନିଛେ ଆର ଯାହା କିଛି କଳା ବି ଆଜ୍ଞା ମୁଇଁ ଆକାଶବାଣୀ ଠାରୁ ଏକା ଯେନ୍ ଦିନ ମୁଇଁ ଶୁଣି ଆସୁଛେ ଏ କଳାକେ ଏକା ମୁଇଁ ଖୁସି ହେଇକରି ଆକାଶବାଣୀରେ ଯୋଡି ହେଇକରି ରହିଛେ ଆଉ
0: ମାନେ ଆପଣ ଲୋକଙ୍କୁ ଯୋଉ ସଚେତନ ବାର୍ତ୍ତା ଦେଇକି ନାଟକ ବି କରୁଛନ୍ତି
1: ହଁ ଆଜ୍ଞା ନାଟକ ମଧ୍ୟ କରୁଛୁ ଆଉ
0: ଯେ ଖରାଦିନରେ ତ ଟିକେ ବି ବନ୍ଦ ହେଇଥିବ
1: ହଁ ହଁ ବନ୍ଦ ହଉଛି ଆଜ୍ଞା ଏଇଟା ଅଛି ମାସେ ଦେଢ଼ ମାସ ହେଲା ଆମେ ଜଙ୍ଗଲ ପୋଡି ବିଷୟରେ ଗୋଟେ ଗାଁ ଗାଁ ସଚେତନ କରି ବୁଲିଥିଲୁ ସେନ୍ତା ଆଉ
0: ହଁ ହଁ ନାଇଁ ମୋ କହିବା କଥା ହେଲା ଏବେ ବହୁତ ଗରମ ହଉଛି ତ ଏବେ ଟିକେ ହଉନଥିବ
1: ହଁ ନାଇଁ ସେଟା ନାଇଁ ଆଜ୍ଞା ଏବେ ମାସେ ଖଣ୍ଡେ ହେଲା ବନ୍ଦ ଅଛେ ଆଉ ଆମେ ପାଞ୍ଚ ଜଣ ଖଣ୍ଡେ ଅଛୁ ମ୍ୟୁଜିକ ପାର୍ଟିଟେ ଅଛେ ଏନ୍ତା ମୁଇଁ ତ ଲେଡିସ୍ ରୁଲ୍ କରିକରି ବି ଏନ୍ତା ସଚେତନ ହିସାବରେ ଆମେ ବୁଝଉଛୁ ଆଜ୍ଞା ଲୋକେ ମାନେ ଆଞ୍ଚଳିକ ହିସାବରେ କେନ୍ ଆକାରରେ ବୁଝାଲେ ସେ ଜିନିଷଟାକେ ବୁଝିପାରବେ ସେ ଆକାରରେ ଆମେ ପ୍ରୋଗ୍ରାମ ମାନେ କରି ବୁଲୁଛୁ ଆଉ
0: ଆଚ୍ଛା ନାଟକ ହିସାବରେ ଆପଣ ଯୋଉ ସଚେତନ କରିବା ପାଇଁ ସବୁ ବୁଝଉଛନ୍ତି ଯୋଉ ଗାଁକୁ ଗଲେ ସେଠି ଲୋକମାନେ କେମିତି ରେସ୍ପନ୍ସ କରନ୍ତି ମାନେ ବୁଝନ୍ତି ସବୁ କଥା
1: ହଁ ଆଜ୍ଞା ବୁଝନ୍ତି ଚାନ୍ଦୁଆଟେ ଗାଡି ଦିଅନ୍ତି ତାପରେ ଏନ୍ତା ଏନ୍ତା ଆମେ ସରକାର ତରଫରୁ ଭାଇ ଆସିଛୁ ଗୋଟେ ସଚେତନ ଧର୍ମୀ ହିସାବରେ ଆମେ 15-20 ମିନିଟ୍ ଖଣ୍ଡେ ବୁଝାମୁ ତାର ହିସାବରେ ଆମକେ କିଛି ଟିକେ ସୁବିଧା ଲାଇନ୍ ଫାଇନ୍ କରିଦିଅ ବୋଲି ଆମେ ମ୍ୟୁଜିକ୍ ଫିଜିକ୍ ଧରିକରି 15-20 ମିନିଟ୍ ଏନ୍ତା ଯେନ୍ତା ଆମର ସରକାର ନିୟମ ଅଛେ ମାନେ 15-20 ମିନିଟ୍ ଟିକେ ଗୀତ ମାଧ୍ୟମରେ କଥା ମାଧ୍ୟମରେ ଏନ୍ତା ସବୁ ବୁଝେଇ କରି ଆର ଗୋଟେ ଗାଁ ଯାଇକରି ଏନ୍ତା ଦୁଇ ଖଣ୍ଡ ତିନି ଖଣ୍ଡ ଗାଁ ବୁଲିକରି ଏନ୍ତା କରୁଛୁ ଆଉ
0: ସତରେ କି ବହୁତ ଖୁସି ଲାଗେ ଯେତେବେଳେ ଆମେ କୌଣସି କାର୍ଯ୍ୟକ୍ରମ ଆମେ କଳାକାର ହିସାବରେ ପରିବେଷଣ କରୁ ଆଉ ଆମ ଦର୍ଶକ ବନ୍ଧୁ ଯେତେବେଳେ ଆମ ସହିତ ସହଯୋଗ କରନ୍ତି ଗୋଟେ କଳାକାରକୁ ବହୁତ ଖୁସି ଲାଗିଥାଏ ସେତେବେଳେ
1: ହଁ ଆଜ୍ଞା କଳା ଯାହା ପାଖେ ଅଛି ଆଜ୍ଞା କଳା ଗୋଟେ ଏମିତି ଜିନିଷ ମାନେ ମନୁଷ୍ୟ ମରିଗଲେ ବି କଳାଟା ବଞ୍ଚି ରହୁଛେ ଆଉ ଯିଏ କଳା ପ୍ରତି ମାନେ ଅଭିନୟ କରିବା ସେ ଯଦି ଲାଜ ତାର ଦେହ ଥିବା ମାନେ ସେ ଲାଜ ଥିବାର ଲୋକ କଳା ପ୍ରତିଯୋଗିତାରେ ସେ ଭାଗ ନେଇ ନିପାରେ ସେ ପରିବେଷଣ କରି ନେଇପାରେ
0: ଯଦି ସେ ଭଲ ପାଇବା ନଥିବ ସେ କେବେ ବି କରିପାରିବନି
1: ହଁ ଆଜ୍ଞା ଏଇଟା ବି ଆପଣ ଯେନ୍ତା କହିଲେ ସତ୍ୟ ହଁ
0: ତାହେଲେ କ୍ଷମ ଭାଇ ଶୁଣିବା ପସନ୍ଦର ଗୀତ
1: ହଁ ଆଜ୍ଞା ମୁଁ ମଲ୍ଲିକ ସାର୍କେ ଶେଷେ ମୋର ନମସ୍କାର ଜଣଉଛେ ରହୁଛେ
0: ହଁ ସେ ଆପଣଙ୍କ ନମସ୍କାର ଗ୍ରହଣ କରିସାରିଲେଣି ତାହେଲେ ଶୁଣିବା ପସନ୍ଦର ଗୀତ ଫୋନ କରିଥିବାରୁ ଧନ୍ୟବାଦ ରହୁଛି ନମସ୍କାର
1: ନମସ୍କାର

ନମସ୍କାର, ଶୁଭ ସକାଳ। ଆମର ଏହି ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକାର ଏକ ନୂତନ ସଂସ୍କରଣ ସହିତ ସାଦର ସ୍ୱାଗତ ଜଣାଉଛି। ମୁଁ ଗୀତାଞ୍ଜଳି ସାହୁ। ଜୀବନର ଚଲାବାଟ ସବୁବେଳେ ସହଜ ହୋଇନଥାଏ କି ସବୁବେଳେ କୁସୁମିତ ହୋଇନଥାଏ। ଜୀବନ ରାସ୍ତାରେ ପାଦ ପକାଇ ଚାଲିଲା ବେଳେ ଯଦି କେତେବେଳେ ଗୋଟିଏ ଦ୍ୱାର ବନ୍ଦ ହୋଇଯାଏ, ଈଶ୍ୱରଙ୍କ ସୃଷ୍ଟି ଏମିତି କେଉଁଠି ନା କେଉଁଠି ଆମ ପାଇଁ ସେ ଆଉ ଗୋଟିଏ ଦ୍ୱାର ଖୋଲିଦେଇଥାନ୍ତି। କଥା ହେଉଛି, ଆମେ ଟିକିଏ ଏକଡ଼ ସେକଡ଼ ହୋଇ ଚାରିକଡ଼କୁ ଅନେଇ ଆମର ଚାଲିବା ବନ୍ଦ ନକରି ଆଗେଇ ଚାଲିବା, ତେବେ ସେ ଦ୍ୱାରରେ ଆମର ନଜର ନିଶ୍ଚିତ ପଡ଼ିବ। ଏଣୁ ଜୀବନରେ ଯାହା ନାହିଁ ତା ପାଇଁ ବ୍ୟସ୍ତ ନ ହୋଇ, ବରଂ ଈଶ୍ୱର ଆମ ପାଇଁ କ'ଣ ରଖିଛନ୍ତି ତା ପ୍ରତି ସଚେତନ ହୋଇ ଖୁସିରେ ରହିବାକୁ ଚେଷ୍ଟା କଲେ ଆମେ ସୁଖୀ ହୋଇପାରିବା।

ଏହି ଥଣ୍ଡା ମୃଦୁପାନୀୟ ଦେହ ପାଇଁ ଅତି କ୍ଷତିକାରକ। ଅଧିକ ମାତ୍ରାରେ କୋଲ୍ଡ ଡ୍ରିଙ୍କ୍ସ ବା ଶୀତଳ ମୃଦୁପାନୀୟ ଆମ ସ୍ୱାସ୍ଥ୍ୟରେ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି କରିବା ସହିତ ଅନେକ ଗୁରୁତର ରୋଗ ସୃଷ୍ଟି କରିଥାଏ। ଏଥିରେ ଅତ୍ୟଧିକ ପରିମାଣର ଚିନି, କ୍ୟାଲୋରି ଓ କେମିକାଲ ରହିଥାଏ, ଫଳରେ ଶରୀରରେ ମେଦବହୁଳତା ବା ଓଭରୱେଟ୍, ମଧୁମେହ, ଦାନ୍ତ ଓ ହାଡ଼କୁ ଦୁର୍ବଳ କରିବା ସହିତ ଲିଭର ସମସ୍ୟା ସୃଷ୍ଟି କରିଥାଏ। କୋଲ୍ଡ ଡ୍ରିଙ୍କ୍ସ ଥିବା ଅତ୍ୟଧିକ ଫ୍ରୁକ୍ଟୋଜ୍ ଲିଭରରେ ଚର୍ବି ଜମାଇ ଦିଏ, ଫଳରେ ଫ୍ୟାଟି ଲିଭର ଭଳି ଗୁରୁତର ସମସ୍ୟା ସୃଷ୍ଟି ହୋଇଥାଏ। କୋଲ୍ଡ ଡ୍ରିଙ୍କ୍ସରେ ଥିବା ଏସିଡ୍ ଓ ଚିନି ଦାନ୍ତର ଇନାମେଲକୁ ନଷ୍ଟ କରିଦିଏ, ଯାହାଫଳରେ ଦାନ୍ତରେ ପୋକ ଲାଗିବା, କ୍ୟାଭିଟି ଓ ଦାନ୍ତ ବିନ୍ଧା ଭଳି ସମସ୍ୟା ଦେଖାଦିଏ।

କଥା ହେଉଥିଲେ କୋଲ୍ଡ ଡ୍ରିଙ୍କସ୍ ବାବଦରେ। ଆଗକୁ ଜାଣିବା ଆହୁରି କିଛି। ଅଧିକାଂଶ କୋଲ୍ଡ ଡ୍ରିଙ୍କସ୍ରେ ଫସ୍ଫରିକ୍ ଏସିଡ୍ ଥାଏ, ଯାହା ଶରୀରରେ କ୍ୟାଲସିୟମ୍ ଶୋଷଣକୁ ବାଧାପ୍ରାପ୍ତ କରିଥାଏ। ଏହାଦ୍ୱାରା ହାଡ଼ ଦୁର୍ବଳ ହୋଇଯାଏ। କୋଲ୍ଡ ଡ୍ରିଙ୍କସ୍ରେ ଥିବା ଅତ୍ୟଧିକ ଚିନି ରକ୍ତରେ ଶର୍କରା ସ୍ତର ବଢ଼ାଇଥାଏ ଓ ଇନ୍ସୁଲିନ୍ ପ୍ରତିରୋଧ ସୃଷ୍ଟି କରେ, ଯାହାଦ୍ୱାରା ଟାଇପ୍ 2 ମଧୁମେହ ହେବାର ସମ୍ଭାବନା ବହୁଗୁଣିତ ହୋଇଯାଏ। ଅତ୍ୟଧିକ ଥଣ୍ଡା ପାନୀୟ ପିଇବା ଦ୍ୱାରା ପେଟର ରକ୍ତନଳୀଗୁଡ଼ିକ ସଙ୍କୁଚିତ ହୋଇଯାଏ ଓ ହଜମ ପ୍ରକ୍ରିୟା ମନ୍ଥର ହୋଇଯାଏ। ଏହା ପେଟରେ ଗ୍ୟାସ୍ ଓ ଏସିଡିଟି ସମସ୍ୟା ସୃଷ୍ଟି କରେ। କୋଲ୍ଡ ଡ୍ରିଙ୍କସ୍ କେବଳ କ୍ୟାଲୋରି ବଢ଼ାଇଥାଏ, ଏଥିରେ ଶରୀର ପାଇଁ ଆବଶ୍ୟକ କୌଣସି ଭିଟାମିନ୍ ବା ଖଣିଜ ଲବଣ ନଥାଏ। ଆମେ ଏହି ଥଣ୍ଡା ମୃଦୁ ପାନୀୟ ବଦଳରେ ପ୍ରାକୃତିକ ପାନୀୟ ବ୍ୟବହାର କରିବା। ପ୍ରାକୃତିକ ପାନୀୟ ଶରୀରକୁ ଥଣ୍ଡା ରଖିଥାଏ ଓ ପାଚନକୁ ସହାୟତା କରିଥାଏ, ତଥା ଗରମରୁ ରକ୍ଷା ମଧ୍ୟ ମିଳିଥାଏ। ଏଣୁ ଏହି ଖରାଦିନରେ ଘରୋଇ ଓ ସ୍ୱାସ୍ଥ୍ୟକର ପାନୀୟକୁ ଗୁରୁତ୍ୱ ଦେବା। ଘରୋଇ ଓ ସ୍ୱାସ୍ଥ୍ୟକର ପାନୀୟ ଏଇ ଯେମିତି ଦହି ସର୍ବତ, ଲେମ୍ବୁ ସର୍ବତ, ବେଲପଣା, ଆମ୍ବପଣା, ଲସି, ଆଖୁରସ, ପଇଡ଼ ପାଣି ଆଦିକୁ ଗୁରୁତ୍ୱ ଦେବା ଓ ପିଇବା, ତଥା ଘରକୁ କେହି ଆସିଲେ ମଧ୍ୟ ତାଙ୍କୁ ଦେବା। ଏହି ଘରୋଇ ପାନୀୟ ଶରୀରକୁ ଥଣ୍ଡା ରଖିବା ସହିତ ଶକ୍ତି ମଧ୍ୟ ପ୍ରଦାନ କରିଥାଏ। ଶୁଣିନେବା ଏହି ସୁନ୍ଦର ଗୀତଟି।

0: AIR at 90.
1: ପ୍ରତିବର୍ଷ ମେ 24 ତାରିଖକୁ ୱାର୍ଲଡ ସିଜୋଫ୍ରେନିଆ ଡେ ବା ବିଶ୍ୱ ସିଜୋଫ୍ରେନିଆ ଦିବସ ଭାବରେ ପାଳନ କରାଯାଏ। ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ ଏହି ଗମ୍ଭୀର ମାନସିକ ରୋଗ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଓ ସମାଜରେ ଏହାକୁ ନେଇ ଥିବା ଅନ୍ଧବିଶ୍ୱାସ, ଭେଦଭାବ ଓ କଳଙ୍କକୁ ଦୂର କରିବା। ସିଜୋଫ୍ରେନିଆ ହେଉଛି ଏକ ଦୀର୍ଘକାଳୀନ ଓ ଗମ୍ଭୀର ମାନସିକ ବିକାର ରୋଗ ଯାହାଦ୍ୱାରା ମସ୍ତିଷ୍କ ପ୍ରଭାବିତ ହୋଇଥାଏ। ଏହାଦ୍ୱାରା ପୀଡ଼ିତ ବ୍ୟକ୍ତି ପାଇଁ ବାସ୍ତବିକ ଓ କଳ୍ପନା ଦୁନିଆ ମଧ୍ୟରେ ପ୍ରଭେଦ କରିବା କଷ୍ଟକର ହୋଇପଡ଼େ। ଏହାଦ୍ୱାରା ପୀଡ଼ିତ ବ୍ୟକ୍ତି ପାଖରେ ହାଲୁସିନେସନ୍, ଡେଲ୍ୟୁଜନ୍ ବା ଭ୍ରମ, ଚିନ୍ତା କରିବା କଷ୍ଟକର, ଭାବନାତ୍ମକ ଶକ୍ତିକୁ ବ୍ୟକ୍ତ କରିବାରେ ଅସମର୍ଥ ହୋଇପଡ଼ିବା ଅଥବା ସାମାଜିକ ଗତିବିଧିଠୁ ଦୂରେଇ ରହିବା ଭଳି ଲକ୍ଷଣ ଦେଖାଯାଇଥାଏ। ଏହା ଏକ ଚିକିତ୍ସା ସାଧ୍ୟ ବେମାରୀ ଭଳି ଲାଗୁଥିଲେ ମଧ୍ୟ ଉଚିତ ସମୟରେ ଚିକିତ୍ସା କଲେ ପୀଡ଼ିତ ବ୍ୟକ୍ତି ସାଧାରଣ ଜୀବନ ବଞ୍ଚିବାରେ ସମର୍ଥ ହୋଇଥାଏ। ସେଥିପାଇଁ ମେଡିସିନ୍ ସହିତ ସାଇକୋଥେରାପି CBT ମାଧ୍ୟମରେ ଚିକିତ୍ସା କରାଯାଇପାରିବ।

ଖରାଦିନରେ ପାଣି ଥଣ୍ଡା ରଖିବା ପାଇଁ ସାଧାରଣତଃ ଫ୍ରିଜ୍ ବ୍ୟବହାର କରାଯାଇଥାଏ। ହେଲେ ଫ୍ରିଜ୍ର ଥଣ୍ଡା ପାଣି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ, ତେଣୁ ସର୍ବଦା ପ୍ରାକୃତିକ ଥଣ୍ଡା ପାଣି ବ୍ୟବହାର ପାଇଁ ସମସ୍ତେ ଚେଷ୍ଟା କରିବା ଉଚିତ। ଯଦି ପ୍ରାକୃତିକ ଉପାୟରେ ପାଣିକୁ ଥଣ୍ଡା ରଖିବାକୁ ଚାହୁଁଥିଲେ ସବୁଠାରୁ ଏକ ଭଲ ବିକଳ୍ପ ହେଉଛି ମାଠିଆ। ମାଠିଆ ପାଣିର ଅନେକ ଲାଭ ଥିବା ସହିତ ଏହା ସ୍ୱାସ୍ଥ୍ୟକର ମଧ୍ୟ ହୋଇଥାଏ। ମାଠିଆରେ ପାଣି ରଖି ପିଇବା ଦ୍ୱାରା ଆମର ହଜମ ଶକ୍ତି ବଢ଼ିଥାଏ। ହଜମ ଶକ୍ତିକୁ ପ୍ରାକୃତିକ ଉପାୟରେ ବଢ଼ାଇବା ପାଇଁ ଏହା ବିଶେଷ ଭାବରେ ସହାୟକ ହୋଇଥାଏ। ସେହିଭଳି ମାଠିଆରେ ପାଣି ରହିଲେ ଏହା ପ୍ରାକୃତିକ ଉପାୟରେ ଥଣ୍ଡା ରହିଥାଏ, ଯାହାଫଳରେ ଏହାକୁ ପିଇବା ବେଳେ ଏହା ଆମ ତଣ୍ଟିର ମଧ୍ୟ କୌଣସି କ୍ଷତି କରିନଥାଏ। ଏହା ସହିତ ଖରାଦିନେ ମାଠିଆ ପାଣି ପିଇଲେ ଅଂଶୁଘାତରୁ ମଧ୍ୟ ରକ୍ଷା ମିଳିଥାଏ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି। ଫ୍ରିଜ୍ର ଥଣ୍ଡା ପାଣି ବଦଳରେ ସର୍ବଦା ମାଠିଆର ପ୍ରାକୃତିକ ଥଣ୍ଡା ପାଣି ବ୍ୟବହାର କରିବା ଉଚିତ। ବର୍ତ୍ତମାନ ପରିସ୍ଥିତିରେ ଲୋକମାନେ ମାଠିଆ ପାଣିର ମହତ୍ତ୍ୱ ବୁଝିବା ସହିତ ମାଠିଆ ବ୍ୟବହାର କରିବା ଦେଖାଯାଉଛି, ଫଳରେ ଗାଁ ସହିତ ସହରରେ ମଧ୍ୟ ମାଠିଆ ବିକ୍ରି ହେବାର ଦେଖାଯାଉଛି। ମାଠିଆର ଚାହିଦା ବୃଦ୍ଧି ହେଲେ କୁମ୍ଭକାରୀମାନଙ୍କର ଚାହିଦା ମଧ୍ୟ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ତାଙ୍କର କୌଳିକ ବୃତ୍ତି ବଞ୍ଚି ରହିବ।

ପ୍ରତିବର୍ଷ ମେ 24 ତାରିଖକୁ ନ୍ୟାସନାଲ୍ ବ୍ରଦର୍ସ ଡେ ବା ଜାତୀୟ ଭାତୃଦିବସ ଭାବରେ ପାଳନ କରାଯାଏ। ଏହି ବିଶେଷ ଦିନଟି ପାଳନ ଆରମ୍ଭ ହୋଇଥିଲା 2005 ମସିହାଠାରୁ। ଆମେରିକାଠାରେ ପ୍ରଥମେ ଏହା ପାଳନ କରାଯାଇଥିଲା। ସେହିଦିନରୁ ଆମେରିକାରୁ ଆରମ୍ଭ ହୋଇଥିବା ଏହି ବିଶେଷ ଦିନଟି ଆଜି ଭାରତ ସମେତ ଅଷ୍ଟ୍ରେଲିଆ, ରୁଷ ସହିତ ଅନ୍ୟ ଦେଶରେ ମଧ୍ୟ ପାଳନ କରାଯାଉଛି। ଭାଇ ଭାଇ ବା ଭାଇ ଭଉଣୀର ସମ୍ପର୍କ ଅତି ନିଆରା, ପବିତ୍ର ବନ୍ଧନ। ଏହି ବନ୍ଧନ ଭାଇର ସ୍ନେହ, ଭଲ ପାଇବା, ତ୍ୟାଗ, ଯତ୍ନବାନ, ଏହିସବୁକୁ ସମ୍ମାନ ଦେବା ପାଇଁ ଉତ୍ସର୍ଗୀକୃତ ଏହି ଦିନଟି। ଏଥର ଆସନ୍ତୁ ଜାଣିବା ଇତିହାସର ଆଇନାରେ ଆଜି ଦିନର ମହତ୍ତ୍ୱ ସମ୍ପର୍କରେ। 1875 ଆଲିଗଡ଼ ମୁସଲିମ ୟୁନିଭର୍ସିଟିର ସ୍ଥାପନା, ସାର୍ ସୟଦ ଅହମ୍ମଦ ଖାନ୍ଦାଙ୍କ ଦ୍ୱାରା ସ୍ଥାପିତ। 1915 ଥୋମାସ ଆଲ୍ଭା ଏଡିସନ୍ ଟେଲିସ୍କ୍ରାଇବ୍ର ଆବିଷ୍କାର କରିଥିଲେ। 1931 ପ୍ରଥମ ଏସି ଯାତ୍ରୀବାହୀ ରେଳଗାଡ଼ି ଆମେରିକାର ୱାଲ୍ଟମୋର ଓହିଆ ମାର୍ଗରେ ଚାଲିଥିଲା। 1986 ମାର୍ଗାରେଟ୍ ଥାଚର ଇସ୍ରାଏଲ ଗସ୍ତ କରିଥିବା ବ୍ରିଟେନ୍ର ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ ଗସ୍ତ କରିଥିଲେ। 2004 ଉତ୍ତର କୋରିଆରେ ମୋବାଇଲ ଫୋନ୍ ଉପରେ ପ୍ରତିବନ୍ଧକ ଲାଗିଲା। 1954 ଭାରତର ପ୍ରଥମ ମହିଳା ଏଭରେଷ୍ଟ ଆରୋହଣକାରୀ ବଛିନ୍ଦ୍ରୀ ପାଲଙ୍କ ଜନ୍ମ। ସେ 1984 ମାଉଣ୍ଟ ଏଭରେଷ୍ଟ ଚଢ଼ି ଭାରତର ତ୍ରିରଙ୍ଗା ଉଡ଼ାଇଥିଲେ ଏବଂ ଇତିହାସ ସୃଷ୍ଟି କରିଥିଲେ। 1955 ଭାରତୀୟ ସିନେମା ଜଗତର ପ୍ରସିଦ୍ଧ ସଙ୍ଗୀତକାର ରାଜେଶ ରୋଶନଙ୍କର ଜନ୍ମ। 2000 ସିନେ ଜଗତର ପ୍ରସିଦ୍ଧ ଗୀତିକାର ମଜରୁହ ସୁଲତାନପୁରୀଙ୍କ ନିଧନ। 2002 ରୁଷ ଏବଂ ଆମେରିକା ମଧ୍ୟରେ ମସ୍କୋ ସନ୍ଧି ସ୍ୱାକ୍ଷର।

ଏଥର କିଛି ସ୍ଥାନୀୟ ଖବର। ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଲାଞ୍ଜି ପଞ୍ଚାୟତ ପକ୍ଷରୁ ଉପରପିଟା ଗ୍ରାମରେ ଜିଲ୍ଲାସ୍ତରୀୟ ଜନଭାଗିଦାରୀ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। କେସିଙ୍ଗାସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ସଂସ୍କୃତ ଭାରତୀ ଆନୁକୂଲ୍ୟରେ ଚାଲୁଥିବା ସଂସ୍କୃତ ପ୍ରଶିକ୍ଷଣ ବର୍ଗରେ ସଂସ୍କୃତ ଭାରତୀୟ ଚେତନାର ଆଧାର ଓ ଭାରତୀୟ ଭାଷାମାନଙ୍କର ମୂଳ ଆଧାର ବୋଲି ଆଲୋଚିତ ହୋଇଯାଇଛି। ଜଳସେଚନ ଅଭାବରୁ ଧର୍ମଗଡ଼ ବ୍ଲକ ଡୁମେରଗୁଡ଼ା ପଞ୍ଚାୟତର ବିଭିନ୍ନ ଗ୍ରାମରେ ରବି ଧାନ ଚାଷ ଉଜୁଡ଼ି ଯାଇଛି। ନୂଆପଡ଼ା ଜିଲ୍ଲାରେ ଅବୈଧ ଧାନ ଚାଲାଣ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ସୀମାନ୍ତ ଅଞ୍ଚଳଗୁଡ଼ିକରେ ଯୋଗାଣ ବିଭାଗ ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ୍ ତରଫରୁ କଡ଼ା ଯାଞ୍ଚ ଜାରି ରହିଛି। ନୂଆପଡ଼ା ଜିଲ୍ଲାର ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କୋକସରା ବ୍ଲକ ଖପ୍ରାମାଳ ଗ୍ରାମରେ ବ୍ଲକ ଗଣ୍ଡ ସମାଜର ସାଂଗଠନିକ ସଭା ଗତକାଲି ଅନୁଷ୍ଠିତ ହୋଇଯାଇଛି। ଭବାନୀପାଟଣା ଟାଉନ୍ ଥାନାଠାରୁ ପ୍ରାୟ 500 ମିଟର ଦୂରରେ ଥିବା ଏକ ଇଲେକ୍ଟ୍ରୋନିକ୍ ଦୋକାନରୁ ବହୁ ପରିମାଣର ମୋବାଇଲ ଚୋରି ହୋଇଯାଇଛି। ସପ୍ତାହକ ମଧ୍ୟରେ ଟାଉନ୍ରେ ଏହା ଦ୍ୱିତୀୟ ଚୋରି। ଆୟୁଷ୍ମାନ କାର୍ଡ଼ରେ ରୋଗୀଙ୍କୁ ଚିକିତ୍ସା ଯୋଗାଇବା ପରିବର୍ତ୍ତେ ଚିକିତ୍ସା ପାଇଁ ଅଧିକ ଅର୍ଥ ନେଇ ଧରା ପଡ଼ିବା ପରେ ଭବାନୀପାଟଣାସ୍ଥିତ ଏକ ନର୍ସିଂ ହୋମ୍ ମାଲିକ 3 ଗୁଣା ଅର୍ଥ ରୋଗୀଙ୍କୁ ଫେରାଇ ଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ।

ଏଥର ପାଣିପାଗରେ ସୂଚନା। ସପ୍ତାହେ ହେଲା ଗ୍ରୀଷ୍ମ ଲହରୀରେ ସିଝୁଛି ଓଡ଼ିଶା। ପଶ୍ଚିମ ଓଡ଼ିଶାରେ 45 ଡିଗ୍ରୀ ତଳକୁ ଖସୁନି ପାରଦ, ଆକାଶରୁ ଅଗ୍ନିବର୍ଷା ହେଉଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆହୁରି 5 ଦିନ ପଶ୍ଚିମ ଓଡ଼ିଶା ଜଳିବ। ଗରମ ଓ ଗୁଳୁଗୁଳିରେ ଅସହ୍ୟ ହେବ ଉପକୂଳ ଓଡ଼ିଶା। ଆସନ୍ତା 27 ତାରିଖ ଯାଏଁ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ସର୍ବାଧିକ ତାପମାତ୍ରା ଝାରସୁଗୁଡ଼ାଠାରେ ରେକର୍ଡ କରାଯାଇଛି। ଗତକାଲି ଭବାନୀପାଟଣାଠାରେ ପାରଦ 44.5 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଆଜି ଭବାନୀପାଟଣାର ତାପମାତ୍ରା ସର୍ବୋଚ୍ଚ 43 ଡିଗ୍ରୀ ସେଲସିୟସ୍ ଏବଂ ସର୍ବନିମ୍ନ 29 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି।

ସମୟ ସୋରେ ଭାସି ଆସି ଆମେ କାର୍ଯ୍ୟକ୍ରମର ଶେଷ ପାହାଚରେ ବିଦାୟ ନେବା ପୂର୍ବରୁ ଗୋଟିଏ କଥା, ଜୀବନର ଯେକୌଣସି ପର୍ଯ୍ୟାୟରେ ଆମେ ଥାଉ ନା କାହିଁକି, ସମୟ ସହିତ ଆମକୁ ସେହିଦିନ ପର୍ଯ୍ୟନ୍ତ ସମ୍ମୁଖୀନ ହେବାକୁ ପଡ଼ିବ ଯେତେବେଳେ ଯାଏ ଆମ ହୃଦୟର ସ୍ପନ୍ଦନ ଚାଲୁଥିବ। ଏଣୁ ପ୍ରତିଟି ମୁହୂର୍ତ୍ତର ଆନନ୍ଦ ନେବା, ଉପଭୋଗ କରିବା ଜୀବନକୁ, ଜୀବନ ଜିଇଁଥିବା ଯାଏ ଆନନ୍ଦରେ ଚାଲିବା, ଆନନ୍ଦରେ ରହିବା, ନା କ'ଣ କହୁଛନ୍ତି? ଦିନଟି ଶୁଭଙ୍କର ହେଉ, ମଙ୍ଗଳମୟ ହେଉ, ଏହି କାମନା ସହିତ ରହୁଛି ମୋ ଗୀତାଞ୍ଜଳି ସାହୁ। ନମସ୍କାର।

ଏଇଠି ଶେଷ ହେଲା ଆମର ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା, ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ପୂର୍ବାହ୍ନ 11:10। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ କହି ରଖୁଛୁ ଆମର ପରବର୍ତ୍ତୀ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ। ଦ୍ୱିତୀୟ ଅଧିବେଶନରେ 12:30 ଶୁଣିବେ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ଭାରତରଥ, ଟି ନିବେଦିତା, ଫାଲ୍ଗୁନୀ ପାତ୍ର, ପୋନମ ମହାନ୍ତି, ବେଣୁଧର ସୁବୁଦ୍ଧି ଏବଂ ଜିତେନ୍ଦ୍ରନାଥ ପଟ୍ଟନାୟକ। ଚାଷର କଥା 1:10। ଓଡ଼ିଆ ଆଲବମ୍ ଗୀତ ଶୁଣିବେ 1:20। ହିନ୍ଦୀ କଥାଚିତ୍ରର ଗୀତ ରହିଛି 2:45। ଏ ଥିଲା ଆମର ଦ୍ୱିତୀୟ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆମର ଆଜିର ପ୍ରଥମ ଅଧିବେଶନ। ଦ୍ୱିତୀୟ ଅଧିବେଶନର କାର୍ଯ୍ୟକ୍ରମ ନେଇ ଆସିବୁ 12:30। ସେତେବେଳେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ।

ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ଦିନ 12:30। ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାର ହେଉଛି ମିଡିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ୍ ଯୋଗେ ଏବଂ FM ମାଧ୍ୟମରେ 100.3 MHz ଯୋଗେ। ଅଧିବେଶନର ଆରମ୍ଭରେ ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ଭାରତ ରଥ, ଗୀତ ରଚନା କରିଛନ୍ତି ଗୌରବ ପଟ୍ଟନାୟକ।

ହିନ୍ଦୀରେ ଓ ଇଂରାଜୀରେ ସମ୍ବାଦ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ଶୁଣନ୍ତୁ ଚାଷର କଥା କାର୍ଯ୍ୟକ୍ରମ।

ହେନ୍ତା ତ ଆମର୍ ଚାଷୀ ଦାଦାମାନେ ବରଷ ସାରା ଭିନ୍ନ ଭିନ୍ନ ପ୍ରକାର ଚାଷ୍ କରିଥିସନ୍, ଯେନ୍ତାକି ସାରୁ, ବାଇଗନ୍, ଭେଣି ଆରୁ, ଲଇନି। ହେନ୍ତା ତ ଦେଖ୍ମା ବୋଇଲେ ଇ ଆଧୁନିକ କୃଷି ପଦ୍ଧତି ହଉଛେ ରାସାୟନିକ କୃଷି। ଦିନକେ ଦିନ ଜନସଂଖ୍ୟା ବଢ଼ବାର୍ ଲାଗ୍ତି, ତାର୍ ଖାଦ୍ୟର ଚାହିଦାକେ ପୂରଣ ଲାଗି କମ୍ ଜମିନେ କେନ୍ତା ବେଶୀ କରି ଅମଲ କରିପାର୍ମା, ଏ ଉଦ୍ଦେଶ୍ୟକେ ନେଇକରି ଏକା ଆମର୍ ଚାଷୀ ଦାଦାମାନେ ଇ ଆଧୁନିକ କୃଷିର ଆଶ୍ରୟ ନେଇଚନେ। ଅଧିକାନୁ ଅଧିକା ଅମଲ ଇନୁ ପାଇଲେ ବି ଆମର୍ କାଁଟା କ୍ଷତି ହଉଛେ ସେ ବିଷୟଟି ଆମେ କେତେବେଳେ ବି ଧ୍ୟାନ ନେଇ ଦେବାରେ। ଏଟାର୍ ଦ୍ୱାରା ଯେନ୍ ବିପଦ ସବୁ ମାଡ଼ି ଆସୁଛି ସେ ବିପଦନୁ ରକ୍ଷା ପାଇବାର ଲାଗ୍ତି ଆମେ ଜୈବିକ କୃଷିକେ ନିଜର କରିନେବାର କଥାଏ। ତୁଇ ଜୈବିକ କୃଷି ବୋଲିକରି ଯେନ୍ଟା ବୋଲୁଛନ୍, ଇଟା କିଛି ନୂଆ କଥା ନେଇ ସେ ପୁରୁଣା ସମୟନୁ ଚଲି ଆସୁଥିବାର ବିନା ରାସାୟନିକ ଦ୍ରବ୍ୟ ସାହାଯ୍ୟନେ ଯେନ୍ ପ୍ରକାରର କୃଷି କାର୍ଯ୍ୟ ହଉଥିଲା ସେ କୃଷିକେ ବୈଜ୍ଞାନିକ ପ୍ରଣାଳୀ ନେ କରବାରଟାକେ ଏକା ଜୈବିକ କୃଷି ବୋଲିକରି କହେସନେ। ଜୈବିକ ଚାଷ ଲାଗି ଆମର ଚାଷୀ ଦାମନେ ଜିଆଠାନୁ ଜୈବ ହରମୋନ ପ୍ରସ୍ତୁତ କରିକରି ଇଟାକେ ଫସଲ ଉପରେ ପ୍ରୟୋଗ କରିପାରବେ। ଇ ଭିତରେ ଯବକ୍ଷାରଜାନ, ଫସଫରସ, ପଟାସିୟମ, ମ୍ୟାଗ୍ନେସିୟମ, ଜିଙ୍କ, କପର, କ୍ୟାଲସିୟମ, ଲୌହ, ସଲଫର, ସୋଡିୟମ ଇ ସବୁ ଇନ ରହିଥିବାର କାରଣନୁ ଇଟା ଫସଲ ଅମଲ ସମୟାନେ ଆମକେ ବେଶୀ ସାହାଯ୍ୟ କରିଥିସିଏ। ଜିଆର ଶରୀରର ଅସଂଖ୍ୟ ରନ୍ଧ୍ର ମନକରନୁ ଗୋଟିଏ ଲାଲୁଆ ରଙ୍ଗର ପଦାର୍ଥ ବାହାରିଥିସି, ସେଥିନେ ଭିନ୍ନ ଭିନ୍ନ ପ୍ରକାରର ହରମୋନ ଅନୁସାର ଆରୁ ଫସଲର ରୋଗ ନିରୋଧକ ଆଣ୍ଟିବାୟୋଟିକ ସେ ଭିତରେ ରହିଥିସିଏ। ଜିଆଠାନୁ ଇ ପଦାର୍ଥକେ ସଂଗ୍ରହ କରିକରି ଇଟାକେ ପାଏନସନେ ଭିନ୍ନ ଭିନ୍ନ ଫସଲନେ ଆମର ଚାଷୀ ଦାଦାମାନେ ଇଟାକେ ପ୍ରୟୋଗ କରିବେ ବୋଇଲେ ତାର ଲାଭ ପାଇପାରବେ। ଇଟାକେ ଜିଆଜଲ ଆରୁ ଭର୍ମିଂ ୱାସ୍ ବୋଲିକରି ବି କୁହାଯାଇସିଏ। ଏବେ କଥା ଆସୁଛେ ଇଟାର ପ୍ରସ୍ତୁତି ଆମକେ କେନ୍ ହିପାସେ କରବାକେ ପଡ଼ବା, ଇ କଥା ଗୋଟେ ବି ଆମର ଚାଷୀ ଦାଦାମାନଙ୍କେ ନିହାତି ଜାଣବାକେ ପଡ଼ବା। ଏ 100 ଲିଟର ପାଣି ଧରୁଥିବାର ଗୋଟେ ପ୍ଲାଷ୍ଟିକ ବାଲ୍ଟି ନେଇକରି ତାର ତଲ ବାଟେ ଗୋଟେ ପାଇପ ଲଗାବାକେ ପଡ଼ବା। ବାଲ୍ଟି ଭିତରେ ଅର୍ଦ୍ଧ ଗୋଲାକାରର ଗୋଟେ ପ୍ଲାଷ୍ଟିକ ଛେଟନା ଭଳିଆକେ ଓଲଟେ କରି ରଖିଦିଅନ୍। ବାଲ୍ଟିନେ 75 ଭାଗକେ ଗୋବର ଆରୁ ବାୟରର ଗୋଟେ ମିଶ୍ରଣ ରଖିଦେଇକରି ତାର ଉପରେ 300-600 ଜିଆ ଛାଡ଼ବାକେ ପଡ଼ବା। ଜିଆ ବାୟଲ ମିଶିଥିବାର ଗୋବର ଭିତରେ ଧୀରେ ଧୀରେ ଭିତରକେ ଯିବା ବୋଇଲେ ତାର ଉପରେ ଧୀରେ ଧୀରେ ପରିବା ଚୋପା ମନକେ ବିଛେଇ ଦିଅନ୍। ତାର ପଛେ ସେ ବାଲ୍ଟିକେ ଛାଇନେ ରଖବାକେ ପଡ଼ବା। ଏ ସବୁଦିନ 500 ଗ୍ରାମ ଗୋବରକେ 2 ଲିଟର ପାଣିନେ ଗୁଲି ଦେଇକରି ଇନେ ଝିଟବାକେ ବି ପଡ଼ବା। ଏ ଜିଆ ମନେ ଏଇଟାକେ ନିଜର ଖାଇଧିପା ସେ ଗ୍ରହଣ କରିକରି ନିଜର ବଂଶ ବିସ୍ତାର ବି କରିପାରବେ। ଏ ଜିଆ ରନ୍ଧ୍ର ମନକରନୁ ଗୋଟେ ପ୍ରକାରର ତରଲ ପଦାର୍ଥ ବାହାରି କରି ଗୋବର ମିଶା ପାଣିନେ ଇଟା ମିଶିଯିବା। ଇ ପାଣିକେ ବାଲ୍ଟିର ଟେପ୍ ସାହାଯ୍ୟନେ ଅଲଗା ଗୋଟିଏ ଜାଗା ନେଇ ଇଟାକେ ସଂଗ୍ରହ କରବାକେ ପଡ଼ବା। ବାଲ୍ଟି ନେଇ ହଉଛେ ବୋଇଲେ ଗୋଟିଏ ବଡ଼ ମଠିଆ ବି ଆମେ ଜିଆ ପାଣି ଲାଗି ବ୍ୟବହାର କରିପାରମା। ଏ ଜିଆ ପାଣି ପ୍ରସ୍ତୁତ ଲାଗି ସାମଗ୍ରୀ ମନକର ସଙ୍ଗେ ପ୍ଲାଷ୍ଟିକ, ଲୁହା ଆରୁ ଟିନ୍ ଭଳିଆ ପଦାର୍ଥ ନେଇ ମିଶାବାର କଥାଏ। ଜିଆ ପାଣି ସଂଗ୍ରହ ଲାଗି ମାଟିର ନେଇ ହେଲେ ପ୍ଲାଷ୍ଟିକ ଜାଗା ବ୍ୟବହାର କରବାରଟା ବେଶୀ ଭଲ ରହିବା।

ଶୁଣୁଥିଲେ ଚାଷର କଥା କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶ୍ରୋତବନ୍ଧୁ, ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ, ହାଲୁକା ଫିକା ଢିଲା ସୂତାଲୁଗା ବ୍ୟବହାର କରନ୍ତୁ। ଘରେ ପରଦା ଟାଣନ୍ତୁ, ରାତିରେ ଝରକା ଖୋଲା ରଖନ୍ତୁ, ଯେତେ ସମ୍ଭବ ଥଣ୍ଡା ପାଣିରେ ଗାଧାନ୍ତୁ, ଶୋଷ ନଥିଲେ ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ, ORS ପାଉଡର କିମ୍ବା ଘରେ ଉପଲବ୍ଧ ପାନୀୟ ଯଥା ଲସି ଘୋଳ ଦହି ତୋରାଣି ଲେମ୍ବୁ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ। ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ଚା କଫି ମାଦକ ଦ୍ରବ୍ୟ ଓ କାର୍ବନଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ ନାହିଁ। ଯଦି ବାହାରକୁ ଯିବାକୁ ପଡ଼େ ସାଥିରେ କଳା ଚଷମା ଜୋତା ଚପଲ ଓ ଧଳା ଛତା ବା ଟୋପି ବ୍ୟବହାର କରନ୍ତୁ। ସାଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ। ଭୀଷଣ ଖରାରେ ବିଶେଷ କରି ଦିନ 11 ଠାରୁ ଦିନ 3 ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବାହାରେ କାମ କରୁଥିଲେ ଛତା ବା ଟୋପି ବ୍ୟବହାର କରିବା ସହ ଓଦା ଗାମୁଛାରେ ମୁଣ୍ଡ ବେକକୁ ଘୋଡ଼ାଇ ରଖନ୍ତୁ। ବନ୍ଦ ଗାଡ଼ି ଭିତରେ ଛୋଟ ପିଲାଙ୍କୁ ଛାଡ଼ି ଆସନ୍ତୁ ନାହିଁ। ଗୃହପାଳିତ ପଶୁ ପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଓ ପାଣି ପିଇବାକୁ ଦିଅନ୍ତୁ। ଶାରୀରିକ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

0: ଆକାଶବାଣୀ ଭବାନୀପାଟଣା ସବୁବେଳେ ଆପଣଙ୍କ ସେବାରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣ କେନ୍ଦ୍ରରୁ। ଏଥର ପ୍ରଚାର କରୁଛୁ କେତୋଟି ଓଡ଼ିଆ ଆଲବମ୍ ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ଶକ୍ତି ମିଶ୍ର, ଗୀତ ରଚନା କରିଛନ୍ତି ଅବନୀ ରଞ୍ଜନ।

ପ୍ରଚାର କଲୁ କେତୋଟି ଓଡ଼ିଆ ଆଲବମ୍ ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ସମୟ ବର୍ତ୍ତମାନ ଦିନ 1:50 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଓ ଦୁପହର ସମାଚାର ଆକାଶବାଣୀ ଦିଲ୍ଲୀରୁ, ଓ ତାପରେ ଶୁଣିବେ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।

ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା, ପଶ୍ଚିମବଙ୍ଗ ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଗଣନା ଜାରି, ଆଗୁଆ ରହିଛନ୍ତି ବିଜେପି ପ୍ରାର୍ଥୀ. ଇବୋଲା ସଂକ୍ରମଣ ପରିସ୍ଥିତିକୁ ଦୃଷ୍ଟିରେ ରଖି କଙ୍ଗୋ, ଉଗାଣ୍ଡା ଏବଂ ଦକ୍ଷିଣ ସୁଦାନକୁ ଗସ୍ତ ନେଇ ସତର୍କତା ଅବଲମ୍ବନ କରିବାକୁ ସରକାରଙ୍କ ପରାମର୍ଶ, ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ ଦୁଇଟି ମ୍ୟାଚ୍. ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍ଠାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଆଜି ଦ୍ୱିପାକ୍ଷିକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଛି. ଭାରତ ଆମେରିକା ରଣନୈତିକ ସହଭାଗିତାକୁ ଅଧିକ ସଶକ୍ତ କରିବା ଏବଂ ବାଣିଜ୍ୟ, ଶକ୍ତି, ଯୋଗାଯୋଗ ଓ ସୁରକ୍ଷା କ୍ଷେତ୍ର ନେଇ ଉଭୟ ନେତାଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ହୋଇଥିବା ଜଣାପଡ଼ିଛି. ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ଭାରତ ଏବଂ ଆମେରିକା ମଧ୍ୟରେ ଖୁବ୍ ଶୀଘ୍ର ଏକ ବାଣିଜ୍ୟ ଚୁକ୍ତି ସମ୍ପନ୍ନ କରିବା ନେଇ ଉଭୟ ପକ୍ଷ ଗୁରୁତ୍ୱ ପ୍ରଦାନ କରିଛନ୍ତି. ବିବାଦର ସମାଧାନ ପାଇଁ ଆଲୋଚନା ଏବଂ କୂଟନୈତିକ ମାର୍ଗ ଉପରେ ଡକ୍ଟର ଜୟଶଙ୍କର ଗୁରୁତ୍ୱ ପ୍ରଦାନ କରିବା ସହିତ ନିରାପଦ ଏବଂ ଅବାଧ ସାମୁଦ୍ରିକ ବାଣିଜ୍ୟକୁ ଭାରତ ସମର୍ଥନ ପ୍ରଦାନ କରେ ବୋଲି କହିଛନ୍ତି. ଉଭୟ ପକ୍ଷଙ୍କ ମଧ୍ୟରେ ଉପସାଗରୀୟ କ୍ଷେତ୍ରର ସାମ୍ପ୍ରତିକ ପରିସ୍ଥିତି ନେଇ ମତ ବିନିମୟ ହୋଇଥିବା ଡକ୍ଟର ଜୟଶଙ୍କର ସୂଚନା ଦେଇଛନ୍ତି. ଭାରତ ଏବଂ ଆମେରିକା ସମ୍ପର୍କ କେବଳ ଦୁଇ ପକ୍ଷ ମଧ୍ୟରେ ସୀମିତ ନ ରହି ବିଶ୍ୱର ବିଭିନ୍ନ ରାଷ୍ଟ୍ରକୁ ପ୍ରଭାବିତ କରିଛି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି. ବିଭିନ୍ନ ପ୍ରସଙ୍ଗରେ ଉଭୟ ଦେଶର ଦୃଷ୍ଟିକୋଣ ସମାନ ରହିଛି. ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଭାରତକୁ ଆମେରିକାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଅଂଶୀଦାର ଭାବେ ବର୍ଣ୍ଣନା କରିଛନ୍ତି. ସେ କହିଛନ୍ତି, ଉଭୟ ଦେଶ ଆଗାମୀ ଶତାବ୍ଦୀ ପାଇଁ ସମ୍ପର୍କର ମୂଳଦୁଆ ସ୍ଥାପନ କରିବା ସହ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ରଣନୈତିକ ଭାବରେ ଏକତ୍ରିତ ହୋଇଛନ୍ତି. ଆସନ୍ତା ମଙ୍ଗଳବାର 26 ଦିନ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ. ଏଥିରେ ଡକ୍ଟର ଜୟଶଙ୍କରଙ୍କ ସହିତ ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ଅଂଶଗ୍ରହଣ କରିବେ। ପଶ୍ଚିମବଙ୍ଗ ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀର ପୁନଃ ନିର୍ବାଚନ ମତଗଣନା ଜାରି ରହିଛି। ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଦିବ୍ୟାଂଶୁ ପଣ୍ଡା ଆଗୁଆ ଥିବା ଜଣାପଡ଼ିଛି। ଡାଇମଣ୍ଡ ହାର୍ବର ମହିଳା ବିଶ୍ୱବିଦ୍ୟାଳୟରେ ଚାଲିଥିବା ଗଣତିରେ ବିଜେପି ପ୍ରାର୍ଥୀ ଶ୍ରୀ ପଣ୍ଡା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଏକାଦଶ ରାଉଣ୍ଡ ଗଣତି ସୁଦ୍ଧା 44,891 ଖଣ୍ଡ ଭୋଟ୍ରେ ଆଗୁଆ ରହିଥିଲେ। ସିପିଆଇଏମ୍ ପ୍ରାର୍ଥୀ ଶମ୍ଭୁନାଥ କୁର୍ମୀ ଦ୍ୱିତୀୟ ସ୍ଥାନରେ ଏବଂ କଂଗ୍ରେସ ପ୍ରାର୍ଥୀ ଅବଦୁର ରଜାକ ମୁର୍ଲା ତୃତୀୟ ସ୍ଥାନରେ ରହିଛନ୍ତି। ଚୀନ୍ର ସାନ୍ସି ପ୍ରଦେଶରେ କୋଇଲା ଖଣି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଭାରତବାସୀଙ୍କ ପକ୍ଷରୁ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଏବଂ ଚୀନ୍ ଦେଶବାସୀଙ୍କୁ ସମବେଦନା ଜ୍ଞାପନ କରିଛନ୍ତି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ଶ୍ରୀ ମୋଦି ସମବେଦନା ପ୍ରକାଶ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଭାରତରେ ଅବସ୍ଥାପିତ ଚୀନ୍ ରାଷ୍ଟ୍ରଦୂତ ସୁ ଫେଇହୁମ୍ ଶ୍ରୀ ମୋଦିଙ୍କୁ

ଶୋକବାର୍ତ୍ତା ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଚୀନ୍ ରାଷ୍ଟ୍ରଦୂତ ଭାରତର ସମର୍ଥନ ଏବଂ ସମବେଦନା ପାଇଁ ଧନ୍ୟବାଦ ଜଣାଇବା ସହ କହିଛନ୍ତି ଏବେ ମଧ୍ୟ ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନାଯୋଗ୍ୟ ଗତକାଲି ଚୀନ୍ର ସାନ୍ସି ପ୍ରଦେଶରେ ଏକ କୋଇଲା ଖଣିରେ ବିସ୍ଫୋରଣ ଯୋଗୁଁ 82ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ବିସ୍ଫୋରଣ ସ୍ଥଳରେ 247 ଜଣ ଶ୍ରମିକ କାର୍ଯ୍ୟରତ ଥିଲେ। 2009 ପରଠାରୁ ଚୀନ୍ରେ ଘଟିଥିବା ଖଣି ଦୁର୍ଘଟଣା ମଧ୍ୟରେ ଏହା ସବୁଠାରୁ ବଡ଼ ଘଟଣା ହୋଇଥିବା ସେଠାକାର ପ୍ରଶାସନ କହିଛି। ପଶ୍ଚିମବଙ୍ଗରେ ଆସନ୍ତା ଜୁଲାଇ 1ରୁ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରାଯିବ। ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସହ ଗତକାଲି ଆଭାସୀ ବୈଠକ ପରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କୋଲକାତାରେ ଏହି ବିଷୟ ଘୋଷଣା କରିଛନ୍ତି। ରାଜ୍ୟର ସ୍ୱାସ୍ଥ୍ୟ ଯୋଜନା ସ୍ୱାସ୍ଥ୍ୟସାଥୀ ଅଧୀନରେ ପୂର୍ବରୁ ସାମିଲ ଥିବା ହିତାଧିକାରୀଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ। ଆସନ୍ତା ମାସରେ ନୂଆଦିଲ୍ଲୀଠାରେ ଆୟୁଷ୍ମାନ ଭାରତ ଆରୋଗ୍ୟ ମନ୍ଦିର ନେଇ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀ କହିଛନ୍ତି। ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ଜନଔଷଧୀ କେନ୍ଦ୍ରକୁ 469କୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କ ପାଖକୁ ଏକ ପ୍ରସ୍ତାବ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ରାଜ୍ୟରେ ଖରା ଏବଂ ଗୁଳୁଗୁଳି ନେଇ ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ। ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମିଣତି କାର୍ଯ୍ୟ ଆଜିଠାରୁ ସ୍ଥଗିତ। ଭିତରକାଠ ନିକଟରୁ ଶ୍ରୀଜୀଉଙ୍କୁ ସ୍ୱାଭାବିକ ଭାବେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଖାଦ୍ୟରେ ବିଷକ୍ରିୟା ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲା ନୂଆଡିହି ଗାଁର ଚାରିଜଣଙ୍କର ମୃତ୍ୟୁ ଏବଂ ଜଳବାୟୁ ପରିବର୍ତ୍ତନ ପ୍ରଭାବ ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲା ଗହିରମଥା ଅଞ୍ଚଳରେ ଚଳିତ ବର୍ଷ ଅଣ୍ଡାଦାନ ନ କରି ସମୁଦ୍ରକୁ ଫେରିଲେ ଅଲିଭ୍ ରିଡ୍ଲେ। ପ୍ରବଳ ତାତି ଓ ଗୁଳୁଗୁଳି ନେଇ ଜନସାଧାରଣଙ୍କୁ ସତର୍କ ରହିବା ଲାଗି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ବିଶେଷ ଭାବେ ପୂର୍ବାହ୍ନ 11:00 ଅପରାହ୍ନ 3:00 ମଧ୍ୟରେ ଘରେ ରହିବା ଲାଗି ଶ୍ରୀ ପୂଜାରୀ କହିଛନ୍ତି। ଆବଶ୍ୟକ ସ୍ଥଳେ ପାଣି ଓ ଓଦା ଗାମୁଛା ସାଙ୍ଗରେ ନେବା ଲାଗି ସେ ପରାମର୍ଶ ଦେଇଛନ୍ତି।
1: ଅତି ଜରୁରୀ କାମ ନ ପଡ଼ିଲେ ଘରୁ ବାହାର ନାହିଁ। ଯେଉଁମାନେ ଶ୍ରମିକମାନେ ସେମାନଙ୍କୁ ମଧ୍ୟ ପରାମର୍ଶ ଦିଆଯାଇଛି, ମାଲିକମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। 11:00-3:00 ପର୍ଯ୍ୟନ୍ତ କର୍ମକ୍ଷେତ୍ର ଶ୍ରମିକମାନଙ୍କର କର୍ମ ବନ୍ଦ ରହିବ, ପୁଣି 3:00 ପରେ ଆରମ୍ଭ ହୋଇପାରେ। ଅତି ଆବଶ୍ୟକ ପଡ଼ିଲେ ଘରୁ ବାହାରିଲେ ସ୍ୱଚ୍ଛ ପିଇବା ପାଣି ନେଇକରି ବାହାରନ୍ତୁ ଓ ମୁଣ୍ଡରେ ଓଦା ଗାମୁଛା ନେଇକରି ବାହାରନ୍ତୁ। କଳା ଚଷମା ବ୍ୟବହାର କରିବା ପାଇଁ ଚେଷ୍ଟା କରନ୍ତୁ। ବାଟଯାକର ପିଇବା ପାଣି ବ୍ୟବସ୍ଥା ମଧ୍ୟ ପିଆର୍ ଡିପାର୍ଟମେଣ୍ଟ, ମ୍ୟୁନିସିପାଲିଟି, ସେମାନେ ଅର୍ବାନ୍ ଡିପାର୍ଟମେଣ୍ଟ ସେମାନେ ମଧ୍ୟ କରୁଛନ୍ତି। ମାଲ ପରିବହନ ଗାଡ଼ିମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। 11:00-3:00 ଭିତରେ ରାସ୍ତା ମାଲ ପରିବହନ ଗାଡ଼ି ରହିବ ନାହିଁ। ତେଣୁ ମୋଟାମୋଟି ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି। 2:00 ପର୍ଯ୍ୟନ୍ତ ଏଭଳିଆ ଅବସ୍ଥା ଓଡ଼ିଶାର ବିଭିନ୍ନ ଜାଗାରେ ହେବ। ତେଣୁ 2:00 ପର୍ଯ୍ୟନ୍ତ ସତର୍କ ସୂଚନା ସାରା ରାଜ୍ୟବାସୀଙ୍କୁ ଦିଆଯିବ।
0: ରାଜ୍ୟରେ ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଭାରତୀୟ ପାଣିପାଗ

ବିଭାଗ ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଦିନ ତାପମାତ୍ରାରେ କୌଣସି ପରିବର୍ତ୍ତନ ଘଟିବ ନାହିଁ। ଶ୍ରୀ ମହାପାତ୍ର କହିଛନ୍ତି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ତାପମାତ୍ରା ବୃଦ୍ଧି ପାଇବା ସହ ଅତ୍ୟଧିକ ଗୁଳୁଗୁଳି ଅନୁଭୂତ ହେବ। ତେବେ ଓଡ଼ିଶାକୁ ମୌସୁମୀ ବାୟୁ ଛୁଇଁବା ନେଇ କୌଣସି ପୂର୍ବାନୁମାନ କରାଯାଇ ନାହିଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ସୂଚନା ଅନୁଯାୟୀ ଆଜି ଦିନ 11:30 ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ଦିନ ତାପମାତ୍ରା 41.2 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ସମ୍ବଲପୁରରେ 40.8, ହୀରାକୁଦରେ 40.4 ଓ ଭୁବନେଶ୍ୱରରେ 36.4 ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି କାର୍ଯ୍ୟ ଆଜିଠାରୁ ସ୍ଥଗିତ ରଖାଯାଇଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ପ୍ରବଳ ଭିଡ଼ ଓ ଆଗାମୀ ଦିନରେ ବିଭିନ୍ନ ନୀତିକାନ୍ତି ଦୃଷ୍ଟିରୁ ସାମୟିକ ଭାବେ ଗଣତି କାର୍ଯ୍ୟ ବନ୍ଦ ରଖିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆସନ୍ତା ମାସରେ ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଗଣତି କରାଯିବା ନେଇ ପରବର୍ତ୍ତୀ ବୈଠକରେ ନିଷ୍ପତ୍ତି ନିଆଯିବ। ଆଗାମୀ ସ୍ନାନଯାତ୍ରା ଓ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ଓ ସୁପରିଚାଳନା ପାଇଁ ଚଳିତ ମାସରେ ଛତିଶା ନିଯୋଗ ତଥା ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଗଣତି କାର୍ଯ୍ୟ ବନ୍ଦ ରଖିବା ଲାଗି ନିଷ୍ପତ୍ତି ହେବା ପରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଆଜିଠାରୁ ସ୍ୱାଭାବିକ ଭାବେ ଭିତର କାଠରୁ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ପୁରୀ ଜିଲ୍ଲା ନିମାପଡ଼ା ରାଟିଲୋ ଦହିପଙ୍ଗଠାରେ ଏକ ମିନି ଷ୍ଟାଡିୟମର ଶିଳାନ୍ୟାସ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ ଉତ୍କର୍ଷ ମାରାଥନ ଗଣଦୌଡ଼ କାର୍ଯ୍ୟକ୍ରମ ଅବସରରେ ମିନି ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ସୁସ୍ଥ ସମାଜର ବାର୍ତ୍ତା ନେଇ ଶତାଧିକ ଛାତ୍ରଛାତ୍ରୀ ଓ ସାଧାରଣ ଜନତା ଗଣଦୌଡ଼ରେ ଭାଗ ନେଇଥିଲେ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଥିଲେ ଉତ୍କର୍ଷ ନିମାପଡ଼ା ଗଠନ ପାଇଁ ଉତ୍ତମ ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ, ଶାରୀରିକ ଭାବେ ସୁସ୍ଥ ରହିବା ପାଇଁ ଦୌଡ଼ିବାର ଆବଶ୍ୟକତା ରହିଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଅବସରରେ ଉତ୍କର୍ଷ ନିମାପଡ଼ା 2.0 ଉପଲକ୍ଷେ ଆୟୋଜିତ ହେବାକୁ ଥିବା ବିଭିନ୍ନ ପ୍ରତିଯୋଗିତା ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଟ୍ରଫି ଉନ୍ମୋଚନ କରିଛନ୍ତି। ଗଣଦୌଡ଼ରେ 25 ଜଣ କୃତି ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଛି। ଜାପାନରେ ଅନୁଷ୍ଠିତ ହେବାକୁ ଥିବା ସାକୁରା ବିଜ୍ଞାନ କାର୍ଯ୍ୟକ୍ରମ 2026ରେ ଅଂଶଗ୍ରହଣ କରିବା ଲାଗି ମନୋନୀତ ଛାତ୍ରଛାତ୍ରୀ ନୂଆଦିଲ୍ଲୀରୁ ଗତକାଲି ଯାତ୍ରା କରିଛନ୍ତି। ଶିକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ପାଇଁ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇଛି। ଶିକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଓଡ଼ିଶା ସମେତ 15 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରୀ ବିଦ୍ୟାଳୟର 24 ଜଣ ଛାତ୍ର ଓ 32 ଜଣ ଛାତ୍ରୀଙ୍କୁ ମିଶାଇ 4 ଜଣ ପର୍ଯ୍ୟବେକ୍ଷକ ଏହି ଗସ୍ତରେ ଯାଇଛନ୍ତି। ମନୋନୀତ ଦଳ ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଜାପାନରେ ଅବସ୍ଥାନ କରିବେ। ଭାରତ ସହିତ ଏହି କାର୍ଯ୍ୟକ୍ରମରେ ଘାନା, ନାଇଜେରିଆ ଓ ଦକ୍ଷିଣ ଆଫ୍ରିକାର ଛାତ୍ରଛାତ୍ରୀ ମଧ୍ୟ ଅଂଶଗ୍ରହଣ କରିଛନ୍ତି। ଯୁବ ଶିକ୍ଷାର୍ଥୀଙ୍କ ମଧ୍ୟରେ ବୌଦ୍ଧିକ ଚିନ୍ତାଧାରାକୁ ଅଧିକ ବ୍ୟାପକ କରିବା, ବିଜ୍ଞାନଭିତ୍ତିକ ଗବେଷଣାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ଜାପାନ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ସଂସ୍ଥା 2014 ଏହି କାର୍ଯ୍ୟକ୍ରମ ଆୟୋଜନ କରିଆସୁଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପରବର୍ତ୍ତୀ ତ୍ରୁଟି ନେଇ ସ୍ୱଷ୍ଟୀକରଣ ଦିଆଯାଇଛି। ଛାତ୍ରଛାତ୍ରୀମାନଙ୍କଠାରୁ ଉତ୍ତରପତ୍ରର ନକଲ ପାଇଁ ଧାର୍ଯ୍ୟ ଦେୟଠାରୁ ଅଧିକ ଆଦାୟ ହୋଇଥିବା ଏବଂ କେତେକ କ୍ଷେତ୍ରରେ କମ୍ ଦେୟ ଆଦାୟ ହୋଇଥିବା ନେଇ ସିବିଏସ୍ଇ ପକ୍ଷରୁ ସୂଚନା ଦିଆଯାଇଛି। ଯେଉଁମାନେ ଅଧିକ ଦେୟ ପ୍ରଦାନ କରିଛନ୍ତି ସେମାନଙ୍କୁ ବଳକା ଅର୍ଥ ଫେରସ୍ତ କରାଯିବ ବୋଲି ଏକ ବିଜ୍ଞପ୍ତିରେ କୁହାଯାଇଛି। କମ୍ ଦେୟ ଦେଇଥିବା ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ ଅର୍ଥ ଦେବା ଲାଗି କୁହାଯିବ ବୋଲି ସିବିଏସ୍ଇ ସୂଚନା ଦେଇଛି। ପରୀକ୍ଷାର୍ଥୀମାନଙ୍କୁ ଉତ୍ତର ଖାତାର ସ୍କାଣ୍ଡ କପି ପାଇଁ ଆଉଥରେ ଆବେଦନ କରିବାକୁ ପଡ଼ିବ ନାହିଁ ବୋଲି ଜଣାପଡ଼ିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଖାଦ୍ୟରେ ବିଷକ୍ରିୟା ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ନୂଆଡିହି ଗାଁର 4 ଜଣଙ୍କ ମୃତ୍ୟୁ ଘଟିଛି। ଏକ ଶ୍ରାଦ୍ଧ ଭୋଜିରେ ଖାଇବା ପରେ 17 ଜଣ ଅସୁସ୍ଥ ହୋଇଥିବା ସୂଚନା ମିଳିଛି। ଅସୁସ୍ଥଙ୍କ ମଧ୍ୟରେ 23 ମାସର ଶିଶୁକନ୍ୟା ଓ 11 ବର୍ଷର ନାବାଳିକା ଅଛନ୍ତି। ଅସୁସ୍ଥମାନଙ୍କୁ ହେମଗିରି ଓ ଝାରସୁଗୁଡ଼ାର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ସ୍ୱାସ୍ଥ୍ୟ ବିଭାଗ ଏବଂ ପୁଲିସ୍ ପକ୍ଷରୁ ଘଟଣାର ଯାଞ୍ଚ କାର୍ଯ୍ୟ ଆରମ୍ଭ ହୋଇଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ବିଏଡ୍, ବିଏଚ୍ଏଡ୍ ହିନ୍ଦୀ ଏବଂ ଏମ୍ଏଡ୍ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଆସନ୍ତା 31 ତାରିଖରେ 2 ବର୍ଷିଆ ବିଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ଜୁନ୍ 3 ତାରିଖରେ ବିଏଚ୍ଏଡ୍ ଏବଂ ଏମ୍ଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବା ନେଇ ରାଜ୍ୟ କର୍ମଚାରୀ ଚୟନ ପ୍ରବରଣ ଆୟୋଗ ପକ୍ଷରୁ ସୂଚନା ମିଳିଛି। ମଇ ମାସ 31 ତାରିଖ ସକାଳ 10:00 ରୁ 12:00 ପର୍ଯ୍ୟନ୍ତ ଗୋଟିଏ ସିଟିଂରେ ବିଏଡ୍ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଜୁନ୍ 3 ତାରିଖ ସକାଳ 10:00 ରୁ 12:00 ପର୍ଯ୍ୟନ୍ତ ବିଏଚ୍ଏଡ୍ ଓ ଅପରାହ୍ନ 3:00 ରୁ 5:00 ପର୍ଯ୍ୟନ୍ତ ଏମ୍ଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା କରାଯିବ। ସମସ୍ତ ପ୍ରବେଶିକା ପରୀକ୍ଷା ପାଇଁ ଚଳିତ ମାସ 27 ତାରିଖ ଦିନ 11:00 ପରଠାରୁ ରାଜ୍ୟ କର୍ମଚାରୀ ଚୟନ ପ୍ରବରଣର ଆୟୋଗର ୱେବ୍ସାଇଟ୍ରୁ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରାଯାଇପାରିବ। ସୂଚନା ଅନୁଯାୟୀ ଆସନ୍ତା ଜୁନ୍ 4 ତାରିଖରେ ପ୍ରବେଶିକା ପରୀକ୍ଷାର ଉତ୍ତରପତ୍ର ପ୍ରକାଶ ପାଇବ।
ବିଶ୍ୱର ସର୍ବବୃହତ୍ ଅଣ୍ଡାଦାନ ସ୍ଥଳୀ ଭାବେ ପରିଚିତ କେନ୍ଦ୍ରାପଡ଼ା ଜିଲ୍ଲାର ଗହିରମଥା ଅଞ୍ଚଳରେ ଚଳିତ ବର୍ଷ ଅଲିଭ୍

ଭିତରେ କଇଁଛ ଅଣ୍ଡାଦାନ ନ କରି ଫେରିଯାଇଥିବା ଜଣାପଡ଼ିଛି। ପ୍ରତ୍ୟେକ ବର୍ଷ ଫ୍ଲାଟ୍ ବ୍ୟାଗ୍ସ, ଲଗର୍ ହେଡ୍ସ, ଗ୍ରୀନ୍ ଟର୍ଟଲ୍, ଲେଦର୍ ବ୍ୟାଗ୍ସ, ହକ୍ସ ବିଲ୍, କ୍ୟାମ୍ପସ୍ ରିଡ୍ଲେ ଓ ଅଲିଭ୍ ରିଲେ ପ୍ରଜାତିର କଇଁଛମାନେ ନିର୍ଦ୍ଦିଷ୍ଟ ସ୍ଥାନରେ ସମୂହ ଅଣ୍ଡାଦାନ କରୁଥିବା ବେଳେ ଅଲିଭ୍ ରିଲେ ପ୍ରଜାତି କଇଁଛ ବଙ୍ଗୋପସାଗରର ଓଡ଼ିଶା ତଟବର୍ତ୍ତୀ ଅଞ୍ଚଳକୁ ଅଣ୍ଡାଦାନ କରିବାକୁ ଆସିଥାନ୍ତି। ତେବେ ଚଳିତ ବର୍ଷ ଅଣ୍ଡାଦାନ ନ କରି ସମୁଦ୍ର ମଧ୍ୟକୁ ଫେରିଯିବା ଘଟଣା ବିସ୍ମୟ ସୃଷ୍ଟି କରିଛି। 2014 ମସିହାରେ ଏହିଭଳି ଘଟିଥିଲା। ଚଳିତ ବର୍ଷ ତାପମାତ୍ରା ଅତ୍ୟଧିକ ବୃଦ୍ଧି ଯୋଗୁଁ ଅଣ୍ଡାଦାନ ସମ୍ଭବ ହୋଇନଥିବା ଅନୁମାନ କରାଯାଉଛି। ପୂର୍ବରୁ 1982, 1988, 1997, 1998, 2002 ଓ 2008ରେ ଅଲିଭ୍ ରିଲେ କଇଁଛ ଅଣ୍ଡାଦାନ ନ କରି ଫେରିଯାଇଥିଲେ। ଗତବର୍ଷ ଗହିରମଥାରେ 6 ଲକ୍ଷରୁ ଅଧିକ ଅଲିଭ୍ ରିଲେ କଇଁଛ ସମୂହ ଅଣ୍ଡାଦାନ କରିଥିଲେ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ତିନି ରଥର 21 ଅଖ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ପୂର୍ବରୁ ତିନି ରଥର 42 ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ସୂଚନା ଅନୁଯାୟୀ ତିନି ରଥର 20 ଫୁଟ ଲମ୍ବ ବିଶିଷ୍ଟ 14 ଲେଖାଏଁ 14 ନାହାକା ଖମ୍ବ ନିର୍ମାଣ କାର୍ଯ୍ୟ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ତାଳଧ୍ୱଜ ରଥର 8, ଦର୍ପଦଳନ ରଥର 9 ଏବଂ ନନ୍ଦିଘୋଷ ରଥର 11 14 ନାହାକା ଚୌପଟ ପରେ ଅଷ୍ଟକୋଣିଆଂଶ ମରାମତି କାର୍ଯ୍ୟ ଶେଷ ହୋଇଛି। ରୂପକାର ସେବକମାନେ ତିନି ରଥର 8 ଲେଖାଏଁ ତୀଖ ଗୁଜରେ ସିଂହ ବିରାଳ ରୂପ ଖୋଦେଇ କରୁଛନ୍ତି। ଓଝା ସେବକମାନେ ତିନି ରଥର ଅଖକଣ୍ଟା, ଦଣ୍ଡାକଣ୍ଟା ଓ ବେଦୀ ସିଂହାସନର ପ୍ରସ୍ତୁତି ପାଇଁ କଣ୍ଟା ପ୍ରସ୍ତୁତି ଜାରି ରଖିଛନ୍ତି। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ଆଜି ଜନ୍ମବାର୍ଷିକୀ ପାଳନ କରାଯାଉଛି। 1920 ମସିହା ମଇ 24 ତାରିଖରେ ଗ୍ରହଣ କରିଥିବା ନୀଳମଣି ରାଉତରାୟ ଜନତା ପାର୍ଟିର ପ୍ରାର୍ଥୀ ଭାବେ 1977 ମସିହାରେ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ। 1998 ମସିହାରେ ଲୋକସଭାକୁ ନିର୍ବାଚିତ ହେବା ପରେ ସେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ପରେ ଜଙ୍ଗଲ ପରିବେଶ ମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଥିଲେ। ଏହି ଅବସରରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମାନସିକ ରୋଗୀଙ୍କ ନିମନ୍ତେ ସାମାଜିକ ସ୍ନେହ କରୁଣା ଜାଗ୍ରତ କରିବା ସହିତ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ସ୍କିଜୋଫ୍ରେନିଆ ସଚେତନତା ଦିବସ ପାଳନ କରାଯାଉଛି। ପ୍ରତିବର୍ଷ ମଇ 24 ତାରିଖକୁ ଏହି ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ସ୍କିଜୋଫ୍ରେନିଆ ଦିବସର ବାର୍ତ୍ତା ହେଉଛି ଆଖ୍ୟାକୁ ପୁନର୍ବିଚାର କରନ୍ତୁ, ନିଜ କାହାଣୀକୁ ଫେରିଯାଆନ୍ତୁ। ସ୍କିଜୋଫ୍ରେନିଆ ହେଉଛି ଏକ ମାନସିକ ସମସ୍ୟା। ଏହା ମଣିଷର ଭାବନା, ଆବେଗ, ବ୍ୟବହାର ଏବଂ କାର୍ଯ୍ୟଦକ୍ଷତାକୁ ବିଶେଷ ଭାବେ ପ୍ରଭାବିତ କରିଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଗଞ୍ଜାମ ଜିଲ୍ଲାରେ ଗୃହପାଳିତ ପଶୁପକ୍ଷୀଙ୍କ ଚିକିତ୍ସା ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଜିଲ୍ଲାର 11 ପ୍ରାଣୀ ଚିକିତ୍ସାଳୟକୁ ପ୍ରଥମ ପର୍ଯ୍ୟାୟରେ ଅତ୍ୟାଧୁନିକ ହେମାଟୋଲୋଜି ଆନାଲାଇଜର ଯନ୍ତ୍ର ପ୍ରଦାନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟରେ ଖରା ଏବଂ ଗୁଳୁଗୁଳି ନେଇ ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ଆସନ୍ତା 5 ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ। ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ଆଜିଠାରୁ ସ୍ଥଗିତ। ଭିତରକାଠ ନିକଟରୁ ଶ୍ରୀଜୀଉଙ୍କୁ ସ୍ୱାଭାବିକ ଭାବେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଖାଦ୍ୟରେ ବିଷକ୍ରିୟା ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲା ନୂଆଡିହି ଗାଁର 4 ମୃତ୍ୟୁ ଏବଂ ଜଳବାୟୁ ପରିବର୍ତ୍ତନ ପ୍ରଭାବ ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲା ଗହିରମଥା ଅଞ୍ଚଳରେ ଚଳିତ ବର୍ଷ ଅଣ୍ଡାଦାନ ନ କରି ସମୁଦ୍ରକୁ ଫେରିଲେ ଅଲିଭ୍ ରିଲେ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ

0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ଏତେବେଳେ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ ଓ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା, ଏଥର ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ। ଗୀତ ରଚନା କରିଛନ୍ତି ମୟୂର ପୁରୀ, ସଙ୍ଗୀତ ପରିଚାଳନା ପ୍ରୀତମ, କଥାଚିତ୍ର ଗରମ ମସାଲା।

0: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
1: ଅଂଶୁଘାତ ନହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
0: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା ଗୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
0: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
0: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
1: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333 ରେ ଯୋଗାଯୋଗ କରନ୍ତୁ।
0: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।

କାର୍ଯ୍ୟକ୍ରମର ଶେଷ ଗୀତଟି ନେଇଛୁ କହନା ପ୍ୟାର ହେ କଥାଚିତ୍ରରୁ। ଗୀତଟିକୁ ଗାଇଛନ୍ତି କୁମାର ସାନୁ। ଗୀତ ରଚନା କରିଛନ୍ତି ସାୱନ କୁମାର ତକ। ସଙ୍ଗୀତ ପରିଚାଳନା ରାଜେଶ ରୋଶନ। କଥାଚିତ୍ର କହନା ପ୍ୟାର ହେ।

0: ପ୍ରଚାର କଲୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଅପରାହ୍ନ 3 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
1: ମୟ ଆମକୁ ଇସାରା ଦେଲାଣି।

ଏତେବେଳ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଅପରାହ୍ନ 3:24:11। ଏଥର ଶୁଣନ୍ତୁ ଆଜିର ତୃତୀୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଅପରାହ୍ନ 5ଟାରେ ଶୁଣିବେ ବିଶେଷ କାର୍ଯ୍ୟକ୍ରମ ଉଦୟ ଭାରତ। ଯୁବବାଣୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ଅପରାହ୍ନ 5:30। ଆଦିବାସୀ ଗୀତ କ୍ରମରେ ଶୁଣିବେ ଉରାମ ଗୀତ ସନ୍ଧ୍ୟା 6:30। ପରିବେଷଣ କରିବେ ବଳିରାମ ଉରାମ ଓ ସାଥୀ। ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ ରାତି 7:25 ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 7:30। ରାତି 8:00 ଶୁଣିବେ

ଚିଠି ପାଇଛୁ କାର୍ଯ୍ୟକ୍ରମ ହିନ୍ଦୀ ଭକ୍ତିଗୀତ ଶୁଣିବେ ରାତି 8:15 ଶିଳ୍ପୀ ଜଗଜିତ ସିଂ ରାତି 8:30 ସ୍ପୋର୍ଟସ୍ ସ୍କାନ୍ ରାତି 9:15 ସ୍ପଟ୍ଲାଇଟ୍ ରାତି 9:30 ଶୁଣିବେ ଅଖିଳ ଭାରତୀୟ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ ଓ ରାତି 10:00 ଶୁଣିବେ ରବିବାସରୀୟ ସଙ୍ଗୀତ ସଭା ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ଶୁଣିଲେ କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହିତ ପୁଣିଥରେ ଉପସ୍ଥିତ ହେବୁ ଅପରାହ୍ନ 5:00 ସେତେବେଳେ ଯାଏ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ନମସ୍କାର, ଆପଣମାନଙ୍କୁ ସ୍ୱାଗତ ଏବଂ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡ଼ିୟମ ୱେଭ୍ରେ 248 ମିଟର ଓ 1206 କିଲୋ ହର୍ସ ଯୋଗେ ଏବଂ FM ମାଧ୍ୟମରେ 100.3 ମେଗା ହର୍ସରେ। ନ୍ୟୁଜ୍ ଅନ୍ AIR ଏପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରକୁ ଶୁଣିପାରିବେ। ବର୍ତ୍ତମାନ ସମୟ ଅପରାହ୍ନ 5:00। ଅଧିବେଶନର ଆରମ୍ଭରେ ପ୍ରଚାର କରୁଛୁ ଭାରତ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଉଦୟ ଭାରତ। ପ୍ରଯୋଜନା ସଚ୍ଚିଦାନନ୍ଦ ମଲ୍ଲିକ, ଉପସ୍ଥାପନା ସୁଧୀର କୁମାର ଧଙ୍ଗରାମଝୀ।

0: ନମସ୍କାର ଶ୍ରୋତା ବନ୍ଧୁ, ଆପଣଙ୍କୁ ବିଶେଷ କାର୍ଯ୍ୟକ୍ରମ ଉଦୟ ଭାରତକୁ ସାଦର ସ୍ୱାଗତ। ଉପସ୍ଥାପନାରେ ମୁଁ ଆପଣଙ୍କର ସାଥୀ ସୁଧୀର କୁମାର ଧଙ୍ଗଡ଼ା ମାଝି। ଶ୍ରୋତା ବନ୍ଧୁ, ଭାରତ ଭୂମିର ହୃଦୟରେ ସ୍ପନ୍ଦିତ ହେଉଛି ସବୁଜିମାଭରା ଜଙ୍ଗଲ, ପାହାଡ଼, ନଦୀ, ଝରଣାଙ୍କ ସହ ଏକାଠି ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟର ଗୌରବମୟ ଇତିହାସ। ଏହି ମାଟିର ପ୍ରକୃତ ଅଧିକାରୀ, ପ୍ରକୃତିର ସଂରକ୍ଷକମାନଙ୍କ ଜୀବନରେ ଉଜ୍ଜଳ ଅଧ୍ୟାୟ ରୂପେ ଆବିର୍ଭାବ ହୋଇଛି ଭାରତ ସରକାରଙ୍କ ଏକ ଯୋଜନା, ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ଏହି ଯୋଜନା ଆଦିବାସୀ ସମୃଦ୍ଧିର ଏକ ନୂତନ ସ୍ୱପ୍ନକୁ ସାକାର କରୁଛି। ଧରତୀ ଆବା ବିର୍ସା ମୁଣ୍ଡାଙ୍କ ସଂଗ୍ରାମୀ ଚେତନାରୁ ପ୍ରେରଣା ନେଇ ଏହି ଅଭିଯାନ ଉଦ୍ଘୋଷଣା କରୁଛି ଏକ ପ୍ରତିଜ୍ଞାର ସ୍ୱର। ଆଦିବାସୀ ଗ୍ରାମଗୁଡ଼ିକ ହେବେ ଶକ୍ତିଶାଳୀ, ଆତ୍ମନିର୍ଭରଶୀଳ ଏବଂ ନିଜସ୍ୱ ଅନନ୍ୟ ସାଂସ୍କୃତିକ ପରମ୍ପରାରେ ଗର୍ବିତ। ବନ୍ଧୁଗଣ, ଭାରତୀୟ ସମାଜର ମୂଳସ୍ରୋତରେ ଯୋଡ଼ି ହୋଇଥିବା ଆଦିବାସୀ ସମ୍ପ୍ରଦାୟର ଜୀବନଧାରା ଏବଂ ସଂସ୍କୃତିକୁ ସଂରକ୍ଷିତ ରଖି ତାଙ୍କୁ ଉନ୍ନତିର ମୁଖ୍ୟ ସ୍ରୋତରେ ସାମିଲ କରିବା ହେଉଛି ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ। ଏହି ଲକ୍ଷ୍ୟକୁ ଧ୍ୟାନରେ ରଖି ଆରମ୍ଭ ହୋଇଛି ଏହି ଯୋଜନା। ଏକ ମହତ୍ତ୍ୱପୂର୍ଣ୍ଣ ରାଷ୍ଟ୍ରୀୟ ଉପକ୍ରମ ଭାବେ ଏହା ଆଦିବାସୀ ଅଧ୍ୟୁଷିତ ଗ୍ରାମଗୁଡ଼ିକର ସର୍ବାଙ୍ଗୀଣ ଉନ୍ନତି ପାଇଁ ପ୍ରତିଶ୍ରୁତିବଦ୍ଧ।
1: ବିବିଧ ଜନଜାତିରେ ସମୃଦ୍ଧ ଭାରତ ସେହି ଜନଜାତିଙ୍କ ସାମଗ୍ରିକ ବିକାଶରେ ହିଁ ପୂରା ହୋଇପାରିବ ବିକଶିତ ଭାରତର ସ୍ୱପ୍ନ। ସେଇଥିପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ବିଶେଷ ପରିକଳ୍ପନା ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ। ଜନଜାତିଙ୍କ ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ 150ତମ ଜୟନ୍ତୀ ଉପଲକ୍ଷେ ପାଳନ କରାଯାଇଥିବା ଜନଜାତୀୟ ଗୌରବ ବର୍ଷ ଅବସରରେ ଏହି ବଳିଷ୍ଠ ଜନଜାତି ବିକାଶ ଅଭିଯାନର ଶୁଭାରମ୍ଭ କରିଥିଲେ ମାନ୍ୟବର ପ୍ରଧାନମନ୍ତ୍ରୀ।
2: इस भव्य स्मरण के बीच आज 6000 करोड़ रुपए से अधिक की परियोजनाओं का शिलान्यास और लोकार्पण हुआ है। मैं सभी जनजातीय परिवारजनों को इसके लिए बहुत बहुत बधाई देता हूं।

0: ଓଡ଼ିଶାର ଜନଜାତି ହେଉଛନ୍ତି ସ୍ୱତନ୍ତ୍ର। ଅନନ୍ୟ ସେମାନଙ୍କର ଜୀବନ ଓ ସଂସ୍କୃତି। ଆମ ରାଜ୍ୟରେ 13 ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟଙ୍କ ସମେତ ମୋଟ 64 ପ୍ରକାର ଜନଜାତି ବସବାସ କରନ୍ତି। ସେମାନଙ୍କର ବିକାଶ ଅଭିଯାନକୁ ଆଉ ପାଦେ ଆଗକୁ ନେବା ପାଇଁ ପ୍ରତିଶ୍ରୁତିବଦ୍ଧ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ। ସେଇଥିପାଇଁ 2024 ନଭେମ୍ବର 15 ତାରିଖ ଦିନ ଓଡ଼ିଶାରେ ସେ କାର୍ଯ୍ୟକାରୀ କରିଥିଲେ ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ।
1: ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଯୋଜନା ଜନଜାତି ସମ୍ପ୍ରଦାୟଙ୍କର ସ୍ୱାସ୍ଥ୍ୟ, ଶିକ୍ଷା, ଜୀବନ ଜୀବିକା, ଭିତ୍ତିଭୂମି କ୍ଷେତ୍ରରେ ରହିଥିବା ତାରତମ୍ୟକୁ ଦୂର କରି ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ।
0: ଓଡ଼ିଶାର 27 ଜିଲ୍ଲାର 48 ଲକ୍ଷରୁ ଅଧିକ ଜନଜାତି ବାସିନ୍ଦାଙ୍କର ସାମାଜିକ ଓ ଆର୍ଥିକ ସଶକ୍ତିକରଣରେ ସହାୟକ ହେବ ଏହି ସ୍ୱତନ୍ତ୍ର ଅଭିଯାନ। ରାଜ୍ୟ ସରକାରଙ୍କ 13 ବିଭାଗ ଜରିଆରେ ପ୍ରତ୍ୟେକ ଗାଁ ଓ ପ୍ରତିଟି ଆଦିବାସୀ ଘରେ ପହଞ୍ଚିବ 25 ବିଶେଷ ଯୋଜନା।

0: ଉଜ୍ଜଳା ଯୋଜନାର ସୁବିଧା ଜଙ୍ଗଲ ଜମି ପଟ୍ଟାଧାରୀଙ୍କୁ ମିଳିବ କୃଷି ମତ୍ସ୍ୟ ଓ ପ୍ରାଣୀପାଳନ ପାଇଁ ପ୍ରୋତ୍ସାହନ ସେମାନଙ୍କର ଜୀବିକା ହେବ ସୁଦୃଢ଼ ଉନ୍ନତ ହେବ ଜୀବନ ଧାରଣର ମାନ ତା ସାଙ୍ଗକୁ ଉନ୍ନତ ହେବ ଭିତ୍ତିଭୂମି ଗଢ଼ା ହେବ ପକ୍କା ସଡ଼କ ବିଦ୍ୟାଳୟ ଛାତ୍ରାବାସ ଓ ଅଙ୍ଗନବାଡ଼ି କେନ୍ଦ୍ର ଦକ୍ଷ ହେବେ ଜନଜାତି ଯୁବକ ଯୁବତୀ ପ୍ରସାର ହେବ ଜନଜାତି ଐତିହ୍ୟ ଓ ପର୍ଯ୍ୟଟନ ବ୍ୟାପକ ହେବ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଓ ସଞ୍ଚାର ବ୍ୟବସ୍ଥା ଜନଜାତି ଆଗେଇଲେ ବିକଶିତ ଭାରତ ବିକଶିତ ଓଡ଼ିଶାର ମୂଳଦୁଆ ହେବ ଆହୁରି ସୁଦୃଢ଼ ଓ ସଶକ୍ତ ଜନଜାତି ବିକାଶର ଏହି ଅଭିଯାନକୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି ଗ୍ରାମସଭା ଯୋଜନା କାର୍ଯ୍ୟକାରିତାରେ ଦୂରତା ହ୍ରାସ ସହ ହିତାଧିକାରୀ ଚିହ୍ନଟ ଓ କାର୍ଯ୍ୟ ସମାପ୍ତିର ପ୍ରମାଣୀକରଣ କରିବ ଗ୍ରାମସଭା ଏହାସହ ଆଦିବାସୀ ଜନସାଧାରଣଙ୍କ ପ୍ରତ୍ୟକ୍ଷ ସହଭାଗିତାରେ ଜନଜାତି ବିକାଶର ଏକ ନୂଆ କାହାଣୀ ଲେଖିବାକୁ ଯାଉଛି ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ଫଳରେ ସୁନିଶ୍ଚିତ ହେବ ଜନଜାତିଙ୍କ ସାମଗ୍ରିକ ବିକାଶ ଆଦିବାସୀ ଭାଇ ଓ ଭଉଣୀଙ୍କୁ ମିଳିବ ଉପଯୁକ୍ତ ସମ୍ମାନ ଅଧିକାର ଓ ସୁଯୋଗ ଆସନ୍ତୁ ଏହି ଅଭିଯାନରେ ସାମିଲ ହୁଅନ୍ତୁ ପରିବର୍ତ୍ତନର ବାର୍ତ୍ତାବହ ହୁଅନ୍ତୁ
1: ଶ୍ରୋତାବନ୍ଧୁ ଏହି ଯୋଜନାର ନାମକରଣ ହୋଇଛି ମହାନ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ଶହୀଦ ବିର୍ସା ମୁଣ୍ଡାଙ୍କ ନାମାନୁସାରେ ବିର୍ସା ମୁଣ୍ଡାଙ୍କୁ ଆଦରରେ ଧରତୀ ଆବା ବା ପୃଥିବୀର ପିତା ବୋଲି ଡକାଯାଇଥାଏ ତାଙ୍କର ସଂଗ୍ରାମ ଓ ଆଦର୍ଶକୁ ପ୍ରେରଣା ଭାବେ ଗ୍ରହଣ କରି ଆରମ୍ଭ ହୋଇଥିବା ଏହି ଯୋଜନା ଆଦିବାସୀ ସମ୍ପ୍ରଦାୟର ଅଧିକାର ସ୍ୱାଭିମାନ ଏବଂ ଆତ୍ମନିର୍ଭରଶୀଳତା ପ୍ରତି ସରକାରଙ୍କ ଅଟଳ ପ୍ରତିଶ୍ରୁତିର ପ୍ରତୀକ ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନର ମୁଖ୍ୟ ଲକ୍ଷ୍ୟ ହେଉଛି ଆଦିବାସୀ ବହୁଳ ଗ୍ରାମଗୁଡ଼ିକରେ ଥିବା ପରିବାରମାନଙ୍କୁ ସରକାରୀ ଯୋଜନାବଳୀର ସମ୍ପୂର୍ଣ୍ଣ ସୁବିଧା ପ୍ରଦାନ କରିବା
2: ଅଭି କୁଛ ଦିନ ପହେଲେ ହି ଦେଶ କେ 60,000 ସେ ଅଧିକ ଆଦିବାସୀ ଗାଓଁ କେ ବିକାଶ କେ ଲିଏ ଏକ ବିଶେଷ ଯୋଜନା ହମନେ ଶୁରୁ କି ହୈ ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ଇସକେ ତହତ କରିବ 80,000 କରୋଡ ରୁପିଏ ଆଦିବାସୀ ଗାଓଁ ମେ ଲଗାଏ ଯାଏଗେ ଇସକା ମକସଦ ଆଦିବାସୀ ସମାଜ ତକ ଜରୁରୀ ସୁବିଧାଏ ପହଞ୍ଚାନେ କେ ସାଥ ସାଥ ଯୁବାଓଁ କେ ଲିଏ ଟ୍ରେନିଂ ଔର ରୋଜଗାର କେ ଅବସର ବନାନେ କା ଭି ହୈ ଇସ ଯୋଜନା କେ ତହତ ଜଗହ ଜଗହ ଟ୍ରାଇବଲ ମାର୍କେଟିଂ ସେଣ୍ଟର ବନେଗେ ଲୋକୋ କୋ ହୋମ ଷ୍ଟେ ବନାନେ କେ ଲିଏ ମଦଦ ଦି ଯାଏଗି ପ୍ରଶିକ୍ଷଣ ଦିଆ ଯାଏଗା ଇସେ ଆଦିବାସୀ କ୍ଷେତ୍ର ମେ ପର୍ଯ୍ୟଟନ କୋ ବଲ ମିଲେଗା ଔର ଆଜ ଯୋ ଇକୋ ଟୁରିଜମ କି ଏକ ପରିକଳ୍ପନା ବନି ହୈ ଓ ହମାରେ ଜଙ୍ଗଲୋ ମେ ଆଦିବାସୀ ପରିବାରୋ କେ ବିଚ ମେ ସମ୍ଭବ ହୋଗା ଔର ତବ ପଲାୟନ ବନ୍ଦ ହୋ ଯାଏଗା ପର୍ଯ୍ୟଟନ ବଢ଼ତା ଯାଏଗା ସାଥିଓ ହମାରି ସରକାର ନେ ଆଦିବାସୀ ବିରାସତ କୋ ସହଜନେ କେ ଲିଏ ଭି ଅନେକ କଦମ ଉଠାଏ ହୈ ଆଦିବାସୀ କଲା ସଂସ୍କୃତି କେ ଲିଏ ସମର୍ପିତ ଅନେକ ଲୋଗୋଁ କୋ ପଦ୍ମ ପୁରସ୍କାର ସେ ସମ୍ମାନିତ କିଆ ଗୟା ହୈ ହମନେ ରାଞ୍ଚି ମେ ଭଗବାନ ବିରସା ମୁଣ୍ଡା କେ ନାମ ପର ବିଶାଳ ସଂଗ୍ରହାଳୟ କି ଶୁରୁଆତ କି ଔର ମେରା ତୋ ଆଗ୍ରହ ହୈ ହମାରେ ସଭି ସ୍କୁଲ କେ ବିଦ୍ୟାର୍ଥିଓଁ ନେ ଭଗବାନ ବିରସା ମୁଣ୍ଡା କା ଏ ଯୋ ସଂଗ୍ରହାଳୟ ବନା ହୈ ଉସେ ଜରୁର ଦେଖନା ଚାହିଏ ଷ୍ଟଡି କରନା ଚାହିଏ
1: ବନ୍ଧୁଗଣ ଏହି ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ସମ୍ପର୍କରେ ଅଧିକ ଜାଣିବା ପାଇଁ ଆସନ୍ତୁ ଆଲୋଚନା କରିବା କଳାହାଣ୍ଡି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ନିରଦ ଚନ୍ଦ୍ର କହଁରଙ୍କ ସହ

0: ସାର୍ ନମସ୍କାର, ଆପଣଙ୍କୁ ଉଦୟ ଭାରତ କାର୍ଯ୍ୟକ୍ରମକୁ ସ୍ୱାଗତ।
1: ନମସ୍କାର,
0: ସାର୍ ଆପଣଙ୍କର ପରିଚୟ ଟିକେ ଦେବେ।
1: ମୁଁ ଡାକ୍ତର ନିରଜ ଚନ୍ଦ୍ର କହଁର, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, କଳାହାଣ୍ଡି।
0: ସାର୍, ଧରତି ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ, ଏ ଅଭିଯାନଟା କ'ଣ ସାର୍?
1: 2024-25 ମସିହାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନ୍ୟାସନାଲ୍ ଲାଇଭଲିହୁଡ୍ ମିଶନ ଅର୍ଥାତ୍ ରାଷ୍ଟ୍ରୀୟ ଜୀବିକା ମିଶନ ଅଣ୍ଡରରେ ଗୋଟିଏ ନୂଆ ସ୍କିମ୍ ଆସିଛି, ଯେଉଁଟାକି ଧରତି ଆବାଙ୍କର ବିର୍ସା ମୁଣ୍ଡାଙ୍କର ଜୟନ୍ତୀରେ ଉଦ୍ଘାଟନ ହୋଇଥିଲା। ଗତ ବର୍ଷ ପ୍ରଧାନମନ୍ତ୍ରୀ କରିଥିଲେ। ଏହାର ଲକ୍ଷ୍ୟ ହେଉଛି କି ଆମର ଗାଁରେ ବସବାସ କରୁଥିବା ଆଦିବାସୀମାନେ ତାଙ୍କର କିଭଳି ଭାବରେ ଅର୍ଥନୈତିକ ବିକାଶ ହୋଇପାରିବ, ସେଥିପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଏହା ଏକ ନୂତନ ଯୋଜନା, ଯାହାକୁ ଧରତି ଆବା ଜନଜାତୀୟ ଗ୍ରାମୀଣ ଉତ୍କର୍ଷ ଅଭିଯାନ ବୋଲିକି କୁହାଯାଉଅଛି।
0: ତ ସାର୍, ଏଇ ଅଭିଯାନ ଅଧୀନରେ କ'ଣ ସବୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ସାର୍?
1: ଏହି ଅଭିଯାନ ଆଧାରରେ ଅର୍ଥନୈତିକ ଅଭିବୃଦ୍ଧି କେମିତି ଲୋକଙ୍କର ହୋଇପାରିବ, ବିଶେଷ କରି ଆଦିବାସୀ ଲୋକମାନଙ୍କର, ଯେଉଁମାନେ କି ଫରେଷ୍ଟ ରାଇଟ୍ ଆକ୍ଟରେ ଜଙ୍ଗଲ ଜମି ପାଇଛନ୍ତି, ସେମାନଙ୍କ ପାଇଁ ଏଇଟା ପ୍ରଯୁଜ୍ୟ ଅଟେ। ଆମର ଭାରତରେ 26ଟା ଷ୍ଟେଟ୍ ଏବଂ 4ଟା ୟୁନିୟନ୍ ଟେରିଟୋରିରେ ଲାଗୁ ହୋଇଅଛି ଏବଂ 549 ଡିଷ୍ଟ୍ରିକ୍ଟରେ ଲାଗୁ ହୋଇଛି ଆଉ 2911 ବ୍ଲକ୍ରେ ଲାଗୁ ହୋଇଛି। ତ ଏଥିରୁ ଆମର ଓଡ଼ିଶା ଯେହେତୁ ଆଦିବାସୀ ବହୁଳ ରାଜ୍ୟ, ଓଡ଼ିଶାର ସବୁ ଜିଲ୍ଲାରେ 30ଟା ଜିଲ୍ଲାରେ ଲାଗୁ ହୋଇଛି ଆଉ ଆମ କଳାହାଣ୍ଡି ଜିଲ୍ଲାରେ 13ଟା ବ୍ଲକ୍ରେ ଆମର ଲାଗୁ ହୋଇଛି। ଯେଉଁମାନେ ଫରେଷ୍ଟ ରାଇଟ୍ ଆକ୍ଟରେ ଜଙ୍ଗଲ ଜମି ପଟ୍ଟା ପ୍ରାପ୍ତ କରିଥିବେ ସେମାନଙ୍କୁ ଏହି ସ୍କିମ୍ରେ ଆମେ ଛେଳି, ମେଣ୍ଢା, ଘୁଷୁରୀ, କୁକୁଡ଼ା ଏଇଟା ସବୁ ଦିଆଯିବ ଏବଂ ଗଭର୍ଣ୍ଣମେଣ୍ଟ ତରଫରୁ ସବୁ ଏଇଟା ଆମର 90% ସବସିଡ଼ି ଗଭର୍ଣ୍ଣମେଣ୍ଟ ତରଫରୁ ଦିଆଯିବ। ତ ଏଇଠି ମୁଁ କହିବି 24-25ରେ ଆମେ 2ଟା ବ୍ଲକ୍ରୁ ଆମେ ସିଲେକ୍ସନ୍ କରିଥିଲୁ, ଲାଞ୍ଜିଗଡ଼ ଆଉ ଥୁଆମୂଳରାମପୁର। ଆମେ 18 ପରିବାର ଲାଞ୍ଜିଗଡ଼ ଆଉ 18 ପରିବାର ଥୁଆମୂଳରାମପୁରରୁ ଆମେ ପ୍ରଥମ କରି ସିଲେକ୍ସନ୍ କରିଥିଲୁ। ସେଇମାନଙ୍କୁ ଆମେ ଯେଉଁ ଛେଳି 10+1 ଅର୍ଥାତ 11 ଛେଳି ପାଇଁ 1,00,000 ସବସିଡ଼ି ଦିଆଯିବ ଆଉ 5+1 6 ଛେଳି ଯେଉଁମାନେ ରଖିବେ ତାଙ୍କୁ 50,000 ସବସିଡ଼ି ଦିଆଯିବ। 6 ଘୁଷୁରୀ ମାନେ 5ଟା ମାଇଁ ଘୁଷୁରୀ, ଗୋଟେ ଅଣ୍ଡିରା ଘୁଷୁରୀ ରଖିବ, 60,000 ଦିଆଯିବ। 200 ଆମର ଦେଶୀ କୁକୁଡ଼ା ଯଦି ପାଳନ କରିବେ ତାଙ୍କୁ 50,000 ପ୍ରୋତ୍ସାହନ ରାଶି ଦିଆଯିବ ଏବଂ ଯେଉଁମାନେ 100 କୁକୁଡ଼ା ପାଳନ କରିବେ 25,000 ଦିଆଯିବ। ଏଇଭଳି ଭାବରେ 24-25 ମସିହାରେ ଆମର ସିଲେକ୍ସନ୍ ହୋଇଥିଲା। କିନ୍ତୁ ଏଇଟା ହେଉଛି ବ୍ୟାକ୍ ଏଣ୍ଡେଡ଼୍ ସବସିଡ଼ି, ଅର୍ଥାତ୍ ସେମାନେ ପ୍ରୋଜେକ୍ଟକୁ ଶେଷ କଲା ପରେ ହିଁ ଆମେ ସେମାନଙ୍କୁ ଗୋ ହେଡ଼୍ କ୍ୟୁଆର୍ କୋଡ଼୍ ଦେଇଦେଇଛୁ। ସେମାନେ ଗୁହାଳ ତିଆରି କରିକି ଛେଳି, ମେଣ୍ଢା, ଘୁଷୁରୀ ବା କୁକୁଡ଼ା ରଖିବା ପରେ ତାକୁ ଫଟୋଗ୍ରାଫି କରାଯିବ ଆଉ ଆମର ଫଟୋଗ୍ରାଫି ହୋଇସାରିଲା ପରେ ତାଙ୍କର ସବସିଡ଼ି ରିଲିଜ୍ କରିବୁ, ତାଙ୍କ ଏକାଉଣ୍ଟରେ DVD ଆଗରେ ଡାଇରେକ୍ଟ ତାଙ୍କ ଏକାଉଣ୍ଟରେ ରିଲିଜ୍ କରାଯିବ। ଏଇ ଯେଉଁ ସ୍କିମ୍ କରିବାର ଅଭିପ୍ରାୟ ହେଉଛି କି ଗାଁ ଗହଳିରେ ରହୁଥିବା ଗ୍ରାମୀଣ ଲୋକମାନଙ୍କର ଯଦି ଅର୍ଥନୈତିକ ଅଭିବୃଦ୍ଧି ହୁଏ ତାହେଲେ ସେମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ ସେଥିପ୍ରତି ସେମାନେ ଦୃଷ୍ଟି ଦେଇପାରିବେ। ତେଣୁ ତାଙ୍କର ଅର୍ଥନୈତିକ ଅଭିବୃଦ୍ଧି ମାନେ ପାରମ୍ପରିକ ପଦ୍ଧତିରେ ଅର୍ଥାତ୍ ଏମିତି ବି ସେମାନେ ଗାଈଗୋରୁ, ଛେଳି, ମେଣ୍ଢା, କୁକୁଡ଼ା ସବୁ ରଖୁଛନ୍ତି, କିନ୍ତୁ ସରକାରଙ୍କ ତରଫରୁ ଯଦି ସହାୟତା ରାଶି ମିଳିବ ତାହେଲେ ସେମାନଙ୍କର ଯେଉଁ ପାଳନ କରିବା ପାଇଁ ଟିକିଏ ସେମାନେ ଗୁହାଳ ତିଆରି ପାଇଁ ତାଙ୍କର ସକ୍ଷମତା ଆସିବ। ତାପରେ ସଂଖ୍ୟା ଯେତିକି ଛେଳି ଆମେ ଦେଇଛୁ ବର୍ଷକୁ ବର୍ଷ ବୃଦ୍ଧି ହେବ ଛେଳି ସଂଖ୍ୟା, ଆଉ ପିଲାମାନଙ୍କର ପାଇଁ ସେମାନେ ଛେଳି ବିକ୍ରି କରିକି ତାଙ୍କର ପାଠ ପଢ଼ିବା ପାଇଁ ସେମାନେ ଖର୍ଚ୍ଚ ଉଠାଇ ପାରିବେ, ଏହି ଲକ୍ଷ୍ୟରେ ସରକାର କରିଛନ୍ତି। ଏବଂ ଆମର ଯଦି ଯେଉଁ କେନ୍ଦ୍ର ସରକାର କରିଛନ୍ତି, ଓଡ଼ିଶା ସରକାର ଏଇଟା ଇମ୍ପ୍ଲିମେଣ୍ଟ କରୁଛନ୍ତି କେନ୍ଦ୍ର ସରକାରଙ୍କ ସ୍କିମ୍ଟାକୁ, ଆଉ ଆମ ଜିଲ୍ଲାର ତୃଣମୂଳ ସ୍ତରରେ ବ୍ଲକ୍ ଲେଭେଲ୍ରେ ବ୍ଲକ୍ ଭେଟନାରୀ ଅଫିସର ହେଉଛନ୍ତି ସେ କମିଟିର, ସେ ହେଉଛନ୍ତି ହେଡ଼୍ ସେଇଠି। WU ମାନେ ଯେଉଁ ୱେଲ୍ଫେୟାର୍ ଏକ୍ସଟେନ୍ସନ୍ ଅଫିସର ବ୍ଲକ୍ରେ ଅଛନ୍ତି ସିଏ ବି ମେମ୍ବର ହେବେ, LI ମେମ୍ବର ହେବେ। ଏଇଟା ଯେହେତୁ ଫରେଷ୍ଟ ରାଇଟ୍ ଆକ୍ଟରେ ଆସୁଛି, ଫରେଷ୍ଟ ରାଇଟ୍ ଆକ୍ଟରେ କେଉଁ କେଉଁ ମାନେ ସବୁ ପଟା ପାଇଛନ୍ତି ସେଇଟା ଆମର ବ୍ଲକ୍ ମଙ୍ଗଳ ଅଧିକାରୀ, WU ଅର୍ଥ ବ୍ଲକ୍ ମଙ୍ଗଳ ଅଧିକାରୀ, ତାଙ୍କ ପାଖରେ ରେକର୍ଡ଼ସ୍ ଅଛି ଆଉ ସେଇ ରେକର୍ଡ଼ ହିସାବରେ ହିଁ ତାଙ୍କୁ ସିଲେକ୍ସନ୍ କରାଯିବ। ସିଲେକ୍ସନ୍ ପାଇଁ ତାଙ୍କର ଦରକାର ଆଧାର, ତାପରେ ଟେଲିଫୋନ୍ଟା ଯଦି ଥାଏ ତ ଠିକ୍ ଅଛି, ଆଉ ଜଙ୍ଗଲ ଜମି ପଟା ହେଉଛି।

0: ନିହାତି ଥିବା ଦରକାର। ଆଉ ପ୍ରଥମତଃ ଆମେ ଯେଉଁମାନଙ୍କୁ ସବୁ ନେଇଛନ୍ତି ଲାଞ୍ଜିଗଡ଼ରେ, ଆମର ଦୁଇଟା ଜିପି ନିଆ ହେଇଛି, ଗୋବର୍ଦ୍ଧନପୁର ଆଉ ଗୋଟେ କମର୍ଦା, ଏ ଦୁଇଟା ନିଆ ହେଇଛି। ସେଇଠି ଗୋବର୍ଦ୍ଧନପୁରର ଭାଲୁଚଞ୍ଚରା ଆଉ କମର୍ଦାର ମୁଣ୍ଡା ଗାଁ, ସେଇ ଦୁଇଟା ଗାଁକୁ ନିଆ ହେଇଛି। ଆଉ ଥୁଆମୂଳରାମପୁରର ଖେରପାଇ ଜିପିର ମାଝି ଗାଁ, ବିରିକୋଟ ଜିପିର ଗଡ୍ରାମାସ୍କା, ମହୁଲପାଟଣା ଜିପିର ଉପର ଚାବ୍ରି, ଏତିକି ନିଆ ହେଇଛି 24-25 ପାଇଁ। ଆଉ ଆମେ 25-26 ପାଇଁ ଅନ୍ୟ ବ୍ଲକକୁ ଆମେ କଭର୍ କରିଛୁ, କୋକ୍ସରା, ପଲମପୁର ଆଉ ଜୟପାଟଣା। ଏଇ ବର୍ଷ 25-26ରେ ସେମାନଙ୍କୁ ଦିଆଯିବ, 18-36ଟା ଦିଆଯିବ। ତେଣୁ ଏଇ ଯେଉଁ ପ୍ରୋଜେକ୍ଟ, ଏହାର ସଫଳତା ଆଗାମୀ ଦିନରେ ଜଣାପଡ଼ିବ। ଯଦି ସେମାନେ ଟିକେ ତାଙ୍କର ମନୋନିବେଶ କଲେ, ତାଙ୍କର ଯଦି ଇକୋନୋମିକ ଗ୍ରୋଥ୍ ବା ଅର୍ଥନୈତିକ ଅଭିବୃଦ୍ଧି, ସେମାନଙ୍କର ପରିବାରରେ ଯାହା ବି ପାଉଛନ୍ତି, ନିଶ୍ଚିତ ଭାବରେ ତାଙ୍କର ଟିକେ ବଢ଼ିବ ଆଉ ସେମାନଙ୍କର ଟିକେ ହାତ ଖର୍ଚ୍ଚ ବଢ଼ିବ। ପିଲାମାନଙ୍କର ପାଇଁ ପାଠପଢ଼ା ପାଇଁ ବି ସେମାନେ ଖର୍ଚ୍ଚ କରିପାରିବେ ମୁକ୍ତ ହସ୍ତରେ, ଏଇଟା ଲକ୍ଷ୍ୟ ରହିଛି ସରକାରଙ୍କର। ଆଉ ଗୋଟେ କଥା ମୁଁ କହିବି ଯେ ଏଇ ସ୍କିମ୍ରେ ଯେତେବେଳେ ଆମେ ଲାଞ୍ଜିଗଡ଼ ଆଉ ଥୁଆମୂଳରାମପୁର ଦୁଇଟା ବ୍ଲକରେ ଏଇଟା ଆମେ ଇମ୍ପ୍ଲିମେଣ୍ଟ କରୁଛୁ, ଆମର ITDAକୁ ଏଇଠି ଆମେ ଇନକ୍ଲୁଡ଼୍ କରିଛୁ। କାହିଁକି ନା ITDA ସେମାନେ ଆଦିବାସୀମାନଙ୍କ ପାଇଁ କାମ କରୁଛନ୍ତି ଏବଂ ସେମାନଙ୍କର ତୃଣମୂଳ ସ୍ତରରେ ତାଙ୍କର ୱାର୍କର୍ ଅଛନ୍ତି, ଆଉ ତାଙ୍କୁ ଆମେ ଏଇଠି ଇନକ୍ଲୁଡ଼୍ କରିଛୁ। ସେମାନେ କ'ଣ କରିବେ ନା ସେମାନେ ବି ଫଲୋ କରିବେ, ଅନୁସରଣ କରିବେ କାମ କେତେ କଲେ କ'ଣ ନ କଲେ, ଆଉ ସିଲେକ୍ସନ୍ରେ ମଧ୍ୟ ସେମାନେ ଥିଲେ ଅଛନ୍ତି ବି। ଆଉ ଗୋଟେ କଥା ହେଲା, ଆମେ ଏଇ ଯେଉଁ 90% ସବସିଡ଼ି ଦେଉଛୁ ତାଙ୍କର ପ୍ରୋଜେକ୍ଟ କଷ୍ଟର, ମାନେ ପ୍ରକଳ୍ପର, ଏଇ ଯେଉଁ ଯେତେ ସବୁ କହିଲି ପ୍ରକଳ୍ପ, 90% ଯଦି କେନ୍ଦ୍ର ସରକାରଙ୍କର ଦିଆହେଉଛି, କିନ୍ତୁ ITDA ଚାହିଁଲେ ବି ଆଉ 10% ଦେଇଦେବ। ତେଣୁ ତାଙ୍କର ପୁରା 100% ସେମାନେ ପାଇବେ, କିନ୍ତୁ କାମ ପ୍ରଥମେ ତାଙ୍କୁ କରିବାକୁ ପଡ଼ିବ, ଆଉ କାମ ସାରିଲା ପରେ ସେମାନେ 100% ଥୁଆମୂଳରାମପୁର ଆଉ ଲାଞ୍ଜିଗଡ଼ ଦୁଇଟା ବ୍ଲକ୍ ପାଇଯିବେ। ତେଣୁ ଆଶା ରଖୁଛୁ ଆମେ ଯେ ନିଶ୍ଚିତ ଭାବରେ ଆମର କଳାହାଣ୍ଡି ଜିଲ୍ଲାର ଜଙ୍ଗଲ ଜମି ପଟା ପାଇଥିବା ଆଦିବାସୀ ପରିବାରମାନଙ୍କର ଅର୍ଥନୈତିକ ଅଭିବୃଦ୍ଧି ହେବ।
1: ତେବେ ସାର୍, ଏଇ ଯେଉଁ ଯୋଜନାଟା ବିଭାଗ ପକ୍ଷରୁ ପର୍ଯ୍ୟାୟକ୍ରମେ ବିଭିନ୍ନ ଜାଗାକୁ ଦିଆଯିବ ନା ଜଣେ ଚାହିଁଲେ ବି ତାଙ୍କ ଆଡ଼ୁ ଆବେଦନ କରିପାରିବେ?
0: ଜଣେ ଚାହିଁଲେ ବି କରିପାରିବେ, କିଛି ଅସୁବିଧା ନାହିଁ। କାହିଁକି ନା ଜଣେ ଚାହିଁଲେ ବି ଯଦି ଜଙ୍ଗଲ ଜମି ପଟା ଅଛି ଜାଣିନାହାନ୍ତି ବର୍ତ୍ତମାନ, ସେଥିପାଇଁ ଆମେ ତାଙ୍କ ପାଖକୁ ଯାଇକି ତାଙ୍କୁ ପଚାରିକିରି ତାଙ୍କୁ ବାଛୁଛୁ କି କହୁଛୁ। ଯଦି ଯାହାର ଜଙ୍ଗଲ ଜମି ପଟା ଅଛି ସେମାନେ ଯଦି ଇଣ୍ଟରେଷ୍ଟେଡ଼୍ ହେଉଛନ୍ତି, ଏଇ ବିଷୟ ପ୍ରଚାର ପ୍ରସାର ହେବା ପରେ ସେମାନେ ଯଦି ଜାଣିପାରୁଛନ୍ତି, ସେମାନେ ନିକଟସ୍ଥ ବ୍ଲକ ଭେଟନାରୀ ଅଫିସରଙ୍କୁ ଯାଇକିରି ଆବେଦନପତ୍ର ଦେଇପାରିବେ, ସେଇଟା ଆହୁରି ଭଲ ହେବ। ତେଣୁ ସେମାନେ ଯଦି ଆବେଦନ କରୁଛନ୍ତି ତ ଆହୁରି ଉତ୍ତମ କଥା, ସେଇଟା ବି ହେଇପାରିବ।
1: ତେବେ ସାର୍, ଏଇ କାର୍ଯ୍ୟକ୍ରମର ଅବଧି କ'ଣ ରହିଛି କି, ମାନେ କେତେ ସମୟ ଭିତରେ ସେମାନେ କାର୍ଯ୍ୟକ୍ରମ ସାରିବେ ଏବଂ ସବସିଡ଼ିର ଲାଭ ଉଠାଇବେ?
0: 6 ମାସ ଅବଧି ରହିଛି। ଆମେ ତାଙ୍କୁ ଯେବେଠୁ ୱାର୍କ ଅର୍ଡ଼ର ଦେଉଛୁ ସେଇ ତାରିଖରୁ 6 ମାସ ଭିତରେ ସେମାନେ କମ୍ପ୍ଲିଟ୍ କରିକି ତାଙ୍କର ସବସିଡ଼ି ସେମାନେ ନେଇପାରିବେ। 6 ମାସ ପୂର୍ବରୁ ଯେତେ ଶୀଘ୍ର କରିପାରିବେ ସେମାନେ ସେତେ ଶୀଘ୍ର ନେଇପାରିବେ, କୌଣସି ଅସୁବିଧା ନାହିଁ।
1: ତେବେ ସାର୍, ଏଥିରେ ଆଦିବାସୀମାନଙ୍କର ଦକ୍ଷତା ବୃଦ୍ଧି ପାଇଁ କିଛି ପଦକ୍ଷେପ ନିଆଯାଉଛି କି, ଯଦ୍ୱାରା ଯୁବପିଢ଼ି ଏଥିପ୍ରତି ଆହୁରି ଆକର୍ଷିତ ହେବେ?
0: ଦକ୍ଷତା ବୃଦ୍ଧି ପାଇଁ ଆମର ଗୋଟେ କଣ୍ଟିନ୍ୟୁଅସ୍ କାର୍ଯ୍ୟକ୍ରମ ଚାଲିଛି। ଆମେ ବ୍ଲକ୍ ଲେଭେଲ୍ରେ ମଧ୍ୟ ତାଲିମ ଚାଲିଛି, ଆମର ଜିଲ୍ଲା ସ୍ତରରେ ବି ତାଲିମ ଚାଲିଛି। ଆଉ ଏମାନଙ୍କୁ ଆମେ ଯିଏ ଯେଉଁ ପ୍ରକାର ଚାଷୀ, ଯିଏ କୁକୁଡ଼ା ପାଳନ କରୁଛନ୍ତି ତାଙ୍କୁ ସେଇଠି ଇନକ୍ଲୁଡ଼୍ କରିବୁ, ଯିଏ ଛେଳି ପାଳନ କରୁଛନ୍ତି ତାଙ୍କୁ ଇନକ୍ଲୁଡ଼୍ କରିବୁ। ସେଇଟା ହେଲା ପରେ ତାଙ୍କର ନିଶ୍ଚିତ ଭାବରେ ଦକ୍ଷତା ବୃଦ୍ଧି ହେବ ଏବଂ ସେମାନେ ପାଳନ କିଭଳି ଭାବରେ କରିବେ, କିଭଳି ଭାବରେ ଯତ୍ନ ନେବେ, ପ୍ରାଥମିକ ଚିକିତ୍ସା ଫାଷ୍ଟ ଏଡ଼୍ ଟ୍ରିଟମେଣ୍ଟ ବି ମଧ୍ୟ ତାଙ୍କୁ ବତାଇ ଦିଆଯିବ। ଆଉ ସେହି ଅଞ୍ଚଳରେ ଦେଖାଯାଉଥିବା ସ୍ପେସିଫିକ୍ ନିର୍ଦ୍ଦିଷ୍ଟ ଅଞ୍ଚଳରେ କେତେ ରୋଗ ଦେଖାଯାଏ ତା ବିଷୟରେ ବି ବତାଇ ଦିଆଯିବ, ତା'ର କି କି ଭ୍ୟାକ୍ସିନେସନ୍ କରିବାକୁ ପଡ଼ିବ, ତାକୁ କୃମିଜନିତ ଔଷଧ କେମିତି ଦେବାକୁ ପଡ଼ିବ, ଭ୍ୟାକ୍ସିନ୍ କେତେ ଜରୁରୀ ଅଛି ସବୁ ବତା ହେବ। ସେଇଟା ଆମର କାପାସିଟି ବିଲ୍ଡିଂ ଆଣ୍ଡ ସ୍କିଲ୍ ଅପଗ୍ରେଡେସନ୍ ଟ୍ରେନିଂ ଆମର ବ୍ଲକ୍ ଲେଭେଲ୍ରେ ହେଉଛି, ଆମେ ସେମାନଙ୍କୁ ସେଇଠି ଅନ୍ତର୍ଭୁକ୍ତ କରିବୁ।
1: ତ ଏଥିପାଇଁ ସହାୟତା କରିବାକୁ ସାର୍ ଗ୍ରାମାଞ୍ଚଳରେ କିଛି କର୍ମଚାରୀ ଅଛନ୍ତି କି?
0: ହଁ, ଗ୍ରାମାଞ୍ଚଳରେ କର୍ମଚାରୀ ଅଛନ୍ତି। ଆମର କର୍ମଚାରୀ କହିଲେ ଆମ ଭେଟନାରୀ ଡିପାର୍ଟମେଣ୍ଟର ଲାଇଫ୍ ଷ୍ଟକ୍ ଇନ୍ସପେକ୍ଟର ଅଛନ୍ତି, ଭେଟନାରୀ ଟେକ୍ନିସିଆନ୍ ଅଛନ୍ତି, ଆମର କିଛି ମୈତ୍ରୀ ବି ଅଛନ୍ତି, ଆଉ ITDAର ମଧ୍ୟ ଭିଲେଜ୍ ଲେଭେଲ୍ରେ ୱାର୍କର୍ ଅଛନ୍ତି। ଏତଦ୍ ବ୍ୟତୀତ ମଧ୍ୟ କିଛି ସୋସିଆଲ୍ ଅର୍ଗାନାଇଜେସନ୍, ନନ୍ ଗଭର୍ଣ୍ଣମେଣ୍ଟ ଅର୍ଗାନାଇଜେସନ୍ ଅଛନ୍ତି, ଫିଲ୍ଡ ଲେଭେଲ୍ରେ ତାଙ୍କର ସହଯୋଗର ହାତ ବଢ଼ାଉଛନ୍ତି।
1: ତ ସାର୍, ଆପଣଙ୍କର କ'ଣ ଆଶା ରହିଛି ଯେ ଏହାଦ୍ୱାରା ଆମର ଜନଜାତିମାନଙ୍କର ନିଶ୍ଚିତ ଭାବରେ ବିକାଶ ହେବ ବୋଲି?
0: ଯେତେବେଳେ ସରକାର ଗୋଟେ ନୂତନ ଯୋଜନା ତୟାର କରୁଛନ୍ତି,

0: ସେ ଭଲ ଉଦ୍ଦେଶ୍ୟ ନେଇକିରି କରୁଛନ୍ତି। ସରକାରଙ୍କର ଉଦ୍ଦେଶ୍ୟ ଭଲ ଥାଏ, ସେ ଉଦ୍ଦେଶ୍ୟଟା ସଫଳ ହେବାରେ ସମସ୍ତଙ୍କର, ଯେମିତିକି ଆମର କର୍ମଚାରୀମାନଙ୍କର ରହିଛି ଦାୟିତ୍ୱ, ସେମିତି ଜଣେ ଚାଷୀର ବି ଦାୟିତ୍ୱ ରହିଛି। କାହିଁକି ନା ସରକାର ଯେତେବେଳେ ତାଙ୍କୁ ପ୍ରାୟତଃ ମାହାଳିଆ ମାନେ ଫ୍ରି ଦେଲା ଭଳିଆ ଦେଉଛନ୍ତି ବା 90% ସବସିଡ଼ି ଦେଉଛନ୍ତି, ତାକୁ ଯଦି ସିଏ ଯତ୍ନ ସହକାରେ ପାଳନ କରିବ, ଗୁରୁତ୍ୱ ସହିତ ବୁଝିବ, ସରକାରଙ୍କର ସ୍କିମ୍ର ଆଭିମୁଖ୍ୟ ସେମାନେ ବୁଝିପାରିବ, ଆଉ ଗୋଟେ ଆଦର ସହିତ ସେ ଯଦି ପାଳନ କରିବ, ତାହେଲେ ତା'ର ଏ ଛୋଟ ଛୋଟ ସ୍କିମ୍କୁ ମଧ୍ୟ ସିଏ ବଡ଼ କରିପାରିବ। ଆମେ ଯେମିତି ଦେଉଛୁ 10ଟା 11ଟା ଛେଳି ଆମେ ଦେଇଦେଲୁ, ବର୍ଷକୁ ବର୍ଷ ତା'ର ଛେଳି ବଢ଼ି ବଢ଼ିଯିବ ନା, ତା'ର ଛୁଆ ସଂଖ୍ୟା ବଢ଼ି ବଢ଼ିଯିବ, ଛେଳି ବଢ଼ି ବଢ଼ିଯିବ, ଆଉ ସେଇଟା ଯଦି ସେ ବଡ଼ ଫାର୍ମ କରିବ, ସେମିତି ବି ସିଏ ବଡ଼ ଫାର୍ମ ବି କରିପାରିବ, 20ଟା 30ଟା 40ଟା 50ଟା ଏମିତି ତାକୁ ଅଭିବୃଦ୍ଧି କରିପାରିବ। ଖାଲି ସେତିକି ନୁହେଁ, ସେଥିରେ ଯଦି ସିଏ ସଫଳତା ପ୍ରାପ୍ତ କରୁଛି, ତାହେଲେ ସେମାନଙ୍କୁ ବଡ଼ ବଡ଼ ସ୍କିମ୍ ମଧ୍ୟ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ହେଉ, ସେଥିରେ ଆମେ ଦେଇପାରିବୁ, ଆଉ ଆମର ଯଦି କାମଧେନୁ ଯୋଜନାରେ ଯେଉଁଗୁଡ଼ା ଆସୁଛି ସେଗୁଡ଼ାକ ବି ଦେଇପାରିବୁ, ଆମେ ଅନ୍ୟଟି ବି ଦେଇପାରିବୁ। ଜଣେ ଭଲ ଚାଷୀ ଯଦି ସିଏ ଚାହୁଁଛି ତା'ର ଅର୍ଥନୈତିକ ବିକାଶ ହେଉ କି ତା'ର ଇନକମ୍ ହେଉ, ସିଏ ଯଦି ମନୋଯୋଗ ଦେଇକରି କାମ କରୁଛି, ତାହେଲେ ସରକାର ମଧ୍ୟ ସିଏ ଗୋଟେ ପାଦ ଆଗକୁ ଗଲେ ସରକାର ବି 2 ପାଦ ଆଗକୁ ବଢ଼େଇବା ପାଇଁ ସରକାରଙ୍କର ମଧ୍ୟ ରହିଛି ଯୋଜନା।
1: ବହୁତ ସୁନ୍ଦର କଥା ସାର୍। ତେବେ ଶେଷରେ ଆମର କାର୍ଯ୍ୟକ୍ରମ ଶୁଣୁଥିବା ଶ୍ରୋତାବନ୍ଧୁମାନଙ୍କୁ କ'ଣ ବାର୍ତ୍ତା ଦେବାକୁ ଚାହିଁବେ ସାର୍?
0: ମୁଁ ଏଇଠି ବାର୍ତ୍ତା ଦେବି, ବିଶେଷ କରି ଯେଉଁମାନେ ସବୁ ଆଜିର କାର୍ଯ୍ୟକ୍ରମ ଶୁଣୁଛନ୍ତି, ଧରତୀ ଆବା, ଏଇଟା ମନେ ରଖନ୍ତୁ, ଧରତୀ ଆବା ବିର୍ସା ମୁଣ୍ଡା ହେଉଛନ୍ତି ଧରତୀ ଆବା, ବିର୍ସା ମୁଣ୍ଡାଙ୍କୁ ଧରତୀ ଆବା ବୋଲି କୁହାହେଉଛି, ଆବା ମାନେ ଜନକ ବାପା, ସେ

0: ସର୍ବାଙ୍ଗୀନ ଉନ୍ନତି ହେବ। ଏଇଟା ମୋର ହେଉଛି ସମସ୍ତ କଳାହାଣ୍ଡି ଜିଲ୍ଲାର ଆଦିବାସୀ ଭାଇ ଭଉଣୀମାନେ ଯେଉଁମାନେ ଜଙ୍ଗଲ ଜମି ପଟ୍ଟା ପାଇଛନ୍ତି ସେମାନେ ହିଁ ଏଇ ସ୍କିମ୍ ପାଇବେ, ସେମାନଙ୍କ ପ୍ରତି ମୋର ଏଇଟା ବାର୍ତ୍ତା ରହିଛି।
1: ବହୁତ ସୁନ୍ଦର ବାର୍ତ୍ତା ସାର୍। ଆପଣ ଧରତୀୟା ବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ସମ୍ପର୍କରେ ସବିଶେଷ ତଥ୍ୟ ରଖିଥିବାରୁ ଆପଣଙ୍କୁ ଆକାଶବାଣୀ ପକ୍ଷରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର।
1: ଶ୍ରୋତାବନ୍ଧୁ, ଆପଣ ଶୁଣୁଥିଲେ କଳାହାଣ୍ଡି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ନିରଦ ଚନ୍ଦ୍ର କହଁରଙ୍କ ସହ ବାର୍ତ୍ତାଳାପ। ବନ୍ଧୁଗଣ, ଏହି ଅଭିଯାନ ଦ୍ୱାରା ଆଦିବାସୀ ଗ୍ରାମଗୁଡ଼ିକର ଜୀବନଯାପନର ମାନରେ ବିଶେଷ ଉନ୍ନତି ଆସିବ ବୋଲି ଆଶା କରାଯାଉଛି। ରୋଜଗାରର ନୂଆ ଦ୍ୱାର ଖୋଲିବ, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ପ୍ରତି ପହଞ୍ଚ ବୃଦ୍ଧି ପାଇବ ଏବଂ ଆଦିବାସୀ ସମାଜରେ ଉନ୍ନତିର ଏକ ନବଜାଗରଣ ସୃଷ୍ଟି ହେବ। ଶ୍ରୋତାବନ୍ଧୁ, ଧରତୀୟା ବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ହେଉଛି ଆଦିବାସୀ ସମାଜକୁ ଉନ୍ନତିର ମୁଖ୍ୟଧାରାରେ ସମାନ ଅଂଶୀଦାର କରିବାର ଏକ ଐତିହାସିକ ପଦକ୍ଷେପ। ଏହା କେବଳ ଅର୍ଥନୈତିକ ଉନ୍ନତିର ଯୋଜନା ନୁହେଁ, ବରଂ ଏକ ସାଂସ୍କୃତିକ ପୁନରୁତ୍ଥାନର ଅଭିଯାନ। ଶହୀଦ ବିର୍ସା ମୁଣ୍ଡାଙ୍କ ସ୍ୱପ୍ନକୁ ସାକାର କରିବାର ଏହା ଏକ ସକ୍ରିୟ ଉଦ୍ୟମ। ଏହି ଯୋଜନା ସଫଳ ହୋଇପାରିଲେ ଏକ ସଶକ୍ତ, ସ୍ୱାବଲମ୍ବୀ ଏବଂ ଗର୍ବିତ ଆଦିବାସୀ ସମାଜ ଭାରତର ବିକାଶ ଯାତ୍ରାକୁ ନୂତନ ଗତି ପ୍ରଦାନ କରିବ ଏବଂ ଦେଶ ଆହୁରି ସମୃଦ୍ଧ ହେବ ବୋଲି ଆଶା। ଏହି ଆଶା ଓ ବିଶ୍ୱାସ ସହ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ନିଶ୍ଚୟ ଜଣାଇବେ। ଆମ ଠିକଣା ହେଉଛି ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍ 7660001। ହ୍ୱାଟ୍ସଆପ୍ ମାଧ୍ୟମରେ ବି ଆପଣ ନିଜର ମତ ଦେଇପାରିବେ। ଆମ ନମ୍ବର ହେଉଛି 8895994143, 8895994143। ଏବେ ମୋତେ ବିଦାୟ ଦିଅନ୍ତୁ। ଆଜିର ଉଦୟ ଭାରତ ସହ ଥିଲି ଆପଣଙ୍କର ସାଥୀ ସୁଧୀର କୁମାର ଧଙ୍ଗଡ଼ା ମାଝୀ। ନମସ୍କାର।

ପ୍ରଚାର କଲୁ। ଭାରତ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଉଦୟ ଭାରତ, ପ୍ରଯୋଜନା ସଚ୍ଚିଦାନନ୍ଦ ମଲ୍ଲିକ, ଉପସ୍ଥାପନାରେ ଥିଲେ ସୁଧୀର କୁମାର ଧଙ୍ଗଡ଼ା ମାଝି। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ।

ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ ଅପରାହ୍ନ 5:30 ପ୍ରଚାର କରୁଛୁ ଯୁବ ଶ୍ରୋତାଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଯୁବବାଣୀ ଶୁଣିପାରିବେ ଏହି ସୂଚନା ପରେ।

ନମସ୍କାର, ଶୁଭ ସନ୍ଧ୍ୟା। ଏକ ନୂତନ ସନ୍ଧ୍ୟା, ଏକ ନୂତନ ମଜା ଏବଂ ଏକ ନୂତନ ଅନୁଭୂତି। ଶ୍ରୋତାବନ୍ଧୁ, ମନୋରଞ୍ଜନ କାର୍ଯ୍ୟକ୍ରମ ଆସିଯାଇଛି ଆପଣ ସମସ୍ତଙ୍କୁ ମନୋରଞ୍ଜନ କରିବାକୁ। ଆଜିର କାର୍ଯ୍ୟକ୍ରମରେ ମୁଁ ଅଛି ଆପଣ ସମସ୍ତଙ୍କ ସାଥୀ ନନ୍ଦିତା ନନ୍ଦ। ତେବେ ଚାଲନ୍ତୁ ଯିବା ଏକ ଦୁନିଆକୁ ଯେଉଁଠିରେ ମଜା, ସଙ୍ଗୀତ, କାହାଣୀ, ହାସ୍ୟ ଏବଂ ଅନେକ ରୋମାଞ୍ଚକର ଘଟଣା ଆପଣମାନଙ୍କୁ ଅପେକ୍ଷା କରୁଛି। ତେବେ ଯୁବବନ୍ଧୁ, ଶୁଣନ୍ତୁ, ହସନ୍ତୁ, କାହାନ୍ତୁ ଏବଂ ମଜା କରନ୍ତୁ, କାରଣ ଏହା ହେଉଛି ମନୋରଞ୍ଜନରେ ଭରପୁର ମନୋରଞ୍ଜନର ସନ୍ଧ୍ୟା। ତେବେ ଆଜିର କାର୍ଯ୍ୟକ୍ରମକୁ ଆରମ୍ଭ କରିବା ପୂର୍ବରୁ ଚାଲନ୍ତୁ ଶୁଣିନେବା ଏକ ମନଛୁଆଁ ଗୀତ।

ଏହି ମନ ଛୁଆଁ ଗୀତ ପରେ ଆପଣମାନଙ୍କୁ ପୁଣି ଥରେ ସ୍ୱାଗତ। ତେବେ ଚାଲନ୍ତୁ ଆଜିର ଏହି ରୋମାଞ୍ଚକ ଯାତ୍ରାଟି ଆରମ୍ଭ କରିବା। ମାନବ ସମାଜ ପ୍ରତି ପ୍ରକୃତି ହେଉଛି ଈଶ୍ୱରଙ୍କର ଅମୂଲ୍ୟ ବରଦାନ। ଆମ ଚତୁଃପାର୍ଶ୍ୱରେ ଯାହା ଦେଖୁଛୁ ସବୁ ପ୍ରକୃତିର ଏକ ଏକ ଅଂଶ। ଜଳ, ମାଟି, ନଦୀ, ସମୁଦ୍ର, ଗଛଲତା, ଫଳ ଫୁଲ, ମଣିଷ, ପଶୁପକ୍ଷୀ ଆଦି ଏଥିରେ ଅନ୍ତର୍ଭୁକ୍ତ। ପ୍ରକୃତି କୋଳରେ ଜୀବିତ ରହିବା ପାଇଁ ପ୍ରତ୍ୟେକ ପ୍ରାଣୀ ପରସ୍ପର ସହିତ ଜଡ଼ିତ ଓ ନିର୍ଭରଶୀଳ। ମଣିଷ ସହିତ ପଶୁପକ୍ଷୀ ମଧ୍ୟ ଏହାର କୋଳରେ ଆବାସ କରି ଜୀବନ ଧାରଣ କରିଥାନ୍ତି। ସୁସ୍ଥ ଜୀବନଯାପନ ପାଇଁ ସ୍ୱଚ୍ଛ ପ୍ରକୃତି ଅତ୍ୟନ୍ତ ଆବଶ୍ୟକ। ପ୍ରକୃତିର ସୌନ୍ଦର୍ଯ୍ୟ ବୃଦ୍ଧି ଦିଗରେ ଏହାର ଅବଦାନ ଅତୁଳନୀୟ। ତେବେ ଦିନକୁ ଦିନ ଜଳବାୟୁ ପରିବର୍ତ୍ତନ, ପରିବେଶ ପ୍ରଦୂଷଣ, ଜୈବ ବିବିଧତା ହ୍ରାସ ଯୋଗୁଁ ପ୍ରକୃତି ନଷ୍ଟ ହେବାରେ ଲାଗିଛି, ଯାହା ଏବେ ପରିବେଶବିତ୍ମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ପ୍ରକୃତିର ସୁରକ୍ଷା ଓ ସଂରକ୍ଷଣ ପ୍ରତ୍ୟେକଙ୍କର ଦାୟିତ୍ୱ। ବେଳେବେଳେ ପ୍ରକୃତିର କୋପ ଧ୍ୱଂସର ତାଣ୍ଡବଲୀଳା ରଚିଥାଏ। ତେବେ ଏକ ସୁସ୍ଥ ସମାଜ ପାଇଁ ସୁସ୍ଥ ପରିବେଶ ଓ ପ୍ରକୃତି ଏକାନ୍ତ ଗୁରୁତ୍ୱପୂର୍ଣ୍ଣ।

ପୃଥିବୀର ବୃକ୍ଷଲତା, ଜୀବଜନ୍ତୁ, ଜଳ, ବାୟୁ, ମାଟିର ଆଦିକୁ ନେଇ ପ୍ରକୃତି ଗଠିତ। ଏଠାରେ ଜୀବଜଗତ ବଞ୍ଚି ରହିବା ପାଇଁ ପ୍ରକୃତି ଉତ୍ତମ ପରିବେଶ ସୃଷ୍ଟି କରିଅଛି। ଆମର ଜୀବନଧାରଣ ପାଇଁ ଆବଶ୍ୟକତା ସମଗ୍ର ପଦାର୍ଥ ଆମକୁ ପ୍ରକୃତି ଦେଇଥାଏ। ତେବେ ଗତ କେତେ ବର୍ଷ ଧରି ଆମେମାନେ ପ୍ରକୃତି ଉପରେ ଅଧିକ ଚାପ ପକାଇବା ସହିତ ଏହାକୁ ପ୍ରଦୂଷଣ କରୁଛୁ, ଫଳରେ ଆଜି ସ୍ୱଚ୍ଛ ଜଳ ଓ ବାୟୁ ପାଇବା ଆମ ପକ୍ଷରେ କଷ୍ଟକର ହେଉଛି ଏବଂ ତା ସହିତ ତାପମାତ୍ରା ମଧ୍ୟ ବୃଦ୍ଧି ଘଟିବାରେ ଲାଗିଛି।

ଚିତ୍ ଆନନ୍ଦର ଅମୃତ ସମନ୍ୱୟ ହିଁ ପ୍ରକୃତି, ସକଳ ସୁଖର ଅତ୍ୟନ୍ତ ଅର୍ଣ୍ଣବ ହିଁ ପ୍ରକୃତି, ଚିର ପ୍ରବାହମାନ ବନ୍ଧନର ପବିତ୍ର ବିଭବ ହିଁ ପ୍ରକୃତି, ସତ୍ୟଶିବ ସୁନ୍ଦରର ଦିବ୍ୟ ସଂଯୋଜନା ହିଁ ପ୍ରକୃତି, ଯାହାର ପ୍ରତିଟି କଣରେ ରହିଅଛି ସ୍ୱର୍ଗୀୟ ସର୍ଜନର ଅସୀମ ସମ୍ଭାବନା, ଯାହାର ପ୍ରତିଟି ସଭାରେ ରହିଅଛି ସକଳ କଳା ସକଳ ପରିପାଟୀ ସୂକ୍ଷ୍ମ ନିଦର୍ଶନ। ଆମ ଯାବତୀୟ ଚିନ୍ତା ଓ ଚେତନାର ଆଧାର ହିଁ ପ୍ରକୃତି। ଅନାଦି କାଳରୁ ପ୍ରକୃତିର ନାନାବିଧ ମୌଳିକ ଉପାଦାନ ମଧ୍ୟରେ କ୍ରିୟା ପ୍ରତିକ୍ରିୟା ସର୍ଜନାର ସବୁଜ ଭୂଇଁକୁ ଚିରନ୍ତନ କାନ୍ତିର ଅନୁପମ ଆଭାରେ କରିଅଛି ଚିରହିତ ଓ ଚିରଶ୍ରୋତା। ସେ ହିଁ ସ୍ରଷ୍ଟା, ସେ ହିଁ ସୃଷ୍ଟି, ସେ ହିଁ କର୍ତ୍ତା, ସେ ହିଁ କର୍ତ୍ତି, ସେ ହିଁ ଧରା, ସେ ହିଁ ଧାତ୍ରୀ, ସେ ହିଁ ଦାତା ଏବଂ ସେ ହିଁ ଦାତ୍ରୀ, ସକଳ ସଂଜ୍ଞା ଓ ସକଳ ବର୍ଣ୍ଣାର ଉର୍ଦ୍ଧ୍ୱରେ ବିଦ୍ୟମାନ ସେ।

ଆମ ଭାରତୀୟ ସଂସ୍କୃତିରେ ସର୍ବଦା ପ୍ରକୃତି ଉପାଦାନ ଓ ପ୍ରକୃତି ଆରାଧନା ଏକ ମହାନୀୟ ସ୍ଥାନ ଅଧିକାର କରିଛି। ଏହା ସହିତ ଏକ ଉଲ୍ଲେଖନୀୟ ପରମ୍ପରା ରୂପେ ବିଶ୍ୱ ସଂସ୍କୃତି ମଞ୍ଚରେ ସକ୍ରିୟ ପରାକାଷ୍ଠା ପ୍ରଦର୍ଶନରେ ସକ୍ଷମ ହୋଇଛି। ଯାହା ପାଇଁ ଜୀବନ ଓ ଯାହା ପାଇଁ ଏ ଜଗତ, ସେହି ଆଦିଦେବୀ ମା ପ୍ରକୃତି। ଭାରତ ହେଉଛି ସାଧୁ ସନ୍ନ୍ୟାସୀ ତପସ୍ୱୀମାନଙ୍କର ଜ୍ଞାନ ତଥା ଦର୍ଶନର ଅନିନ୍ଦ୍ୟ ତପୋବନ। ଏହି ଜ୍ଞାନ ତଥା ଦର୍ଶନ ପ୍ରକୃତି କେନ୍ଦ୍ରିକ ଅଟେ। ମହର୍ଷି କଣାଦ ବା କଶ୍ୟପଙ୍କ ବୈଶେଷିକ ଦର୍ଶନ ଅନୁସାରେ ପ୍ରତ୍ୟେକ ଜୀବର ଶରୀର ପ୍ରକୃତିର ପାଞ୍ଚଟି ମୌଳିକ ଉପାଦାନରେ ଗଠିତ, ଯେପରି କ୍ଷିତି ଅଥବା ମୃତ୍ତିକା, ଆପ୍ ଅଥବା ଜଳ, ତେଜ ଅଥବା ଅଗ୍ନି, ବ୍ୟୋମ ଅଥବା ଆକାଶ, ମରୁତ ଅଥବା ବାୟୁ, ଯାହା ପଞ୍ଚମହାଭୂତ ରୂପରେ ପରିଚିତ। ଏହି ତତ୍ତ୍ୱ ସମୂହ ପରସ୍ପର ସହିତ ଓତପ୍ରୋତ ଭାବରେ ଜଡ଼ିତ। ଯେଉଁ ପଞ୍ଚତତ୍ତ୍ୱରେ ଜୀବନ, ସେହି ପଞ୍ଚତତ୍ତ୍ୱ ଆଜି ସର୍ବାଧିକ ପ୍ରଦୂଷିତ। ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ପ୍ରଦୂଷଣର ପ୍ରମୁଖ କାରଣ ହିଁ ମନୁଷ୍ୟ ସମାଜ, ଅର୍ଥାତ୍ ଆମେ। ଭୌତିକ ସୁଖ, ସ୍ୱଚ୍ଛନ୍ଦର ଆଲିକ ସୁଖରେ ନିଜକୁ ନିମର୍ଜିତ ରଖି ମନୁଷ୍ୟ ଅନବରତ ଦୂରେଇ ଯାଉଛି ପ୍ରକୃତିର ପ୍ରକୃତ ସୁଖଠାରୁ, ପ୍ରକୃତିର ପବିତ୍ର ପରିବୃତ୍ତିଠାରୁ। ଶ୍ରୋତବନ୍ଧୁ, ପ୍ରକୃତି ରୁଷିଲେ ପ୍ରଳୟ ହୁଏ। ଏହି ଆସନ୍ନ ପ୍ରଳୟର ଆପଦାକାଳୀନ ଅଗ୍ନି ଦହନରୁ ରକ୍ଷା ପାଇବାକୁ ପ୍ରକୃତି ପ୍ରୀତି ହିଁ ଏକମାତ୍ର ଶସ୍ତ୍ର ଅଟେ। ପ୍ରକୃତିରେ ଉପଲବ୍ଧ ବିଭିନ୍ନ ଜୈବିକ ତଥା ଅଜୈବିକ ଉପାଦାନର ସୁଷମ ବଣ୍ଟନ ତଥା ଏମାନଙ୍କ ମଧ୍ୟରେ ସୁଷମ ସମନ୍ୱୟ ଏହାର ଜୈବ ବିବିଧତାର ସୁରକ୍ଷାକୁ ସୁନିଶ୍ଚିତ କରିଥାଏ। ଜୀବର ଲାଳସା ପାଇଁ ବନ୍ୟ ଜୀବଜନ୍ତୁକୁ ଶିକାର କରିବା, ପୁଣି ଶିଳ୍ପାୟନ ନାଁରେ ଜଙ୍ଗଲର ବ୍ୟାପକ କ୍ଷତି ସାଧନ ପରି ଅନୈତିକ କାର୍ଯ୍ୟକଳାପରେ ଲିପ୍ତ ମନୁଷ୍ୟ ଜୈବ ବିବିଧତାକୁ ସୁରକ୍ଷା ଦେବାରେ ବିଫଳ ହୋଇଛି। ପୃଥିବୀର ଜୈବ ବିବିଧତାର ଅବକ୍ଷୟର କାରଣ ମୁଖ୍ୟତଃ ଜଙ୍ଗଲ କ୍ଷୟ। ଜଙ୍ଗଲ ଯେ ଦିନେ ଆମର ଆଦ୍ୟ ବାସଭୂମି ଥିଲା, ସେ କଥା ଆମେ ପାସରି ଦେଉଛୁ। ତଥ୍ୟ ଅନୁସାରେ ଭାରତ ଗତ 30 ବର୍ଷ ମଧ୍ୟରେ 668,400 ହେକ୍ଟର ବା 6,684 ବର୍ଗ କିଲୋମିଟର ଜଙ୍ଗଲ ହରାଇ ସାରିଛି। ଜଙ୍ଗଲର ସୁରକ୍ଷା ଓ ସଂରକ୍ଷଣ ଅଭାବରୁ ଭୂତଳ ଜଳର ସ୍ତର କ୍ରମାଗତ ହ୍ରାସ ପାଉଅଛି। ଏହାର ଫଳସ୍ୱରୂପ ଆଜି ଅଧିକାଂଶ ସହର ଜଳ ସଙ୍କଟର ବିଷମ ପରିସ୍ଥିତି ଦେଇ ଗତି କରୁଅଛି। ଜାତୀୟ ଜଙ୍ଗଲ ନୀତି 1988 ଅନୁସାରେ ଭାରତର ମୋଟ ଭୂଭାଗର 33% ଜଙ୍ଗଲ ରହିଥିବା ବେଳେ ବର୍ତ୍ତମାନ ଭାରତ ସରକାରଙ୍କର ପରିବେଶ ମନ୍ତ୍ରାଳୟ ସର୍ବେକ୍ଷଣ 2021 ଅନୁସାରେ ତାହାର ପରିମାଣ କମି 21.67%ରେ ପହଞ୍ଚିଛି, ଯାହା ପାଖାପାଖି କ୍ଷେତ୍ରଫଳ 45,025 ବର୍ଗ କିଲୋମିଟର। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ହେଉଛି ଜୈବ ପରିବର୍ତ୍ତନ ବା ବାୟୋମେଗ୍ନିଫିକେସନ୍। ଜୀବ ଶରୀରର ମୌଳିକ, ଗାଠନିକ ତଥା କ୍ରିୟାତ୍ମକ ଏକକ କୋଷରେ କ୍ରମାଗତ ଭାବରେ ବିଭିନ୍ନ ବିଷାକ୍ତ ଦ୍ରବ୍ୟର ଅହେତୁକ ବୃଦ୍ଧି ହୋଇ ଚାଲିଅଛି। ମୃତ୍ତିକା, ଜଳ, ବାୟୁର ସମନ୍ୱିତ ପ୍ରଦୂଷଣର ପରିମାଣର ଫଳ ଏ ଜୈବ ପରିବର୍ତ୍ତନ। ପ୍ରାକୃତିକ ସମ୍ପଦ ଉପରେ କେବଳ ସମସ୍ତଙ୍କ ସମାନ ଅଧିକାର ନାହିଁ, ଏହା ସଂରକ୍ଷଣ ପାଇଁ ସମାନ ଭାବରେ ସମସ୍ତଙ୍କର ଦାୟିତ୍ୱ ମଧ୍ୟ ରହିଅଛି। ଏଣୁ ଆମେ ସାମ୍ପ୍ରତିକ ବିକାଶଧାରା ପରିପୋଷଣୀୟ ବିକାଶ ବା ସଷ୍ଟେନେବଲ୍ ଡେଭଲପମେଣ୍ଟ ଉପରେ ପର୍ଯ୍ୟବସିତ ହେବା ଏକାନ୍ତ ଅପରିହାର୍ଯ୍ୟ। ବିକାଶ କେବଳ ମନୁଷ୍ୟର ଆବଶ୍ୟକତାକୁ ଦୃଷ୍ଟିରେ ନ ରଖି ପ୍ରାକୃତିକ ପରିସଂସ୍ଥା, ପ୍ରାକୃତିକ ସମ୍ବଳର ସୁରକ୍ଷାକୁ ମଧ୍ୟ ଦୃଷ୍ଟି ଦେବା ବିଧେୟ। ଏ ପ୍ରକାରର ବିକାଶକୁ ଆମେ ପରିପୋଷଣୀୟ ବିକାଶ ବୋଲି କହିଥାଉ। ଆଧୁନିକ ପୃଥିବୀରେ ବାସ କରୁଥିବା ମନୁଷ୍ୟ ସମାଜ ପ୍ରାକୃତିକ ସମ୍ପଦକୁ ଏପରି ଭାବରେ ବ୍ୟବହାର କରିବା ଉଚିତ ଯେପରି ଆଗାମୀ ପିଢ଼ିର ମଣିଷ ଏକ ଅନୁପମ ପ୍ରାକୃତିକ ପରିବେଶରେ ସୁସ୍ଥ ଓ ସମର୍ଥ ଜୀବନ ବିତାଇ ପାରିବ। ଏକଥାକୁ ମନେ ରଖିବାକୁ ହେବ ଯେ ଗୋଟିଏ ସଭ୍ୟତାର ବିକାଶ ତାର ଉତ୍କୃଷ୍ଟ ପ୍ରାକୃତିକ ପରିବେଶ ଉପରେ ନିର୍ଭରଶୀଳ। ଶ୍ରୋତବନ୍ଧୁ, ଦିନ

ଥିଲା, ପ୍ରକୃତି ମନୁଷ୍ୟ ପାଇଁ ଥିଲା ସବୁକିଛି। ପ୍ରକୃତି ତାହାକୁ ଯୋଗାଇଥିଲା ରହିବା ପାଇଁ ବାସଗୃହ, ଭୋଜନ ପାଇଁ ଶସ୍ୟ, ପିଇବା ପାଇଁ ନଦୀର ଜଳ ଏବଂ ବିହଙ୍ଗର ସଙ୍ଗୀତରେ ବଞ୍ଚିବାର ରାହା। ଏବେ କିନ୍ତୁ ପରିସ୍ଥିତି ବଦଳିଛି। ମନୁଷ୍ୟର ହସ୍ତକ୍ଷେପ ଯୋଗୁଁ ପ୍ରକୃତି ପାଲଟିଯାଇଛି କଠୋର ଓ ନିଷ୍ଠୁର। ଏହା ବିଶ୍ୱସାରା ଲୋକଙ୍କର ଜୀବନ ଓ ଜୀବିକାକୁ ଗୁରୁତର ପ୍ରଭାବିତ କରୁଅଛି। ପ୍ରକୃତିର ଏହି କ୍ରୁର ମନୋଭାବ ବୈଶ୍ୱିକ ପାଣିପାଗ ଓ ଜଳବାୟୁ ବ୍ୟବସ୍ଥାରେ ଘୋର ପରିବର୍ତ୍ତନ ଆଣିଦେଇଛି, ଯାହାର ପରିମାଣ ସବୁ ଏବେ ପରିଲକ୍ଷିତ ହେଉଅଛି। ଶ୍ରୋତାବନ୍ଧୁ, ଆମ ଦେଶରେ ବର୍ଷରେ 6 ଋତୁ ଦେଖାଯାଏ ଏବଂ ସେଥିରୁ ଗ୍ରୀଷ୍ମ ଋତୁ ହେଉଛି ଏକ ଅତ୍ୟନ୍ତ ଉଷ୍ଣ ଓ ଅନୁଭୂତିମୟ ଋତୁ। ସାଧାରଣତଃ ମାର୍ଚ୍ଚ ମାସରୁ ଆରମ୍ଭ କରି ଜୁନ୍ ପର୍ଯ୍ୟନ୍ତ ଏହି ଋତୁର ପ୍ରଭାବ ଦେଖିବାକୁ ମିଳେ। ଏହି ସମୟରେ ସୂର୍ଯ୍ୟଙ୍କର ପ୍ରଖର କିରଣ ପୃଥିବୀ ଉପରେ ସିଧାସଳଖ ପଡ଼ିଥାଏ, ଫଳରେ ତାପମାତ୍ରା ବଢ଼ିଯାଏ ଏବଂ ପରିବେଶ ଅତ୍ୟନ୍ତ ଉତ୍ତପ୍ତ ହୋଇଯାଏ। ଗ୍ରୀଷ୍ମ ଋତୁରେ ସକାଳରୁ ସୂର୍ଯ୍ୟଙ୍କର ତେଜ କିରଣ ଅନୁଭବ ହୋଇଥାଏ, ଦିନ ବଢ଼ିବା ସହିତ ତାପମାତ୍ରା ମଧ୍ୟ ବଢ଼େ। ମଧ୍ୟାହ୍ନ ସମୟରେ ତୀବ୍ର ଖରା ଓ ଗରମ ପବନ ପରିବେଶକୁ ଆହୁରି ଅସହ୍ୟ କରିଦେଇଥାଏ। ରାସ୍ତାଘାଟ ନିର୍ଜନ ଲାଗେ, ଲୋକମାନେ ଘର ଭିତରେ ରହିବାକୁ ପସନ୍ଦ କରନ୍ତି ଏବଂ ଗଛଲତା ମଧ୍ୟ ଜଳ ଅଭାବରେ ମଳିନ ହୋଇଯାଆନ୍ତି। ଉତ୍ତପ୍ତ ଗ୍ରୀଷ୍ମ ଋତୁର ପ୍ରଭାବ ମଣିଷ, ପଶୁପକ୍ଷୀ ଓ ପ୍ରକୃତି ଉପରେ ସ୍ପଷ୍ଟ ଭାବରେ ପଡ଼ିଥାଏ। ଅତ୍ୟନ୍ତ ଗରମ ଯୋଗୁଁ ଲୋକମାନେ ଶରୀରରେ କ୍ଲାନ୍ତି, ଦୁର୍ବଳତା ଓ ଅସୁସ୍ଥତା ଅନୁଭବ କରିଥାନ୍ତି। ପାଣିର ଅଭାବ, ଜଳ ଶୂନ୍ୟତା ଓ ଅତ୍ୟଧିକ ଗରମ କେବେ କେବେ ଶାରୀରିକ ସମସ୍ୟାର କାରଣ ହୋଇଥାଏ। ପଶୁପକ୍ଷୀମାନେ ମଧ୍ୟ ଛାଇ ଓ ପାଣି ପାଇଁ ଏପଟୁ ସେପଟୁ ଘୁରୁଥାନ୍ତି। ଆଜିକାଲି ଗ୍ରୀଷ୍ମର ତାପମାତ୍ରା ବର୍ଷକୁ ବର୍ଷ ବଢ଼ିବାର ମୁଖ୍ୟ କାରଣ ହେଉଛି ଜଳବାୟୁ ପରିବର୍ତ୍ତନ, ଜଙ୍ଗଲ କାଟିବା, ପ୍ରଦୂଷଣ ଓ ପରିବେଶର ଅସନ୍ତୁଳନ। ଗଛ କମିଯିବାରୁ ପରିବେଶରେ ତାପ ବଢ଼ୁଛି ଓ ପୃଥିବୀ ଦିନକୁ ଦିନ ଅଧିକ ଉଷ୍ଣ ହେବାରେ ଲାଗୁଅଛି। ପୂର୍ବରୁ ଗ୍ରୀଷ୍ମ ଋତୁ ନିର୍ଦ୍ଦିଷ୍ଟ ସମୟରେ ଆସୁଥିଲା ଏବଂ ତାହାର ପ୍ରଭାବ ମଧ୍ୟ ସୀମିତ ଥିଲା, କିନ୍ତୁ ବର୍ତ୍ତମାନ ସମୟରେ ଗ୍ରୀଷ୍ମ ଋତୁ ଅଧିକ ଉତ୍ତପ୍ତ, ଦୀର୍ଘ ଏବଂ ଅସହ୍ୟ ହେବାରେ ଲାଗୁଛି। ଏହା ପଛରେ ଅନେକ ମାନବ ସୃଷ୍ଟ ଓ ପ୍ରାକୃତିକ କାରଣ ରହିଅଛି। ଏହାର ସବୁଠାରୁ ମୁଖ୍ୟ କାରଣ ହେଉଛି ଜଳବାୟୁ ପରିବର୍ତ୍ତନ। ପୃଥିବୀର ଜଳବାୟୁ ଧୀରେ ଧୀରେ ପରିବର୍ତ୍ତନ ହେଉଅଛି। କାରଖାନା, ଯାନବାହନ, ଶିଳ୍ପ ପ୍ରତିଷ୍ଠା ଓ ମାନବୀୟ କାର୍ଯ୍ୟକଳାପ ଯୋଗୁଁ ବାୟୁମଣ୍ଡଳରେ କାର୍ବନ୍ ଡାଇଅକ୍ସାଇଡ୍, ମିଥେନ୍ ଓ ଅନ୍ୟାନ୍ୟ କ୍ଷତିକାରକ ଗ୍ୟାସ୍ର ପରିମାଣ ବଢ଼ୁଛି। ଏହି ଗ୍ୟାସ୍ଗୁଡ଼ିକ ସୂର୍ଯ୍ୟର ଉତ୍ତାପକୁ ପୃଥିବୀର ବାୟୁମଣ୍ଡଳ ଭିତରେ ଧରି ରହିଅଛି। ଏହି ପ୍ରକ୍ରିୟାକୁ ଗ୍ରୀନ୍ ହାଉସ୍ ପ୍ରଭାବ କୁହାଯାଏ, ଫଳରେ ପୃଥିବୀର ସାମଗ୍ରିକ ତାପମାତ୍ରା ବଢ଼ି ଚାଲିଛି ଓ ଗ୍ରୀଷ୍ମ ଅଧିକ ତୀବ୍ର ହୋଇଅଛି। ଦ୍ୱିତୀୟ ମୁଖ୍ୟ କାରଣ ହେଉଛି ଜଙ୍ଗଲ କାଟିବା। ଗଛ ପ୍ରକୃତିର ଅମୂଲ୍ୟ ଉପହାର। ଗଛ ଆମକୁ ଅମ୍ଳଜାନ ଦେବା ସହିତ ପରିବେଶ ତାପମାତ୍ରା ମଧ୍ୟ ସନ୍ତୁଳିତ ରଖିଥାଏ, କିନ୍ତୁ ଆଜି ରାସ୍ତା, ସହର, ଶିଳ୍ପ ଓ ଅନ୍ୟାନ୍ୟ ନିର୍ମାଣ ପାଇଁ ବହୁତ ପରିମାଣରେ ଗଛ କଟାଯାଉଛି, ଫଳରେ ସବୁଜ ପରିବେଶ କମୁଅଛି ଓ ତାପମାତ୍ରା ଧୀରେ ଧୀରେ ବଢ଼ୁଛି। ଗଛ ନଥିଲେ ଛାଇ ମିଳେ ନାହିଁ, ବର୍ଷା ପ୍ରକ୍ରିୟା ମଧ୍ୟ ପ୍ରଭାବିତ ହୋଇଥାଏ। ତା ସହିତ ପ୍ରଦୂଷଣ ମଧ୍ୟ ଏକ ବଡ଼ କାରଣ। କାରଖାନାର ଧୂଆଁ, ଗାଡ଼ିରୁ ବାହାରୁଥିବା ଧୂଆଁ, ପ୍ଲାଷ୍ଟିକ୍ ଚଳାଇବା ଓ ଅନ୍ୟାନ୍ୟ ପ୍ରଦୂଷଣ ପଦାର୍ଥ ବାୟୁକୁ ଦୂଷିତ କରୁଅଛି। ଏହା କେବଳ ସ୍ୱାସ୍ଥ୍ୟକୁ କ୍ଷତି କରୁନାହିଁ, ବରଂ ପରିବେଶର ସନ୍ତୁଳନକୁ ମଧ୍ୟ ନଷ୍ଟ କରୁଅଛି। ସହରୀକରଣ ମଧ୍ୟ ଏହାର ଏକ ବଡ଼ କାରଣ। ପୂର୍ବରୁ ଅନେକ ସ୍ଥାନରେ ଖାଲି ଜମି, ପୋଖରୀ ଓ ଗଛଲତା ଥିଲା, କିନ୍ତୁ ବର୍ତ୍ତମାନ ସେଠାରେ କଂକ୍ରିଟ୍, ବଡ଼ ବଡ଼ ଅଟ୍ଟାଳିକା ତିଆରି ହେଉଅଛି। ଅତ୍ୟଧିକ ତାପମାତ୍ରା ଶୋଷଣ କରି ପରିବେଶକୁ ଆହୁରି ଗରମ କରୁଅଛି। ଶ୍ରୋତାବନ୍ଧୁ, ଏହାର ପ୍ରଭାବ ମଣିଷ, ପଶୁପକ୍ଷୀ ଓ ପ୍ରକୃତି ଉପରେ ଗଭୀର ଭାବରେ ପଡ଼ୁଅଛି। ଆଜିକାଲି ବର୍ଷକୁ ବର୍ଷ ବଢ଼ୁଥିବା ଗ୍ରୀଷ୍ମ ତାପମାତ୍ରା ଓ ଉତ୍ତପ୍ତ ପରିବେଶ କେବଳ ଋତୁରେ ପରିବର୍ତ୍ତନ ନୁହେଁ, ଏହା ମଣିଷ ଜୀବନ ପାଇଁ ଏକ ଗଭୀର ଚେତାବନୀ ଦେଇ ଆସିଅଛି। ଏହାର ସବୁଠାରୁ ଗମ୍ଭୀର ପରିମାଣ ହେଉଛି ସନ୍ଷ୍ଟ୍ରୋକ୍ ଭଳି ବିପଜ୍ଜନକ ସ୍ୱାସ୍ଥ୍ୟ ସମସ୍ୟାର ବୃଦ୍ଧି। ଦିନରେ ସୂର୍ଯ୍ୟର ପ୍ରଖର କିରଣ ଓ ଗରମ ପବନ ଶରୀରର ସ୍ୱାଭାବିକ ତାପମାତ୍ରା ନିୟନ୍ତ୍ରଣ କ୍ଷମତାକୁ ପ୍ରଭାବିତ କରୁଅଛି। ଯେତେବେଳେ ମଣିଷ ଶରୀର ଦୀର୍ଘ ସମୟ ଧରି ପ୍ରଚଣ୍ଡ ଉତ୍ତାପରେ ରହେ ଏବଂ ଶରୀର ନିଜର ତାପମାତ୍ରାକୁ ସନ୍ତୁଳିତ ରଖିପାରେ ନାହିଁ, ସେତେବେଳେ ସନ୍ଷ୍ଟ୍ରୋକ୍ ବା ଅଂଶୁଘାତ ହୋଇଥାଏ। ଏହା କେବଳ ସାଧାରଣ ଗରମ ଲାଗି ନୁହେଁ, ବରଂ ଅବହେଳା କଲେ ମଧ୍ୟ ଏହାର ଗମ୍ଭୀର ଅବସ୍ଥାକୁ ନେଇଯାଇଥାଏ। ଅଂଶୁଘାତର ପ୍ରମୁଖ ଲକ୍ଷଣ ହେଉଛି ଅତ୍ୟଧିକ ମୁଣ୍ଡ ବ୍ୟଥା, ମୁଣ୍ଡ ବୁଲିବା, ଶରୀର ଦୁର୍ବଳ ଲାଗିବା, ଅତ୍ୟଧିକ ଶୋଷ ଲାଗିବା, ବାନ୍ତି ହେବାର ଅନୁଭବ ହେବା, ଶରୀର ଅତ୍ୟଧିକ ଗରମ ଲାଗିବା, ଅଚେତ ହୋଇ ପଡ଼ିବା, ଏପରି ଲକ୍ଷଣମାନ ଦେଖାଯାଇଥାଏ। ଏହି ଅଂଶୁଘାତରୁ ନିଜକୁ ଓ ପରିବାରକୁ ସୁରକ୍ଷିତ ରଖିବା

ପାଇଁ କିଛି ନିୟମ ଓ ସତର୍କତା ମାନିବା ବହୁତ ଆବଶ୍ୟକ। ଯେପରି ପ୍ରଥମେ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଅନ୍ତୁ। ଗ୍ରୀଷ୍ମ ଦିନରେ ଶରୀରରୁ ଅଧିକ ଝାଳ ବାହାରିଯାଏ, ଏଥିରୁ ଶରୀରରେ ପାଣିର ଅଭାବ ହୋଇପାରେ, ତେଣୁ ବାରମ୍ବାର ପାଣି ପିଇବା ଦରକାର। ଯଦି ଶୋଷଣ ଲାଗିଲେ ବି ପାଣି ପିଇବା ଅତ୍ୟନ୍ତ ଆବଶ୍ୟକ। ଦ୍ୱିତୀୟରେ ORS ଓ ଘରୋଇ ପାନୀୟ ପିଅନ୍ତୁ, ଯେପରି ଲେମ୍ବୁ ପାଣି, ଲସି, ଛାସ, ଫଳରସ ଆଦି ଶରୀରକୁ ଶକ୍ତି ଓ ପାଣିର ସନ୍ତୁଳନ ଦେଇଥାଏ। ତୃତୀୟରେ ଦିନର ଅତ୍ୟଧିକ ଖରା ସମୟରେ ବାହାରକୁ କମ୍ ଯାଆନ୍ତୁ। ସାଧାରଣ ଭାବରେ ଦିନ 11ଟାରୁ 3ଟା ମଧ୍ୟରେ ସୂର୍ଯ୍ୟଙ୍କର ଉତ୍ତାପ ଅଧିକ ଥାଏ, ଏହି ସମୟରେ ବାହାରକୁ ଯିବାରୁ ବଞ୍ଚିତ ରହନ୍ତୁ। ଚତୁର୍ଥରେ ହାଲୁକା ଓ ସୂତା ପୋଷାକ ପିନ୍ଧିବା। ଗାଢ଼ ଓ ମୋଟା ପୋଷାକ ଶରୀରରେ ଅଧିକ ଗରମ କରିଥାଏ, ସେଥିପାଇଁ ହାଲୁକା ରଙ୍ଗର ସୂତା ପୋଷାକ ପିନ୍ଧିବା ଭଲ। ପଞ୍ଚମରେ ବାହାରକୁ ବାହାରିବା ସମୟରେ ଛତା, ଟୋପି, ଗାମୁଛା ବା ଓଢ଼ଣା ବ୍ୟବହାର କରନ୍ତୁ। ସୂର୍ଯ୍ୟଙ୍କର ସିଧାସଳଖ କିରଣରୁ ମୁଣ୍ଡକୁ ସୁରକ୍ଷା ଦେବା ଦରକାର। ଷଷ୍ଠରେ ଖାଲି ପେଟରେ ବାହାରକୁ ଯାଆନ୍ତୁ ନାହିଁ, ଏହାଦ୍ୱାରା ଶରୀର ଶୀଘ୍ର ଦୁର୍ବଳ ହୋଇପାରେ। ସପ୍ତମରେ ଅତ୍ୟଧିକ ତେଲ ଓ ମସଲାଯୁକ୍ତ ଖାଦ୍ୟ କମ୍ ଖାଆନ୍ତୁ। ଏହି ସମୟରେ ହାଲୁକା ଓ ପାଣିଯୁକ୍ତ ଖାଦ୍ୟ ଯେପରି ତରଭୁଜ, କାକୁଡ଼ି, ଫଳ ଆଦି ଖାଇବା ଉପକାରୀ। ଅଷ୍ଟମରେ ଶିଶୁ ଓ ବୃଦ୍ଧଙ୍କ ପ୍ରତି ବିଶେଷ ଯତ୍ନ ନିଅନ୍ତୁ, ଏମାନଙ୍କୁ ଅଂଶୁଘାତରେ ଅଧିକ ପ୍ରଭାବିତ ହେବାର ଆଶଙ୍କା ଥାଏ। ନବମରେ ଘରକୁ ଥଣ୍ଡା ରଖନ୍ତୁ। ଦଶମରେ ସନ୍ଷ୍ଟ୍ରୋକ୍ ବା ଅଂଶୁଘାତର ଲକ୍ଷଣ ଦେଖିଲେ ତୁରନ୍ତ ସହାୟତା ନିଅନ୍ତୁ। ଯଦି ମୁଣ୍ଡ ବୁଲାଇବା, ଅଧିକ ଜ୍ୱର ଭାବ, ଅସୁସ୍ଥତା କିମ୍ବା ଅଚେତ ଭଳି ଲକ୍ଷଣ ଦେଖାଯାଏ, ତେବେ ତୁରନ୍ତ ଥଣ୍ଡା ସ୍ଥାନକୁ ନେଇଯାଆନ୍ତୁ ଏବଂ ତାହାର ଚିକିତ୍ସା କରନ୍ତୁ। ଶ୍ରୋତାବନ୍ଧୁ, ଆଜିର ଏହି ଉତ୍ତପ୍ତ ଗ୍ରୀଷ୍ମ, ଅସହ୍ୟ ଖରା, ବଢ଼ୁଥିବା ତାପମାତ୍ରା ଆମ ପାଇଁ ଏକ ନୀରବ ସତର୍କବାଣୀ। ଯଦି ଆମେ ଆଜି ପ୍ରକୃତିକୁ ଅବହେଳା କରିବା, ତେବେ ଆସନ୍ତାକାଲି ପ୍ରକୃତି ମଧ୍ୟ ଆମକୁ କ୍ଷମା କରିବ ନାହିଁ। ତେଣୁ ଆସନ୍ତୁ ଅଧିକରୁ ଅଧିକ ଗଛ ଲଗାଇବା, ପ୍ରଦୂଷଣ କମାଇବା, ପାଣିର ଅପଚୟ ରୋକିବା ଓ ପରିବେଶକୁ ସୁରକ୍ଷା କରିବା। କାରଣ ଖରାକୁ ରୋକିବାର ଲଢ଼େଇ କେବଳ ସରକାରଙ୍କର ନୁହେଁ, ଏହା ଆମ ସମସ୍ତଙ୍କର ଦାୟିତ୍ୱ। ପ୍ରକୃତି ବଞ୍ଚିଲେ ପୃଥିବୀ ବଞ୍ଚିବ, ଆଉ ପୃଥିବୀ ବଞ୍ଚିଲେ ଆମର ଭବିଷ୍ୟତ ମଧ୍ୟ ସୁରକ୍ଷିତ ରହିବ।

0: ପ୍ରଚାର କରିବ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ। ରାତି 8ଟାରେ ଆପଣମାନଙ୍କ ଚିଠିପତ୍ର ଉପରେ ଆଧାରିତ କାର୍ଯ୍ୟକ୍ରମ ଚିଠି ପାଇଛୁ। ହିନ୍ଦୀ ଭକ୍ତିଗୀତ ପ୍ରଚାର କରିବୁ 8:15, ଶିଳ୍ପୀ ହେଲେ ଜଗଜିତ ସିଂ। ରାତି 8:30 ସ୍ପୋର୍ଟସ୍ କ୍ୟାନ୍, 9:15 ସ୍ପଟ୍ଲାଇଟ୍, 9:30 ଅଖିଳ ଭାରତୀୟ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ ଏବଂ ରାତି 10:00 ଶୁଣିବେ ରବିବାସରୀୟ ସଙ୍ଗୀତ ସଭା। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏଥିଲା ଚଳିତ ଅଧିବେଶନରେ ପ୍ରଚାର ହେଉଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଏଥର ଶୁଣନ୍ତୁ ଆସନ୍ତାକାଲିର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ। ଆସନ୍ତାକାଲି ପ୍ରଥମ ଅଧିବେଶନରେ 6:10 ପ୍ରଚାର କରିବୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ପ୍ରଣତି ମିଶ୍ର, ଲକ୍ଷ୍ମୀନାରାୟଣ ବେହେରା, ଗୁରୁପ୍ରସାଦ ପାଢ଼ୀ, ବୀଣା ଦେବୀ ଏବଂ ଶଶାଙ୍କ ଶେଖର ମହାପାତ୍ର। ଚେତନା ଚିନ୍ତନ ପ୍ରଚାର କରିବୁ 6:30। 6:35 କାର୍ଯ୍ୟକ୍ରମ ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ। କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ 6:17। 6:37 ଶୁଣିବେ କାର୍ଯ୍ୟକ୍ରମ ଶ୍ରୀରାମଚରିତ ମାନସ। ଚାଷର କଥା ପାଇଁ ସମୟ ରହିଛି 6:40। ପୁରାତନୀ କ୍ରମରେ ଶୁଣିବେ ଓଡ଼ିଶୀ 7:45। ଶିଳ୍ପୀମାନେ ହେଲେ ବିଷ୍ଣୁପ୍ରିୟା ମହାନ୍ତି ଏବଂ ବାଳକୃଷ୍ଣ ଦାସ। ଶିଳ୍ପୀ ସୁଧାକର ମିଶ୍ର ଗାଇଥିବା ଭକ୍ତିଗୀତ ଶୁଣିବେ 8:30। 8:45 ପ୍ରଚାର କରିବୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସ। ହିନ୍ଦୀ କଥାଚିତ୍ର ଗୀତ ଶୁଣିପାରିବେ 9:00। 9:30 ପ୍ରଚାର କରିବୁ ଓଡ଼ିଆ କଥାଚିତ୍ର ଗୀତ। କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ 10:10। ଦ୍ୱିତୀୟ ଅଧିବେଶନରେ ହିନ୍ଦୀ କଥାଚିତ୍ର ଗୀତ ଶୁଣିପାରିବେ 12:00 ଏବଂ ପୁଣି 2:45। 12:30 ଶୁଣିବେ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ଜଗଦୀଶ ପ୍ରସାଦ ରଥ, ବିଜୟ କୁମାର ପାଣିଗ୍ରାହୀ, ସୁରେଶ ଚନ୍ଦ୍ର ମହାପାତ୍ର, ବିଜୟ କୁମାର ନାୟକ, ରାମଚନ୍ଦ୍ର ମିଶ୍ର ଏବଂ ବନ୍ଦିତା ପଟ୍ଟନାୟକ। ଚାଷର କଥା ଶୁଣିପାରିବେ 1:10। 1:20 ପ୍ରଚାର କରିବୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତିରୂପା। ତୃତୀୟ ଅଧିବେଶନରେ ଅପରାହ୍ନ 5:00 ରାଷ୍ଟ୍ରପତି ଭବନଠାରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ନାଗରିକ ସମ୍ମାନ ପ୍ରଦାନ ଉତ୍ସବ ବା ନାଗରିକ ଅଳଙ୍କରଣ ସମାରୋହର ସିଧା ପ୍ରସାରଣ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। 6:30 ସମନ୍ୱିତ କାର୍ଯ୍ୟକ୍ରମ ଯୁବା ଶକ୍ତି। 7:25 ଜିଲ୍ଲା ହଲଚାଲ କ୍ରମରେ ବୌଦ୍ଧ ଜିଲ୍ଲା ସମ୍ପର୍କରେ ଏହି କାର୍ଯ୍ୟକ୍ରମ ମଧ୍ୟ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ପ୍ରଚାର କରିବୁ 7:30। 8:00 ରହିଛି ଗୀତ ଗଜଲର କାର୍ଯ୍ୟକ୍ରମ, ଶିଳ୍ପୀ ହେଲେ ସୋନୁ ନିଗମ। ଆଞ୍ଚଳିକ ଗୀତ କ୍ରମରେ ସମ୍ବଲପୁରୀ ଗୀତ ପ୍ରଚାର କରିବୁ 8:15। ଶିଳ୍ପୀମାନେ ହେଲେ ରାଜେନ୍ଦ୍ର କୁମାର ବେହେରା ଏବଂ ବିଜୟଲକ୍ଷ୍ମୀ ଦାସ। 8:30 ସ୍ପୋର୍ଟସ୍ କ୍ୟାନ୍, ସ୍ପଟ୍ଲାଇଟ୍ 9:15। 9:30 ପବ୍ଲିକ୍ ସ୍ପିକ୍। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। 10:00 ପ୍ରଚାର କରିବୁ ନାଟକ ବଂଶ, ରଚନା ପଞ୍ଚାନନ ପାତ୍ର, ପ୍ରଯୋଜନା ପ୍ୟାରିମୋହନ ମହାପାତ୍ର, ପ୍ୟାରିମୋହନ ମହାନ୍ତି। ଏଥିଲା ଚଳିତ ଅଧିବେଶନ ଏବଂ ଆସନ୍ତାକାଲିର ବିଭିନ୍ନ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି ସୂଚନା ଏବଂ ବିଜ୍ଞାପନ ପରେ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
4: आकाशवाणी एट 90, 90 साल की आवाज, दिल से दिल तक नॉन स्टॉप धमाल। पुरानी यादें, नया जोश है, देश का रेडियो अब भी बॉस है। आकाशवाणी के गौरवमयी 90 साल।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।

0: ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତରୁ ସୁରକ୍ଷା ପାଆନ୍ତୁ। ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ହାଲୁକା ଫିକା ଢିଲା ସୂତା ଲୁଗା ବ୍ୟବହାର କରନ୍ତୁ। ଘରେ ପରଦା ଟାଣନ୍ତୁ। ରାତିରେ ଝରକା ଖୋଲା ରଖନ୍ତୁ। ଯେତେ ସମ୍ଭବ ଥଣ୍ଡା ପାଣିରେ ଗାଧାନ୍ତୁ। ଶୋଷ ନଥିଲେ ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ। ORS ପାଉଡର କିମ୍ବା ଘରେ ଉପଲବ୍ଧ ପାନୀୟ ଯଥା ଲସି ଘୋଳ ଦହି ତୋରାଣି ଲେମ୍ବୁ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ। ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ଚା କଫି ମାଦକ ଦ୍ରବ୍ୟ ଏବଂ କାର୍ବନଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ ନାହିଁ। ଯଦି ବାହାରକୁ ଯିବାକୁ ପଡ଼େ ସେଥିରେ କଳା ଚଷମା ଜୋତା ଚପଲ ଓ ଧଳା ଛତା ବା ଟୋପି ବ୍ୟବହାର କରନ୍ତୁ। ସାଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ। ଭୀଷଣ ଖରାରେ ବିଶେଷ କରି ଦିନ 12 ଠାରୁ ଦିନ 3 ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବାହାରେ କାମ କରୁଥିଲେ ଛତା ବା ଟୋପି ବ୍ୟବହାର କରିବା ସହ ଓଦା ଗାମୁଛାରେ ମୁଣ୍ଡ ଓ ବେକକୁ ଘୋଡ଼େଇ ରଖନ୍ତୁ। ବନ୍ଦ ଗାଡ଼ି ଭିତରେ ଛୋଟ ପିଲାଙ୍କୁ ଛାଡ଼ି ଆସନ୍ତୁ ନାହିଁ। ଗୃହପାଳିତ ପଶୁ ପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଏବଂ ପାଣି ପିଇବାକୁ ଦିଅନ୍ତୁ। ଶାରୀରିକ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
1: मन की बात प्रधानमंत्री आकाशवाणी पर।
2: मेरी मन की बात के संबंध में अगर आप कुछ कहना चाहते हैं तो आप मन की बात आकाशवाणी संसद मार्ग नई दिल्ली अगर चिट्ठी भी भेज देंगे और कुछ सुझाव देंगे वो जरूर मुझ तक पहुंच जाएगा और मैं जरूर उसको गंभीरता से लूंगा।
1: यदि आप माननीय प्रधानमंत्री को मन की बात के लिए
0: आकाशवाणी भवानी पटना ଶୁଣନ୍ତୁ ଏଥର ସଂସ୍କୃତରେ ସମ୍ବାଦ। ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
3: ଇୟମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୂୟନ୍ତାମ୍ ପ୍ରବାଚକ ପୁନୀତ ତ୍ରିପାଠୀ। ଆଦୌ ମୁଖ୍ୟ ବାର୍ତ୍ତା। ଭାରତ ସଂଯୁକ୍ତ ରାଜ୍ୟ ଆମେରିକା ଦେଶୌ ରଣନୀତିକ ସହଭାଗିତାମ୍ ସୁଦୃଢ଼ୀକରଣାୟ ପୁନଃ ପୁଷ୍ଟିମ୍ କୃତବନ୍ତୌ। ବିଦେଶମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଶୀଘ୍ର ବ୍ୟାପାର ସନ୍ଧେଃ ଆହ୍ୱାନମ୍ ଅକରୋତ୍। ସହୈବ ରାଷ୍ଟ୍ରସ୍ୟ କୃତେ ଉର୍ଜା ଆପୂର୍ତ୍ତେଃ ବିବିଧୀକରଣେ ବଲମ୍ ଅଦଦାତ୍। ପଶ୍ଚିମବଙ୍ଗାଳରାଜ୍ୟେ ଭାରତୀୟ ଜନତା ପାର୍ଟିତି ଦଳସ୍ୟ ପ୍ରତ୍ୟାଶୀ ଦେବାଂଶୁ ପାଣ୍ଡା ଇତ୍ୟେଷଃ ଫାଲ୍ଟା ବିଧାନସଭା କ୍ଷେତ୍ରସ୍ୟ ପୁନର୍ନିର୍ବାଚନେ ମହତି ବିଜୟମ୍ ଅବାପ୍ନୋତ୍। ଆମେରିକୀୟ ବିଦେଶମନ୍ତ୍ରୀ ମାର୍କୋ ରୁବିଓ ଉକ୍ତବାନ୍ ୟତ୍ ଭାରତମ୍ ସଂଯୁକ୍ତ ରାଜ୍ୟ ଆମେରିକାୟାଃ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣେଷୁ ରଣନୀତିକ ସହଭାଗିଷୁ ଅନ୍ୟତମଃ ଅସ୍ତି ଇତି। ପ୍ରଶାସନେନ ଇବୋଲା ସଂକ୍ରମଣସ୍ୟ ପ୍ରକୋପମ୍ ଦୃଷ୍ଟ୍ୱା ସର୍ୱେ ଭାରତୀୟ ନାଗରିକାଃ କାଙ୍ଗୋ ୟୁଗାଣ୍ଡା ତଥା ଦକ୍ଷିଣ ସୁଡାନ୍ ଦେଶେଷୁ ଅନାବଶ୍ୟକ ଯାତ୍ରାମ୍ ନ କର୍ତ୍ତୁମ୍ ପରାମର୍ଶ ପ୍ରଦତ୍ତଃ। ପାକିସ୍ତାନସ୍ୟ ବଲୁଚସ୍ତାନ ପ୍ରାନ୍ତସ୍ୟ କ୍ୱେଟାନଗରେ ରେଳମାର୍ଗସ୍ୟ ସମୀପେ ଜାତେ ବିସ୍ଫୋଟେ 24 ଜନାଃ ମୃତାଃ। ଅପି ଚ ଆଇପିଏଲ୍ କ୍ରିକେଟ୍ କ୍ରୀଡାୟାମ୍ ଅଦ୍ୟ କୋଲକାତା ନାଇଟ୍ ରାଇଡର୍ସ ଦଳମ୍ ଦିଲ୍ଲୀ କ୍ୟାପିଟାଲ୍ସ ଦଳେନ ସହ କୋଲକାତା ସ୍ଥିତେ ଇଡନ୍ ଗାର୍ଡନ୍ସ କ୍ରୀଡାଙ୍ଗଣେ ପ୍ରତିସ୍ପର୍ଧାମ୍ କରିଷ୍ୟତି। ଅଥ ବାର୍ତ୍ତାଃ ବିସ୍ତରେଣ। ଡକ୍ଟର ଏସ୍ ଜୟଶଙ୍କର ମାର୍କୋ ରୁବିଓ ଚୋଭୌ ଅଦ୍ୟ ନବଦିଲ୍ଲୀନଗରେ ଅନେକ ବିଷୟେଷୁ ଚର୍ଚ୍ଚାମ୍ ଅକୁରୁତାମ୍। ଉଭୌ ଭାରତ ଆମେରିକା ସାମରିକ ସହଭାଗିତାମ୍ ମହତ୍ତ୍ୱପୂର୍ଣ୍ଣାମ୍ ଅବଦତାମ୍। ତାଭ୍ୟାମ୍ ଉକ୍ତମ୍ ୟତ୍ ଏଷା ସହଭାଗି

ଆଦିବାସୀ ଗୀତ କ୍ରମରେ ଶୁଣୁଥିଲେ ବଳିରାମ ଓରାମ ଏବଂ ସାଥୀ ପରିବେଷଣ କରିଥିବା ଓରାମ ଗୀତ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେକରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆସନ୍ତାକାଲି ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ତ୍ରୁଟିଶୂନ୍ୟ ପୁନଃ ମୂଲ୍ୟାୟନ ପ୍ରକ୍ରିୟା ସୁନିଶ୍ଚିତ କରିବାକୁ ବିଶେଷଜ୍ଞ ଦଳ ନିୟୋଜିତ କରିବା ଲାଗି ସିବିଏସ୍ଇକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ମାନସିକ ରୋଗ ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ସ୍କିଜୋଫ୍ରେନିଆ ଦିବସ। ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରଭାବକୁ ଦୃଷ୍ଟିରେ ରଖି ଶ୍ରମିକମାନଙ୍କୁ ପୂର୍ବାହ୍ନ 11:00 ଅପରାହ୍ନ 3:00 ପର୍ଯ୍ୟନ୍ତ କାର୍ଯ୍ୟରେ ନିୟୋଜିତ ନ କରିବାକୁ ପୂର୍ତ୍ତ ବିଭାଗର ପରାମର୍ଶ। ଗରମ ଓ ଗୁଳୁଗୁଳି ବୃଦ୍ଧି ପାଇବା ନେଇ 18 ଜିଲ୍ଲାକୁ ସତର୍କ ସୂଚନା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିବେ। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ସମାରୋହରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବିଜେତାଙ୍କୁ ପୁରସ୍କୃତ କରାଯିବ। ଚଳିତ ବର୍ଷ ମୋଟ 131 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯିବ। ଏଥିରେ 5 ଜଣଙ୍କୁ ପଦ୍ମବିଭୂଷଣ, 13 ଜଣଙ୍କୁ ପଦ୍ମଭୂଷଣ ଏବଂ 113 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ଓଡ଼ିଶାରୁ ଚରଣ ହେମ୍ବ୍ରମ, ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ଏ ସମ୍ପର୍କରେ ମହେନ୍ଦ୍ର କୁମାର ମିଶ୍ର କୁହନ୍ତି,
1: बचपना में मैं आदिवासी कल्चर में ही अपने को अनुकूलित किया था, इसलिए मुझे जो अपॉर्चुनिटी मिला वो मेरे आदिवासी लोक संगीत, लोक नृत्य और लोक साहित्य की ओर प्रेरित किया। पद्मश्री सम्मान मिलने के बाद

0: ଦଳନ ରଥର 9ଟି ଏବଂ ନନ୍ଦିଘୋଷ ରଥର 11ଟି 14 ନାହାକା ଚୌପଟ ପରେ ଅଷ୍ଟକୋଣୀ ଆଂଶ ମରାମତି କାର୍ଯ୍ୟ ଶେଷ ହୋଇଛି। ରୂପକାର ସେବକମାନେ ତିନି ରଥର 8ଟି ଲେଖାଏଁ ତୀଖଗୁଜରେ ସିଂହ ବିରାଳ ରୂପ ଖୋଦେଇ କରୁଛନ୍ତି। ଓଝା ସେବକମାନେ ତିନି ରଥର ଅକକଣ୍ଟା ଦଣ୍ଡାକଣ୍ଟା ଓ ବେଦୀ ସିଂହାସନର ପ୍ରସ୍ତୁତି ପାଇଁ କଣ୍ଟା ପ୍ରସ୍ତୁତ ଜାରି ରଖିଛନ୍ତି। ସୂଚନା ଅନୁସାରେ ଆସନ୍ତା ଜୁନ୍ 29 ତାରିଖରେ ଦେବସ୍ନାନ ପୂର୍ଣ୍ଣିମା, ଜୁଲାଇ 14ରେ ନବଯୌବନ ଦର୍ଶନ, ଜୁଲାଇ 16ରେ ରଥଯାତ୍ରା, 20 ତାରିଖରେ ହେରା ପଞ୍ଚମୀ, 24 ତାରିଖରେ ବାହୁଡ଼ା ଯାତ୍ରା, 25 ତାରିଖରେ ସୁନାବେଶ ଏବଂ 27 ତାରିଖରେ ନୀଳାଦ୍ରି ବିଜେନୀତି ସମ୍ପନ୍ନ ହେବ। ସମାଜରେ ମାନସିକ ରୋଗୀଙ୍କ ନିମନ୍ତେ ସ୍ନେହ କରୁଣା ଜାଗ୍ରତ କରିବା ସହିତ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ସିଜୋଫ୍ରେନିଆ ସଚେତନତା ଦିବସ ପାଳନ କରାଯାଉଛି। ପ୍ରତିବର୍ଷ ମଇ 24 ତାରିଖକୁ ଏହି ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ସ୍କିଜୋଫ୍ରେନିଆ ଦିବସର ବାର୍ତ୍ତା ହେଉଛି, ଆଖ୍ୟାକୁ ପୁନର୍ବିଚାର କରନ୍ତୁ, ନିଜ କାହାଣୀକୁ ଫେରିପାରନ୍ତୁ। ଶୁଣନ୍ତୁ ଏ ସମ୍ପର୍କରେ ଏକ ରିପୋର୍ଟ।
1: ସ୍କିଜୋଫ୍ରେନିଆ ହେଉଛି ଏକ ମାନସିକ ସମସ୍ୟା। ବିଶେଷ ଭାବେ ଏହା ମଣିଷର ଭାବନା, ଆବେଗ, ବ୍ୟବହାର ଏବଂ କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରିଥାଏ। ବିଶେଷଜ୍ଞଙ୍କ ମତରେ ରୋଗରେ ପୀଡ଼ିତ ବ୍ୟକ୍ତି ଅନେକ ସମୟରେ ଅସାଧାରଣ ଆଚରଣ କରିଥାନ୍ତି। ସେମାନେ କଳ୍ପନାରେ ଶବ୍ଦ ଶୁଣିବା, ଅସତ୍ୟ କଥାକୁ ସତ୍ୟ ବୋଲି ବିଶ୍ୱାସ କରିବା, ଅତ୍ୟଧିକ ଭୟଭୀତ ହେବା ଓ ସମାଜରୁ ଦୂରେଇ ରହିବା ପରି ଲକ୍ଷଣ ପ୍ରକାଶ କରିଥାନ୍ତି। ଜନ୍ମଗତ କାରଣ, ମାନସିକ ଚାପ, ପାରିବାରିକ ପରିବେଶ ଓ ମସ୍ତିଷ୍କର ରାସାୟନିକ ପ୍ରକ୍ରିୟାରେ ପରିବର୍ତ୍ତନ ଏହି ରୋଗର ମୂଳ କାରଣ ବୋଲି ବିଶ୍ୱାସ କରାଯାଏ। ସାଧାରଣତଃ ଯୁବାବସ୍ଥାରେ ରୋଗର ଲକ୍ଷଣ ଦେଖାଯାଇଥାଏ। ସଠିକ୍ ସମୟରେ ଚିକିତ୍ସା, ନିୟମିତ ଔଷଧ ଏବଂ ଡାକ୍ତରଙ୍କ ପରାମର୍ଶ ନିଆଗଲେ ଜଣେ ରୋଗୀ ସାଧାରଣ ମଣିଷ ପରି ଜୀବନଯାପନ କରିପାରିବ। ପରିବାରର ସହଯୋଗ, ସମାଜର ସକାରାତ୍ମକ ଭାବନା ଓ ମାନସିକ ସମର୍ଥନ ରୋଗୀଙ୍କ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ ବିଶ୍ୱରେ ଲକ୍ଷାଧିକ ଲୋକ ପ୍ରତିବର୍ଷ ଏହି ରୋଗରେ ପୀଡ଼ିତ ହେଉଛନ୍ତି। ମାନସିକ ସ୍ୱାସ୍ଥ୍ୟକୁ ଶାରୀରିକ ସ୍ୱାସ୍ଥ୍ୟ ପରି ସମାନ ଗୁରୁତ୍ୱ ଦେବାକୁ ଚିକିତ୍ସକମାନେ ପରାମର୍ଶ ଦେଇଛନ୍ତି। ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଆଜି ଦିନରେ ବିଭିନ୍ନ ଚିକିତ୍ସାଳୟ, ସ୍ୱାସ୍ଥ୍ୟ ସଂଗଠନ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ, ଆଲୋଚନା ଚକ୍ର ଓ ପରାମର୍ଶ ଶିବିର ଆୟୋଜନ କରାଯାଉଛି। ରୋଗ ସମ୍ପର୍କରେ କଟକ ବଡ଼ ମେଡିକାଲର ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଅଶ୍ରୁମୋଚନ ସାହୁ ଆକାଶବାଣୀକୁ କହିଛନ୍ତି,
2: ସିଜୋଫ୍ରେନିଆ ଏକ ଗୁରୁତର ମାନସିକ ରୋଗ ଯେଉଁଥିରେ ମଣିଷ ଚିନ୍ତା ଶକ୍ତିରେ ବ୍ୟାଘାତ ଘଟେ। ସନ୍ଦେହ କରିବା, ଅବାନ୍ତର କଥା ହେବା, ହସିବା, ହଠାତ୍ ରାଗିଯିବା ଇତ୍ୟାଦି ଲକ୍ଷଣ ଦେଖାଯାଏ। ସାଧାରଣତଃ 20-30 ବର୍ଷରୁ ଆରମ୍ଭ ହୁଏ। ସେମାନଙ୍କ ଭିତରେ ବୁଝିପାରନ୍ତିନି ଏ ରୋଗ ବିଷୟରେ କଣ ପାଇଁ ଆରମ୍ଭ ହେଲା, କେମିତି ହେଲା, ଏଥିପାଇଁ ଦରକାର ରୋଗ ବିଷୟ ଠିକରେ ଜାଣିବା।
1: ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣୀଆ।
0: ଓଡ଼ିଶା ବେସ୍ବଲ୍ ସଂଘ ଆନୁକୂଲ୍ୟରେ ଆଜିଠାରୁ 31ତମ ଜାତୀୟ ସବ୍ଜୁନିୟର ବେସ୍ବଲ୍ ଚାମ୍ପିୟନ୍ସିପ୍ ଆରମ୍ଭ ହୋଇଛି। ଭୁବନେଶ୍ୱରରେ ଆୟୋଜିତ ଏହି ପ୍ରତିଯୋଗିତାରେ 20ଟି ବାଳକ ଓ 18ଟି ବାଳିକା ଦଳ ଅଂଶଗ୍ରହଣ କରୁଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ, ନୂଆଦିଲ୍ଲୀରେ ଆସନ୍ତାକାଲି ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ତ୍ରୁଟିଶୂନ୍ୟ ପୁନଃ ମୂଲ୍ୟାୟନ ପ୍ରକ୍ରିୟା ସୁନିଶ୍ଚିତ କରିବାକୁ ବିଶେଷଜ୍ଞ ଦଳ ନିୟୋଜିତ କରିବା ଲାଗି ସିବିଏସ୍ଇକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଏବଂ ଗରମ ଓ ଗୁଳୁଗୁଳି ବୃଦ୍ଧି ପାଇବା ନେଇ 18ଟି ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
3: ନୂଆ କାର ଜିତିବାର ମୌକା, ୱାଓ, ବାପାଙ୍କୁ ସରପ୍ରାଇଜ ଦେବି। ଅଳ୍ପ କିଛି ତ ଡିଟେଲ୍ସ ଭରିବାର ଅଛି,
4: ରହିଯା ବୁଦ୍ଧୁ।
3: କଣ ଏଭଳି ପପ୍ଅପ୍ସ ପ୍ରତି ସାବଧାନ ରୁହ, ସ୍କାମର ପର୍ସନାଲ ଡିଟେଲ୍ସ ର ଭୁଲ ୟୁଜ୍ କରିପାରନ୍ତି। ଓ
4: ତୁ ବୁଝିଗଲୁ ନା, ରିଲାକ୍ସ।
3: କିନ୍ତୁ କାର ଜିତି ଯାଇଥିଲେ ବାପା ହୋମୱର୍କ କରାଇ ନଥାନ୍ତେ। RBI କହେ ସ୍ମାର୍ଟ ବନ, କୁଲ ରୁହ।
5: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
6: ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ଖରାଦିନେ ଗାଁକୁ ବୁଲିଯିବା ଲାଗି ସମସ୍ତଙ୍କର ଉତ୍ସୁକତା ବଢ଼ିଯାଏ। ଗାଁର ଶାନ୍ତ ସବୁଜ ପରିବେଶ, ଆମ୍ବ ଗଛରେ ଦୋଳି ବାନ୍ଧି ଝୁଲିବା, ସାଙ୍ଗସାଥୀଙ୍କ ସହ ଲୁଚକାଳି, ବାଟି, କବାଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଖେଳ ଖେଳିବା ପ୍ରତ୍ୟେକ ପିଲାଙ୍କ ପାଇଁ ପ୍ରମୁଖ ଆକର୍ଷଣ ହୋଇଥାଏ। ଗାଁର ଦେଶ ଭାରତରେ ବହୁ ବିଚିତ୍ର ବିଶେଷତ୍ୱ ଥିବା ଗାଁ ରହିଛି। ବିଦେଶରେ ବି ଏପରି ଗାଁ ଅଛି ଯାହା କଥା ଜାଣିଲେ ଆଶ୍ଚର୍ଯ୍ୟ ନ ହୋଇ ରହିପାରିବେ ନାହିଁ। ଏପରି କେତେକ ଗାଁ ସମ୍ପର୍କରେ ଆସନ୍ତୁ ଜାଣିବା। ଗାଁ କହିବା ମାନେ ତ ବିଲ, ବଣ, ପଡ଼ିଆ, ତୋଟା ଆଖି ଆଗରେ ଦେଖାଯାଏ। ତେବେ ଏହା ଏମିତି ଏକ ଗାଁର କଥା ଯେଉଁଠି ବାସିନ୍ଦାମାନେ ପାଦ ରଖିବାକୁ ମାଟି ପାଆନ୍ତି ନାହିଁ, କାରଣ ଏହି ଗାଁଟି ସମୁଦ୍ରରେ ରହିଛି। ଏଠାକାର ବାସିନ୍ଦା 24 ଘଣ୍ଟା ସମୁଦ୍ର ମଧ୍ୟରେ ରହିଥାନ୍ତି।

ଏହା ସେମାନଙ୍କର ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ଦୁନିଆ କହିଲେ ଭୁଲ ହେବ ନାହିଁ। ଚୀନର ଫୁଜିଆନ ରାଜ୍ୟରେ ଦକ୍ଷିଣ ପୂର୍ବ ସ୍ଥିତ ନିଙ୍ଗଡ଼େଠାରେ ସମୁଦ୍ର ଉପରେ ଏପରି ବସତି ଦେଖିବାକୁ ମିଳେ। ଏହାର ନାମ ସାନ୍ଡୁ ଆଓ। ସମୁଦ୍ର ଉପରେ ପ୍ରତିଷ୍ଠିତ ଏହା ବିଶ୍ୱର ଏକମାତ୍ର ଗ୍ରାମ। ଏଠାରେ ଘରଗୁଡ଼ିକ ସମୁଦ୍ର ଜଳରେ ଭାସୁଥାନ୍ତି। ପ୍ରାୟ 1300 ବର୍ଷ ପ୍ରାଚୀନ ଏହି ଗାଁର ବର୍ତ୍ତମାନର ଜନସଂଖ୍ୟା 8500 ପାଖାପାଖି। ଏମାନେ ମାଛ ଧରାଳି ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଟାଙ୍କା ଭାବେ ପରିଚିତ। ଏମାନଙ୍କୁ ଜିପ୍ସିଜ୍ ଅଫ୍ ଦ ସି ବୋଲି ବି କୁହାଯାଏ। ଶାସକଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ବହୁ ପୂର୍ବେ ଏମାନେ ଗାଁ ଛାଡ଼ି ସମୁଦ୍ରକୁ ଚାଲି ଆସିଥିଲେ। ଏପରିକି ଏମାନେ ସ୍ଥଳଭାଗକୁ କେବେ ଯାଆନ୍ତି ନାହିଁ କି ସ୍ଥଳଭାଗର ବାସିନ୍ଦାଙ୍କୁ ପସନ୍ଦ କରନ୍ତି ନାହିଁ। ସାମୁଦ୍ରିକ ଜୀବନକୁ ନେଇ ନିଜର ଜୀବିକା ନିର୍ବାହ କରନ୍ତି। ଦକ୍ଷିଣ ପଶ୍ଚିମ ଫ୍ରାନ୍ସରେ ଏପରି ଏକ ଗାଁ ରହିଛି ଯାହା ଭୁଲା ମଣିଷଙ୍କ ଗାଁ ନାମରେ ପରିଚିତ। ଏଠାରେ ପ୍ରତ୍ୟେକ ବାସିନ୍ଦା ଭୁଲିଯିବା ରୋଗ ବା ଡିମେନ୍ସିଆରେ ଆକ୍ରାନ୍ତ। ଏହି ଗାଁର ନାଁ ଲାଣ୍ଡେସ୍। ଏଠାକାର ମୁଖ୍ୟ ଛକରେ ସବୁ ପ୍ରକାର ଆବଶ୍ୟକ ଜିନିଷ ମିଳୁଥିବା ଏକ ଷ୍ଟୋର୍ ରହିଛି। ହେଲେ ଜିନିଷ ଆଣି ଟଙ୍କା ଦେବାକୁ ହୁଏ ନାହିଁ। ଏଠାକାର ବାସିନ୍ଦାଙ୍କୁ ମାଗଣାରେ ଦୋକାନ ରେସ୍ତୋରାଁ ସହ

0: ହଜାର ପାଞ୍ଚଶହ ପାଖାପାଖି। ଏମାନେ ମାଛ ଧରାଳି ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଟାଙ୍କା ଭାବେ ପରିଚିତ। ଏମାନଙ୍କୁ ଜିପ୍ସିଜ୍ ଅଫ୍ ଦ ସି ବୋଲି ବି କୁହାଯାଏ। ଶାସକଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ବହୁ ପୂର୍ବେ ଏମାନେ ଗାଁ ଛାଡ଼ି ସମୁଦ୍ରକୁ ଚାଲି ଆସିଥିଲେ। ଏପରିକି ଏମାନେ ସ୍ଥଳଭାଗକୁ କେବେ ଯାଆନ୍ତି ନାହିଁ କି ସ୍ଥଳଭାଗର ବାସିନ୍ଦାଙ୍କୁ ପସନ୍ଦ କରନ୍ତି ନାହିଁ। ସାମୁଦ୍ରିକ ଜୀବନକୁ ନେଇ ନିଜର ଜୀବିକା ନିର୍ବାହ କରନ୍ତି। ଦକ୍ଷିଣ ପଶ୍ଚିମ ଫ୍ରାନ୍ସରେ ଏପରି ଏକ ଗାଁ ରହିଛି ଯାହା ଭୁଲା ମଣିଷଙ୍କ ଗାଁ ନାମରେ ପରିଚିତ। ଏଠାରେ ପ୍ରତ୍ୟେକ ବାସିନ୍ଦା ଭୁଲିଯିବା ରୋଗ ବା ଡିମେନ୍ସିଆରେ ଆକ୍ରାନ୍ତ। ଏହି ଗାଁର ନାଁ ଲାଣ୍ଡେସ୍। ଏଠାକାର ମୁଖ୍ୟ ଛକରେ ସବୁ ପ୍ରକାର ଆବଶ୍ୟକ ଜିନିଷ ମିଳୁଥିବା ଏକ ଷ୍ଟୋର୍ ରହିଛି, ହେଲେ ଜିନିଷ ଆଣି ଟଙ୍କା ଦେବାକୁ ହୁଏ ନାହିଁ। ଏଠାକାର ବାସିନ୍ଦାଙ୍କୁ ମାଗଣାରେ ଦୋକାନ, ରେସ୍ତୋରାଁ ସହ ଥିଏଟର ଯିବା ପରି ବିଭିନ୍ନ କାର୍ଯ୍ୟକଳାପରେ ସାମିଲ ହେବାକୁ ଉତ୍ସାହିତ କରାଯାଇଥାଏ। ଅସଲରେ ଗବେଷଣା ପାଇଁ ବୋର୍ଡୋ ବିଶ୍ୱବିଦ୍ୟାଳୟର ଗବେଷକମାନଙ୍କ ଦଳ ଏହି ଗାଁ ପ୍ରତିଷ୍ଠା କରିଛନ୍ତି। ଏଠାରେ ଆଲଜାଇମର ଏବଂ ଡିମେନ୍ସିଆ ଆକ୍ରାନ୍ତ ରୋଗୀମାନଙ୍କୁ ରଖାଯାଇଛି। କୌଣସି ଚିନ୍ତା ନକରି ସ୍ୱାଧୀନ ଜୀବନ ଜିଇଁବାରେ ସେମାନଙ୍କୁ ଆରୋଗ୍ୟ ମିଳିପାରୁଛି କି ନାହିଁ ସେ ସଂକ୍ରାନ୍ତରେ ଏଠାରେ ଗବେଷଣା କରାଯାଉଛି। ଏହାର ନେତୃତ୍ୱ ନେଉଥିବା ପ୍ରଫେସର ପ୍ରତି ଛଅ ମାସରେ ଆସି ଗ୍ରାମବାସୀଙ୍କ ସହ ଆଲୋଚନା କରିଥାନ୍ତି। 120 ଜଣ ସ୍ମୃତି ବିଭ୍ରମ ଆକ୍ରାନ୍ତ ରୋଗୀଙ୍କ ସହ ସେତିକି ସଂଖ୍ୟାରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ବି ଏହି ଗାଁରେ ରହୁଛନ୍ତି। ଏଠାରେ ଗ୍ରାମବାସୀଙ୍କ ପାଇଁ କିଣାକିଣି, ସଫେଇ ଆଦି କାମ ପାଇଁ କୌଣସି ସମୟ ଧାର୍ଯ୍ୟ କରାଯାଇ ନାହିଁ। ସେମାନେ ନିଜ ଇଚ୍ଛାରେ ଏସବୁ କରିପାରୁଛନ୍ତି ଏବଂ ବିନା ଚିନ୍ତାରେ ରହିବା ଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି ବୋଲି ଗବେଷକମାନେ ଜଣାଇଛନ୍ତି। ଇରାନର ଅଜରବୈଜାନ ଅନ୍ତର୍ଗତ ଏକ ଗାଁ ହେଉଛି କାଣ୍ଡବନ୍। ଏଠାକାର ବିଶେଷତ୍ୱ ହେଲା ଲୋକେ ଘର ବଦଳରେ ଉଇ ହୁଙ୍କା ପରି ଗୁମ୍ଫାରେ ରହିଥାନ୍ତି। ଗାଁର ଲୋକସଂଖ୍ୟା କିଛି କମ୍ ନୁହେଁ। ପ୍ରାୟ 600 ବାସିନ୍ଦା ରହୁଥିବା ଏ ଗାଁର ଘରଗୁଡ଼ିକ ଆଗ୍ନେୟଗିରିରୁ ଲାଭା ଉଦ୍ଗିରଣ ପରେ ବାହାରୁଥିବା ପାଉଁଶରେ ନିର୍ମିତ ହୋଇଛି। ଏହି କୋଣାକାର ଘରଗୁଡ଼ିକୁ କୌଣସି ଉଚ୍ଚସ୍ଥାନରୁ ଦେଖିଲେ ଉଇ ହୁଙ୍କା ପରି ଦେଖାଯାଇଥାଏ। ଏଠାକାର ବାସିନ୍ଦାମାନେ ଦାବି କରନ୍ତି ସେମାନଙ୍କର ଏହି ଘରଗୁଡ଼ିକ ପ୍ରାୟ 700 ବର୍ଷ ପୁରୁଣା। ସ୍ଥାନୀୟ ଭାଷାରେ ଏହି ଘରକୁ କାରନ୍ ବୋଲି କୁହାଯାଏ, ଯାହାର ଅର୍ଥ ମହୁମାଛିଙ୍କ ବସା। ମଙ୍ଗୋଲ ସେନାବାହିନୀ ଭୟରେ ଲୋକେ ଏଠାରେ ଗୁମ୍ଫାଗୁଡ଼ିକରେ ଆଶ୍ରୟ ନେବା ସମୟରୁ ଏହି ଘର ନିର୍ମିତ ହୋଇଥିବା କୁହାଯାଏ। କିଛି ବର୍ଷ ହେବ ଲୋକମାନେ ନିଜ ନିଜ ଘରର ଆକାର ବଢ଼ାଇବା ସହିତ ଏହାକୁ 2 ତଥା 4 ମହଲା ବିଶିଷ୍ଟ କରୁଛନ୍ତି। ଆରାମଦାୟକ ବ୍ୟବସ୍ଥାରେ ସୁସଜ୍ଜିତ କରିବା ଲାଗି ମଧ୍ୟ ଚେଷ୍ଟା ଚଳାଇଛନ୍ତି। ଗୁମ୍ଫା ଭଳି ଘର ହୋଇଥିବାରୁ କେତେକ ସ୍ଥାନରେ ତାପମାତ୍ରା ଆପେ ନିୟନ୍ତ୍ରିତ ହୋଇଥାଏ, ତେଣୁ ଶୀତ କିମ୍ବା ଖରାଦିନେ କୌଣସି ସମସ୍ୟା ହୁଏ ନାହିଁ। ଖାତ ଭିତରେ ବସତି। ହଁ, ଆମେରିକା ପରି ବିକଶିତ ଦେଶରେ ଏପରି ଏକ ଗାଁ ରହିଛି ଯେଉଁଠିକି ଚିଠି ନେବା ଆଣିବା ଲାଗି ଦୀର୍ଘଦିନ ସମୟ ଲାଗେ। ସେଠାରେ ଲୋକେ ଭୂପୃଷ୍ଠରୁ 700 ଫୁଟ ତଳେ ବେଶ ଆରାମରେ ଜୀବନ ବିତାଉଛନ୍ତି। ହୱାସୁ କ୍ୟାନିୟନ୍ ନିକଟରେ ଏକ ଗଭୀର ଖାତ ମଧ୍ୟରେ ଥିବା ଏହି ସ୍ଥାନଟି ସୁପାଇ ଗ୍ରାମ ନାମରେ ପରିଚିତ। ଏଠାରେ ଆମେରିକାର ମୂଳ ବାସିନ୍ଦା ଲୋହିତ ଭାରତୀୟମାନେ ରହୁଥିବା କୁହାଯାଏ। ବାସିନ୍ଦାମାନଙ୍କର ଆଧୁନିକ ପରିବେଶ ସହ କୌଣସି ସମ୍ପର୍କ ନାହିଁ। ଏହା ହୱାସୁପାଇ ଜନଜାତିଙ୍କର ରାଜଧାନୀ ନାମରେ ପରିଚିତ। ଏଠାକୁ ଆସିବା ଲାଗି କଣ୍ଟାବୁଦା ଅଙ୍କାବଙ୍କା ଘାଟି ରାସ୍ତା ଅତିକ୍ରମ କରି ଆସିବାକୁ ହୋଇଥାଏ। ପ୍ରତିବର୍ଷ ହୱାସୁପାଇ ଜନଜାତି ପରିଷଦଠାରୁ ଅନୁମତି ନେଇ ପ୍ରାୟ 20,000 ପର୍ଯ୍ୟଟକ ଏହି ଗାଁକୁ ଦେଖିବା ଲାଗି ଆସନ୍ତି।
1: ଶୁଣିଲେ ଜନଜୀବନ ସମ୍ବାଦ, ଉପସ୍ଥାପନା ଲହରିକା ପଟ୍ଟନାୟକ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

0: 8 କୋଟି ଟଙ୍କା ଖର୍ଚ୍ଚ ଥି ତିଆରି ହେବାକେ ଥିବା ଅତିଥି ଭବନ ସହିତ ଦୁଇଟା ସଡ଼କ ପ୍ରକଳ୍ପର ଶିଳାନ୍ୟାସ ହୋଇଛେ। ଲଖନପୁର ବ୍ଲକ କାର୍ଯ୍ୟାଳୟ ପରିସରନ 6 କୋଟି ଟଙ୍କା ଖର୍ଚ୍ଚ ଥି ତିଆରି ବହୁତଟି ପ୍ରକଳ୍ପର ଲୋକାର୍ପଣ ସହିତ ନୂଆକରି ତିଆରି ହୋଇଥିବା ଅତିରିକ୍ତ ବ୍ଲକ କାର୍ଯ୍ୟାଳୟ ଉଦ୍ଘାଟନ କରାଯାଇଛେ। ଏତା ଋତୁରୁ ସାଧାରଣ ଲୋକର ଅଭିଯୋଗ ଶୁଣିକରି ସମସ୍ୟାର ଜଲ୍ଦି ସମାଧାନ କରିବାର ଲାଗି ମନ୍ତ୍ରୀ ଶ୍ରୀ ପୂଜାରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। 2 ବଛରିଆ ବିଏଡ୍ ପାଠ୍ୟକ୍ରମ ଲାଗି ଆଇବା 31 ତାରିଖ ଦିନ ପ୍ରବେଶିକା ପରୀକ୍ଷା ହେବା। ଜୁନ୍ 3 ତାରିଖ ଦିନ ବିଏଚ୍ଏଡ୍ ହିନ୍ଦୀ ଆଉ ଏମ୍ଏଡ୍ ପାଠ୍ୟକ୍ରମ ଲାଗି ପ୍ରବେଶିକା ପରୀକ୍ଷା ହେବା। ଏଥିଲାଗି ରାଜ୍ୟ ଚୟନ ବୋର୍ଡ ଏସ୍ଏସ୍ବି ତରଫୁ ବିଜ୍ଞପ୍ତି ବାହାରିଛି। 31 ତାରିଖ ସକାଳ 10ରୁ 12 ବଜେ ତକ ବିଏଡ୍ ପରୀକ୍ଷା ହେବାର ଥିବାର ବେଳେ ଜୁନ୍ 3 ତାରିଖ 10ରୁ 12 ବଜେ ତକ ବିଏଚ୍ଏଡ୍ ହିନ୍ଦୀ ପରୀକ୍ଷା ଆଉ ଉପରବେଳା 3ରୁ 5 ବଜେ ତକ ଏମ୍ଏଡ୍ ପରୀକ୍ଷା ହେବା। ଆଇବା 27 ତାରିଖ ଦିନର 1 ବଜେନୁ ଛାତ୍ରଛାତ୍ରୀମାନେ ଏସ୍ଏସ୍ବିର ୱେବ୍ସାଇଟ୍ରୁ ଏଡ୍ମିଟ୍ କାର୍ଡ଼ ଡାଉନ୍ଲୋଡ଼୍ କରିପାରିବେ। ସୂଚନା ଅନୁସାରେ ଆଇବା ଜୁନ୍ 4 ତାରିଖ ପ୍ରବେଶିକା ପରୀକ୍ଷାର ଉତ୍ତରପତ୍ର ବାହାରବା। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଲାଗି 3 ରଥର 21ଟା ଅଖ ତିଆରି କାମ ଶେଷ ହୋଇଛି। ଆଘନୁ 3ଟା ରଥର 42ଟା ଚକା ତିଆରି କାମ ଶେଷ ହୋଇଥିଲା। ସୂଚନା ଅନୁସାରେ 3 ରଥର 20 ଫୁଟ ଲମ୍ବା 14ଟା ଲେଖା 14 ନାହାକା ଖମ୍ବ ତିଆରି କାମ ଜାରି ରହିଛି। ଏହା ଦେତକ ତାଳଧ୍ୱଜ ରଥର 8ଟା ଦର୍ପଦଳନ ରଥର 9ଟା ଆଉ ନନ୍ଦିଘୋଷ ରଥର 11ଟା 14 ନାହାକା ଚୌପଟ ଉତ୍ତରୁ ଅଷ୍ଟକୋଣୀ ଆଂଶ ମରାମତି କାମ ଶେଷ ହୋଇଛି। ରୂପକାର ସେବକମାନେ 3 ରଥର 8ଟା ଲେଖା ତୀଖ ଗୁଜଥି ସିଂହ ବିରାଳ ରୂପ ଖୁଦେଇ କରୁଛନ୍। ଓଝା ସେବକମାନେ 3 ରଥର ଅଖ କଣ୍ଟା ଦଣ୍ଡା କଣ୍ଟା ଆଉ ବେଦୀ ସିଂହାସନ ପ୍ରସ୍ତୁତି ଲାଗି କଣ୍ଟା ତିଆରି କରୁଛନ୍। ଓଡ଼ିଶାର ଆଘର ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କର ଆଜି ଜନ୍ମବାର୍ଷିକୀ ପାଳନ କରାଯାଉଛି। 1920 ମସିହା ମେ ମାସର 24 ତାରିଖ ଜନ୍ମ ହୋଇଥିବା ନୀଳମଣି ରାଉତରାୟ ଜନତା ପାର୍ଟିର ପ୍ରାର୍ଥୀ ଭାବେ 1977 ମସିହା ଓଡ଼ିଶାର ପହିଲା ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଥିଲେ। 1999 ମସିହା ଲୋକସଭାକୁ ନିର୍ବାଚିତ ହେବା ଋତୁରୁ ସେ ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ଆଉ ଜଙ୍ଗଲ ଆଉ ପରିବେଶ ମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ କନବର୍ଦ୍ଧନ ସିଂହଦେଓ ଆଉ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଆଘର ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ପୃଥିବୀର ସବୁଠୁ ବଡ଼ ଅଣ୍ଡାଦାନ ସ୍ଥଳୀ ଭାବେ ପରିଚିତ କେନ୍ଦ୍ରାପଡ଼ା ଜିଲ୍ଲାର ଗହିରମଥା ଇଲାକାନ ଇ ବଛର ଅଲିଭ୍ ରିଡ୍ଲି କେଞ୍ଚୁମାନେ ଅଣ୍ଡା ନାଇଁ ଦେଇକରି ଫେରିଯାଇଥିବାର ଜଣାପଡ଼ିଛି। ଫି ବଛର ଭିନ୍ ଭିନ୍ ପ୍ରଜାତିର କେଞ୍ଚୁମାନେ ଧାରି ଜାଗାନ ସମୂହ ଅଣ୍ଡାଦାନ କରୁଥିବାବେଳେ ଅଲିଭ୍ ରିଡ୍ଲେ ପ୍ରଜାତିର କେଞ୍ଚୁ ବଙ୍ଗୋପସାଗରର ଓଡ଼ିଶା ସମୁଦ୍ରଖଣ୍ଡି ଇଲାକାକେ ଅଣ୍ଡା ଦେବାର ଲାଗି ଆଏସନ୍। ହେଲେ ଇ ବଛର ଅଣ୍ଡା ନାଇଁ ଦେଇକରି ସମୁଦ୍ର ଭିତରକେ ଫେରିଯିବାର ଘଟଣା ଆଚମ୍ବିତ କରିଛି। 2014 ମସିହା ଏନ୍ତା ଘଟଣା ଘଟିଥିଲା। ଇ ବଛର ତାପମାତ୍ରା ଓ ଏତକା ବଢ଼ିଥିବାର ଲାଗି ଅଣ୍ଡାଦାନ ସମ୍ଭବ ନାହିଁ ହୋଇଥିବାରୁ ଅନୁମାନ କରାଯାଉଛି। ମାନସିକ ରୋଗୀମାନଙ୍କୁ ସ୍ନେହ କରୁଣା ଦୟା ଦେଖାବାର ସହିତ ଲୋକର ଭିତରେ ସଚେତନତା ସୃଷ୍ଟି କରିବାର ଉଦ୍ଦେଶ୍ୟ ଫି ବଛର ମେ 24 ତାରିଖ ବିଶ୍ୱ ସିଜୋଫ୍ରେନିଆ ଦିବସ ଭାବେ ପାଳନ କରାଯାଉଛି। ସିଜୋଫ୍ରେନିଆ ହେଉଛି ଗୋଟିଏ ମାନସିକ ସମସ୍ୟା। ଏଇଟା ମନୁଷ୍ୟର ଭାବନା ଆବେଗ ବ୍ୟବହାର ଆର୍ କାର୍ଯ୍ୟଦକ୍ଷତାକେ ବିଶେଷ ଭାବେ ପ୍ରଭାବିତ କରିଥିସି। ମସ୍ତିଷ୍କ ଖାସ କରି ଡୋପାମିନ୍ ରାସାୟନିକ ତତ୍ତ୍ୱର ମାତ୍ରା ବଢ଼ିଲେ ଇ ବେମାର ହୋଇଥିସି। ଜବର ଖରାକେ ନଜରଥି ରଖିକରି ଦିନର 11 ବଜେନୁ ଉପରବେଲା 3 ବଜେ ତକ ଶ୍ରମିକମାନଙ୍କୁ କାମଥି ନାଇଁ ଲଗାବାରକେ ପୂର୍ତ୍ତ ବିଭାଗ ତରଫୁ ନିର୍ଦ୍ଦେଶ ଜାରି କରାଯାଇଛି। ପୂର୍ତ୍ତ ବିଭାଗର ଇଆଇସି ସବୁ ଜୋନ୍ର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଅଧୀକ୍ଷଣ ଯନ୍ତ୍ରୀମାନଙ୍କୁ ଇ ବାବଦେ ଚିଠି ଲେଖିଛନ୍। ଜବର ତାତି ଆଉ ଗୁଳୁଗୁଳିକେ ନେଇକରି ଲୋକ ସତର୍କ ରହିବା ଲାଗି ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ଖାସ୍ କରି ସକାଳ 11 ବଜେନୁ ଉପରବେଲା 3 ବଜେ ଭିତରେ ଘରେ ରହିବାରକେ ଶ୍ରୀ ପୂଜାରୀ କହିଛନ୍। ଦରକାର ହେଲେ ପାଏନ୍ ଉଦା ଗାମଛା ସାଙ୍ଗେ ନେବାର ଲାଗି ଭିଲ୍ ଶ୍ରୀ ପୂଜାରୀ ପରାମର୍ଶ ଦେଇଛନ୍।
1: ଅତି ଜରୁରୀ କାମ ନ ପଡ଼ିଲେ ଘରୁ ବାହାର ନାହିଁ। ଯେଉଁମାନେ ଶ୍ରମିକମାନେ ସେମାନଙ୍କୁ ମଧ୍ୟ ପରାମର୍ଶ ଦିଆଯାଇଛି, ମାଲିକମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। 11ଟାରୁ 3ଟା ପର୍ଯ୍ୟନ୍ତ କର୍ମକ୍ଷେତ୍ର ଶ୍ରମିକମାନଙ୍କର କର୍ମ ବନ୍ଦ ରହିବ, ପୁଣି 3ଟା ପରେ ଆରମ୍ଭ ହୋଇପାରେ। ଅତି ଆବଶ୍ୟକ ପଡ଼ିଲେ ଘରୁ ବାହାରିଲେ ସ୍ୱଚ୍ଛ ପିଇବା ପାଣି ନେଇକରି ବାହାରନ୍ତୁ ଓ ମୁଣ୍ଡରେ ଓଦା ଗାମୁଛା ନେଇକରି ବାହାରନ୍ତୁ। କଳା ଚଷମା ବ୍ୟବହାର କରିବା ପାଇଁ ଚେଷ୍ଟା କରନ୍ତୁ। ବାଟଯାକର ପିଇବା ପାଣି ବ୍ୟବସ୍ଥା ମଧ୍ୟ ପିଆର୍ ଡିପାର୍ଟମେଣ୍ଟ, ମ୍ୟୁନିସିପାଲିଟି, ସେମାନେ ଅର୍ବାନ୍ ଡିପାର୍ଟମେଣ୍ଟ ସେମାନେ ମଧ୍ୟ କରୁଛନ୍ତି। ମାଲ ପରିବହନ ଗାଡ଼ିମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। 11ରୁ 3ଟା ଭିତରେ ରାସ୍ତା ମାଲ ପରିବହନ ଗାଡ଼ି ରହିବ ନାହିଁ, ତେଣୁ ମୋଟାମୋଟି ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି। 2 ତାରିଖ ପର୍ଯ୍ୟନ୍ତ ଏଭଳିଆ ଅବସ୍ଥା ଓଡ଼ିଶାର ବିଭିନ୍ନ ଜାଗାରେ ହେବ, ତେଣୁ 2 ତାରିଖ ପର୍ଯ୍ୟନ୍ତ ସତର୍କ ସୂଚନା।
0: ରାଜ୍ୟ ଏବେ 5 ଦିନ ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍। ଦିନର ତାପମାତ୍ରାଥି କେନ୍ସି ପରିବର୍ତ୍ତନ ନାଇଁ ହୁଏ। ସମୁଦ୍ର ଖଣ୍ଡି ଜିଲ୍ଲାମାନଙ୍କେ ତାପମାତ୍ରା ବଢ଼ବାର ସହିତ ଅତ୍ୟଧିକ ଗୁଳୁଗୁଳି ହେବା। ସିଆଡ଼େ ଓଡ଼ିଶାକେ ମୌସୁମୀ ଆସବାର ବାବଦେ କେନ୍ସି ପୂର୍ବାନୁମାନ ନାଇଁ କରାଯିବ ବୋଲି ଶ୍ରୀ ମହାପାତ୍ର।

କହିଛନ୍। ଶେଷ ମୁଖ୍ୟ ଖବର ଫେରଘାଏ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଇବାକାଲ 2026 ବଛର ଲାଗି ପ୍ରଦାନ କରିବେ ପଦ୍ମ ପୁରସ୍କାର। ଶ୍ରୀମନ୍ଦିର ରତ୍ନଭଣ୍ଡାର ଗନ୍ତିମନ୍ତି କାମ ଆଇଷ୍ଠାନ ହେଲା ବନ୍ଦ। ଭକ୍ତମାନେ ଭିତର କାଠ ପାଶୁ ମହାପୁରୁମାନଙ୍କୁ କରୁଛନ୍ ଦର୍ଶନ। ବିଷକ୍ରିୟା ହୋଇଥିବା ଖାଦ୍ୟ ଖାଇକରି ସୁନ୍ଦରଗଡ଼ ଜିଲ୍ଲା ନୂଆଡିହି ଗାଁର ଚାରି ଜଣଙ୍କର ଗଲା ଜୀବନ। ଆଉ ରାଇଜେ ହେଉଥିବା ଖରା ଆଉ ଗୁଳୁଗୁଳି ଲାଗି ଲୋକଙ୍କୁ ସତର୍କ ରହିବାକେ ପରାମର୍ଶ ଦେଲେ ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।

ଏବଂ ଜାତୀୟ ସ୍ୱାର୍ଥକୁ ଆଗେଇ ନେବା ଲାଗି ଭାରତ ପ୍ରୟାସ ଜାରି ରଖିଛି ବୋଲି ସେ କହିଛନ୍ତି। ଭାରତ ସର୍ବଦା ଶାନ୍ତି ଏବଂ ଭାରତୀୟଙ୍କ ବଂଶୋଦ୍ଭବଙ୍କ ମଙ୍ଗଳ ଚାହେଁ। ଡକ୍ଟର ଜୟଶଙ୍କର କହିଛନ୍ତି ଉଭୟ ଦେଶ ମଧ୍ୟରେ ଜନସମ୍ପର୍କ ବଜାୟ ରଖିବା ଦିଗରେ ସେ ଗୁରୁତ୍ୱ ପ୍ରଦାନ କରିବା ସହ ଆଇନ ମୁତାବକ ଯାତାୟତ ପ୍ରଭାବିତ ନ ହେବା ଲାଗି କହିଛନ୍ତି। ଆମେରିକା ବୈଦେଶିକ ମନ୍ତ୍ରୀ ଶ୍ରୀ ରୁବିଓ କହିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକା ଏକବିଂଶ ଶତାବ୍ଦୀ ପାଇଁ ଦେଶ ଦେଶ ମଧ୍ୟରେ ପ୍ରବାସୀଙ୍କ ଯାତାୟତ ବ୍ୟବସ୍ଥାକୁ ଆଧୁନିକୀକରଣ କରିଛି। ଭାରତକୁ ଆମେରିକା ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଭାଗିଦାରୀ ରାଷ୍ଟ୍ର ଭାବେ ଗୁରୁତ୍ୱ ପ୍ରଦାନ କରେ ବୋଲି ସେ କହିଛନ୍ତି। ଉଭୟ ରାଷ୍ଟ୍ର ରଣନୀତିକ ଭାଗିଦାରୀ ସମ୍ପର୍କର ନୂତନ ପରିଭାଷା ଦେବା ଲାଗି ସର୍ବଦା ଚେଷ୍ଟିତ ବୋଲି ସେ କହିଛନ୍ତି। ଶ୍ରୀ ରୁବିଓ କହିଛନ୍ତି ଉଭୟ ଦେଶ ଶକ୍ତି କ୍ଷେତ୍ରରେ ରଣନୀତିକ ଭାଗିଦାରୀ ସମ୍ପର୍କ ବଜାୟ ରଖିବା ଲାଗି ସହମତି ପ୍ରକାଶ କରିଛନ୍ତି। ଆସନ୍ତା ମଙ୍ଗଳବାର 26 ଦିନ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏଥିରେ ଡକ୍ଟର ଜୟଶଙ୍କରଙ୍କ ସହିତ ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ଅଂଶଗ୍ରହଣ କରିବେ। ପଶ୍ଚିମବଙ୍ଗର ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ସାନି ଭୋଟ୍ଗ୍ରହଣରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଦେବାଂଶୁ ପଣ୍ଡା ବିଜୟୀ ହୋଇଛନ୍ତି। ବିଜେପି ପ୍ରାର୍ଥୀ ଦେବାଂଶୁ ପଣ୍ଡା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ 1,09,000 ଭୋଟ୍ରେ ଆଗୁଆ ରହି ଏହି ବିଜୟ ହାସଲ କରିଛନ୍ତି। କମ୍ୟୁନିଷ୍ଟ ପାର୍ଟିର ଶମ୍ଭୁନାଥ କୁର୍ମୀ 40,600 ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ କଂଗ୍ରେସ ପ୍ରାର୍ଥୀ ଅବଦୁଲ ରଜାକ ତୃତୀୟ ଏବଂ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଜାହାଙ୍ଗୀର ଖାଁ ଚତୁର୍ଥ ସ୍ଥାନରେ ରହିଛନ୍ତି। ପଶ୍ଚିମବଙ୍ଗର ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ମତଦାନରେ ଅନିୟମିତତା ଅଭିଯୋଗ ଯୋଗୁଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସେଠାରେ ପୁନଃ ଭୋଟ୍ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଗତ 21 ତାରିଖରେ ସେଠାରେ ସାନି ମତଦାନ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପରୀକ୍ଷାର ପୁନଃ ମୂଲ୍ୟାୟନ ପ୍ରକ୍ରିୟାକୁ ତ୍ରୁଟିଶୂନ୍ୟ ଏବଂ ସ୍ୱଚ୍ଛ କରିବା ଲାଗି ଆଇଆଇଟି ମାଡ୍ରାସ୍ ଏବଂ ଆଇଆଇଟି କାନପୁରର ପ୍ରଫେସର ଏବଂ ବୈଷୟିକ ବିଶେଷଜ୍ଞମାନଙ୍କୁ ନେଇ ଗଠିତ ଏକ ଦଳକୁ ନିୟୋଜିତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ସିବିଏସ୍ଇ ଫଳାଫଳ ପରବର୍ତ୍ତୀ ସେବା ପୋର୍ଟାଲରେ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ପକ୍ଷରୁ ମୂଲ୍ୟାଙ୍କନ ନେଇ ସୃଷ୍ଟି ହୋଇଥିବା ଉଦ୍ବେଗକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଆଇଆଇଟି ମାଡ୍ରାସ୍ ଏବଂ ଆଇଆଇଟି କାନପୁରର ବିଶେଷଜ୍ଞ ଦଳ ପୋର୍ଟାଲ ବ୍ୟବସ୍ଥାର ଅତ୍ୟାଧୁନିକ ବୈଷୟିକ କୌଶଳ କାର୍ଯ୍ୟକାରୀ କରିବେ ଏବଂ ସେମାନେ ପୋର୍ଟାଲର ସ୍ଥିରତା ନେଇ ପରୀକ୍ଷା ନିରୀକ୍ଷା କରିବେ। ଏହି ଦଳ ମୋଟାମୋଟି ଆଇଟି ଭିତ୍ତିଭୂମିର ସମସ୍ତ କାର୍ଯ୍ୟ ତଦାରଖ କରିବେ। ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଆଜି ଏକ ରେଳ ଲାଇନ୍ରେ ଶକ୍ତିଶାଳୀ ବିସ୍ଫୋରଣ ଘଟି 24 ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି। ରାଜଧାନୀ ସହର କ୍ୱେତା ନିକଟବର୍ତ୍ତୀ ଚମନ ଫାଟକ ରେଳଷ୍ଟେସନଠାରେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ଟ୍ରେନ୍ଟି ଆଂଶିକ କ୍ଷତି ହୋଇଥିବାବେଳେ ନିକଟରେ ଥିବା 10 ଗାଡ଼ି ନଷ୍ଟ ହୋଇଯାଇଛି। ଦୁର୍ଘଟଣା ପରେ କ୍ୱେତା ସରକାରୀ ହସ୍କିଟାଲରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଥିଲା ଏବଂ ସେଠାକାର ସମସ୍ତ ଡାକ୍ତର ଓ ମେଡିକାଲ କର୍ମକର୍ତ୍ତାଙ୍କୁ ଆହତଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ବେଲୁଚି ଲିବରେସନ ଆର୍ମି ବିଏଲ୍ଏର ମାଜିଦ୍ ବ୍ରିଗେଡ୍ ଏହି ଘଟଣା ପାଇଁ ନିଜକୁ ଦାୟୀ କରିଛନ୍ତି। ବିଏଲ୍ଏ ପକ୍ଷରୁ କୁହାଯାଇଛି ଟ୍ରେନ୍ରେ ଯାତ୍ରା କରୁଥିବା ପାକିସ୍ତାନୀ ସେନା କର୍ମଚାରୀଙ୍କ ଉପରେ ଆକ୍ରମଣ କରିବା ଲକ୍ଷ୍ୟରେ ଏହି ବିସ୍ଫୋରଣ କରାଯାଇଥିଲା। ଟ୍ରେନ୍ରେ ପ୍ରାୟ 300ରୁ ଉର୍ଦ୍ଧ୍ୱ ପାକିସ୍ତାନୀ ସେନା ଯାତ୍ରା କରୁଥିବା ସୂଚନା ମିଳିଛି। ବିଏଲ୍ଏ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଆତ୍ମଘାତୀ ବୋମା ବିସ୍ଫୋରଣ ଜରିଆରେ ପାକିସ୍ତାନୀ ସେନା କର୍ମଚାରୀଙ୍କ ଉପରେ ଆକ୍ରମଣ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ବାଂଲାଦେଶରେ ଗତ 24 ଘଣ୍ଟା ମଧ୍ୟରେ ମିଳିମିଳା ଭଳି ଲକ୍ଷଣରେ ଆକ୍ରାନ୍ତ ହୋଇ ଆଉ 16 ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ଚଳିତ ବର୍ଷ ଏହି ରୋଗରେ ମୋଟ 528 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସ୍ୱାସ୍ଥ୍ୟସେବାର ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ସମୟ ମଧ୍ୟରେ 1,300ରୁ ଉର୍ଦ୍ଧ୍ୱ ନୂଆ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି। ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ବାଂଲାଦେଶରେ 8,600ରୁ ଉର୍ଦ୍ଧ୍ୱ ମିଳିମିଳା ଆକ୍ରାନ୍ତ ଥିବା ସୁନିଶ୍ଚିତ କରାଯାଇଥିଲା। ୟୁନିସେଫ୍ ପକ୍ଷରୁ କୁହାଯାଇଛି ନୋବେଲ ପୁରସ୍କାର ବିଜେତା ପ୍ରଫେସର ମହମ୍ମଦ ୟୁନୁସ୍ଙ୍କ ଦ୍ୱାରା ପରିଚାଳିତ ମଧ୍ୟବର୍ତ୍ତୀକାଳୀନ ସରକାର ସମ୍ଭାବ୍ୟ ପ୍ରତିଷେଧକ ଟିକା ଅଭାବ ସମ୍ପର୍କରେ ଅବଗତ କରିଥିଲେ। ପ୍ରତିଷେଧକ ଟିକା ସଂଗ୍ରହ ବିଳମ୍ବ କାରଣରୁ ବହୁ ସଂଖ୍ୟାର ଲୋକ ଏଥିରେ ଆକ୍ରାନ୍ତ ହେଉଥିବା କୁହାଯାଇଛି। ମିଆଁମାର ସୀମାନ୍ତ ନିକଟବର୍ତ୍ତୀ ରୋହିଙ୍ଗ୍ୟା ଶରଣାର୍ଥୀ ଶିବିରରେ ଏହି ରୋଗ ଆରମ୍ଭ ହୋଇ ବାଂଲାଦେଶର 58 ଜିଲ୍ଲାକୁ ବ୍ୟାପି ଯାଇଥିଲା। ଏପର୍ଯ୍ୟନ୍ତ ସେଠାରେ ଏହି ରୋଗରେ 21,000ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପଡ଼ୋଶୀ ମିଆଁମାର ଏବଂ ଭାରତକୁ ଯେପରି ଏହି ରୋଗ ନ ବ୍ୟାପେ ସେଥିନିମନ୍ତେ ସତର୍କତା ଅବଲମ୍ବନ କରିବା ଲାଗି ପରାମର୍ଶ ଦିଆଯାଇଛି। ବାଂଲାଦେଶ ପକ୍ଷରୁ ୟୁନିସେଫ୍ ଜରିଆରେ ପ୍ରତିଷେଧକ ଟିକା ସଂଗ୍ରହ ବ୍ୟବସ୍ଥା ଆରମ୍ଭ ହୋଇଛି ଏବଂ ଦେଶରେ ଜରୁରୀକାଳୀନ ପ୍ରତିଷେଧକ ଟିକା ଅଭିଯାନ ଆରମ୍ଭ କରାଯାଇଛି। ୟୁକ୍ରେନ୍ର କିଭ୍ଠାରେ ରୁଷ ଆକ୍ରମଣରେ 2 ଜଣଙ୍କର ମୃତ୍ୟୁ ଘଟିଛି।

0: ୟୁକ୍ରେନ୍ ରାଷ୍ଟ୍ରପତି ଭଲ୍ଦାମିର୍ ଜେନେସ୍କି କହିଛନ୍ତି ଏହି ଆକ୍ରମଣରେ ରୁଷ ଶକ୍ତିଶାଳୀ ଅତି ଦ୍ରୁତଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ବ୍ୟବହାର କରିଥିଲା। ଆକାଶମାର୍ଗରୁ ଏହି କ୍ଷେପଣାସ୍ତ୍ର ଆକ୍ରମଣରେ ଅନେକ ବଡ଼ ବଡ଼ ଘର ନଷ୍ଟ ହେବା ସହ 70ରୁ ଉର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆକ୍ରମଣରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ବ୍ୟବହାରକୁ ସୁନିଶ୍ଚିତ କରାଯାଇଛି। ୟୁକ୍ରେନ୍ର ସାମରିକ ବ୍ୟବସ୍ଥା, ଏୟାର ବେସ୍ ଏବଂ ସାମରିକ ଶିଳ୍ପ ନଷ୍ଟ କରିବା ଉଦ୍ଦେଶ୍ୟରେ ଏହି ଆକ୍ରମଣ କରାଯାଇଥିବା ରୁଷ ପକ୍ଷରୁ ସ୍ୱଷ୍ଟ କରାଯାଇଛି। ଅନ୍ୟପକ୍ଷରେ ରୁଷର କେତେକ ଅଞ୍ଚଳରେ ୟୁକ୍ରେନ୍ର ଆକ୍ରମଣରେ ପ୍ରତି ଜବାବରେ ରୁଷ ପକ୍ଷରୁ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କୁହାଯାଇଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମ ମୋହନ ନାଇଡୁ କହିଛନ୍ତି ଭାରତୀୟ ସଂସ୍କୃତି ଏବଂ ପରମ୍ପରାକୁ ସମସ୍ତେ ସମ୍ମାନ ଦେବା ସହ ସଂରକ୍ଷିତ ରଖିବା ଜରୁରୀ। ଆନ୍ଧ୍ରପ୍ରଦେଶରେ ତିରୁପତି ମନ୍ଦିର ପରିଦର୍ଶନ କରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ନାଇଡୁ କହିଛନ୍ତି ଦେଶର ସାଂସ୍କୃତିକ ଐତିହ୍ୟର ବିକାଶ ଏବଂ ସୁରକ୍ଷିତ ରଖିବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ। ତିରୁମାଲା ତିରୁପତି ଦେବସ୍ଥାନଠାରେ ରହିଥିବା ସମସ୍ତ ବ୍ୟବସ୍ଥାକୁ ଶ୍ରୀ ନାଇଡୁ ପ୍ରଶଂସା କରିଛନ୍ତି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବ ଉତ୍ତରପ୍ରଦେଶ, ପୂର୍ବ ମଧ୍ୟପ୍ରଦେଶ ଏବଂ ବିଦର୍ଭରେ ପ୍ରବଳରୁ ଅତି ପ୍ରବଳ ଗ୍ରୀଷ୍ମ ପ୍ରଭାବ ନେଇ ସତର୍କ ସୂଚନା ଜାରି କରାଯାଇଛି। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ବିଦର୍ଭ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼ ଏବଂ ଦିଲ୍ଲୀରେ ଆସନ୍ତା ପାଞ୍ଚ ଦିନ ପାଇଁ ଗ୍ରୀଷ୍ମ ପ୍ରଭାବ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆସନ୍ତା 2-3 ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ଏବଂ ଦକ୍ଷିଣ ପୂର୍ବ ଆରବ ସାଗର, ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଆଣ୍ଡାମାନ ସାଗରର କେତେକ ଭାଗକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଆସାମ, ମେଘାଳୟ, ପଶ୍ଚିମବଙ୍ଗ ଏବଂ ସିକିମ୍ର କେତେକ ଅଞ୍ଚଳରେ ବର୍ଷା ହେବା ନେଇ ମଧ୍ୟ ପୂର୍ବାନୁମାନ କରାଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ କୋଲକାତା ଇଡେନ୍ ଗାର୍ଡେନ୍ସଠାରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଆରମ୍ଭ ହେବ। ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଛି। ମୁମ୍ବାଇର ୱାନଖେଡ଼େ ଷ୍ଟାଡିୟମ୍ଠାରେ ଚାଲିଥିବା ପ୍ରଥମ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ 20 ଓଭର୍ରେ 8 ୱିକେଟ୍ ହରାଇ 205 ରନ୍ ସଂଗ୍ରହ କରିଥିଲା। ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ସମ୍ଭାଦ ପ୍ରସ୍ତୁତ ହେବା ବେଳକୁ ମୁମ୍ବାଇ ଇଣ୍ଡିଆନ୍ସ 15 ଓଭର୍ରେ 5 ୱିକେଟ୍ ହରାଇ 147 ରନ୍ ସଂଗ୍ରହ କରିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଓ ଆମେରିକା ପ୍ରତିପକ୍ଷ ମାର୍କ ରୁବିଓଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା। ଭାରତର ଶକ୍ତି ସୁରକ୍ଷା ପାଇଁ ଶକ୍ତି ଯୋଗାଣର ବିବିଧତା ଉପରେ ଉଭୟ ନେତାଙ୍କ ଗୁରୁତ୍ୱାରୋପ। ପଶ୍ଚିମବଙ୍ଗର ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ବିଜୟୀ। ତ୍ରୁଟିଶୂନ୍ୟ ପୁନଃ ମୂଲ୍ୟାୟନ ସୁନିଶ୍ଚିତ କରିବା ପାଇଁ ବିଶେଷଜ୍ଞ ଦଳ ନିୟୋଜିତ କରିବାକୁ ସିବିଏସ୍ଇକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ବିସ୍ଫୋରଣ ଘଟି 24 ଜଣଙ୍କ ମୃତ୍ୟୁ ଏବଂ ଆଇପିଏଲ୍ କ୍ରିକେଟ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସର ବୋଲିଂ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ବଲାଙ୍ଗୀର ସମ୍ବାଦଦାତା ସୁବୋଧ ମେହେର ଓ ଉପସ୍ଥାପନାରେ ମୁଁ ସୁକନ୍ୟା ଜେନା। ବଲାଙ୍ଗୀର ଜିଲ୍ଲାପାଳ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ସଘନ ସଂଶୋଧନ 2026 ସମ୍ପର୍କିତ ସର୍ବଦଳୀୟ ବୈଠକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଗୌରବ ଶିବାଜୀ ଇସାଲୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ବିଜେପି, କଂଗ୍ରେସ, ବିଜେଡି ଓ ଆପ୍ର ପ୍ରତିନିଧିମାନେ ଯୋଗଦେଇ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ସୁଚାରୁ ଭାବେ କାର୍ଯ୍ୟକାରୀ କରିବା ନେଇ ଆଲୋଚନା କରିଥିଲେ। ଦାଦନ ପ୍ରବଣ ଅଞ୍ଚଳର ଯୋଗ୍ୟ ଭୋଟରମାନେ ଯେପରି ତାଲିକାରୁ ବଞ୍ଚିତ ନ ହେବେ ଏବଂ ଅନାବଶ୍ୟକ ଦାମ ଯୋଡ଼ାଯିବ ନାହିଁ ସେଥିପାଇଁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ।
3: ଫେଜ୍ 3ରେ ତା ପାଇଁ ଆମର ସବୁ ପଲିଟିକାଲ ପାର୍ଟି ମେ ମିଟିଂ କରିଥିଲୁ। ବୁଥ୍ ଲେଭେଲ୍ ଏଜେଣ୍ଟସ୍ ଅଛନ୍ତି, ତାଙ୍କୁ ସେମାନେ ଆପଏଣ୍ଟ କରିବେ। ଅଲ୍ ଷ୍ଟେକ୍ ହୋଲ୍ଡର ପାର୍ଟିସିପେସନ୍, ଯେଉଁ ଆମେ ଟ୍ରାନ୍ସପାରେନ୍ସି ପାଇଁ ସବୁବେଳେ କହୁଛୁ, ଏଭ୍ରି ଷ୍ଟେଜ୍ରେ ଯେଉଁଟା ଭୋଟର ଆଡିସନ୍ ହଉ, ଡିଲିସନ୍ ହଉ, ୟା ତାଙ୍କର କିଛି ଚେଞ୍ଜେସ୍ ହଉ, ସେଇ ଭିତରେ ସବୁ ଅଲ୍ ପଲିଟିକାଲ ପାର୍ଟିଜ୍ରେ ପାର୍ଟିସିପେସନ୍ଟା ଇମ୍ପୋର୍ଟାଣ୍ଟ, ତ ଆମେ ତା ବାବଦରେ ତାଙ୍କୁ ଆୱେର୍ କରୁଛୁ। ଆଉ ଆମର ଶେଡ୍ୟୁଲ୍ ବି ଆମେ ତାଙ୍କୁ ଜଣାଇ ଦେଇଛୁ। ଯେଉଁ କ୍ୱାଲିଫାଇଂ ଡେଟ୍ ଅଛି ସେଇଟା ହେଉଛି 1/7/2026, ସେହି ଦିନ ଯେଉଁ ଯେଉଁ ଭୋଟରମାନେ କ୍ୱାଲିଫାଏ ହେବେ ଫର୍ ଭୋଟିଂ, ତାଙ୍କୁ ଆମେ ଏଇ ଭୋଟର ଲିଷ୍ଟରେ ତାଙ୍କୁ ଆଡ୍ କରିବା। ତାପରେ ଆମର 29 ମଇ ପର୍ଯ୍ୟନ୍ତ ଆମର ଟ୍ରେନିଂ ପିରିୟଡ଼ଟା ଚାଲିବ। ସିଓ ଅଫିସ୍ ଟୁ ଆମର ଅଲ୍ ରିଟର୍ଣ୍ଣିଂ ଅଫିସର୍ସ, ଇଆର୍ଓ ଆଉ ଆମର ମାଷ୍ଟର ଟ୍ରେନର୍ସ ଟ୍ରେନିଂ ପାଇଛନ୍ତି।

0: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡରେ ରବିଧାନ କ୍ରୟ ପ୍ରକ୍ରିୟାକୁ ନେଇ ସଚେତନତା ରଥର ଶୁଭାରମ୍ଭ ହୋଇଛି। ଉପଜିଲ୍ଲାପାଳ ସୁନୀଲ ମେହେର ଏହାକୁ ଉଦ୍ଘାଟନ କରିଥିଲେ। ଚାଷୀମାନଙ୍କୁ ଠିକ୍ ସମୟରେ ଅନ୍ଲାଇନ୍ ପଞ୍ଜୀକରଣ ଓ ଧାନ ବିକ୍ରୟ ସମ୍ପର୍କରେ ସଚେତନ କରିବା ଏହି ଅଭିଯାନର ଉଦ୍ଦେଶ୍ୟ। ଆସନ୍ତା 25 ତାରିଖରୁ 26 ପ୍ୟାକ୍ସ ମାଧ୍ୟମରେ ରବିଧାନ କ୍ରୟ ଆରମ୍ଭ ହେବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି।
1: 25 ତାରିଖରୁ ଆମର ପ୍ରୋକ୍ୟୁରମେଣ୍ଟ ଆରମ୍ଭ ହେବାକୁ ଯାଉଛି ବଲାଙ୍ଗୀର ଜିଲ୍ଲାରେ। ତ ଏଥିପାଇଁ ଆମର ପାଟଣାଗଡ଼ ସବ୍ ଡିଭିଜନରେ 26 ପ୍ୟାକ୍ ଖୋଲା ହେଇଛି, ଯେଉଁଥିରେ କି ସମସ୍ତେ ଚାଷୀ ଭାଇମାନେ ଯାଇକି ତାଙ୍କର ଧାନ ସେଠି ଦେଇପାରିବେ। ସରକାରଙ୍କ ନିର୍ଦ୍ଦେଶ ଏମିତି ରହିଛି ଗତଥର ଭଳିଆ ଯେ କ୍ୱିଣ୍ଟାଲ 3100 ସେଟା ସମସ୍ତ ଚାଷୀ ଭାଇମାନେ ପାଇପାରିବେ। ତ 25 ତାରିଖରୁ ଆରମ୍ଭ ହେଉଥିବାରୁ
0: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବ କଲେଜ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗ ଦେଇ କହିଥିଲେ ଯେ କେନ୍ଦ୍ର ଓ ରାଜ୍ୟ ସରକାର ମେଡିକାଲ କଲେଜର ସମଗ୍ର ଉନ୍ନତି ପାଇଁ ପଦକ୍ଷେପ ନେଉଛନ୍ତି। ହସ୍ପିଟାଲରେ ଆବଶ୍ୟକ ଫ୍ୟାକଲ୍ଟି ଓ ପ୍ରଫେସର ପଦବୀ ଶୀଘ୍ର ପୂରଣ କରାଯିବା ସହ ରୋଗୀ ସେବାକୁ ଆହୁରି ସୁଦୃଢ଼ କରାଯିବ ବୋଲି ସେ କହିଥିଲେ।
2: ବଲାଙ୍ଗୀର ମେଡିକାଲ କଲେଜର ଉତ୍ତରତର ଉନ୍ନତି ପାଇଁ ଆମେ ଏଠି 3 ବିଷୟରେ ପିଜି କୋର୍ସ ମଧ୍ୟ ଖୋଲିଛୁ, ପେଡିଟିକ୍, ସର୍ଜରୀ ଆଉ ଅର୍ଥୋପେଡିକ୍ରେ। ତା ସହିତ ଆଗାମୀ ଦିନରେ ଏହାକୁ ପୂର୍ଣ୍ଣାଙ୍ଗ ମେଡିକାଲ କଲେଜରେ ଖୋଲିବା ପାଇଁ ବାକି 14 ସବଜେକ୍ଟରେ ପିଜି ଖୋଲାଯିବା ପାଇଁ ସରକାରଙ୍କ ତରଫରୁ NMC ସହିତ କଥାବାର୍ତ୍ତା ହେଇ ପ୍ରୟାସ କରାଯିବ। ତା ସହିତ ଖୁବ୍ ଶୀଘ୍ର ଡେଣ୍ଟାଲ କଲେଜ ଏଠି ଆରମ୍ଭ କରାଯିବ। ଏବଂ ଅଲରେଡ଼ି ମୁଁ ଧନ୍ୟବାଦ ଦେବି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଜୀଙ୍କୁ ଓଡ଼ିଶା ପ୍ରଦେଶର, ଯେ ଏଠି ଆମେ ଏହି କ୍ୟାମ୍ପସ୍ରେ ଗୋଟେ ନର୍ସିଂ କଲେଜର ଫାଉଣ୍ଡେସନ୍ ଦେଇସାରିଛୁ। ତ ନିଶ୍ଚିତ ଭାବରେ ବଲାଙ୍ଗୀର ମେଡିକାଲ କଲେଜକୁ ଗୋଟେ ପୂର୍ଣ୍ଣାଙ୍ଗ ମେଡିକାଲ କଲେଜ, ନର୍ସିଂର ବି ରହିବ, MBBS PG ରହିବ, ଡେଣ୍ଟାଲ କଲେଜ ରହିବ, ଗୋଟିଏ କ୍ୟାମ୍ପସ୍ରେ ଅପରେଟ୍ କରିବ, ତା ପାଇଁ ଆମ ତରଫରୁ ବ୍ୟବସ୍ଥା କରାଯିବ।
0: ବଲାଙ୍ଗୀର କୋଶଳ କଳାମଣ୍ଡପ ପଡ଼ିଆରେ ନବମ ଲୋକକଳା ଉତ୍ସବ 2026 ଉଦ୍ଘାଟିତ ହୋଇଛି। ଦୁଲଦୁଲି କଳା ପରିଷଦ ପକ୍ଷରୁ ଆୟୋଜିତ ଏହି ଜାତୀୟ ସ୍ତରର ଉତ୍ସବରେ ଅତିଥିମାନେ କହିଥିଲେ ଯେ ଆଧୁନିକତାର ପ୍ରଭାବରେ ହ୍ରାସ ପାଉଥିବା ଲୋକକଳା ଓ ସଂସ୍କୃତିକୁ ସୁରକ୍ଷିତ ରଖିବା ଆଜିର ଆବଶ୍ୟକତା। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ବଲାଙ୍ଗୀର ସାମ୍ବାଦିକ ଭବନରେ ଦେବଶ୍ରୀ ନାରଦ ଜୟନ୍ତୀ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବେ ସ୍ୱାମୀ ସତ୍ୟବେଦାନନ୍ଦ ସରସ୍ୱତୀ ଯୋଗଦେଇ ଦେବଶ୍ରୀ ନାରଦଙ୍କୁ ବିଶ୍ୱର ପ୍ରଥମ ସାମ୍ବାଦିକ ଭାବେ ବର୍ଣ୍ଣନା କରିଥିଲେ। ମୁଖ୍ୟ ବକ୍ତା ଘନଶ୍ୟାମ ପ୍ରଧାନ ଦେଶକୁ ବିଶ୍ୱଗୁରୁ କରିବା ପାଇଁ ସମାଜର ସମସ୍ତ ଶକ୍ତିକୁ ସଂଘବଦ୍ଧ ଭାବେ କାମ କରିବାକୁ ଆହ୍ୱାନ ଦେଇଥିଲେ। ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ହରିଶଙ୍କରରେ ବୈଶାଖ ଚତୁର୍ଦ୍ଦଶୀ ମେଳା ଓ ହରିଶଙ୍କର ମହୋତ୍ସବ ପାଳିତ ହୋଇଛି। 5 ଏହି ମହୋତ୍ସବରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ମୁଖ୍ୟ ଅତିଥି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଗନ୍ଧମାର୍ଦ୍ଦନ ପର୍ବତର ଧାର୍ମିକ ଓ ଔଷଧୀୟ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଅଡିଟୋରିୟମରେ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରମିକମାନଙ୍କ ପାଇଁ ରହିଥିବା ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ 2,66,00,000 ଅଧିକ ସହାୟତା ରାଶି ବିଭିନ୍ନ ଯୋଜନାରେ ଶ୍ରମିକମାନଙ୍କୁ ବଣ୍ଟନ କରାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବୌଦ୍ଧ ଜିଲ୍ଲା ସମ୍ପର୍କରେ।

0: ଏତେବେଳେ ଯାଏଁ କାର୍ଯ୍ୟକ୍ରମରେ ଲେଖି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ପ୍ରଚାର କରୁଛୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଚାଷବାସ। ଶୁଣିପାରିବେ ଏହି ସୂଚନା ଏବଂ ବିଜ୍ଞାପନ ପରେ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
5: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
4: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ, ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
5: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
4: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
5: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
4: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
5: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1553 ଯୋଗାଯୋଗ କରନ୍ତୁ।

0: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ଆମର ଚାଷୀ ଦଦା ମା ଭଉଣୀ ମାନେ ବି କ୍ଷେତ ଖୋଲାକେ ଯାଉଛନ୍, ତ ସେଥିର୍ ଲାଗି ଦଦା ଯେତେବେଳେ ଇ ବିଜୁଳି ଘଡ଼ଘଡ଼ି ମାରବାର ଆରମ୍ଭ ହେବା, ସେତେବେଳେ କୌଣସି ଯନ୍ତ୍ରପାତି କି ମୋବାଇଲ କେ ଆମେ ଧରବାରଟା ନେଇସି। ଆର ଗୋଟେ କଥା, ଯେଡ଼େ ବଡ଼ କାମ ବି ପଡ଼ିଥାଉ ଫୋନ କଲେ ଫୋନ ଉଠାବାରଟା ନେଇସି ସିଭିଲ କେ।
1: ହଇ ଆର ଗୋଟେ କଥା ମୁଇଁ ଶୁଣିଛେ ରେ ମୋର ଭାଇ, ଘଡ଼ଘଡ଼ି ଚଡ଼ଚଡ଼ି ମାରିଲା ବେଲକି ଇ ଟିଭି ପଲକ ଇ ଆର କାଁ କାଁ କୁଲର ପଲକ ହେଟା ମନକେ ବି ଘିଚି ଦେଲେ ମନେ ବୋଲସନ୍ ଯେ
0: ଏଟା ବତର କଥା ଗୋଟେ କହିଲୁ ଦାଦା।
1: ହଇ
0: ଇଟା ଯେନ୍ ମାନେ ଘରେ ଅଛନ୍, ଆମେ ଯେନ୍ ବୈଦ୍ୟୁତିକ ଉପକରଣ ବୋଲୁଛୁ,
1: ହଇ ହଇ ହଇ,
0: ଇ ଆମର ଟିଭି ହେଲା, କୁଲର ହେଲା,
1: ହଇ
0: ଫ୍ୟାନ ହେଲା,
1: ହଁ
0: ପଙ୍ଖା ହେଲା,
1: ହଇ
0: ଇ ଜିନିଷ ମନକେ ଆମକେ ବନ୍ଦ କରିଦେବାକେ ପଡ଼ବା।
1: ହଁ
0: ଆରୁ କେନ୍ତା କରି ଆମେ ଇ ଯେନ୍ ବିଜୁଳି ଘଡ଼ଘଡ଼ି ନୁ ଆମେ ବଚବାର ସାଙ୍ଗେ ସାଙ୍ଗେ ଆମର ଇ ଯେନ୍ ଗାଈ ବଛରାର କଥା କହୁଥିଲୁ, ଯେନ୍ ଗୃହପାଳିତ ପଶୁ ସେମାନଙ୍କେ ବି ଯେନ୍ତା ବଞ୍ଚେଇ ପାରମା, ସେଥିର ଲାଗି ଦଦା ଆମେ ଜାଗତିଆର ହି କରି ଯେତେବେଳେ ବି ଆମେ ଦେଖିଦେମା ଯେ ସମ୍ଭାବନା ଦେଖା ଦେଲା ନା, ଆମେ ଯେକୌଣସି ଗୋଟେ ନିରାପଦ ଜାଗାକେ ଚାଲି ଯିମା
1: ଯିମା। ହେତିର କାଜ ତରେ ମୋର ଭାଇ ୱାସୁ, ମୁଇଁ ତୋକେ ମନକେ ମନ ମନକେ ମନ ମୁଇଁ ଖୋଜୁଥିସି, ଭେଟ ଘାଟ ହେଲେ ଦେଖ ନୂଆ ନୂଆ କଥା ମାନେ କହେସୁ, ନୂଆ ନୂଆ ସୂଚନା ମାନେ ଦେସୁ, ହେତିର ଲାଗି ମୋତେ ମନେ ଲାଗ୍ସି।
0: ଇଟା ତ ନୂଆ କଥା ମାନେ ଜାଣିଲୁ ଦଦା,
1: ହଇ
0: ମାତର ତୋର ମୋର କଥାବାର୍ତ୍ତା ଭିତରେ
1: ହଇ
0: ସର୍ଭେଶ୍ୱର ଭୋଇ ଦଦା ତାଙ୍କର ଦରବଲ ଖେଟଲେ ନା
1: ଖେଟଲେ ନା ଖେଟଲେ ନା
0: ଯେ ବିଲକାଲ ନେଇ କରୁ ନା ଦଦା ମାନକେ ଅନୁରୋଧ କରୁ
1: କରୁ
0: ଆରୁ ରସରସିଆ ଗାନା ପଦେ ଶୁଣୁ
1: ଶୁଣୁ।

0: କେ ଅଲଗା ଲୋକର ଉପକାରନେ ଲଗେଇ ଦଉଛେ ସେ ହଉଛେ ଚାଷୀ। ଆରୁ ସେ ଚାଷୀ ଯଦି ଭଲ ନ ରହିବା ନିଶ୍ଚୟ ଆମର ସମାଜ ବି ଆର କଣ ସୁଧୁରି ଯିବା ବନେ ହେବା। ତ ଏବେ ଆମେ ଦେଖୁଛୁ ଯେ ଆମର ଏଇ କଳାହାଣୀ ଆର ନୂଆପଡ଼ା ଜିଲ୍ଲାର ଖୁବ ଗୁଡ଼େ ଚାଷୀ ଦାଦା ମାନେ ଚାଷବାସ କେ ଟିକେ ମନ ନେଇ କରିକି ବାହାରକେ ଦାଦନ ବି ଯାଉଛନ୍, ସେମାନଙ୍କ ଲାଗି କାଣା କହିବେ?
1: ଦେଖ ଆମର ଜମି ମାଟି ଟିକେ ଅଛେ ବୋଲେ ଆମେ ନିଜେ ଚାଷ କରିକରି ନିଜେ ଚଲମା ବୋଇଲେ ଯେହେତୁ ଆମର ହିସାବେ ଛନେ ଗଡ଼େ ଆମେ ଚାଷୀ ପିଲା ବୋଲିକରି ଛନେ ଗଡ଼େ ବସି ବି ପାର୍ମା। ପର ନିକେ ଯିବ ଗୋଟେ ଲୋକ ନିକେ ଯିବ ସେ ତ ବସ୍ ବୋଲିକରି ନେଇ କହେ ନା, ସେଥିର୍ଲାଗି ବୋଲିକରି ଆମେ ଚାଷ କରିକରି ଆମର ଉପାୟ କରିକରି ଆମେ ନିଜେ ଚଲବାର କଥା। ଆରୁ ନିଜର ଭିତ୍ତିଭୂମିକା କରିକରି ନିଜେ ଚାଷବାସ କରିକରି ଏଖା ନିଜର ହିସାବରେ ରହିବାର କଥା ବୋଲି ମୋର ଆଶା ଆର ବିଶ୍ୱାସ
0: ତିଆର କଥା। ଦାଦା ଆଜି ଆପଣ ଆମକେ ସମୟ ଦେଲେ ଆର ଚାଷବାସ ବାବଦେ ଏତେ ତିଆର କରି କଥାବାର୍ତ୍ତା ହେଲେ, ସେଥିର୍ଲାଗି ଆପଣଙ୍କ ଆକାଶବାଣୀ ତରଫରୁ ଆର ଆମର ଅନୁଷ୍ଠାନ ତରଫରୁ ବହୁତ ବହୁତ ଧନ୍ୟବାଦ। ଆରୁ ଜୁହାର ଦାଦା।
1: ଜୁହାର ଜୁହାର।
2: ଶୁଣିଲି ରେ ମୋର ଭାଇ ଭାସୁ, ଯେନ୍ ହି ପାସେ ତୁଇ ପଚରେଇ ଦେଲୁ ଗୁଏଟ୍ କେ ଗୁଏଟ୍ ଆର ପଏଟ୍ କେ ପଏଟ୍, ଇ ଦଦା ବି ଯେନ୍ ପରିଶ୍ରମ କରିଛନ୍ ଆର କରୁଛନ୍ ଆର ସେ ଯେନ୍ ହି ପାସେ ଚାଷ କରୁଛନ୍, ତୁଇ ମୁଇଁ ଆର ଆମ ରେଡିଓ ମାଧ୍ୟମରେ ଯେନ୍ ମାନେ ଆମର କାର୍ଯ୍ୟକ୍ରମ ଶୁଣୁଛନ୍, ସେ ଦଦା ମାନେ ଆର ନାନୀ ମାନେ ବି ସବୁ ଲୋକ ଭିଡ଼ମୁ ବେଲେ ଆମର ଅଟା ନେବି ଦୁଇ ପଇସା ନେଇ ଛାଡ଼େ।
0: ସତ କଥା ଦଦା, ଅଟା କେ ଦୁଇ ପଇସା ହେବା ବୋଲି କରି
2: ହଇ
0: ଏତେ ପରିଶ୍ରମ ତୁ ଦଦା ବନେ ତିଆରି କରି ଚାଷବାସ କରୁଛନ୍
2: ହଇ,
0: ଆରୁ ଅଟା କେ ବନେ କରି ଦୁଇ ପଇସା ବି ଆନୁଛନ୍।
2: ହଁ,
0: ତୁ ଦଦାର କଥା ଶୁଣିଲା
2: ହଇ,
0: ଆର ଗୋଟେ ମୂଲ କଥା ରହିଲା ଯେ
2: ହଁ ବିଶେଷଜ୍ଞ ଆଜ୍ଞାର କଥା
0: ହଏ,
2: ତୁ ବିଶେଷଜ୍ଞ ଆଜ୍ଞା ସଙ୍ଗେ ଆମର ଦାଦା ଗୋଟେ କଥାବାର୍ତ୍ତା ହଉଛି, ତୁ ଆର ମୁଇଁ ବସି କରି ଶୁଣ।
3: ଆମର ଚାଷୀ ଭାଇ ମନ ତ ଜାଣିଥିବେ ଯେ ଆମର ଚାଷରେ ସାର ଗୋଟେ ମୁଖ୍ୟ ଜିନିଷ, ଯଦି ଆମେ ଠିକ ହିସାବରେ ସାର ପ୍ରୟୋଗ କର୍ମା ଆମେ ଚାଷବାସ ଠିକ ହିସାବରେ ପାଏମା, ଅମଲ ବି ଠିକ ହିସାବରେ ପାଏମା। ତ ସେନ୍ତା ସାର ଭିତରେ ଆମର ଚାଷୀ ଭାଇମାନେ ଜାଣିଥିବେ ସବୁଜ ସାର ବୋଲି ଗୋଟେ ଅଛେ, ତ ଧାନ ଚାଷରେ ସବୁଜ ସାରର ଆବଶ୍ୟକତା ଏ ବିଷୟରେ କହିବା ଲାଗି ଆଜି ଆମର ବୈଠକକେ ଆଜ୍ଞା ଜଣେ ଆସିଛନ୍। ଆଜ୍ଞା ଅଛନ୍ ସହ କୃଷି ଅଧିକାରୀ କେସିଙ୍ଗାନେ ଅଛନ୍, ଆଜ୍ଞାଙ୍କ ନାଁ ହଉଛେ ବିଶ୍ୱନାଥ ମହାପାତ୍ର। ତ ମହାପାତ୍ର ଆଜ୍ଞା ନମସ୍କାର।
4: ନମସ୍କାର
3: ଆଜ୍ଞା, ପ୍ରଥମ କରି କହନ୍ ଯେ ଇ ସବୁଜ ସାର ବେଲେ କାଣା? ଆଜ୍ଞା
4: ଦେଖନ୍ତୁ, ସବୁଜ ସାର ବୋଲେ କେତେ ଗୁଡ଼ିଏ ଉଦ୍ଭିଦର କଅଁଳିଆ ଜୈବ ଅଂଶ,
3: ଆଜ୍ଞା,
4: ଯେପରିକି କାଣ୍ଡ ପତ୍ର ଓ ଚେର, ଯାହାକୁ ମୁଖ୍ୟ ଫସଲ ନିଆଯିବା ପୂର୍ବରୁ
3: ଆଜ୍ଞା
4: ମାଟିରେ ମିଶାଯାଇ ମୃତ୍ତିକାର ଉର୍ବରତାକୁ ବଢ଼ାଯାଇଥାଏ, ତାହାକୁ ଆମେ ସାଧାରଣତଃ ସବୁଜ ସାର କହିଥାଉ।
3: ଆଜ୍ଞା,
4: ଆଜିକାଲି ସବୁଜ ସାରର ଆବଶ୍ୟକତା କାହିଁକି ପଡ଼ୁଛି? ଦେଖନ୍ତୁ, କୃଷି କ୍ଷେତ୍ରରେ ଆଜିକାଲି ଉନ୍ନତ କୃଷି ଯନ୍ତ୍ରପାତିର ବହୁଳ ବ୍ୟବହାର ଯୋଗୁଁ ପଶୁଧନର ବ୍ୟବହାର ଦିନକୁ ଦିନ କମିବାର ଲାଗୁଛି। ଆମେ ଆଗ ଭଳି ଆଉ ଗାଈ ବଳଦ ଆମ ପାଖରେ ଆଉ ରଖୁନୁ। ଏଥିସହ ଚାଷ ପାଇଁ ଆବଶ୍ୟକ ପଡ଼ୁଥିବା ଜୈବିକ ସାରର ଘୋର ଅଭାବ ମଧ୍ୟ ପରିଲକ୍ଷିତ ହେଉଛି। ବାରମ୍ବାର ରାସାୟନିକ ସାରର ବ୍ୟବହାର ଯୋଗୁଁ ମୃତ୍ତିକାର ଅମ୍ଳତ୍ୱ ବୃଦ୍ଧି ପାଉଛି, ଏଣୁ ଆବଶ୍ୟକୀୟ ଖାଦ୍ୟ ଉପାଦାନ ମୃତ୍ତିକାରେ ଥିଲେ ମଧ୍ୟ ଫସଲକୁ ଉପଲବ୍ଧ ହୋଇପାରୁନି।
3: ଆଜ୍ଞା,
4: ଏସବୁରୁ ରକ୍ଷା ପାଇବାକୁ ହେଲେ ସବୁଜ ସାରର ବ୍ୟବହାର ଏକ ସରଳ, ସହଜ, ଶସ୍ତା ଓ ପରିବେଶ ଅନୁକୂଳ ମାଧ୍ୟମ।
3: ଆଜ୍ଞା, ଏଇଟା ତ ସବୁଜ ସାର ବିଷୟରେ କହିଲେ, ତ ଆମର ଚାଷୀ ଭାଇମାନେ ଜାଣିବା ଲାଗି ଚାହିଁବେ ଯେ ଏଇ ସବୁଜ ସାରକେ ଆମେ କେନ୍ତା କରି ପ୍ରୟୋଗ କର୍ମା? ଆଜ୍ଞା
4: ଦେଖନ୍ତୁ, ସବୁଜ ସାରକୁ ମୁଖ୍ୟତଃ ତିନିଟି ଉପାୟରେ ମୁଖ୍ୟ ଫସଲରେ ପ୍ରୟୋଗ କରାଯାଏ।
3: ଆଜ୍ଞା,
4: ପ୍ରଥମଟି ହେଲା ସ୍ୱସ୍ଥଳ ସବୁଜ ସାର।
3: ଆଜ୍ଞା,
4: ଦ୍ୱିତୀୟଟି ହେଲା ଭିନ୍ନସ୍ଥଳ ସବୁଜ ସାର।
3: ଆଜ୍ଞା,
4: ଆଉ ତୃତୀୟଟି ହେଲା ସବୁଜ ପତ୍ର ସାର।
3: ଆଜ୍ଞା,
4: ସ୍ୱସ୍ଥଳ ସବୁଜ ସାର କ'ଣ? ପ୍ରଥମେ ଆମେ ଦେଖିବା, ଏ ପଦ୍ଧତିରେ ମୁଖ୍ୟ ଫସଲ ନିଆଯିବାକୁ ଥିବା କ୍ଷେତ୍ରକୁ 6-8 ସପ୍ତାହ ପୂର୍ବରୁ ଭଲ ଭାବେ ଚାଷ କରି ଜମି ପ୍ରସ୍ତୁତ କରାଯାଏ। ଏହାପରେ ସବୁଜ ସାର ବିହନକୁ ଏଥିରେ ବୁଣି ଦିଆଯାଏ। ଆମର ମୂଳ ଉଦ୍ଦେଶ୍ୟ ହେଲା ସବୁଜ ସାର କେତେ ପରିମାଣର ଜୈବ ଅଂଶ ଉତ୍ପାଦନ କରିବ, ତେଣୁ ସବୁଜ ସାର ଭାବେ ନେବାକୁ ଥିବା ଫସଲର ଅନୁମୋଦିତ ବିହନ ହାରର 2 ଗୁଣ ବିହନ ଏଥିପାଇଁ ବ୍ୟବହାର କରାଯାଏ।
3: ଆଜ୍ଞା,
4: ଏହାପରେ 6-8 ସପ୍ତାହ ପରେ ସବୁଜ ସାର ଗଛର ଫୁଲ ଉଡ଼ାଇବା ପୂର୍ବରୁ
3: ଆଜ୍ଞା
4: ଏହାର କଅଁଳିଆ କାଣ୍ଡ ଓ ପତ୍ରକୁ ଟ୍ରାକ୍ଟର ବା ପାୱାର ଟିଲର ସାହାଯ୍ୟରେ ଚାଷ କରି ଭଲ ଭାବେ ମାଟିରେ ମିଶାଇ ଦିଆଯାଏ। ଏହି ପଦ୍ଧତି ମୁଖ୍ୟ ଭାବେ ଧାନ, କପା ଓ ମକା ଫସଲରେ ପ୍ରୟୋଗ କରାଯାଏ।
3: ଆଜ୍ଞା,
4: ଏହି ପଦ୍ଧତିରେ ବିଭିନ୍ନ ଡାଲି ବା ଛୁଇଁ ଜାତୀୟ ଉଦ୍ଭିଦକୁ ସବୁଜ ସାର ରୂପେ ନିଆଯାଏ, ଯେପରିକି ଆମର ଧଣିଚା, ଛଣି, ଗୁଆଁର, ବରଗୁଡ଼ି, ଏହିସବୁକୁ ପ୍ରାୟ ଆମେ ଧାନ ଫସଲରେ ସବୁଜ ସାର ହିସାବରେ ଦେଇଥାଉ।
3: ଆଜ୍ଞା,
4: ଭିନ୍ନସ୍ଥଳ ସବୁଜ ସାର ବିଷୟରେ ଟିକେ କହିବା।
3: ଆଜ୍ଞା,
4: ଭିନ୍ନସ୍ଥଳ ସବୁଜ ସାର କହିଲେ, ଯେମିତି ମୁଁ ପ୍ରଥମରୁ କହିଲି, ସ୍ୱସ୍ଥଳ ସବୁଜ ସାରରେ ଆପଣ ମୂଳ ଜମିରେ ସବୁଜ ସାରର ବିହନକୁ ବୁଣା ଯାଉଛି।
3: ଆଜ୍ଞା,
4: କିନ୍ତୁ ଏଠି ଟିକେ ଅଲଗା ଭାବେ କରାଯାଏ।
3: ଆଜ୍ଞା,
4: ଏହାକୁ ଆମେ ଭିନ୍ନ ଜାଗାରେ ସବୁଜ ସାରଟାକୁ ଉତ୍ପାଦନ କରୁ ଏବଂ ମୁଖ୍ୟ କେୟାରରେ ତାକୁ 8-10 ଦିନ ପୂର୍ବରୁ ବୁଣିଥାଉ ବା ତାକୁ ପ୍ରୟୋଗ କରିଥାଉ। ଏହି ପଦ୍ଧତିରେ ଆମେ ସାଧାରଣତଃ ବିଲାତି ଦଳ, ଆଜୋଲା, ଯୋଉଗୁଡ଼ାକ ଜଳଜ ଉଦ୍ଭିଦ ଯୋଉମାନେ ଜଳରେ ବଢ଼ିବେ, ସେଗୁଡ଼ିକୁ ଛୋଟ ଛୋଟ ପକ୍କା ଜଳାଶୟ ତିଆରି କରି ତାକୁ ଆମେ ଅନ୍ୟ ଜାଗାରେ ବଢ଼େଇଥାଉ ଏବଂ ମୁଖ୍ୟ କିଆରୀରେ ମୁଖ୍ୟ ଫସଲ ବୁଣାଯିବାର 8-10 ଦିନ ପୂର୍ବରୁ ତାକୁ ମୁଖ୍ୟ କିଆରୀରେ ଆମେ ପ୍ରୟୋଗ କରିଥାଉ। ଏହାପରେ ହେଲା ସବୁଜ ପତ୍ର ସାର।
3: ଆଜ୍ଞା,
4: ଏଇଟା କ'ଣ? ସବୁଜ ଫସଲ ବଦଳରେ ଗଲ ଆଉ ପଡ଼ିଆ ଜମିରେ ଉଠିଥିବା ଛୁଇଁ ଜାତୀୟ ଗଛ, ଯେପରି ଚାକୁଣ୍ଡା, ସୁବାବୁଲ, ଗ୍ଲାରିସିଡ଼ିଆ, କରଞ୍ଜ ଇତ୍ୟାଦି ଗଛର ପତ୍ରକୁ

0: ସଂଗ୍ରହ କରି ହେକ୍ଟର ପ୍ରତି 10-12 ଟନ୍ ଯଦି ଆମେ ମାଟିରେ ମିଶାଇ ପାରିବା ତାହେଲେ ମଧ୍ୟ ମାଟିର ଉର୍ବରତା ବୃଦ୍ଧି ପାଇବ। ଏହାକୁ ସବୁଜ ପତ୍ର ସାର କୁହାଯାଏ। ବର୍ତ୍ତମାନ ଆମେ ଦେଖିବା ସବୁଜ ସାର ଉଦ୍ଭିଦକୁ ଖାଦ୍ୟ କିପରି ଯୋଗାଏ। ସବୁଜ ସାରର ଜୈବ ଅଂଶରେ ଉଦ୍ଭିଦକୁ ଆବଶ୍ୟକ ପଡୁଥିବା ମୁଖ୍ୟ ଗୌଣ ଓ ଅଣୁସାର ପ୍ରଚୁର ପରିମାଣରେ ଥାଏ। ଉଦ୍ଭିଦକୁ ମୁଖ୍ୟ ସାର କ'ଣ ଦରକାର କରେ? ଯବକ୍ଷାରଜାନ, ଫସ୍ଫରସ୍, ପଟାସ। ଗୌଣ ହିସାବରେ କ'ଣ ଦରକାର କରେ? କ୍ୟାଲସିୟମ୍, ମାଗ୍ନେସିୟମ୍, ସଲଫର। ଏବଂ ଆଉ ଅଣୁସାର ଯେଉଁଟାକି ଜିଙ୍କ, ଆପଣଙ୍କର ମାଙ୍ଗାନିଜ୍, କପର, ମଲିବିଡନମ୍, ବୋରନ, ଏସବୁ ପ୍ରକାର ଏମିତି 16 ଖାଦ୍ୟ ଉପାଦାନ ଗଛ ଦରକାର କରିଥାଏ। ଆମର ସବୁଜ ସାରରେ ଏହିସବୁ ଅଣୁସାର ପ୍ରଚୁର ପରିମାଣରେ ଥାଏ, ଯେଉଁଟାକି ଆମେ ରାସାୟନିକ ସାରରେ ପାଇନଥାଉ। ଯେତେବେଳେ ଆମେ ସବୁଜ ସାରର ଏହି ଜୈବ ଅଂଶକୁ ମାଟିରେ ମିଶାଇ ଦେଉ, ଏହା ଅଣୁଜୀବମାନଙ୍କ ଦ୍ୱାରା ବିଘଟିତ ହୋଇ ଏହି ଉପାଦାନ ଗୁଡ଼ିକ ମୁଖ୍ୟ ଫସଲକୁ ସହଜରେ ମିଳିଥାଏ। ପରୋକ୍ଷ ଭାବେ ଏହା ମୃତ୍ତିକାର ଅମ୍ଳତ୍ୱକୁ ଠିକ୍ କରିବା ଯୋଗୁଁ ଆମର ମୃତ୍ତିକାରେ ଅମ୍ଳତ୍ୱ ବୃଦ୍ଧି ହୁଏ। ବାରମ୍ବାର ରାସାୟନିକ ସାର ପ୍ରୟୋଗ କରିବା ଫଳରେ ମୃତ୍ତିକାର ଅମ୍ଳତ୍ୱ ବୃଦ୍ଧି ହୁଏ, ଫଳରେ ମୃତ୍ତିକାରେ ଥିବା ଖାଦ୍ୟ ଉପାଦାନ ଥାଇ ମଧ୍ୟ ତାହା ଉଦ୍ଭିଦକୁ ଉପଲବ୍ଧ ହୁଏ ନାହିଁ। କିନ୍ତୁ ସବୁଜ ସାର ପ୍ରୟୋଗ କରିବା ପରେ ମୃତ୍ତିକାର ଅମ୍ଳତ୍ୱ ଠିକ୍ ହେଇଯାଏ, ଯାହାଫଳରେ ମୃତ୍ତିକାର ଯାହା ସବୁ ଖାଦ୍ୟ ଉପାଦାନ ଗଛ ପାଇଁ ଅଛି ତାହା ଗଛର ଚେରକୁ ଖୁବ୍ ସହଜରେ ଉପଲବ୍ଧ ହୁଏ ଏବଂ ଗଛ ଏହାକୁ ସହଜରେ ଗ୍ରହଣ କରିପାରେ। ପୁନଶ୍ଚ ସବୁଜ ସାର ଭାବେ ସାଧାରଣତଃ ଛୁଇଁ ବା ଡାଲି ଜାତୀୟ ଫସଲ ଗୁଡ଼ିକୁ ନିଆଯାଇଥାଏ। ଏହାର ଚେରରେ ଏକ ପ୍ରକାର ଜୀବାଣୁ ବାସ କରନ୍ତି, ତାକୁ କୁହାଯାଏ ରାଇଜୋବିୟମ୍। ଏହି ରାଇଜୋବିୟମ୍ ଜୀବାଣୁ କ'ଣ କରେ? ବାୟୁମଣ୍ଡଳରେ ଯେଉଁ ଆମର 78% ଯବକ୍ଷାରଜାନ ଅଛି, ସେଇଟାକୁ ଗଛର ଚେରରେ ଗୋଟେ ଭାତୁଡ଼ି ଆକାରରେ ସେ ଯବକ୍ଷାରଜାନକୁ ବିବନ୍ଧନ କରେ। ଫଳରେ ଯେତେବେଳେ ଆମେ ସେ ଗଛକୁ ଯେତେବେଳେ ମିଶାଇ ଦେଉ ମାଟିରେ, ସେଇଟା ବିଘଟିତ ହୋଇ ଗଛକୁ ମୁଖ୍ୟ ଖାଦ୍ୟ ସାର ତାର ଯବକ୍ଷାରଜାନ ପ୍ରଚୁର ପରିମାଣରେ ଆମର ଗଛକୁ ଉପଲବ୍ଧ ହୋଇଥାଏ। ଏବେ ଦେଖିବା ଗୋଟେ ଆଦର୍ଶ ସବୁଜ ସାର ଉଦ୍ଭିଦର କେଉଁ ସବୁ ଗୁଣ ରହିବା ଉଚିତ, କେଉଁ ଗଛକୁ ଆମେ କେଉଁ ଗୁଣ ଭିତ୍ତିରେ ଗୋଟେ ସବୁଜ ସାର ଭାବେ ଚୟନ କରିବା। ଆମର ମୂଳ ଉଦ୍ଦେଶ୍ୟ ହେଲା କମ୍ ସମୟ ମଧ୍ୟରେ ଅଧିକ ଜୈବ ଅଂଶ ସେ ଗଛଟି ଉତ୍ପାଦନ କରିପାରୁଥିବ। ଦ୍ୱିତୀୟରେ ଏହା ପ୍ରଧାନ ଚେର ଯୁକ୍ତ ହୋଇଥିବ, ଅର୍ଥାତ୍ ମାଟିର ଅଧିକ ଗଭୀରକୁ ଏହାର ଚେର ଗତି କରୁଥିବ, ପ୍ରଧାନ ଚେର ଯୁକ୍ତ ହୋଇଥିବ, ଗୁଚ୍ଛ ଚେର ହୋଇନଥିବ। ଏହାର କାଣ୍ଡ, ପତ୍ର ତଥା ସମସ୍ତ ଜୈବ ଅଂଶ ସହଜରେ ବିଘଟିତ ହୋଇପାରୁଥିବ। ଏହାର ଚେର ବାୟୁମଣ୍ଡଳରୁ ଯବକ୍ଷାରଜାନ ବିବନ୍ଧନ କରିପାରୁଥିବା ଆବଶ୍ୟକ। ଏହା କମ୍ ଜଳ ବ୍ୟବହାର କରୁଥିବା ଆବଶ୍ୟକ, କାହିଁକି ନା ମୁଖ୍ୟ ଫସଲ ପାଇଁ ଆମର ଜଳର ବ୍ୟବହାର ଦରକାର। ତେଣୁ ଏଇ ଯେଉଁ ସବୁଜ ସାର ଭାବେ ଆମେ ଯେଉଁ ଉଦ୍ଭିଦକୁ ଚୟନ କରିବା ତାହା କମ୍ ଜଳ ବ୍ୟବହାର କରୁଥିବା ଆବଶ୍ୟକ। ମୁଖ୍ୟ ଫସଲରେ ରୋଗ ପୋକ ଆଶ୍ରୟକାରୀ ଉଦ୍ଭିଦ ହୋଇନଥିବା ଆବଶ୍ୟକ, ଅର୍ଥାତ୍ ମୁଖ୍ୟ ଫସଲରେ ଯେଉଁ ସବୁ ରୋଗ ପୋକ ଲାଗେ ଏ ଗଛ ସବୁଜ ସାର ପାଇଁ ଯେଉଁ ବ୍ୟବହାର ହେଉଥିବା ଯେଉଁ ଉଦ୍ଭିଦ ସେ ତାର ଆଶ୍ରୟକାରୀ ଉଦ୍ଭିଦ ହୋଇନଥିବା ଦରକାର, ତାକୁ ଆଶ୍ରୟ ଦେଉନଥିବା ଦରକାର। ଯେତେବେଳେ ମୁଖ୍ୟ ଫସଲ ସହ ଏକ ସମୟରେ ଆମେ ଗୋଟେ ସବୁଜ ସାରକୁ ନଉ, ସେତେବେଳେ ଏହା ମୁଖ୍ୟ ଫସଲ ସହ ପ୍ରତିଦ୍ୱନ୍ଦ୍ୱିତା ନ କରିବା ଆବଶ୍ୟକ। ଏହିସବୁ ଗୁଣ ଗୁଡ଼ିକ ଆଧାରରେ ସାଧାରଣତଃ ଧଣିଚା, ଛଣି, ଗୁଆଁର, ବରଗୁଡ଼ି ଇତ୍ୟାଦି ଡାଲି ବା ଛୁଇଁ ଜାତୀୟ ଉଦ୍ଭିଦ ଗୁଡ଼ିକୁ ସବୁଜ ସାର ଭାବେ ବ୍ୟବହାର କରିଥାଉ। ସବୁଜ ସାର ପ୍ରୟୋଗରୁ ଆମେ କିପରି ଅଧିକା ଲାଭ ପାଇବା, ତାର କୌଶଳଟି କ'ଣ? ତାର ମୁଖ୍ୟ କୌଶଳ ହେଲା ସବୁଜ ସାର ପ୍ରୟୋଗରୁ ଅଧିକ ଲାଭ ପାଇବାକୁ ହେଲେ ଏହାର ବୁଣିବା ସମୟ ଠାରୁ ମାଟିରେ ମିଶାଇବା ସମୟ ଯେଉଁ ଅବଧି ସେ ବିଷୟରେ ସବିଶେଷ ଜ୍ଞାନ ଥିବା ଆବଶ୍ୟକ। ଠିକ୍ ସମୟରେ ଏହାକୁ ମାଟିରେ ମିଶା ନଗଲେ ଏଥିରେ ଅଧିକ ତନ୍ତୁ ଜାତୀୟ, ସେଲୁଲୋଜ, ହେମିସେଲୁଲୋଜ ପରି ଜଟିଳ ଟିସୁ ଗୁଡ଼ିକର ବୃଦ୍ଧି ହୁଏ। ଫଳରେ ଆମର ଉଦ୍ଭିଦର ଯେଉଁ ମୁଖ୍ୟ ଖାଦ୍ୟ ସାର ଯବକ୍ଷାରଜାନ ଓ ଅନ୍ୟାନ୍ୟ ଆବଶ୍ୟକୀୟ ଉପାଦାନ ଗୁଡ଼ିକର ପରିମାଣ କମିଯାଏ।
1: ଆଜ୍ଞା,
0: ଏଗୁଡ଼ିକ ସହଜରେ ଅଣୁଜୀବମାନଙ୍କ ଦ୍ୱାରା ବିଘଟିତ ହୁଅନ୍ତି।
1: ତ ଆଜ୍ଞା, ଗୋଟେ କଥା କହନ୍ ଯେ ଆମେ ଯେନ୍ ସବୁଜ ସାର ପ୍ରୟୋଗ କର୍ମା, ଆର୍ ଅନ୍ୟ ଉପକାର ମାନେ କାଣା ଅଛି? ଆଜ୍ଞା, ଆମର ଚାଷୀ ଭାଇମାନେ ଜାଣିବା ଲାଗି ଚାହିଁବେ ଯେ ଏଇ ସାର ପ୍ରୟୋଗ କରିବା ଦ୍ୱାରା ଆର୍ କାଁ କାଁ ଉପକାର ମିଳିବ ଆମକୁ?
0: ଖୁବ୍ ଭଲ ପ୍ରଶ୍ନଟିଏ ପଚାରିଲେ। ସବୁଜ ସାର ପ୍ରୟୋଗର ମୁଖ୍ୟ ଉଦ୍ଦେଶ୍ୟ ହେଲା ଆମେ ଗଛକୁ ଖାଦ୍ୟ ଉପାଦାନ ଯୋଗାଇବା, ତା ଛଡ଼ା ମଧ୍ୟ ଏହା ଅନେକ ଗୁଡ଼ିଏ ଉପକାର କରିଥାଏ।
1: ଆଜ୍ଞା,
0: 2-3 ବର୍ଷ ଲଗାତାର ଭାବେ ଯଦି ସବୁଜ ସାର ପ୍ରୟୋଗ କରିବା
1: ଆଜ୍ଞା,
0: ତାହେଲେ ସେ କ୍ଷେତ୍ରରେ ଘାସର ପ୍ରାଦୁର୍ଭାବ ବହୁଳ ଭାବେ ହ୍ରାସ ପାଏ।
1: ଆଜ୍ଞା,
0: କାରଣ ମୁଖ୍ୟ ଫସଲ ନେବା ପୂର୍ବରୁ ଆମେ ଯେହେତୁ ସବୁଜ ସାର ପାଇଁ ଚାଷ କରୁଛେ, ଯେଉଁ ସବୁ ଘାସ ମଞ୍ଜି ସେଥିରେ ପଡ଼ିଥାଏ ତାହା ସବୁ ଗଜା ହେଇଯାଏ। ଫଳରେ ମୁଖ୍ୟ କିଆରେ ଯେତେବେଳେ ଆମେ ମୁଖ୍ୟ ଫସଲ ନଉ, ସେତେବେଳେ ଘାସର ପ୍ରାଦୁର୍ଭାବ ବହୁଳ ଭାବେ ହ୍ରାସ ପାଏ। ତାପରେ ଯେହେତୁ ଆମର ଏ ଯେଉଁ ଚେର ମୃତ୍ତିକାର ଗଭୀରତାକୁ ଯାଇଥାଏ, ଯେତେବେଳେ ଏଇଟା ସଢି ପଚିଯାଏ ସେତେବେଳେ ମୃତ୍ତିକାକୁ ହାଲକା କରେ, ଫଳରେ ମୁଖ୍ୟ ଫସଲର ଚେର ବଢିବାରେ ସହାୟକ ହୁଏ। ତୃତୀୟତଃ ମୃତ୍ତିକାର ଉପର ଅଂଶ ଖୁବ୍ ଉର୍ବର, ଯେଉଁଟାକି ଆମର ବର୍ଷା ପାଣିରେ ଧୋଇଯାଏ। ମୃତ୍ତିକାର ଯେଉଁ ଉପର ଅଂଶଟା ସେଥିରେ ବିଶେଷ କରି ବହୁତ ପରିମାଣର ଆମର ଜୈବିକ ଅଂଶ ଥାଏ, ଯେଉଁଟାକି ବହୁତ ଉର୍ବର। ତେଣୁ ଏ ସବୁଜ ସାର ଫସଲ ପ୍ରୟୋଗ କରିବା ଦ୍ୱାରା ଏହାର ଚେର ମୃତ୍ତିକାର ସେ ଉପର ଅଂଶକୁ ଖୁବ୍ ଭଲ ଭାବରେ ଶକ୍ତ ଭାବେ ଜାବୁଡ଼ି ଧରେ, ଯାହାଫଳରେ ବିଭିନ୍ନ ଉପାୟରେ ହେବାକୁ ଥିବା ମୃତ୍ତିକା କ୍ଷୟରୁ ଆମକୁ ରକ୍ଷା ମିଳିଥାଏ।
1: ତ ଆଜ୍ଞା, ଗୋଟେ କଥା କହନ୍ ଯେ ଆମେ ଏଇ ଧାନ ଚାଷ ନେ ଧନୀଚା କେନ୍ତା

0: କରି ସବୁଜ ସାର ରୂପେ ବ୍ୟବହାର କରିପାରମା ସେ ବିଷୟରେ କହନ ଆଜ୍ଞା।
1: ଧାନ ଚାଷରେ ମୁଖ୍ୟ ଭାବେ ଆମେ ଧନିଚାକୁ ହିଁ ସବୁଜ ସାର ରୂପେ ବ୍ୟବହାର କରୁ। ସାଧାରଣତଃ ଖରାଦିନେ କାଳବୈଶାଖୀ ପ୍ରଭାବରୁ ଆମେ ମାନେ ତିନି ଚାରି ଥର ବର୍ଷା ପାଇଥାଉ। ଏ ସୁଯୋଗକୁ ହାତ ଛଡ଼ା ନକରି ପାଗ ଦେଖି ଜମିକୁ ଦୁଇଓଡ଼ ଚାଷ କରିବା ଆବଶ୍ୟକ। ଏହାପରେ ଏକର ପ୍ରତି ପ୍ରାୟ 10 କିଗ୍ରା ଧନିଚା ମଞ୍ଜି ବୁଣି ଭଲ ଭାବରେ ପଟା ଦେଇ ଜମିକୁ ସମତୁଲ କରି ଛାଡ଼ିଦେବା ଆବଶ୍ୟକ। ଏହାର 6-8 ସପ୍ତାହ ପରେ ଧନିଚା ଗଛ ଫୁଲ ଉଡ଼ାଇବା ପୂର୍ବରୁ ଜମିରେ ଅଳ୍ପ ପାଣି ରଖି ଟ୍ରାକ୍ଟର ବା ପାୱାର ଟିଲର ସାହାଯ୍ୟରେ ଭଲ ଭାବେ କାଦୁଅରେ ବିଛାଇ ଦିଆଯିବା ଆବଶ୍ୟକ। ଏହାର 8-10 ଦିନ ପରେ ପୁଣି ଥରେ କିଆରୀକୁ କାଦୁଅ କରି ଧାନ ରୁଆଯିବା ଆବଶ୍ୟକ।
0: ଆଜ୍ଞା,
1: ଧନିଚା ଏକ ଛୁଇଁଜାତୀୟ ଫସଲ ହୋଇଥିବାରୁ ଏହା 40 ଦିନରେ ହେକ୍ଟର ପ୍ରତି ପ୍ରାୟ 80-100 କିଗ୍ରା ଯବକ୍ଷାର ଯାନ ମିଶାଇଥାଏ।
0: ଆଜ୍ଞା,
1: ଏବଂ ଏହାସହ ଦସ୍ତା, ଲୌହ, ମାଙ୍ଗାନିଜ ଓ ତମ୍ବା ଏହିସବୁ ଅଣୁସାର ଗୁଡ଼ିକୁ ଯଥେଷ୍ଟ ପରିମାଣରେ ଉଦ୍ଭିଦକୁ ଉପଲବ୍ଧ କରାଏ।
0: ଆଉ ଗୋଟେ କଥା କହୁନା ଆଜ୍ଞା, ଆମର କପାର ମକା ଚାଷ ନେ ଇ ଛଣିକେ କେନ୍ତା କରି ସବୁଜ ସାର ରୂପେ ବ୍ୟବହାର କରିପାରମା ଏ ବିଷୟରେ କହନ ଆଜ୍ଞା।
1: ଦେଖନ୍ତୁ, ଧାନରେ ମୁଖ୍ୟତଃ ଆମେ କ'ଣ କରିଥାଉ, ଧାନ ଚାଷର ପ୍ରାୟ 6-8 ସପ୍ତାହ ପୂର୍ବରୁ ଧନିଚା ମଞ୍ଜିକୁ ଆମେ ବୁଣିଥାଉ।
0: ଆଜ୍ଞା,
1: କିନ୍ତୁ କପା ଆଉ ମକା ଚାଷରେ ଯେଉଁ ଛଣିକୁ

0: ମାଙ୍ଗାନିଜ ଓ ତମ୍ବା ଏହିସବୁ ଅଣୁସାର ଗୁଡ଼ିକୁ ଯଥେଷ୍ଟ ପରିମାଣରେ ଉଦ୍ଭିଦକୁ ଉପଲବ୍ଧ କରେ।
1: ଆଉ ଗୋଟେ କଥା କହୁନା ଆଜ୍ଞା, ଆମର କପାର ମକା ଚାଷ ନେ ଇ ଛଣିକେ କେନ୍ତା କରି ସବୁଜ ସାର ରୂପେ ବ୍ୟବହାର କରିପାରମା ଏ ବିଷୟରେ କହୁନା ଆଜ୍ଞା।
0: ଦେଖନ୍ତୁ, ଧାନରେ ମୁଖ୍ୟତଃ ଆମେ କ'ଣ କରିଥାଉ, ଧାନ ଚାଷର ପ୍ରାୟ 6-8 ସପ୍ତାହ ପୂର୍ବରୁ ଧଣିଚା ମଞ୍ଜିକୁ ଆମେ ବୁଣିଥାଉ
1: ଆଜ୍ଞା।
0: କିନ୍ତୁ କପା ଆଉ ମକା ଚାଷରେ ଯେଉଁ ଛଣିକୁ ଆମେ ନେଉ ସବୁଜ ସାର ରୂପେ, ଏହାକୁ ଆଗରୁ ବୁଣିବା ଆବଶ୍ୟକ ନାହିଁ
1: ଆଜ୍ଞା।
0: ଯେତେବେଳେ ଆପଣ କପା ବା ମକା ମୁଖ୍ୟ କିଆରିରେ ଲଗାଉଛନ୍ତି, ତା ସହିତ ଏକର ପ୍ରତି ପ୍ରାୟ 10 କିଗ୍ରା ହିସାବରେ ଛଣି ମଞ୍ଜିକୁ ବୁଣି ଦିଆଯାଏ
1: ଆଜ୍ଞା।
0: ଏହାର 30-35 ଦିନ ପରେ ପ୍ରଥମ କୋଡ଼ା ଖୋସା ସହ
1: ଆଜ୍ଞା
0: ଏହି ଗଛ ଗୁଡ଼ିକୁ ମାଟିରେ ମିଶାଇ ଦିଆଯାଏ
1: ଆଜ୍ଞା।
0: ଏହାର ବିଘଟନ ଫଳରେ ହେକ୍ଟର ପ୍ରତି ହାରାହାରି 30-40 କିଗ୍ରା ଯବକ୍ଷାର ଯାନ ସହ ଅନ୍ୟାନ୍ୟ ଗୌଣ ଓ ଅଣୁସାର ଫସଲକୁ ମିଳିଥାଏ
1: ଆଜ୍ଞା।
0: ଫସଲରେ ସବୁଜ ସାରର ପ୍ରୟୋଗ ଏକ ଶସ୍ତା, ସରଳ ଓ ପରିବେଶ ଅନୁକୂଳ ପଦ୍ଧତି। ଏହାକୁ ଆମ ଚାଷୀ ଭାଇମାନେ ଆପଣାଇଲେ କମ୍ ଖର୍ଚ୍ଚରେ ଫସଲକୁ ଏହାର ଆବଶ୍ୟକୀୟ ମୁଖ୍ୟ ଗୌଣ ଓ ଅଣୁସାର ଉପଲବ୍ଧ ହେବା ସଙ୍ଗେ ସଙ୍ଗେ ଏକ ଦୀର୍ଘସ୍ଥାୟୀ ଭାବେ ମୃତ୍ତିକାର ଉର୍ବରତା ରକ୍ଷା କରାଯାଇପାରିବ।
1: ତ ଯାହା ହଉ ମହାପାତ୍ର ଆଜ୍ଞା, ଆଜି ଆପଣ ଆମର ବୈଠକକେ ଆସିଲେ, ଆଉ ଧାନ ଚାଷରେ ସବୁଜ ସାରର ଆବଶ୍ୟକତା ବିଷୟରେ କହିଲେ, ଆମର ଚାଷୀ ଭାଇମାନେ ଶୁଣିଲେ। ଆମେ ଆଶା କରୁଛୁ ଆମର ଚାଷୀ ଭାଇମାନେ ଆପଣଙ୍କ କଥା ଶୁଣିକରି ନିଶ୍ଚିତ ଭାବରେ କାମେ ଲଗେଇବେ। ତ ଆପଣଙ୍କ ଅନୁଷ୍ଠାନ ତରଫରୁ ଅନେକ ଅନେକ ଧନ୍ୟବାଦ ଆଉ ଜୁହାର ଆଜ୍ଞା।
0: ଜୁହାର ଜୁହାର।
2: ଶୁଣିଲୁ ରେ ମୋର ଭାଇ ଆସୁ?
3: ଶୁଣିଲି ଦାଦା, ଇ ଆମର ଦାଦା ଯେମିତିଆରେ ପ୍ରଶ୍ନ ମାନେ ପଚରେଇ ଦେଲା, ଆର୍ ବିଶେଷଜ୍ଞ ଆଜ୍ଞା ବି ଯେନ୍ଟା ଆମର ନିହାତି ଜରୁରୀ ଚାଷ ନେ ଯେନ୍ କାମ ଆମେ କରବା କଥା ସେଟା ବଢିଆ କରି ବୁଝେଇ ଦେଲେ।
2: ବୁଝେଇ ତ ଦେଲେ, ମାତ୍ର ବୁଝେଇ ଦେଲେ ବେଲେ ନାଇଁ ହେ, ଇ କାନେ ଶୁଣିକରି ସେ କାନେ ଛାଡି ଦେଲେ ନାଇଁ ହେ, ଆମେ କାମେ ଲଗାବାର ପଡ଼ବା।
3: କାମେ ତ ଲଗାମା ଦାଦା, ମାତ୍ର ଇ କାମେ ଲଗେଇଲେ ମୁଁ ବୋଇଲା ବେଲକେ ସମିଆ ବି ଘୁଚ ଘୁଚ ଭାଗ ଭାଗ ବୋଇଲା ନା,
2: ବେଲ ତ ହେଲା ବୋଲନୁ, ବେଲ ହେଲେ ତ ଆମେ ବୈଠକ ଛାଡିକରି ଜିମା। ତ ବୈଠକ ଛାଡିକରି ଗଲା ବେଲକେ ଆମର କାର୍ଯ୍ୟକ୍ରମ ଶୁଣୁଥିବାର ଚାଷୀ ଦାଦା, କକା, ବବା, ମା ବୁହେନ ମନକେ ମୁଇଁ ଗୁରୁବାରୁ ଦାଦା
3: ଆର ଉଆସୁ ଦାଦାର
2: ଜୁହାର।
4: ପ୍ରଚାର କଲୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଚାଷବାସ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 8ଟା। ପ୍ରଚାର କରୁଛୁ ଆପଣଙ୍କ ଚିଠିର ଉତ୍ତରକୁ ନେଇ କାର୍ଯ୍ୟକ୍ରମ ଚିଠି ପାଇଛୁ। ଉପସ୍ଥାପନାରେ ଅଛନ୍ତି ସଚ୍ଚିଦାନନ୍ଦ ମଲ୍ଲିକ ଏବଂ ଆଶ୍ୱାସନା ପଟ୍ଟନାୟକ।

0: କି ମାଧ୍ୟମରୁ ଏକାଥରେ କି ପାଇବା ବହୁତ ସହଜ ଭାବରେ ସୁଲଭ ଭାବରେ। ତେଣୁ ଆକାଶବାଣୀ ଆପଣଙ୍କର ବାଣୀ, ଆପଣ ୟାକୁ ନିୟମିତ ଭାବରେ ଶୁଣନ୍ତୁ। ଏବଂ ଆଜିଠୁ ହେଲେ ଆମ ଆକାଶବାଣୀ ଶ୍ରୋତା ପରିବାରରେ ଆପଣ ସାମିଲ। ଆପଣ ନିଶ୍ଚିତ ଭାବରେ ଆଗକୁ କାର୍ଯ୍ୟକ୍ରମ ଗୁଡ଼ାକ ଶୁଣିକି ଆମକୁ ଏଭଳିଆ ମତାମତ ଦେବେ ଏବଂ ଆକାଶବାଣୀ ଭବାନୀପାଟଣା କେନ୍ଦ୍ର ସହିତ ଆପଣଙ୍କର ସମ୍ପର୍କ ଆଗକୁ ଆହୁରି ନିବିଡ଼ତର କରିବେ। ଏହି ଆଶା କରି ଆପଣଙ୍କୁ ଆମେ ଧନ୍ୟବାଦ ଅର୍ପଣ କରୁଛୁ ଏବଂ ଆପଣଙ୍କର ପରବର୍ତ୍ତୀ ଚିଠି ଅପେକ୍ଷାରେ ଆମେ ରହୁଛୁ। ଧନ୍ୟବାଦ ଆପଣଙ୍କୁ। ଦେଖିବା ପରବର୍ତ୍ତୀ ଚିଠି।
1: ଏହି ଚିଠିଟି ଆସିଛି ଗ୍ରାମ ପାକେଲପଡ଼ା ପୋଷ୍ଟ ମୋଡ଼ିଂ ଭାୟା ମଦନପୁର ରାମପୁର ଜିଲ୍ଲା କଳାହାଣ୍ଡିରୁ। ଲେଖିଛନ୍ତି ସୁମିତ୍ରା ସାହୁ। ପ୍ରଥମେ ସେ ଚିଠି ପାଇଛୁ ଅଗଣାରେ ଥିବା ଅପା ଏବଂ ଭାଇଙ୍କୁ ସ୍ନେହ ଭରେ ନମସ୍କାର ଜଣାଇଛନ୍ତି।
0: ଆପଣଙ୍କୁ ମଧ୍ୟ ଆମ ତରଫରୁ ପ୍ରତି ନମସ୍କାର।
1: ସେ ଲେଖିଛନ୍ତି ଶକ୍ତିରୂପା କାର୍ଯ୍ୟକ୍ରମରେ ଆମ ନାରୀମାନଙ୍କ ଫୋନ୍ ଇନ୍ କାର୍ଯ୍ୟକ୍ରମଟି ପ୍ରାୟ 3 ସପ୍ତାହ ହେଲା ଭଲ ଭାବରେ କଥାବାର୍ତ୍ତା ହୋଇପାରୁ ନାହିଁ। କାର୍ଯ୍ୟକ୍ରମଟି ଫିକା ପଡ଼ିଯାଉଛି। କାର୍ଯ୍ୟକ୍ରମ ଫୋନ୍ ଇନ୍ ଆରମ୍ଭ ହେଲେ ଫୋନ୍ ରିଙ୍ଗ ହେଉନି ଓ କାର୍ଯ୍ୟକ୍ରମଟି ସରିଗଲା ପରେ ଫୋନ୍ଟି ରିଙ୍ଗ ହୁଏ। ଏପରି ହେବାର କାରଣ କ'ଣ? ଏଥିପ୍ରତି ଆପଣ ଦୃଷ୍ଟି ଦିଅନ୍ତୁ ଓ ଫୋନ୍କୁ ଆଗରୁ ସଜାଡ଼ିବା ପାଇଁ ଚେଷ୍ଟା କରନ୍ତୁ।
0: ଶ୍ରୋତା ବନ୍ଧୁ, ଆମେ ଅନେକ ଥର କହିସାରିଛୁ ଯେ ପ୍ରତ୍ୟେକ ଫୋନ୍ ଇନ୍ କାର୍ଯ୍ୟକ୍ରମର ବହୁ ପୂର୍ବରୁ ଫୋନ୍ ପରୀକ୍ଷଣ ହୋଇଥାଏ, ସେତେବେଳେ ଠିକ୍ ଥାଏ। କିନ୍ତୁ କାର୍ଯ୍ୟକ୍ରମ ଆରମ୍ଭ ହେଲା କ୍ଷଣିକ କେତେବେଳେ କ'ଣ ଅସୁବିଧା ହୋଇଯାଏ ତାହା ଆମ ହାତରେ ନାହିଁ। ଆପଣ ଜାଣିଛନ୍ତି ଯେ ବର୍ତ୍ତମାନ ସହରରେ ଉନ୍ନତିକରଣ ହେତୁ, ରାସ୍ତାର ପ୍ରଶସ୍ତିକରଣ ହେତୁ ଏବଂ ପାନୀୟ ଜଳ ଯୋଗାଣ କାର୍ଯ୍ୟ ଚାଲୁଥିବାରୁ ଅନେକ ଜାଗାରେ ଫୋନ୍ ଲାଇନ୍ କଟିଯାଉଛି। ତାହା ପୁନର୍ବାର ସଂଯୋଗୀକରଣ ହେଲା ପରେ ଯାଇ ଯୋଗାଯୋଗ ହୋଇପାରୁଛି। ତେଣୁ ବେଳେବେଳେ ଏହି ଅସୁବିଧା ହୁଏ। ଆମେ ଯେତେ ସଜାଗ ସତର୍କ ହେଲେ ମଧ୍ୟ ହଠାତ୍ରେ କୌଣସି ସମସ୍ୟା ଆସିଗଲେ ଆମକୁ ତାହା ଗ୍ରହଣ କରିବାକୁ ହେବ ଏବଂ ଆମକୁ ସହଯୋଗ ମଧ୍ୟ କରିବାକୁ ପଡ଼ିବ। ଆମେ ଆଶା କରୁଛୁ ଆପଣ ଏହି ସମସ୍ୟାଟିକୁ ବୁଝିବେ ଏବଂ ପୁଣି ଥରେ ନାରୀ ମହଲ ବିଭାଗର ହେଉ କିମ୍ବା ଅନ୍ୟାନ୍ୟ ବିଭାଗର ହେଉ, ସିଧା ପ୍ରସାରଣର ଫୋନ୍ ଇନ୍ କାର୍ଯ୍ୟକ୍ରମମାନଙ୍କରେ ଧୈର୍ଯ୍ୟର ସହିତ ଆପଣ ଆମ ସହିତ ଯୋଗାଯୋଗ କରିବେ। ଆଉ କ'ଣ ମତ ରହିଛି?
1: ପୁଣି ସେ ପ୍ରଶଂସା କରି ଲେଖିଛନ୍ତି, ଗତ ମଙ୍ଗଳବାର 28 ତାରିଖ ଦିନ 1:20 ଏକ ସାକ୍ଷାତକାର ମାଧ୍ୟମରେ ସୌମ୍ୟା ସୁରଚିତା ମହାନ୍ତିଙ୍କର ଗୀତଗୁଡ଼ିକ ଓ କିଛି କଥାବାର୍ତ୍ତା ଶୁଣିବାକୁ ବହୁତ ଭଲ ଲାଗିଥିଲା। ସେ ଭଉଣୀଙ୍କୁ ମୋର ସ୍ନେହଭରା ଧନ୍ୟବାଦ ଦେବେ। ତାଙ୍କ ସହିତ ଦୀପ୍ତିମୋହନ ଅପା ଉପସ୍ଥାପନା ଦାୟିତ୍ୱରେ ଥିଲେ। ଉପସ୍ଥାପନାର ଶୈଳୀ ବହୁତ ମନଛୁଆଁ ହୋଇପାରିଥିଲା, ତେଣୁ ଦୀପ୍ତି ଅପାଙ୍କୁ ମଧ୍ୟ ମୋର ସ୍ନେହଭରା ଆଦରର ଖୁସିର ଅଶେଷ ଅଶେଷ ଧନ୍ୟବାଦ ଜଣାଇଦେବେ ବୋଲି ସେମାନେ ଲେଖିଛନ୍ତି।
0: ନିଶ୍ଚିତ ଭାବରେ ସେଦିନ ଆମର ନିମନ୍ତ୍ରିତ ଅତିଥି ଗାୟିକା ସୌମ୍ୟା ସୁରଚିତା ମହାଶୟ ଆସିଥିଲେ ଏବଂ ତାଙ୍କର ସଙ୍ଗୀତ ସାଧନା କଥା କିଛି ସଙ୍ଗୀତ ମଧ୍ୟ ପରିବେଷଣ କଲେ ଏବଂ ଶକ୍ତିରୂପା କାର୍ଯ୍ୟକ୍ରମରେ ମହିଳାମାନଙ୍କୁ କେମିତି ସଙ୍ଗୀତ ସାହାଯ୍ୟ କରେ, ସଙ୍ଗୀତକୁ ନେଇ କେମିତି ଜୀବନଟିଏ ଜିଇଁ ହେବ, ସେହିସବୁ କଥା କହିଲେ। ସୁନ୍ଦର ଭାବରେ କାର୍ଯ୍ୟକ୍ରମ ଉପସ୍ଥାପନା କରିଥିବା ଦୀପ୍ତି ଅପାଙ୍କୁ ଆପଣଙ୍କର ଅଶେଷ ଧନ୍ୟବାଦ ଆମେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜଣାଇ ଦେଉଛୁ ଏବଂ ନିମନ୍ତ୍ରିତ ଅତିଥି ମହାଶୟ ଆପଣଙ୍କର ଅଶେଷ ଧନ୍ୟବାଦ ଆଜି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଜଣାଇ ଦେଉଛୁ। ଆପଣଙ୍କୁ ବି ଧନ୍ୟବାଦ ଏଭଳିଆ ସୁଚିନ୍ତିତ ଏବଂ ସୁନ୍ଦର ମତାମତ ପଠାଇଥିବାରୁ। ଦେଖିବା ପରବର୍ତ୍ତୀ ଚିଠି।
1: ଏହି ଚିଠିଟି ଲେଖିଛନ୍ତି ଗୌରହରି ମହାନ୍ତି ବଲାଙ୍ଗୀରରୁ। ସେ ଲେଖିଛନ୍ତି, ଆମ ବଲାଙ୍ଗୀର କେନ୍ଦ୍ରର ମୁଁ ସବୁ କାର୍ଯ୍ୟକ୍ରମ ଶୁଣୁଛି ଏବଂ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରର ମଧ୍ୟ କାର୍ଯ୍ୟକ୍ରମଗୁଡ଼ିକ ବହୁତ ଭଲ ଲାଗୁଛି। ସୂଚନାମାନ ଯେଉଁ ପ୍ରସାର କରୁଛନ୍ତି ତାହା ମାଧ୍ୟମରେ ବହୁତ କିଛି ଜାଣିପାରୁଛୁ। ତେବେ ଏମିତି ହିଁ ନୂଆ ନୂଆ ସୂଚନା ଭିତ୍ତିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ପ୍ରଚାର କଲେ ଆମେ ଶ୍ରୋତା ବହୁ ଉପକୃତ ହେବୁ। ପୁଣି ସେ ଲେଖିଛନ୍ତି, ଆକାଶବାଣୀ ଭବାନୀପାଟଣା କେନ୍ଦ୍ରର କେତେ କାର୍ଯ୍ୟକ୍ରମ ସାରଣୀ ପରିବର୍ତ୍ତନ ହୋଇଛି, ବେଳେବେଳେ ଜାଣି ହେଉନାହିଁ, ସେହି ବିଷୟରେ ଟିକେ ଭଲ ସ୍ପଷ୍ଟ କରି ବୁଝାଇ ଦେବେ।
0: ଶ୍ରୋତବନ୍ଧୁ, ଆପଣଙ୍କୁ ଧନ୍ୟବାଦ। ଆପଣ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ଶୁଣୁଛନ୍ତି ଏବଂ ଆକାଶବାଣୀ ଭବାନୀପାଟଣା କେନ୍ଦ୍ର ମଧ୍ୟ ଶୁଣୁଛନ୍ତି। ଦୁଇ କେନ୍ଦ୍ରର କାର୍ଯ୍ୟକ୍ରମ ଆପଣଙ୍କୁ ଭଲ ଲାଗୁଛି ଜାଣି ଆମକୁ ଖୁସି ଲାଗୁଛି। ଆପଣ ଯେଉଁ କଥାଟି ଲେଖିଛନ୍ତି ଯେ କାର୍ଯ୍ୟକ୍ରମ ସାରିଣୀରେ କିଛି ପରିବର୍ତ୍ତନ ଆଣିଛନ୍ତି ବୋଲି, ଆପଣ ଜାଣିଥାନ୍ତୁ ଯେ ପ୍ରତ୍ୟେକ 6 ମାସରେ ଥରେ ଆମର କାର୍ଯ୍ୟକ୍ରମ ସାରିଣୀରେ କିଛି ଆମେ ପରିବର୍ତ୍ତନ ଆଣିଥାଉ। ସେହିଭଳିଆ ଏହି ଗ୍ରୀଷ୍ମକାଳୀନ କାର୍ଯ୍ୟକ୍ରମ ସାରିଣୀରେ ଆମେ କିଛି ପରିବର୍ତ୍ତନ ଆଣିଛୁ, ଯେମିତିକି ପ୍ରତ୍ୟେକ ମାସର ଦ୍ୱିତୀୟ ମଙ୍ଗଳବାର ଦିନ ଆପଣ ଦିନ 1:20 1:50 ପର୍ଯ୍ୟନ୍ତ ଶୁଣିପାରିବେ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଶକ୍ତିରୂପା କାର୍ଯ୍ୟକ୍ରମରେ ହ୍ୟାଲୋ ଡକ୍ଟର କାର୍ଯ୍ୟକ୍ରମ। ଏହା ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ। ଏଥିରେ ଆପଣ ଫୋନ୍ କରିକି ଷ୍ଟୁଡିଓରେ ଥିବା ଡକ୍ଟର ବା ବିଶେଷଜ୍ଞଙ୍କ ସହିତ ଆପଣ ଦିଆଯାଇଥିବା ବିଷୟବସ୍ତୁ ଉପରେ ଆଲୋଚନା କରିପାରିବେ, ପ୍ରଶ୍ନ ପଚାରିପାରିବେ। ଠିକ୍ ସେହିଭଳି ଆମେ ଚାଷବାସ କାର୍ଯ୍ୟକ୍ରମରେ ପ୍ରତ୍ୟେକ ମାସର ଦ୍ୱିତୀୟ ବୁଧବାର ଏବଂ ଚତୁର୍ଥ ଶୁକ୍ରବାର ଦିନ 7:30 ମଧ୍ୟ ଆମେ ସିଧା ପ୍ରସାରଣରେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରଖିଛୁ। ସେଥିରେ କୃଷି ବିଭାଗର ଅନେକ ବିଶେଷଜ୍ଞ ନିମନ୍ତ୍ରିତ ହୋଇକି ଆସୁଛନ୍ତି ଏବଂ ଦିଆଯାଇଥିବା ବିଷୟ

0: ବସ୍ତୁ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆମର ଚାଷୀ ଭାଇ ଓ ଭଉଣୀମାନଙ୍କ ସହିତ ଶ୍ରୋତାମାନଙ୍କ ସହିତ ଆଲୋଚନା କରୁଛନ୍ତି, ତାଙ୍କର ପ୍ରଶ୍ନର ଉତ୍ତର ଦେଉଛନ୍ତି। ଏବଂ ସକାଳ ଅଧିବେଶନରେ ସକାଳ 7:40 ଏବଂ 8:30 ଆମେ ଗୀତ ଗୀତାଞ୍ଜଳି ଏବଂ ସଙ୍ଗୀତ ଲହରୀ କାର୍ଯ୍ୟକ୍ରମ ସ୍ଥାନିତ କରିଛୁ। ଏଥିରେ ଆପଣ ଭକ୍ତି ଗୀତ ଶୁଣିପାରିବେ ଏବଂ ସଙ୍ଗୀତ ଲହରୀ କାର୍ଯ୍ୟକ୍ରମରେ ଆପଣ ଓଡ଼ିଆ ଆଧୁନିକ ଗୀତଗୁଡ଼ାକ ଶୁଣିପାରିବେ। ଏହି କାର୍ଯ୍ୟକ୍ରମଗୁଡ଼ାକ ଶୁଣନ୍ତୁ, ଆପଣ କେମିତି ଲାଗୁଛି କାର୍ଯ୍ୟକ୍ରମ ସବୁ, ଏ ସମ୍ପର୍କରେ ପୁଣିଥରେ ଆମକୁ ଆପଣଙ୍କର ମତାମତ ପଠାନ୍ତୁ। ଧନ୍ୟବାଦ ଆପଣଙ୍କର ମତାମତ ପାଇଁ। ଦେଖିବା ପରବର୍ତ୍ତୀ ଚିଠି।
1: କାର୍ଯ୍ୟକ୍ରମର ଶେଷ ଚିଠିଟି ଲେଖିଛନ୍ତି ଉର୍ମିଳା ସାହୁ ଏବଂ ପ୍ରକାଶ ସାହୁ, ଗ୍ରାମ ବ୍ରାହ୍ମଣୀ, ବାଲିପଡ଼ା, ଭାୟା ନର୍ଲା, ଜିଲ୍ଲା କଳାହାଣ୍ଡିରୁ। ପ୍ରଥମେ ସେମାନେ ଚିଠି ପାଇଛୁ କାର୍ଯ୍ୟକ୍ରମର ଉପସ୍ଥାପକ ଏବଂ ଉପସ୍ଥାପିକାଙ୍କୁ ନମସ୍କାର ଜଣାଇଛନ୍ତି।
0: ଆପଣଙ୍କୁ ମଧ୍ୟ ଆମ ତରଫରୁ ପ୍ରତି ନମସ୍କାର।
1: ସେମାନେ ଲେଖିଛନ୍ତି, ଗତ ମଙ୍ଗଳବାର ଶକ୍ତିରୂପା କାର୍ଯ୍ୟକ୍ରମରେ ଲୌହଜନିତ ରକ୍ତହୀନତା ବିଷୟରେ ସିଧା ପ୍ରସାରଣରେ ଫୋନ୍ ଇନ୍ ମାଧ୍ୟମରେ ଡକ୍ଟର ସ୍ନିଗ୍ଧାରାଣୀ ପାଣିଗ୍ରାହୀ ଓ ଉପସ୍ଥାପନାରେ ସସ୍ମିତା ମହାନ୍ତି ଶ୍ରୋତାମାନଙ୍କ ପ୍ରଶ୍ନର ଉତ୍ତର ଭଲ ଭାବରେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇ କହିଥିବା ହେତୁ ଦୁଇଜଣ ମହାଶୟଙ୍କୁ ଆମର ଅଶେଷ ଅଶେଷ ଧନ୍ୟବାଦ ଦେବେ ବୋଲି ଲେଖିଛନ୍ତି।
0: ଶ୍ରୋତାବନ୍ଧୁ, ଗତ ଶକ୍ତି ରୂପାରେ ସିଧା ପ୍ରସାରଣରେ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଡକ୍ଟର ଯାହା ଆମେ ପ୍ରଚାର କରିଥିଲୁ, ସେଦିନ ବିଷୟବସ୍ତୁ ରଖିଥିଲୁ ଯେ ଲୌହ ଜନିତ ରକ୍ତହୀନତା, ଏ ସମ୍ପର୍କରେ ଆମର ଅନେକ ଶ୍ରୋତା ପ୍ରଶ୍ନ ପଚାରିଥିଲେ ଏବଂ ସେଥିରେ ବିଶେଷଜ୍ଞ ଭାବରେ ଆସିଥିଲେ ଡାକ୍ତର ସ୍ନିଗ୍ଧାରାଣୀ ପାଣିଗ୍ରାହୀ ମହାଶୟ। କିନ୍ତୁ ଆପଣ ଲେଖିଛନ୍ତି ଉପସ୍ଥାପନା ଦାୟିତ୍ୱରେ ଥିଲେ ସସ୍ମିତା ମହାନ୍ତି ବୋଲି, ପ୍ରକୃତରେ ସେଦିନ ଥିଲେ ଅନୁରାଧା ମିଶ୍ର ଉପସ୍ଥାପନାରେ ଏବଂ କାର୍ଯ୍ୟକ୍ରମଟି ବହୁତ ସୁନ୍ଦର ଭାବରେ ପ୍ରଚାର ହେଲା। ଶ୍ରୋତାମାନଙ୍କର ସହଯୋଗ ରହିଲା, ଫୋନ୍ ଗୁଡ଼ିକ ଆସିଲା, ଶ୍ରୋତା ଡାକ୍ତରଙ୍କ ସହିତ କଥାବାର୍ତ୍ତା କଲେ। କିନ୍ତୁ ଏଇଠି ଆପଣଙ୍କୁ ଟିକେ ସୂଚନା ଦେବା ପାଇଁ ଚାହୁଁଛୁ ଯେ ଆମର ଯେତିକି ଶ୍ରୋତା ଭାଇ ସଚେତନ ଅଛନ୍ତି, ଫୋନ୍ କରୁଛନ୍ତି, ସେତିକି ଶ୍ରୋତା ଭଉଣୀମାନେ ଆମକୁ ଫୋନ୍ କରୁନାହାନ୍ତି। ତେଣୁ ଆଶା କରୁଛୁ ଯେ ଆଗକୁ ଏହି କାର୍ଯ୍ୟକ୍ରମକୁ ବହୁମାତ୍ରାରେ ଆମର ଶ୍ରୋତା ଭଉଣୀମାନେ ଫୋନ୍ କରିବେ ଏବଂ ଦିଆଯାଇଥିବା ବିଷୟବସ୍ତୁ ଉପରେ ଡାକ୍ତରଙ୍କ ସହିତ ସେ ଆଲୋଚନା କରିବେ, ତାଙ୍କର ପ୍ରଶ୍ନ ପଚାରିବେ।
1: ପୁଣି ସେ ଲେଖିଛନ୍ତି, ଭବିଷ୍ୟତରେ ଏହି କାର୍ଯ୍ୟକ୍ରମଟି ସରସ ସୁନ୍ଦର ତଥା ସଚେତନ କରାଇପାରିବ। ସେ ମତାମତ ଦେଇ ଲେଖିଛନ୍ତି, ଏହିଭଳି ଅନେକ ରୋଗ ବିଷୟରେ ମାସକୁ ଥରେ ଯଦି ବିଶେଷଜ୍ଞମାନଙ୍କୁ ଡାକି କାର୍ଯ୍ୟକ୍ରମଟି ପ୍ରଚାରିଲେ ଏହା ସମସ୍ତ ମହିଳା ଓ ପୁରୁଷ ସମସ୍ତେ ଶୁଣି ଉପକୃତ ହୋଇପାରିବେ ଓ ନିଜ ନିଜ ପ୍ରଶ୍ନ ତଥା ରୋଗ ବିଷୟରେ ସମସ୍ୟାର ସମାଧାନ ପାଇପାରିବେ।
0: ନିଶ୍ଚିତ ଭାବରେ ଶ୍ରୋତବନ୍ଧୁମାନଙ୍କର ଅନୁରୋଧ ଥିଲା ଯେ ମାସକୁ ଥରେ ବା ମାସକୁ ଗୋଟିଏ ହ୍ୟାଲୋ ଡକ୍ଟର କାର୍ଯ୍ୟକ୍ରମ ପ୍ରଚାର କରନ୍ତୁ ବୋଲି। ଆପଣଙ୍କର କଥାକୁ ମନେ ରଖିକି ତାକୁ ଆମେ ସ୍ଥାନିତ କରିଛୁ। ମାସର ପ୍ରତ୍ୟେକ ଦ୍ୱିତୀୟ ମଙ୍ଗଳବାର ଦିନ 1:20 1:50 ପର୍ଯ୍ୟନ୍ତ ଆପଣ ସିଧା ପ୍ରସାରଣରେ ହ୍ୟାଲୋ ଡକ୍ଟର କାର୍ଯ୍ୟକ୍ରମ ଶୁଣିପାରିବେ ଏବଂ ଆମେ ପ୍ରତ୍ୟେକ ଥର ନୂଆ ନୂଆ ରୋଗ ଏବଂ ନୂଆ ନୂଆ ବିଷୟବସ୍ତୁକୁ ନେଇ ଡାକ୍ତରଙ୍କ ସହିତ ଆଲୋଚନା କରୁଛୁ ଏବଂ ଶ୍ରୋତାଙ୍କୁ ସଂଯୋଗ କରୁଛୁ। ଶ୍ରୋତା ସେଥିରେ ପ୍ରଶ୍ନ ପଚାରିବେ ଏବଂ ଡାକ୍ତରଙ୍କର ସିଧାସଳଖ ଉତ୍ତର ପାଇପାରିବେ। ଆଗକୁ ଏହି କାର୍ଯ୍ୟକ୍ରମ ଜାରି ରହିବ ଏବଂ ଆଶା କରୁଛୁ ଅନେକ ଶ୍ରୋତା ଏହି କାର୍ଯ୍ୟକ୍ରମ ଦ୍ୱାରା ଲାଭାନ୍ୱିତ ହେବେ, ସଚେତନ ହେବେ ଏବଂ କାର୍ଯ୍ୟକ୍ରମ ଶୁଣିକି ଖୁସି ହେଉଥିବେ। ଆପଣଙ୍କର ସହଯୋଗ ଏମିତି ରହିଥାଉ। ବହୁତ ଧନ୍ୟବାଦ ଆପଣଙ୍କର ଏହି ମତାମତ ପାଇଁ। ତାହେଲେ ଆଶ୍ୱାସନା, ଶ୍ରୋତା ବନ୍ଧୁମାନଙ୍କର ଯେତିକି ଚିଠି ଆସିଥିଲା ହ୍ୱାଟ୍ସଆପ୍ ମାଧ୍ୟମରେ ତାକୁ ଆମେ କାର୍ଯ୍ୟକ୍ରମରେ ସାମିଲ କରିଦେଇଛେ। ସମୟ ହେବାକୁ ବସିଲାଣି, ଆମେ କାର୍ଯ୍ୟକ୍ରମରୁ ବିଦାୟ ନେବା। ବିଦାୟ ନେବା ପୂର୍ବରୁ ପୁଣି ଥରେ ଆମର ସମସ୍ତ ପ୍ରିୟ ଶ୍ରୋତାଙ୍କୁ ଆମର ବିନମ୍ର ଅନୁରୋଧ କରିବା ଯେ କାର୍ଯ୍ୟକ୍ରମଗୁଡ଼ାକ ଶୁଣନ୍ତୁ ଏବଂ ଦୟାପୂର୍ବକ ଚିଠି ପାଇଛୁ କାର୍ଯ୍ୟକ୍ରମକୁ ଆପଣଙ୍କର ମତାମତ ପଠାନ୍ତୁ। ଆମକୁ ମତାମତ ବା ଆପଣଙ୍କର ମନର କଥା ପଠାଇବା ପାଇଁ ଆମର ଠିକଣା ଏବଂ ହ୍ୱାଟ୍ସଆପ୍ ନମ୍ବରଟି ଆପଣ ଟିପି ରଖନ୍ତୁ।
1: ଆମକୁ ଚିଠି ଦେବା ପାଇଁ ଠିକଣାଟି ହେଉଛି ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି, ପିନ୍ ନମ୍ବର 7660001। ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ନିଜର ମତାମତ ଦେଇପାରିବେ। ହ୍ୱାଟ୍ସଆପ୍ ନମ୍ବର ହେଉଛି 8895994143। ନମ୍ବରଟି ଆଉ ଥରେ କହି ରଖୁଛୁ 8895994143।
0: ତାହେଲେ ଶ୍ରୋତାବନ୍ଧୁ, ଆଜି ଆପଣଙ୍କର କାର୍ଯ୍ୟକ୍ରମ ସମ୍ପର୍କିତ ଚିଠିପତ୍ର ମତାମତକୁ ନେଇ ସାପ୍ତାହିକ କାର୍ଯ୍ୟକ୍ରମ ଚିଠି ପାଇଛୁ ଆମେ ଥିଲୁ। ମୁଁ ଆପଣଙ୍କର ସାଥୀ ସଚ୍ଚିଦାନନ୍ଦ ମଲ୍ଲିକ,
1: ମୁଁ ଆଶ୍ୱାସନା ପଟ୍ଟନାୟକ।
0: ଏବେ ଆମକୁ ବିଦାୟ ଦିଅନ୍ତୁ।
1: ନମସ୍କାର।

ଶୁଣୁଥିଲେ ଆପଣମାନଙ୍କ ଚିଠିର ଉତ୍ତର ଏବଂ ମତାମତକୁ ନେଇ କାର୍ଯ୍ୟକ୍ରମ ଚିଠି ପାଇଛୁ। ଉପସ୍ଥାପନାରେ ଥିଲେ ସଚ୍ଚିଦାନନ୍ଦ ମଲ୍ଲିକ ଏବଂ ଆଶ୍ୱାସନା ପଟ୍ଟନାୟକ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଟିକେ ପରେ।

ଶୁଣୁଥିଲେ ଜଗଜିତ୍ ସିଂଙ୍କ କଣ୍ଠରେ କେତୋଟି ହିନ୍ଦୀ ଭକ୍ତିଗୀତ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।